ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ ତିନି ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 24 ତାରିଖ ସମୟ ସକାଳ 5:58 38 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ବନ୍ଦନର ପରବର୍ତ୍ତୀ ଭକ୍ତିଗୀତ ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ମନୋରଞ୍ଜନ ପୃଷ୍ଟି।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ଲୋଭାବତୀ ପଢ଼ିଆରୀ, ଶିଳ୍ପୀ ଗାଇଛନ୍ତି ନଟବର ସାମନ୍ତରାୟଙ୍କ ରଚନାରୁ।

0: ଆପଣମାନେ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀମାନେ ଥିଲେ ନିମାଇଚରଣ ହରିଚନ୍ଦନ, ଶାନ୍ତିଲତା ଛୋଟରାୟ, ମନୋରଞ୍ଜନ ପୃଷ୍ଟି, ଲୋଭାବତୀ ପଢିଆରୀ, ଅମରେନ୍ଦ୍ର ମହାନ୍ତି ଏବଂ ରୀତା ମିଶ୍ର। ଗୀତ ରଚନା କରିଥିଲେ ରୁଦ୍ରପ୍ରସାଦ ମହାନ୍ତି, ପ୍ରଭାକର ପାଣିଗ୍ରାହୀ, ନଟବର ସାମନ୍ତରାୟ, ରଘୁନାଥ ରାଉତ, ନଗେନ୍ଦ୍ର ମହାପାତ୍ର ଏବଂ ପୁରାତନ ରଚନାରୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।

ଆପଣମାନଙ୍କୁ ନମସ୍କାର ଶ୍ରୋତା ବନ୍ଧୁ। ଘରେ ପିଲାଟିଏ ଜନ୍ମ ନେଲେ ସମସ୍ତଙ୍କର ଆନନ୍ଦ, ଠାକୁରଙ୍କ ପାଖରେ ଭୋଗ ଲଗାଉ, କୃତଜ୍ଞତାରେ ନଇ ପଡ଼ୁ, ଆଉ ବାପା ମାଙ୍କର ଖୁସିର ତ ସୀମା ରହେ ନାହିଁ। ପିଲାର ମୁହଁକୁ ଚାହିଁ ବାପା ମା କେଜାଣି କେତେ ଯେ ସପନ ଦେଖି ବସନ୍ତି ତାର ହିସାବ ନାହିଁ। ମୋ ପିଲା କାଲି ବଡ଼ ହେବ, ଏମିତି ପାଠ ପଢ଼ିବ, ଏତେ ପଇସା କମେଇବ, ନାଁ କରିବ, ଏମିତି କେତେ କ'ଣ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଟିଏ କେମିତି ଭଲ ମଣିଷ ହେବ। ଏହି ଭଲ ମଣିଷ ହେବା ପାଇଁ ଯାହା ନିହାତି ଲୋଡ଼ା ତାହା ହେଲା ସୁନ୍ଦର ପରିବେଶ। ତେଣୁ ପରିବାରର ପ୍ରତ୍ୟେକ ସଦସ୍ୟ, ବିଶେଷ କରି ମା ବାପା, ଏଥିପ୍ରତି ଅଧିକ ଯତ୍ନଶୀଳ ହେବା ଉଚିତ ନୁହେଁ କି? ପିଲାଙ୍କୁ ଏଭଳି କଥା ଦେଖାଇବା ଓ ଶିଖାଇବା ଉଚିତ ଯାହା ତାର ଚରିତ୍ର ଓ ଭବିଷ୍ୟତକୁ ଶୁଦ୍ଧ କରିବା ସହ ତାହାର ଚଳଣି, ପରମ୍ପରା ଓ ସଂସ୍କୃତିର ମଧ୍ୟ ସମ୍ମାନ ରଖିବ। ଏହି ସମ୍ବନ୍ଧରେ କାହାଣୀଟିଏ। ଥରେ ଜଣେ ରାଜା ଶିକାର ପାଇଁ ଜଙ୍ଗଲକୁ ଗଲେ। ଦିନ ଯାଇ ସଞ୍ଜ ନଇଲା, ହେଲେ ଶିକାର କିଛି ପାଇଲେ ନାହିଁ। ବିଫଳ ମନୋରଥ ହୋଇ ରାଜପ୍ରସାଦକୁ ଆସୁଥିବା ବେଳେ ଗୋଟିଏ ଗଛ କୋରଡ଼ରେ ଦୁଇଟି ଶୁଆ ଛୁଆଙ୍କୁ ପାଇଲେ। ଏ ଶୁଆ ଦୁଇଙ୍କର ଲାଳନ ପାଳନ କଥା ଭାବିଲା ବେଳେ ଦେଖିଲେ ଜଣେ ସାଧୁ ମହାତ୍ମା ଓ ଜଣେ ବ୍ୟାଧକୁ। ଏ ଦୁଇ ଜଣଙ୍କୁ ଶୁଆ ଦୁଇଟି ଦେଇ ରାଜା ଫେରିଲେ। ଏହା ଭିତରେ 6 ମାସ ବିତିଗଲା। ରାଜା ଦିନେ କୌତୁହଳବଶତଃ ହୋଇ ଭାବିଲେ ସେ ଶୁଆ ଦୁଇଙ୍କର କଥା, କେମିତି ଅଛନ୍ତି ଦେଖିବା ପାଇଁ।

ରାଜା ବାହାରିଲେ। ସାଧୁ ମହାତ୍ମାଙ୍କର ଆଶ୍ରମରେ ପାଳିତ ଶୁଆ ରାଜାଙ୍କୁ ଦୂରରୁ ଦେଖିବା ମାତ୍ରେ ଅତିଥି ଦେବତା ଜ୍ଞାନ କରି ଉଚ୍ଚ ସ୍ୱରରେ କହିଲା, ସ୍ୱାଗତମ ସ୍ୱାଗତମ, ରାଧେ ରାଧେ। ବଡ଼ ଆନନ୍ଦିତ ହୋଇଗଲେ ରାଜା, ବାଃ କେଡ଼େ ସୁନ୍ଦର କଥା ଶିଖିଛି ମ। ଆହୁରି କୌତୁହଳ ଜାତ ହେଲା ଅନ୍ୟ ଶୁଆଟିକୁ ଦେଖିବା ପାଇଁ। ଶିକାରୀର ଘରେ ଯାଇ ପହଞ୍ଚନ୍ତେ ସେଠାରେ ପାଳିତ ଶୁଆ କଟୁବଚନ କହିବା ଆରମ୍ଭ କଲା, ଦୂର ଦୂର ପଳା ପଳା। ବଡ଼ ଖରାପ ଲାଗିଲା ରାଜାଙ୍କୁ, ଆଶ୍ଚର୍ଯ୍ୟ ବି ହେଲେ, ଆରେ ଗୋଟିଏ ଜାଗାରୁ ଗୋଟିଏ ଦିନ ଗୋଟିଏ ପ୍ରକାର ଦୁଇଟି ଶୁଆ ଆଣିଲି, ହେଲେ ସେମାନଙ୍କ ପ୍ରକୃତି ପୁରା ଅଲଗା। ଏହାର କାରଣ ଜାଣିବା ନିମନ୍ତେ ଆଶ୍ରମରେ ଥିବା ମହାତ୍ମାଙ୍କ ଶରଣାପନ୍ନ ହେଲେ। ସାଧୁ ରାଜାଙ୍କୁ ବୁଝାଇଲେ, ହେ ରାଜନ, ଏହାର ନାମ ହେଉଛି ସଙ୍ଗଦୋଷ। ଗୋଟିଏ ଶୁଆ ବ୍ୟାଧ ଘରେ ବଢ଼ିଲା, ତାର ପାଠ ପଢ଼ିଲା, ତେଣୁ ସେହିପରି କହିଲା। ଆଉ ଗୋଟିଏ ଗୁରୁକୂଳରେ ରହିଲା, ସେହି ପାଣି ପବନ ପରିବେଶ ପାଇଲା, ତେଣୁ ରାଧେ ରାଧେ କହିଲା। ହଁ ଶ୍ରୋତା ବନ୍ଧୁ, ଏହି ପରିବେଶ ବା ସଙ୍ଗର ପ୍ରଭାବ ହିଁ ସବୁଠାରୁ ବେଶୀ ଦାୟୀ। ଏବେ ବହୁତ ବଡ଼ ଘରର ପିଲାମାନେ ପରିବେଶ ଅଭାବରୁ ସଙ୍ଗ ଦୋଷରୁ ଅବାଟରେ ପାଦ ଦେଉଛନ୍ତି, ଯାହା ପିତାମାତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମହାଭାରତକୁ ଦେଖୁନାହାନ୍ତି? ମହାଭାରତରେ ଦୁଇଟି ବଳିଷ୍ଠ ଚରିତ୍ର ହେଉଛନ୍ତି କର୍ଣ୍ଣ ଆଉ ଅର୍ଜୁନ। କର୍ଣ୍ଣ ସବୁ ଗୁଣରେ, ରୂପରେ, ଦାନରେ, ସେବାରେ, ବୀରତାରେ ଅର୍ଜୁନଙ୍କଠାରୁ ଆଗୁଆ ଥିଲେ ଓ ଅର୍ଜୁନ ଏ ସବୁଥିରେ ଦୁର୍ବଳ। କିନ୍ତୁ ଫଳ ହେଲା କ'ଣ? କର୍ଣ୍ଣଙ୍କର ହେଲା ଦୁଃଖଦ ମୃତ୍ୟୁ, ଆଉ ଅର୍ଜୁନ ହେଲେ ବିଶ୍ୱ ବିଜୟୀ। କାରଣ ରାତି ପାହିଲେ କର୍ଣ୍ଣ ଯାହା ସହ ବସାଉଠା କରୁଥିଲେ ସେମାନେ ହେଲେ ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ପରି ଚରିତ୍ର, ଯେଉଁମାନଙ୍କର କାମ ହେଉଛି ଅନ୍ୟର କ୍ଷତି କରିବା। ଆଉ ଅର୍ଜୁନ ଶୟନେ ସପନେ ଜାଗରଣେ ଯାହାର ପାଦପଦ୍ମକୁ ଭରସା କରିଥିଲେ ସେ ହେଉଛନ୍ତି ବିଶ୍ୱନିୟନ୍ତା ଭଗବାନ। ତେଣୁ କର୍ଣ୍ଣର ପରିବେଶ ତାଙ୍କୁ ଅଭାଗା କଲା, ଆଉ ଅର୍ଜୁନଙ୍କୁ ଭାଗ୍ୟବାନ କଲା। ତେବେ ଏ ପରିବେଶକୁ ସଜାଡ଼ିବା କେମିତି? ଶ୍ରୋତାବନ୍ଧୁ, ଯେତେ ଭଲ କାମ କରୁଛନ୍ତି, ଯଥା ଦରିଦ୍ରକୁ ସାହାଯ୍ୟ ଦେଉଛନ୍ତି, ରୋଗୀର ସେବା କରୁଛନ୍ତି, ଈଶ୍ୱର ଆରାଧନା କରୁଛନ୍ତି, ଏ ସବୁ କାମ ପିଲାମାନଙ୍କୁ ଦେଖାନ୍ତୁ ଓ ଶିଖାନ୍ତୁ। ଆଉ ଯଦି କିଛି ମନ୍ଦ କାମ କରୁଛନ୍ତି, ଯଥା ନିଶାପାଣି ଖାଉଛନ୍ତି, କାହାକୁ ସମାଲୋଚନା କରୁଛନ୍ତି, କାହାକୁ ଗାଳି ଦେଉଛନ୍ତି, ଏସବୁ ଯେତେ ସମ୍ଭବ ପିଲାଙ୍କଠାରୁ ଦୂରେଇ ରଖନ୍ତୁ। ବାହାର ପରିବେଶ ସିନା ଖରାପ ହୋଇଯାଇଛି ବୋଲି ଆମେ କହୁଛେ, ହେଲେ ଘରେ ତ ଅନ୍ତତଃ ଆମେ ଏକ ଭଲ ପରିବେଶ ଆମ ପିଲାକୁ ଦେଇପାରିବା। ନହେଲେ କାଲି ସକାଳେ ଆମ ପିଲା ଯଦି ଅବାଟରେ ପାଦ ଦିଏ, ତେବେ ବାପା ମା ଆଗେ ନିଜକୁ କ୍ଷମା କରିପାରିବେ ତ? ତେଣୁ ପିତାମାତାଙ୍କର ଆଚରଣ, ଉଚ୍ଚାରଣ, ଆଦର୍ଶ, ବୁଝାମଣା ଏସବୁ ପ୍ରଥମେ ସୁନ୍ଦର ହେବା ଉଚିତ ନୁହେଁ କି? କାରଣ ମାଠିଆ ବଙ୍କା ହେଲେ ଦୋଷ ମାଠିଆର ନୁହେଁ, କୁମ୍ଭାରର। ଏକ ଅନୁକୂଳ ପରିବେଶରେ ଯଦି ମଞ୍ଜିଟିଏ ଗଛ ହୋଇ ଫୁଲ ଫଳ ଦେଇପାରୁଛି, ମଣିଷ ରୂପୀ ଗଛ ସଫଳ ହେବନି କାହିଁକି? ତେଣୁ ଚେଷ୍ଟା କରିବା ଆମକୁ ବ୍ୟାଧର ପରିବେଶ ନୁହେଁ, ସର୍ବଦା ସାଧୁ ମହାତ୍ମାଙ୍କ ପରିବେଶ ମିଳୁ ଓ ଆମ ଓଠରୁ ସବୁବେଳେ ଝରି ପଡ଼ୁ ସେ ମନଜ୍ଞ ସଙ୍ଗୀତ, କୁଟ କପଟ ସ୍ୱଭାବ ଯାହାର ତାକୁ ଦୂର ମୁଁ କର ଇଜୁହାର, ମୋତେ ନମିଶାଅ ତାଙ୍କ ସାଥିରେ ସଦା ରଖ।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଶାରଦା ପ୍ରସାଦ କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ମେଧାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 338, ସିଆର୍

0: ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣୁଥିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସୂଚନା ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଦିନ ଗୋଟେ ବାଜି ଦଶ ମିନିଟ୍ରେ ଲୋକସଙ୍ଗୀତରେ ପ୍ରଚାର କରିବୁ ଏକତରା ଭଜନ ପରିବେଷଣ କରିବେ ସୁରେନ୍ଦ୍ର କୁମାର ସାହୁ। ଦିନ ଗୋଟେ ବାଜି କୋଡ଼ିଏ ମିନିଟ୍ରେ ନାରୀମହଲ ଏଥିରେ ଶୁଣିବେ ସ୍ୱର ସମ୍ଭାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ଅପରାହ୍ନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଚାର କରିବୁ ଆଜି ଦିନ ତିନିଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ ଚାରିଟାରେ। ଦେଶଭକ୍ତି ଗୀତ ଅପରାହ୍ନ ଚାରିଟା ବାଜି ପଞ୍ଚାବନ ମିନିଟ୍ରେ। ଅପରାହ୍ନ ପାଞ୍ଚଟାରେ ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଯୁବବାଣୀ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ। ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଅଠାବନତମ ଭାଗ ପ୍ରଚାର କରିବୁ। ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଚାର କରିବୁ ଆଜି ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ। ସନ୍ଧ୍ୟା ଛଅଟା ବାଜି ପଞ୍ଚାବନ ମିନିଟ୍ରେ ଆଜିର ପ୍ରସଙ୍ଗ ରାତି ସାତଟା ବାଜି ଦୁଇ ମିନିଟ୍ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ରାତି ସାତଟା ବାଜି ପଚିଶ ମିନିଟ୍ରେ ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି ସାତଟା ବାଜି ତିରିଶ ମିନିଟ୍ରେ ଏଥିରେ ବର୍ଷାଦିନିଆ ପନିପରିବା ଫସଲରେ କୀଟ ନିୟନ୍ତ୍ରଣ ଏ ସମ୍ପର୍କରେ ଶୁଣିବେ ଆଲୋଚନା ଡକ୍ଟର ହରପ୍ରସାଦ ମିଶ୍ରଙ୍କ ସହିତ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ରାତି ଆଠଟା ବାଜି ଦୁଇ ମିନିଟ୍ରେ। ରାତି ଆଠଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ କନ୍ନଡ଼ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ରାତି ନଅଟା ବାଜି ତିରିଶ ମିନିଟ୍ରେ ଚର୍ଚ୍ଚା କା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି ଦଶଟା ବାଜି ପଇଁତିରିଶ ମିନିଟ୍ରେ ପ୍ରଚାର କରିବୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଆଜି ରାତି ଦଶଟାରେ ବନମଲ୍ଲିକା। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଦୁର୍ନୀତିଗ୍ରସ୍ତ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସଡ଼କ ସମ୍ପ୍ରସାରଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଶକ୍ତି ଓ ପୂର୍ତ୍ତ ବିଭାଗ

0: ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ବିଭାଗ ସୁରକ୍ଷା, ବୈଧାନିକ ଅନୁପାଳନ ଏବଂ କାର୍ଯ୍ୟର ଗୁଣବତ୍ତା ଅପରିବର୍ତ୍ତିତ ରଖି ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ସମ୍ପୂର୍ଣ୍ଣ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ବାଦ୍ ନ ପଡ଼ିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତା 5 ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ଆଲୋଚନା ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ପୁଣ୍ୟତିଥିରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ବାଚସ୍କତି ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସ୍ୱର୍ଗତ ଚୌଧୁରୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ତଥା ସର୍ବୋଦୟ ନେତା ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ସୃଷ୍ଟି ତଥା ନିଶା କାରବାରକୁ ରୋକିବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଲାଗି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର ସପ୍ତମ ବୈଠକରେ ଶ୍ରୀମତୀ ଗର୍ଗ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରପକ୍ଷରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଏହି ସମୟରେ ଗତକାଲି 3 ରଥର ପ୍ରଭା ନିର୍ମାଣ ଶେଷ ହୋଇଛି। ରୂପକାରମାନେ 3 ରଥର 24 ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 99% ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 11,51,985 ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ କରାଯାଇଥିଲା। ବିଭିନ୍ନ ହୋଟେଲ, ଗ୍ୟାରେଜ୍, ଦୋକାନରୁ 6 ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପୁଲିସ୍ ପଡ଼ିଆରେ ବ୍ଲକସ୍ତରୀୟ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହେଉଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ୱର୍ଶ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଡାକ୍ତର ରବି ନାରାୟଣ ରଥ।
2: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନ୍ସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ୍ଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୂତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲଭାବେ ବିଚାର ବିମର୍ଶ କରିବା ଦରକାର।

0: ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ। କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ। ମୁଣ୍ଡ ବୁଲେଇପାରେ, କ୍ଷୁଧାହାନି ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ। ଚମ କୁଣ୍ଡେଇ ହୁଏ, ଚେକା ଚେକା ହୋଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ। ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକ୍ରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଯାଏ। ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇପାରୁନାହିଁ। ସେଭଳି ଜୀବାଣୁକୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ, କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ, ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ। ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତ ପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନ୍ସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା, ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନ୍ସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନ୍ସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୂଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୂଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଥିଲେ ଡାକ୍ତର ରବି ନାରାୟଣ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ। ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା, ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ବ୍ରାଜିଲ, ରୁଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା

ଶ୍ରୀ ମୋଦି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍କରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ହେବ। ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି। ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି। ଗତମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ, ସହଯୋଗ, ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି। ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି। ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ପ୍ରାୟ 315 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ମଧ୍ୟରୁ 111 ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସ୍ୱଚ୍ଚ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। କାତାରର ରାସ୍ଲାଫାନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମୀର ଶେଖ୍ ଶାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ୍ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ୍ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନ୍ର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ଉନ୍କକ୍ତ ରହିଛି। ସ୍ଥିର ଅର୍ଥନୀତି, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷୀୟ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ

0: ସଂଶ୍ଳିଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା, ବିକାଶର ଧାରା, ସମ୍ଭଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଗତ ଫେବୃୟାରୀ ମାସ 7 ତାରିଖରେ ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍କରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ନେଇ ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ମସିହା ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡାର ଟରୋଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ସମୀର ମିଶ୍ରା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଆଜି ଯୋଗର କଥା କହିଲେ ଆମେ ସବୁ ଭାରତୀୟ ଏ ବିଷୟରେ ଅଳ୍ପ ବହୁତେ ଅବଗତ ଅଛୁ। ଯୋଗର ଆଦର ଏବେ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ବଢ଼ିବାରେ ଲାଗିଛି। ଯୋଗ ହେଉଛି ସୁସ୍ଥ ଜୀବନର ମୂଳମନ୍ତ୍ର। ଯୋଗ ହେଉଛି ଆଧ୍ୟାତ୍ମିକ ସାଧନା।

ମାର୍ଗ ଯୋଗ ଶରୀର ତତ୍ତ୍ୱର ସାଧନା ଯୋଗ ହେଉଛି ମନକୁ ନିୟନ୍ତ୍ରଣ କରିବାର କଳା ଓ ବିଜ୍ଞାନ ଯୋଗ ସମ୍ପର୍କରେ ଭାରତର ମୁନି ଋଷି ତଥା ବିଦ୍ୱାନ ପଣ୍ଡିତମାନେ ଅନେକ ଶାସ୍ତ୍ର ରଚନା କରିଛନ୍ତି ମହର୍ଷି ପତଞ୍ଜଳି ତାଙ୍କ ଯୋଗ ଦର୍ଶନରେ ଯୋଗ ସାଧନା ପାଇଁ ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ଓ ସମାଧି ଅଷ୍ଟାଙ୍ଗ ଯୋଗ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଗତ 21 ତାରିଖ ଦିନ ଆମ ଦେଶ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ ଲୋକମାନଙ୍କୁ ଯୋଗର ଉପାଦେୟତା ସମ୍ପର୍କରେ ଅବଗତ କରାଇବା ଏବଂ ଯୋଗ ପ୍ରତି ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଏହି ଦିନ ଏକ ବିଶେଷ ଦିନ ନିଶ୍ଚୟ ହେଲେ ଯୋଗ ଅଭ୍ୟାସ ତ ପ୍ରତିଦିନ ଅନିବାର୍ଯ୍ୟ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ ମଣିଷର ଶରୀର ଓ ମନ ପାଇଁ ନିହାତି ଆବଶ୍ୟକ ପ୍ରତିଦିନ ଯୋଗ ଅଭ୍ୟାସ କରୁଥିବା ଲୋକ ସୁସ୍ଥ ଓ ନିରାମୟ ଜୀବନଯାପନ କରୁଥିବାର ପ୍ରମାଣ ଆମ ପାଖରେ

ଅଭ୍ୟାସ ତ ପ୍ରତିଦିନ ଅନିବାର୍ଯ୍ୟ। ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ ମଣିଷର ଶରୀର ଓ ମନ ପାଇଁ ନିହାତି ଆବଶ୍ୟକ। ପ୍ରତିଦିନ ଯୋଗ ଅଭ୍ୟାସ କରୁଥିବା ଲୋକ ସୁସ୍ଥ ଓ ନିରାମୟ ଜୀବନଯାପନ କରୁଥିବାର ପ୍ରମାଣ ଆମ ପାଖରେ ଅନେକ ରହିଛି। ସାଧୁ ସନ୍ଥ ଓ ଯୋଗୀ ସନ୍ନ୍ୟାସୀମାନେ ପ୍ରତିଦିନ ନିୟମିତ ଯୋଗ ଅଭ୍ୟାସ କରୁଥିବା କଥା ସେମାନେ କହିଥାନ୍ତି।

ହଁ ଶ୍ରୋତା ବନ୍ଧୁ, ମଣିଷ ଜନ୍ମ ସବୁଠୁ ଶ୍ରେଷ୍ଠ ଜନ୍ମ, ଆଉ ମାନବିକତା ହେଉଛି ମଣିଷର ଶ୍ରେଷ୍ଠ ଗୁଣ। ଯେଉଁଠି ମାନବିକତା ହଜିଯାଏ, ମଣିଷ ଭୁଲିଯାଏ ତା'ର ମାନବୀୟ କର୍ତ୍ତବ୍ୟକୁ, ସେଇଠି ଲୋପ ପାଇଯାଏ ମଣିଷର ମଣିଷପଣିଆ। ମଣିଷ ଜନ୍ମର ଶ୍ରେଷ୍ଠତା ସେଠି ହାର ମାନିଯାଏ।

ଯାହା ସବୁ ଭାରତୀୟଙ୍କ ପାଇଁ ଏକ ପବିତ୍ର ମନ୍ତ୍ର, ହୃଦୟର ସ୍ପନ୍ଦନ। ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ଦେଶବାସୀଙ୍କ ମନରେ ଏକତାର ଭାବନା ଭରିଦେଇଥିବା ପବିତ୍ର ଧ୍ୱନି, ଦେଶବାସୀଙ୍କୁ ଜାଗରିତ କରିବାର ଏକ ଶକ୍ତିଶାଳୀ ସୂତ୍ର। ଆମ ଦେଶର ମହାନ କବି ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା 1875 ମସିହା ନଭେମ୍ବର ମାସ 7 ତାରିଖରେ ରଚିତ ଏହି ବନ୍ଦେ ମାତରମ୍ ସଙ୍ଗୀତ ସମଗ୍ର ଦେଶବାସୀଙ୍କ ପାଇଁ ଥିଲା ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ମନ୍ତ୍ର। ଏବେ ଦେଶରେ ପାଳନ କରାଯାଉଛି ବନ୍ଦେ ମାତରମ୍ ସଙ୍ଗୀତର 150ତମ ବାର୍ଷିକ ଉତ୍ସବ। ବନ୍ଦେ ମାତରମ୍ର ଅର୍ଥ ମା, ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ମସିହାରେ ଆନନ୍ଦ ମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଅଧିବେଶନରେ ଗାନ କରିଥିଲେ। 1905 ମସିହା ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ମସିହା ଜାନୁଆରୀ 24 ତାରିଖରେ ସମ୍ଭିଧାନ ସଭା ଦ୍ୱାରା ଏହାର ପ୍ରଥମ ଦୁଇ ପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ବନ୍ଦେ ମାତରମ୍ ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜି ମଧ୍ୟ ଏହି ଗୀତ ଦେଶର ଏକତା, ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 7530001।

0: ଆଜି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନ କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନରେ ଥିଲେ ସମୀର ମିଶ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା ଦୀର୍ଘ ଜୀବନର ଚାବିକାଠି ଇନ୍ଦ୍ରଧନୁ ଆହାର। ଆଲୋଚକ ଶୈଳେନ୍ଦ୍ର ଦ୍ୱିବେଦୀ।
2: ମୁଁ ଦଶମରେ ପଢ଼ିବା ବେଳକୁ ଜେଜେଙ୍କୁ 80 ବର୍ଷ ଟପି ସାରିଥିଲା। ଚିତ୍ରୋତ୍ପଳା କୂଳ ଏକ ଗାଁରେ ଆମେ ରହୁଥିଲୁ। ମୋର ମନେ ଅଛି ଆମ ଘର ଆଗବାଡ଼ିରେ ସେତେବେଳେ ବଢ଼ିଆ ପନିପରିବା ହେଉଥିଲା। ତଥାପି ମଝିରେ ମଝିରେ ଶୀତ ଦିନେ ସ୍କୁଲ ଛୁଟି ହେଲେ ଜେଜେ ମୋତେ କହନ୍ତି, ଆରେ ଯା ଅମୁକ ବାଡ଼ିରୁ ଫୁଲକୋବି ଆଣିବୁ, ସେଠୁ ଟମାଟୋ ଆଣିବୁ। ଜେଜେ କହୁଥିବା ଠିକଣା ଆମ ଘରଠୁ ଖୁବ୍ ଦୂରରେ ନହେଲେ ବି କିଛି ବାଟ ଥିଲା। ମୁଁ ଜାଣିପାରୁନଥିଲି କାହିଁକି ଆମ ଘର ପାଖାପାଖି ଅନ୍ୟମାନେ ସମାନ ପରିବା ବିକୁଥିବା ବେଳେ ଜେଜେ ମୋତେ ଦୂରକୁ ଯିବା ପାଇଁ କହୁଛନ୍ତି। ଦିନେ ଜେଜେ ଆର ଉତ୍ତର ଦେଇଥିଲେ, କହିଲେ, ଯା ଘରୁ ମୁଁ ତତେ ପରିବା ଆଣିବା ପାଇଁ କହେ, ସେ ପନିପରିବାରେ ରାସାୟନିକ ସାର ଭୁଲ୍ରେ ବି ପକାଏ ନା, ତେଣୁ ତା ପରିବାର ସ୍ୱାଦ ଅଲଗା। 42 ବର୍ଷ ତଳେ ଜେଜେଙ୍କ କଥା ଏତେ ସହଜରେ ବୁଝି ହେଉନଥିଲା ଯାହା ଏବେ ବୁଝି ହେଉଛି। ବିଶେଷଜ୍ଞମାନେ ନିରାମିଷ ଆହାର ଏକାବେଳେ ତ୍ୟାଗ କରିବାକୁ ପରାମର୍ଶ ଅବଶ୍ୟ ଦେଉନାହାନ୍ତି, ତେବେ ଅଧ୍ୟୟନ ସ୍ୱଷ୍ଟ କରିସାରିଛି ଯେ ଆମ ଶରୀର ପାଇଁ ଉଦ୍ଭିଦ ଭିତ୍ତିକ ଖାଦ୍ୟ ହିଁ ସର୍ବୋତ୍କୃଷ୍ଟ ଖାଦ୍ୟ। ଶ୍ରୋତାବନ୍ଧୁ, ଭାରତୀୟ ଖାଦ୍ୟ ବିଜ୍ଞାନ ଜୈବ ବିବିଧତା ଏବଂ ଖାଦ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କେଉଁ ପ୍ରାଚୀନ ସମୟରୁ ଆମକୁ ପରାମର୍ଶ ଦେଇଛି। ଆପଣ ମାଛ ଖାଆନ୍ତୁ, ମାଂସ ଖାଆନ୍ତୁ, ଅଣ୍ଡା ଖାଆନ୍ତୁ, ପନିପରିବା ଖାଆନ୍ତୁ ଏବଂ ଫଳ ଖାଆନ୍ତୁ, କୌଣସି ଖାଦ୍ୟରେ ବାରଣ ନାହିଁ। କିନ୍ତୁ ବରାବର ଲକ୍ଷ୍ୟ ରଖନ୍ତୁ, ଆପଣ କେବଳ ଖାଇବା ପାଇଁ ଖାଉନାହାନ୍ତି, ନିରୋଳା ଖାଦ୍ୟର ମଜା ନେବା ପାଇଁ ଖାଉନାହାନ୍ତି, ଉପଭୋଗ କରିବା ପାଇଁ ଖାଉନାହାନ୍ତି, ଯାହା ଖାଉଛନ୍ତି ପରମ ଆନନ୍ଦରେ ଖାଉଛନ୍ତି। ଜେଜେ ସେତେବେଳେ ବୋଉ କହୁଥିଲେ, ବୋଉ ଏ ବର୍ଷ ବେଲପଣା ମୁଁ ପିଇପାରିଲିନି, ନିମ୍ବପତା କେହି ଆଣିଲନି, ଜାମୁକୋଳି ବି କେହି ଆଣିଲନି। ପରିଣତ ବୟସରେ ଜେଜେ କ'ଣ ପାଇଁ ଜାମୁକୋଳି ନିମ୍ବପିତା ପରି ଖାଦ୍ୟ ଖୋଜୁଥିଲେ ମୁଁ ବୁଝିପାରୁନଥିଲି। ଏବେ ପୁଷ୍ଟି ବିଶେଷଜ୍ଞମାନେ କହୁଛନ୍ତି, ଯେଉଁ ଋତୁରେ ଯେଉଁ ଫଳମୂଳ ଓ ପନିପରିବା ପ୍ରକୃତି ଆମକୁ ଦେଉଛି ସେସବୁ ଆମ ଆହାରର ଅଂଶ ପାଲଟିବା ଉଚିତ। ସୋରିଷ ଫୁଲ ହେଉ ନଚେତ୍ ପିତା ଶାଗ, ଆୟୁର୍ବେଦ ଅନୁସାରେ ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଖାଦ୍ୟର

0: ହେଉଛି ମହତ୍ୱପୂର୍ଣ୍ଣ ଭୂମିକା। ସନ୍ତୁଳିତ ଖାଦ୍ୟ କେବଳ ଦେହକୁ ନୁହେଁ ମନକୁ ଚଞ୍ଚଳ ରଖେ। ଆମ ଶାସ୍ତ୍ରରେ ସାତ୍ତ୍ୱିକ ତାମସିକ ଏବଂ ରାଜସିକ ଆହାର କଥା ପୃଥିବୀରେ ସମ୍ଭବତଃ ପ୍ରଥମ ଥର ପାଇଁ କୁହାଯାଇଛି। ତାଜା ପରିବା ଖାଆନ୍ତୁ, ତାଜା ଫଳମୂଳ ଖାଆନ୍ତୁ। ଚକ୍ଚକ୍ ଧଳା ଦେଖାଯାଉଥିବା ଚାଉଳ କି ଅଟା ନୁହେଁ, ବରଂ ଆଖିକୁ ଭଲ ନ ଲାଗିଲେ ବି ଶସ୍ୟ ଏବଂ ଡାଲି ଜାତୀୟ ପଦାର୍ଥକୁ ମୂଳ ଚରିତ୍ରରେ ଆହାରର ଅନ୍ତର୍ଭୁକ୍ତ କରନ୍ତୁ। ସବୁଦିନ ସମାନ ଖାଦ୍ୟ ଖାଆନ୍ତୁ ନାହିଁ, ଜଙ୍କ୍ ଫୁଡ୍ରୁ ଯେତେଦୂର ସମ୍ଭବ ନିରାପଦରେ ରହନ୍ତୁ। ଶ୍ରୋତାବନ୍ଧୁ, 1963 ମସିହାରେ ଜାପାନରେ କିଛି ବିଶେଷଜ୍ଞ ଜାଣିପାରିଥିଲେ ଯେ 100 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ତାଙ୍କ ଦେଶରେ 153। 2020ରେ ଜଣାପଡ଼ିଛି 100 ଟପିଥିବା ପୁରୁଷ ଓ ମହିଳା ଜାପାନରେ ପାଖାପାଖି 65,000। ଏବେ ସେଠି ପୁରୁଷଙ୍କର ହାରାହାରି ଆୟୁ 84 ଏବଂ ମହିଳାମାନଙ୍କର 87। ଅଧ୍ୟୟନ ଅନୁଯାୟୀ ଜାପାନର ବ୍ୟାପକ ଅଞ୍ଚଳରେ ଅଧିବାସୀମାନେ ସେମାନଙ୍କ ଆହାରରେ ଅନ୍ତର୍ଭୁକ୍ତ କରିଛନ୍ତି ଯେତିକି ଶସ୍ୟଜାତୀୟ ଖାଦ୍ୟ ସେତିକି ପନିପରିବା, ତାଠୁ କମ୍ ମାଛ ମାଂସ। ନିଶ୍ଚିତ ଭାବରେ ପ୍ରତିଦିନ ଫଳ ଏବଂ କିଛି ଦୁଗ୍ଧଜାତୀୟ ଖାଦ୍ୟ ସେମାନଙ୍କ ଆହାରର ଅଂଶ। ଶାରୀରିକ ପରିଶ୍ରମ ସହିତ ତାଳ ଦେଇ ଜାପାନୀମାନଙ୍କ ଖାଦ୍ୟ ବେଶ୍ ସନ୍ତୁଳିତ। ଜାପାନର ଏକ ଅଞ୍ଚଳ ଅଛି ଓକିନାୱା, ଯେଉଁଠି 100ରୁ ଅଧିକ ବର୍ଷ ବଞ୍ଚୁଥିବା ବାସିନ୍ଦା ସର୍ବାଧିକ। ବର୍ଷ ବର୍ଷ ଧରି ଏହା ଘଟିଆସିଛି। ଓକିନାୱାର ଅନୁପମ ପ୍ରାକୃତିକ ପରିବେଶ ଭିତରେ ରହିବା ସହିତ ସ୍ଥାନୀୟ ବାସିନ୍ଦାମାନେ ପ୍ରତିଦିନ ପ୍ରଚୁର ପନିପରିବା ଏବଂ ଶାଗ ଖାଆନ୍ତି। ପ୍ରତି 1,00,000 ଜନସଂଖ୍ୟାରେ ଓକିନାୱାରେ ହାରାହାରି 25 ଜଣଙ୍କ ବୟସ 100 ଉପରେ। ଦୀର୍ଘ ବର୍ଷ ଚଳଚଞ୍ଚଳ ରହୁଥିବା ବାସିନ୍ଦାମାନଙ୍କ କହିବା କଥା ସେମାନେ କେବେ ବି ଏକାଥରେ ଅଧିକ ଖାଆନ୍ତି ନାହିଁ, ପେଟର 20% ସବୁବେଳେ ଖାଲି ରହେ। ସବୁଠୁ କାର୍ଯ୍ୟକ୍ଷମ ବାସିନ୍ଦା ଅତି ବେଶୀରେ 1900 କ୍ୟାଲୋରି ଖାଦ୍ୟ ଗ୍ରହଣ କରନ୍ତି। ଶାରୀରିକ ପରିଶ୍ରମ ଯେତେ ସମ୍ଭବ ସେମାନେ କରନ୍ତି, ପରସ୍ପରକୁ ଭେଟନ୍ତି, ଗପ କରନ୍ତି, ସୁଖ ଦୁଃଖ ବାଣ୍ଟନ୍ତି ଏବଂ ଏହା ହିଁ କାରଣ 90 ବର୍ଷ ଟପିବା ପରେ ବି ସେମାନେ ସାଇକେଲରେ ଆରାମରେ ବୁଲିପାରୁଛନ୍ତି। ଅନେକ ଥର ସାକ୍ଷାତକାରରେ ଓକିନାୱାର 100 ଟପିଥିବା ବୟସ୍କ ନାଗରିକମାନଙ୍କୁ ପଚରାଯାଇଛି ସେମାନଙ୍କ ଆହାରର କ'ଣ କୁହୁକ। ଶ୍ରୋତାବନ୍ଧୁ, ଅଧିକାଂଶଙ୍କ ମତ ହେଉଛି ସେମାନେ ବର୍ଷକୁ 206 ପ୍ରକାରର ବିଭିନ୍ନ ଖାଦ୍ୟ ଖାଇଥାନ୍ତି, ଯାହା ଗୋଟିଏ ଦିନରେ 18 ପ୍ରକାରର ଆଦୌ କମ୍ ନୁହେଁ। ଖାଦ୍ୟରେ ସାମାନ୍ୟ ଲୁଣ ଥାଏ, ଚିନି କ୍ୱଚିତ ବ୍ୟବହାର ହୁଏ, ବିଭିନ୍ନ ପ୍ରଜାତିର ଶସ୍ୟ ଏବଂ ପ୍ରଚୁର ପନିପରିବା ସେମାନଙ୍କ ଇନ୍ଦ୍ରଧନୁ ଆହାରର ଅଂଶ। ସ୍ଥାନୀୟତା ଭିତରେ ଭାରତରେ ଭିନ୍ନ ଖାଦ୍ୟ ସ୍ୱାଭାବିକ, କିନ୍ତୁ ଆମ ପାରମ୍ପରିକ ଖାଦ୍ୟ କୌଣସି ଗୁଣରେ ଓକିନାୱାର ଇନ୍ଦ୍ରଧନୁ ଆହାରଠୁ ଆଦୌ କମ୍ ନୁହେଁ। ତାହା ହିଁ ଆପଣଙ୍କ ପାଇଁ ଦୀର୍ଘ ଜୀବନର ଚାବିକାଠି ହେଉ।
1: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ଦୀର୍ଘ ଜୀବନର ଚାବିକାଠି ଇନ୍ଦ୍ରଧନୁ ଆହାର। ଆଲୋଚକ ଥିଲେ ଶୈଳେନ୍ଦ୍ର ଦ୍ୱିବେଦୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ରାଗମଞ୍ଜରୀ। ଆଜିର ଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ, ପ୍ରଯୋଜନା ଦୁର୍ଗା ମାଝି। ଶିଳ୍ପୀ ଗାଇଛନ୍ତି ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

0: ରାଗ ମଞ୍ଜୁରୀରେ ଆପଣମାନେ ଶୁଣୁଥିଲେ କେତୋଟି ଗୀତ ଶିଳ୍ପୀ ତନ୍ମୟ କୁମାର ହୋତାଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ରାଜା ଅରବିନ୍ଦୁ ଶେଖର ମହାନ୍ତି ଏବଂ ମାୟାଧର ମାନ ସିଂହ। ସଙ୍ଗୀତ ଏ ମହେଶ୍ୱର ରାଓ। ପ୍ରଯୋଜନା କରିଥିଲେ ଦୁର୍ଗା ମାଝି। ବିଭିନ୍ନ ଯନ୍ତ୍ର ସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ ସେମାନେ ହେଲେ ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, ଭାୟୋଲିନ୍ରେ ଏ ନାରାୟଣ ରାଓ ଏବଂ ତବ୍ଲରେ ଯୋଗେନ୍ଦ୍ରନାଥ ସ୍ୱାଇଁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 9.85 କିଲୋହର୍ଟ୍ଜ ଯୋଗେ।
4: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷ କି କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟ ଭାରତ କି। महीने के आखिरी रविवार का रहता है इंतजार। मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11 बजे मन की बात।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିଶ ବିଳାସର 64ତମ ଭାଗ। ବର୍ଣ୍ଣନରେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ସୀତାଙ୍କୁ ନ ଦେଖି ପ୍ରଭୁ ଶ୍ରୀରାମ କହିଲେ, ରେ ରସବତୀ ସୀତା, ତୁ ଅନ୍ଧକାର ମଧ୍ୟରେ ଅଦୃଶ୍ୟ ହୋଇପାରିବୁ ନାହିଁ। ତୋର ମୁଖ ସବୁବେଳେ ପ୍ରସନ୍ନ, ତୋ ହସ ହୀରା ଭଳି। ମୋ ପାଖକୁ ଆସ ବୋଲି ବାହୁ ପ୍ରସାରି ଡାକଦେଲେ ପ୍ରଭୁ ରାମଚନ୍ଦ୍ର। ତୁ ମୃଗଚର୍ମ ଓ ପୁଚ୍ଛ ଆଣିବାକୁ କହିଥିଲୁ, ବାଛି ବାଛି ପୁଷ୍ପଗୁଚ୍ଛ ଆଣିଛି। ଚାମର ଫୁଲରେ ମୁଁ ତୋର କେଶ ବାନ୍ଧିଦେବି। ତୋ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କିଛି ହୋଇନାହିଁ। ମୁଁ ଜବାବ ଦେଉଛି, ମୋ କଥା କେବେ ଅନ୍ୟଥା ହୋଇଛି କି? ତୁ ମୋ ବନ୍ଧୁ, ତୁ ମୋ ପ୍ରାଣ। ଧନ ଦୂର କରି ମୁଁ ତୋତେ ହିଁ ସାଙ୍ଗରେ ଆଣିଛି। ତୁ ଯଦି ଚାଲିଯିବୁ, ଏ ବ୍ରହ୍ମାଣ୍ଡରେ ମୋତେ ସୁରକ୍ଷା ଦେବାକୁ କିଏ ଅଛି? ତୋ ହୃଦୟରେ ଦୟାରୂପୀ କୋମଳତା ଓ ସ୍ତନ ଛଳରେ କଠିନତା ମଧ୍ୟ ଅଛି। ଜ୍ୟେଷ୍ଠ ରୂପୀ କୋମଳତାକୁ ତ୍ୟାଗ କରି କନିଷ୍ଠ କଠିନତାକୁ ବରଣ କଲୁ କି? ଭାବିଲୁ କି ମୁଁ ଜ୍ୟେଷ୍ଠ ହୋଇ ବନକୁ ଆସିବାରୁ ଜ୍ୟେଷ୍ଠର ଆଉ କ'ଣ ମର୍ଯ୍ୟାଦା ଅଛି? ଏଭଳି ଇଙ୍ଗିତ ଓ ଛଳ କଥା କହିଲେ ମଧ୍ୟ ସୀତାଙ୍କ ମନ ତୁଷ୍ଟ ନ ହେବା ଭଳି ମନେ ହେଲା। ମୂର୍ଖ ବାଚାଳକୁ ଶାସ୍ତ୍ର ବୁଝାଇଲା ଭଳି କିଛି ଫଳ ହେଲା ନାହିଁ। ଲକ୍ଷ୍ମଣ କହିଲେ, କ୍ଷୀଣ କୁକ୍ଷୀ ବା ସରୁକଟି ସୀତାଙ୍କୁ ରାକ୍ଷସୀ କପଟ କରି ଗ୍ରାସ କରିଛି। ସ୍ତ୍ରୀ ହତ୍ୟା ଦୋଷ ମୋତେ ବାଧା ଦେଲା, ତାକୁ ନ ମାରିବାରୁ ସେ ଏବେ ବୈରୀ ହେଲା। ରାମ କହିଲେ, ରେ ଲକ୍ଷ୍ମଣ, ମୋ ପିତା ହା ରାମ ହା ରାମ କହି ଜୀବନ ଦେଲେ, ମୁଁ ହା ରାମା ହା ରାମା ବୋଲି କହି ପ୍ରାଣ ଦେବି। ରାମ କହିଲେ, ତୋତେ ମୁଁ କୃପାସିନ୍ଧୁ ବୋଲି କହେ। ସିନ୍ଧୁ ପ୍ରଥମେ ଅମୃତ ଜାତ କଲା ପରେ ଜନ୍ମ ନେଲା ବିଷ, ଅମୃତରେ ବସ କଲୁ, ଏବେ ଏ ବିରହ ବିଷ ଶିବ ବିନା କିଏ ଗ୍ରାସ କରିବ? ଶ୍ରୀରାମ କହିଲେ, ଶଶି କର୍ପୂର ଓ ହାଟକ ବା ସୁନା ଓ ଜଳକୁ ଚନ୍ଦ୍ର କୁହାଯାଏ। କେବଳ ଶଶି ହିଁ ଜଗତକୁ ଆଲୋକ ଦିଅନ୍ତି ଓ ଘୋର ଅନ୍ଧକାର ଦୂର କରନ୍ତି। ଜଗତରେ ସୀତା ନାମ ଅନେକ ଥିଲେ ବି ଏକମାତ୍ର ତୁମେ ହିଁ ମୋର ମନୋହାରିଣୀ। ରେ ଗୋରୀ, ବସନ୍ତ ଋତୁ ତ ଅନ୍ତ ହୋଇନାହିଁ, ତୋ ବଚନ ରୂପୀ କୋକିଳର ମାଧୁରୀ ନାହିଁ କାହିଁକି? ବେଳୁବେଳ ପ୍ରଭୁ ରାମଙ୍କ ବିଭ୍ରମ ଜାତ ହେବାରୁ ସେ ବୃକ୍ଷକୁ ବିନୟ ହୋଇ କହିଲେ, ତୁମେ ବଲ୍ଲି ବା ଲତା ସହ ଆଲିଙ୍ଗନରତ ହୋଇଛ, ଅଥଚ ମୋର ତାହା ନାହିଁ। ମୁଁ ପଚାରୁଛି, ସୀତା କାହିଁ ଗଲା କୁହ? ତୁମେ କିନ୍ତୁ ନିର୍ଦ୍ଦୟ ହୋଇ ପୁଷ୍ପ ବିକାଶ କରି ହସୁଛ। କାହାର ନାମ ରସାଳ ବା ଆମ୍ବ, କାହାର ନାମ ଅଶୋକ, କେହି ପୁଣି ବିଭୀତକ ବା ଭୟରହିତ ବାହାଡ଼ା ଗଛ। ତୁମ ମଧ୍ୟରେ ଓକ ବା ଘର କରି ଭୟାଳୁ ହେବି, ନିରସ ଜୀବନ ଯାପନ କରିବି ଓ ଶୋକରେ

ବୁଡ଼ିଯିବି, ଫଳବନ୍ତ ହେଇ ମୋ ଆଶା ବିଫଳ କାହିଁକି କଲ? ମୁଁ ତ ମିତ୍ର, ତୁମ ଭଳି ମୋର ଜଟା ଅଛି। ସୀତାଙ୍କର ଅନୁପସ୍ଥିତିରେ ବିଭ୍ରମ ହେତୁ ରାମ ବୃକ୍ଷଙ୍କ ସହିତ ନିଜର ଭାବ ବିନିମୟ କରିବାକୁ ଲାଗିଲେ।

ପ୍ରିତମ ଭାଗ କଣ୍ଠଶିଳ୍ପୀମାନେ ଥିଲେ ରାମହରି ଦାସ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଆଜି ଆମ ସମସ୍ତଙ୍କ ଜୀବନରେ ଆଜି ଆଉ ଏକ ନୂଆ ଦିନ, ନୂଆ ସକାଳ। ଯେଉଁ ଦିନର ବୟସ ଗଡ଼ିଗଲେ ଖରାବେଳ, ଛାଇଲେ ଉଟା ଖରା ପରେ ସଞ୍ଜ, ସଞ୍ଜ ଗଡ଼ିଗଲେ ପୁଣି ରାତି। ଦିନ ଓ ରାତି ଭିତରେ ଜୀବନ, କେବେ ଏକା ଏକା, କେବେ ନିଜ ପରିବାର ଭିତରେ, କେବେ ଅଫିସରେ, ନିଜର କର୍ମସ୍ଥଳୀରେ। ସମୟ ସାଥିରେ ଏହି ଜୀବନ ଦିନେ ଦୁନିଆକୁ ଆସେ, ନିଜ କର୍ମ ସରିଗଲେ ଏ ଦୁନିଆରୁ ଦିନେ ନା ଦିନେ ତାକୁ ବିଦାୟ ନେବାକୁ ପଡ଼ିଥାଏ, ଯାହା ଚିରନ୍ତନ ସତ୍ୟ। କିନ୍ତୁ ସବୁପରେ ଆମେ କହିପାରିବା, ଏ ଜୀବନ ହେଉଛି ଗୋଟିଏ ଯଜ୍ଞ ସାଧନା।

ଶ୍ରୋତାମତ କହୁଥିଲି ଆପଣଙ୍କୁ, ଆମେ ଆଜି ଏ ଦୁନିଆକୁ ଆସିଛେ, ଦିନେ ନା ଦିନେ ଆମକୁ ଏ ଦୁନିଆ ଛାଡ଼ି ଚାଲିଯିବାକୁ ପଡ଼ିବ, ଯାହା ଚିରନ୍ତନ ସତ୍ୟ। କିନ୍ତୁ ପ୍ରତିଟି ମଣିଷ ଆଜି ନିଜେ ନିଜର ନିଷ୍ଠା, ସାଧନା, ଏକାଗ୍ରତା ବଳରେ ସେ ସଫଳତାର ଶୀର୍ଷରେ ପହଞ୍ଚିପାରେ। କିନ୍ତୁ ଏ ଦୁନିଆରେ ହାରିଯାଇଥିବା ମଣିଷର ତା ହାରିବାର କାରଣ ତା'ର ପାରିପାର୍ଶ୍ୱିକ ଅବସ୍ଥା, ତା ପରିବାର, ଏମିତିକି ସେ ନିଜେ ମଧ୍ୟ ହୋଇପାରେ। ତେଣୁ ପ୍ରତିମୁହୂର୍ତ୍ତକୁ ସାମ୍ନା କରି ଆଗକୁ ବଢ଼ିବା ଭିତରେ କଥାଟିଏ ମନକୁ ଆସେ, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି।

ଘର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହେ, ଅର୍ଥାତ୍ ଆମେ କୌଣସି କଥାରେ ଆଦୌ ଏତେ ଶୀଘ୍ର ଭାଙ୍ଗି ପଡ଼ିବା ବା ତରବରିଆ ଭାବରେ ଭୁଲ ନିଷ୍ପତ୍ତି ନେଇଗଲେ ଜୀବନ ରାସ୍ତାରେ ଆମ ପାଦ ବାଟବଣା ହୋଇଯିବାର ଅନେକ ସମ୍ଭାବନା ରହିଥାଏ। ଯେଉଁ ରାସ୍ତାରେ ଥରେ ପାଦ ଦେଲେ ପୁନର୍ବାର ରାସ୍ତା ଧରିବାକୁ ଆମକୁ ଅନେକ ସମୟ ଲାଗିପାରେ। ତେଣୁ କେବେ ମାୟାର ସହର ଭିତରେ ବା କାହାର ମିଠା ମିଠା କଥାରେ ଏ ମନ ବା ପାଦ ବାଟବଣା ହେବା କିଛି ନୂଆ କଥା ନୁହେଁ।

0: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
2: ହ୍ୟାଲୋ ମମା,
3: ହାଇ।
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶ୍ରୋତା ବନ୍ଧୁ, ଆଜି ଏମିତି କଥାରେ ଭାଇ ପାଦ ବାଟବଣା ହେବାକୁ ନେଇ ଆପଣଙ୍କ ଭାବନା ଏବେ କ'ଣ କହୁଛି? କାହିଁକିନା ଆମ ଜୀବନରେ ରାସ୍ତା ଦୁଇଟା, ଗୋଟେ ବାଟ ହେଲେ ଆଉ ଗୋଟେ ଅବାଟ, କିନ୍ତୁ ବେଳେବେଳେ ଆମେ ନିଜ ପାଇଁ ଆମେ ବାଟ ଭୁଲିଯାଉ, ବିପଦକୁ ପାଖକୁ ଡାକି ଆଣୁ। କିନ୍ତୁ ଯେଉଁମାନେ ସମୟର ବା ପ୍ରତିମୁହୂର୍ତ୍ତର ମୂଲ୍ୟକୁ ସେତିକି ବୁଝନ୍ତି, ସେମାନେ ନିଜ ଜୀବନକୁ ସେହିଭଳି ସୁନ୍ଦର ଭାବରେ ଗଢ଼ି ଅନ୍ୟକୁ ସୁନ୍ଦର କରି ଗଢ଼ି ତୋଳିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ଯୋଉ ଗଢ଼ିବାରେ ନା ଥାଏ ଡର, ନା ଥାଏ ଭୟ, ବରଂ ଗୋଟେ ସୁନ୍ଦର ପୃଥିବୀ ଭିତରେ ଜୀବନ। ସାଗର କୂଳରେ ଠିଆ ହୋଇ କେବେ କେବେ ସାଗରର ଲହରୀକୁ ଦେଖିଲେ ଏ ମନ ଆଉ ଟିକେ ଖୁସି ହୁଏ ନିଜ ଭାବନାରେ। ତା ମାନସପଟରେ ସେ ସୁନ୍ଦର ଚିତ୍ରଟି ଆଙ୍କିବାକୁ ଚେଷ୍ଟା କରେ, ଲହରୀ ବା ଢେଉକୁ ଗଣିବାକୁ ଚେଷ୍ଟା କରେ, ରାସ୍ତାରେ ଚାଲୁଥିବା ଜୀବନ ସେତିକି ପୂର୍ଣ୍ଣତା ଅନୁଭବ କରେ।

ଶ୍ରୋତା ବନ୍ଧୁ, ଏବେ କଥାରେ କଥାରେ ଗୀତରେ ଗୀତରେ କିଛି ବାଟ ଆସିବା ପରେ ଏବେ ଆପଣଙ୍କ ଭାବନା ଆଜିର ଦିନରେ କିଛି ବି ତ ଭାବୁଥାଇପାରେ, କିନ୍ତୁ ମନ ଭାବିବା ଦରକାର ଯେ ସବୁ ସୁଖର କାରଣ ଆମେ, ସବୁ ଦୁଃଖର କାରଣ ଆମେ। ଏ ଜୀବନରେ ସୁଖ ଅଛି, ଦୁଃଖ ବି ରହିଛି, ତେଣୁ କୌଣସି କାରଣରୁ ଆମେ ହାରିଗଲେ ବୋଲି ମନ ଦୁଃଖ ନ କରି ଅତୀତକୁ ଭୁଲି ବର୍ତ୍ତମାନରେ କେମିତି ଆଗକୁ ବଢ଼ିବା ଆମେ ବି ପାରିବା, ସେଥିପାଇଁ ନିଜ ଭିତରେ ପାରିବାର ପଣକୁ ଜାବୁଡ଼ି ଧରି ସେତିକି ଆନ୍ତରିକତା ଏବଂ ସାହସର ସହିତ ଆଗକୁ ବଢ଼ିପାରିଲେ ପ୍ରତ୍ୟେକଟି ମଣିଷ ନିଜ ନିଜର ଲକ୍ଷ୍ୟସ୍ଥଳରେ ଅତି ସହଜରେ ପହଞ୍ଚିପାରିବ। ତା ସହିତ କୌଣସି କାମକୁ ଆମେ ଛୋଟ ବୋଲି ନ ଭାବି ନିଜ ଦାୟିତ୍ୱକୁ ଯଦି ଆମେ ସୁନ୍ଦର ଭାବରେ ସୁଚାରୁ ରୂପେ ତୁଲେଇ ପାରିବା, ତାହେଲେ କୁହନ୍ତୁ ତ ଶ୍ରୋତାବନ୍ଧୁ, ଅସୁବିଧା କୋଉଠି?

ସବୁପରେ ଶ୍ରୋତାବନ୍ଧୁ, କେବେ କେବେ ଘର ଭିତରେ ଯିବ ନା ରାସ୍ତାରେ ଯିବ ନା, କିଛି ବିପଦ ଆସିଥାଏ ନିଜ ପାଇଁ, କିଛି ବିପଦ ଅନ୍ୟମାନଙ୍କ ଲାଗେ। ଯାହାର କାରଣକୁ ଖୋଜି ତାର ସମାଧାନ ଲାଗେ ବାଟଟିଏ ତିଆରି କରିବାର ଅର୍ଥ ଦୁଃଖକୁ ଭୁଲି ସୁଖର ସନ୍ଧାନ କରିବା।

0: ଶ୍ରୋତା ବନ୍ଧୁ, ଆମେ ସବୁପରେ କହିପାରିବା, ଏଠି ଜୀବନ ଯାହାକୁ ଯେମିତି, ଏଠି ଜୀବନ କେବେ ଫୁଟପାଥର ଶୀତ ରାତିର ସେଇ ଚିରା କମ୍ବଳ ତଳେ, ଏଠି ଜୀବନ କେବେ ଚାରିକାନ୍ଥ ଆବଦ୍ଧ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ, ଏଠି ଜୀବନ କେବେ ଟାଣା ଟାଣା ଖରାରେ କାହାକୁ ଗୋଟିଏ ସ୍ଥାନରୁ ନେଇ ଆଉ ଗୋଟିଏ ସ୍ଥାନରେ ପହଞ୍ଚାଇବାର ଇଚ୍ଛାରେ, ଏଠି ଜୀବନ କେବେ କାହାକୁ ମରଣ ମୁହଁରୁ ଫେରାଇ ଆଣିବାର ଇଚ୍ଛାରେ। ତେଣୁ ଜୀବନ ଗୋଟିଏ ସଂଘର୍ଷ, ଆମ ଜୀବନ ଗୋଟିଏ ଯଜ୍ଞ, ଗୋଟିଏ ସାଧନା।
1: ବମ୍ ଚିକ୍ ଚିକ୍ ବମ୍, ଚିକ୍ ବମ୍ ବମ୍ ବମ୍, ଚିକ୍ ଚିକ୍ ବମ୍।

0: ଆମେ ସବୁପରେ କହିପାରିବା ଏଠି ଜୀବନ ଯାହାକୁ ଯେମିତି, ଏଠି ଜୀବନ କେବେ ଫୁଟପାଥର ଶୀତରାତିର ସେଇ ଚିରା କମ୍ବଳ ତଳେ, ଏଠି ଜୀବନ କେବେ ଚାରିକାନ୍ଥ ଆବଦ୍ଧ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ, ଏଠି ଜୀବନ କେବେ ଟାଣାଟାଣା ଖରାରେ କାହାକୁ ଗୋଟିଏ ସ୍ଥାନରୁ ନେଇ ଆଉ ଗୋଟିଏ ସ୍ଥାନରେ ପହଞ୍ଚାଇବାର ଇଚ୍ଛାରେ, ଏଠି ଜୀବନ କେବେ କାହାକୁ ମରଣ ମୁହଁରୁ ଫେରାଇ ଆଣିବାର ଇଚ୍ଛାରେ। ତେଣୁ ଜୀବନ ଗୋଟିଏ ସଂଘର୍ଷ, ଆମ ଜୀବନ ଗୋଟିଏ ଯଜ୍ଞ, ଗୋଟିଏ ସାଧନା।
1: ବମ୍ ଚିକ୍ ଚିକ୍ ବମ୍, ଚିକ୍ ବମ୍ ବମ୍ ବମ୍, ଚିକ୍ ଚିକ୍ ବମ୍।

ଶ୍ରୋତାବନ୍ଧୁ, ଆଜି ଏ ଦୁନିଆରେ ସବୁ ଉପରେ ଆପଣ ଏକା ନୁହନ୍ତି। ଆପଣଙ୍କ ମୁଣ୍ଡ ଉପରେ ନୀଳ ଆକାଶ, ପାଦ ତଳେ ମାଟି, ଦୂର ପାହାଡ଼, ଅଗଣା ଅଗ୍ନି ବନସ୍ଥ, ପାହାଡ଼ ପର୍ବତ, ନଦ ନଦୀ ଝରଣା, ପଶୁ ପକ୍ଷୀ କୀଟ ପତଙ୍ଗମାନଙ୍କ ଭିତରେ ଜୀବନ, ଏ ମଣିଷ ଜୀବନ ଗୋଟିଏ ପରିବାର ଭିତରେ ଯାହାର ଜନ୍ମ ଗୋଟିଏ ଗାଁରେ ଅବା ସହରରେ, କିନ୍ତୁ ପରସ୍ପର ଭିତରର ବୁଝାମଣାର ଅଭାବରେ ବିପଦର ଜନ୍ମ ହୁଏ। ମଝି ଦୁଆରେ ପାଚିରି ଉଠେ, ମନଟି ମନକୁ ଦେଖିଲେ ବି ମୁହଁ ବୁଲେଇ ଚାଲିଯାଏ। ନିଜ ଭିତରର ହିଂସା, କ୍ରୋଧ, ଅହଂଭାବ ବେଳେବେଳେ ମଣିଷକୁ ବହୁ ପଛକୁ ନେଇଯାଏ। ସବୁର କାରଣ ଭିତରେ ଆମ ଭିତରର ଅଜ୍ଞାନତା। ଏମିତି ଏକ ସୁନ୍ଦର ପୃଥିବୀ ଭିତରେ ଗୋଟିଏ ସୁନ୍ଦର ମନଟିଏ ତିଆରି ହୋଇପାରେ ନା, କିନ୍ତୁ ବେଳେବେଳେ ଏଠି ସେତିକି ହୋଇପାରେ ନା ଯାହାର କାରଣ ଆମେ ନିଜେ ନୁହନ୍ତି ତ।

ତେଣୁ ଶ୍ରୋତାବନ୍ଧୁ, ଆମେ ଆମ ନିଜ ଜ୍ଞାନ ବଳରେ ଯେତେ ଆଗକୁ ବଢ଼ିଲେ ମଧ୍ୟ ଆଜିର ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାକୁ ସାଥି କରି ଏ ବିଶ୍ୱର ପ୍ରକୃତ ରୂପକୁ ଯେତେ ବୁଝିଲେ ମଧ୍ୟ ପ୍ରକୃତରେ ଶ୍ରୋତାବନ୍ଧୁ ଆମେ ଆଜି କେଉଁଠି? ଆମମାନଙ୍କ ଭିତରେ ସତେ ଯେମିତି ସହିବା ଶକ୍ତି କମିଯାଇଛି, ଆମ ଭିତରର ନିଷ୍ଠା ସାଧନା ଏକାଗ୍ରତାକୁ ସାଥି କରି ଆମେ ସତେ ଯେମିତି ଆଗକୁ ବଢ଼ିପାରୁନେ, ତେଣୁ ଆମ ଭିତରର ଆନ୍ତରିକତା ଇଚ୍ଛା ମନୋଭାବ ସୁପ୍ତ ହୋଇଯାଇଛି। ପାଶ୍ଚାତ୍ୟ ସତେ ଯେମିତି ଏ ମନକୁ ସେତିକି ଭୁଲେଇ ଦେଇଛି।

ଶ୍ରୋତାବନ୍ଧୁ କହୁଥିଲି ଆପଣଙ୍କୁ ଆଜିର ପାଶ୍ଚାତ୍ୟ ସତ୍ରିକଣ ଆମ ମନକୁ ସେତିକି ଭୁଲେଇ ଦେଇଛି ବା ସହିବା ଶକ୍ତି ବା ପାରିପଣକୁ ଛଡ଼ାଇ ନେଇଛି। ତେଣୁ ଆସନ୍ତୁ ଶ୍ରୋତାବନ୍ଧୁ, ଯେଉଁ କଥାକୁ ଆଜି ମନରେ ଭାବିବାର ସମୟ ଆସିଛି, ପ୍ରତି ମୁହୂର୍ତ୍ତର ମୂଲ୍ୟକୁ ବୁଝି ଆମେ ବାଟରେ ଚାଲିବା, ନିଜେ ନିଜର ସାଧନା ବଳରେ ଏ ଜୀବନର ପ୍ରକୃତ ଅର୍ଥକୁ ବୁଝିବା, ନିଜେ ଖୁସିରେ ବଞ୍ଚି ପାଖ ମଣିଷକୁ ଖୁସିରେ ବଞ୍ଚିବାକୁ ବାଟ ଦେଖାଇବାର ଅର୍ଥ, ନିଜ ଜୀବନକୁ ତଥା ଏ ଦୁନିଆର ପ୍ରତିଟି ମଣିଷକୁ ସେତିକି ଭଲ ପାଇବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 900 kilohertz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍। ମୂଳ ସଂସ୍କୃତ ରଚନା ମହାକବି କାଳିଦାସ, ହିନ୍ଦୀ ଅନୁବାଦ ରାମପ୍ରସାଦ ତ୍ରିପାଠୀ ଶାସ୍ତ୍ରୀ, ହିନ୍ଦୀ ବେତାର ରୂପାନ୍ତର ଅଞ୍ଜଳି ଶର୍ମା, ଓଡ଼ିଆ ଅନୁବାଦ ଅର୍ଚ୍ଚନା ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ। ନାଟକ ଅଭିଜ୍ଞାନ ଶାକୁନ୍ତଳମ୍।

0: ଅଷ୍ଟତତ୍ତ୍ୱର ଅଧୀଶ୍ୱର ଅଷ୍ଟମୂର୍ତ୍ତି ଶିବ ପ୍ରଥମେ ସୃଷ୍ଟିର ପ୍ରଥମ ତତ୍ତ୍ୱ ଜଳ, ତାପରେ ହୋମ ପ୍ରଜ୍ୱଳିତ କରୁଥିବା ଅଗ୍ନି, ଆହୁରି ମଧ୍ୟ ହୋତା ସମୟର ପ୍ରହରୀ ଚନ୍ଦ୍ର ସୂର୍ଯ୍ୟ, ସର୍ବବ୍ୟାପୀ ଶବ୍ଦବାହୀ ଆକାଶ, ଜୀବନ ଜନନୀ ପୃଥ୍ୱୀ, ପ୍ରାଣରୂପୀ ପବନ, ଏମନ୍ତ ଅଷ୍ଟବିଧ ରୂପରେ ମଙ୍ଗଳମୟ ଶିବ ପ୍ରକଟିତ ହୁଅନ୍ତୁ ଏବଂ ଉପସ୍ଥିତ ସୁଧି ସମାଜର ମଙ୍ଗଳ ବିଧାନ କରନ୍ତୁ।
1: ଆଜି ଯଦି ନେପଥ୍ୟର ସାଜସଜା ସରିଗଲାଣି ତେବେ ଏଠାକୁ ଆସ।
2: ମହାଶୟ କଣ କରିବେ ଆଦେଶ କରନ୍ତୁ।
1: ଏହି ସଭା ମଞ୍ଚରେ ଆମେ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକର ଅଭିନୟ କରିବା, ତେଣୁ ତୁମେ ଏହି ନାଟକର ସମସ୍ତ ପାତ୍ରପାତ୍ରୀମାନଙ୍କୁ ଉତ୍ତମ ରୂପେ ପ୍ରସ୍ତୁତ କର।
2: ଆମର ସମସ୍ତ ପାତ୍ରପାତ୍ରୀ ଅଭିନୟ କଳାରେ ଅତ୍ୟନ୍ତ ନିପୁଣ, ସେମାନଙ୍କ ପାଇଁ ଆପଣ ଆଦୌ ହାସ୍ୟାସ୍ପଦ ହେବେ ନାହିଁ ବୋଲି ନିଶ୍ଚିନ୍ତ ରୁହନ୍ତୁ।
1: ଉପସ୍ଥିତ ଗୁଣୀ ଦର୍ଶକମାନେ ମୋର ନାଟ୍ୟ କୌଶଳରେ ଯେପର୍ଯ୍ୟନ୍ତ ସନ୍ତୋଷ ଲାଭ ନ କରିଛନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ ମୋର ନାଟକ ସଫଳ ହୋଇଛି ବୋଲି କହିପାରିବିନି।
2: ମହାଶୟ ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍।

0: କିନ୍ତୁ ଏବେ କଣ କରିବାକୁ ହେବ ନିର୍ଦ୍ଦେଶ ଦିଅନ୍ତୁ।
1: ଆଜି ଏହି ସଭାରେ ସୁମଧୁର ସଙ୍ଗୀତ ଗାନ ବ୍ୟତୀତ ଆଉ କଣ କରାଯାଇପାରେ?
0: ତାହେଲେ କଣ ଋତୁ ଅନୁସାରେ ସଙ୍ଗୀତ ପ୍ରସ୍ତୁତ ହେବ?
1: ହଁ ଆର୍ଯ୍ୟ, ଏବେ ତ ଗ୍ରୀଷ୍ମ ଋତୁ, ତେଣୁ ଏହି ଗ୍ରୀଷ୍ମ ଋତୁକୁ ଖାପ ଖୁଆଇଲା ଭଳି କୌଣସି ସଙ୍ଗୀତ ଗାନ କର।
0: ଦେଖ

0: ବାଃ, ତୁମର ସଙ୍ଗୀତ ତ ଅତି ସୁନ୍ଦର। ଯେପରି ଦ୍ରୁତ ବେଗରେ ଦୌଡ଼ିଥିବା ହରିଣୀଟି ରାଜା ଦୁଷ୍ମନ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ଆଣିଥିଲା, ଠିକ୍ ସେହିପରି ତୁମର ଏ ସୁମଧୁର ସଙ୍ଗୀତ ମୋର ହୃଦୟକୁ ଆକର୍ଷିତ କରୁଛି।
1: ସାରଥି ମଣିମା, ଏ ହରିଣ ପଛରେ ଧାଇଁ ଧାଇଁ ଆମେ ବହୁ ଦୂରକୁ ଚାଲି ଆସିଲେଣି। ପ୍ରାଣ ଭୟରେ ବାରମ୍ବାର ପଛକୁ ଚାହିଁ ଚାହିଁ ଏ ସୁନ୍ଦର ହରିଣଟି ଏତେ ଦ୍ରୁତ ବେଗରେ ଧାଉଁଛି ଯେ ତା ଗୋଡ଼ ଭୂଇଁରେ ଲାଗିଲା ପରି ଜଣାପଡ଼ୁନି। ମନେ ହେଉଛି ସତେ ଯେପରି ସେ ଆକାଶରେ ଉଡ଼ିଯାଉଛି। ଆଶ୍ଚର୍ଯ୍ୟ, ତା ପଛେ ପଛେ ଯେତେ ବେଗରେ ରଥ ଦୌଡ଼ିଲେ ମଧ୍ୟ ତାକୁ ଆମେ ସହଜରେ ଦେଖିପାରୁନୁ।
2: ମହାରାଜ, ଏହି ରାସ୍ତାଟି ବହୁତ ଉଚ୍ଚ ନୀଚ, ତେଣୁ ଘୋଡ଼ାର ଲଗାମ ଟାଣି ଧରି ଖୁବ୍ ସାବଧାନତାର ସହିତ ରଥ ଚଳାଇବାକୁ ପଡ଼ୁଛି। କିନ୍ତୁ ଆଗକୁ ସମତଳ ରାସ୍ତା ପଡ଼ିବ, ରଥ ଅଧିକ ବେଗରେ ଚାଳିତ ହେଲେ ଆମେ ସହଜରେ ହରିଣର ନିକଟବର୍ତ୍ତୀ ହୋଇପାରିବା।
1: ଠିକ୍ ଅଛି, ଏବେ ରଥ ବେଗ ବଢ଼ା, ଏଥର ହରିଣ କେମିତି ମରିବ ଦେଖ।
0: ଏହା କହି ରାଜା ଧନୁର ଗୁଣରେ ଗୋଟିଏ ସର ବସାଇବାକୁ ଉଦ୍ୟତ ହୁଅନ୍ତେ ଶୁଣିବାକୁ ପାଇଲେ,
3: ମହାରାଜ, ଏ ଆଶ୍ରମର ମୃଗ, ଏହାକୁ ବଧ କରନ୍ତୁ ନାହିଁ।
2: ମହାରାଜ, ଆପଣଙ୍କୁ ସାକ୍ଷାତ କରିବା ପାଇଁ ଜଣେ ତପସ୍ୟ ଆସିଛନ୍ତି।
0: ତତ୍କ୍ଷଣାତ୍ ରଥ ଚାଳନା ବନ୍ଦ କରିବା ପାଇଁ ସାରଥିଙ୍କୁ ଆଦେଶ ଦେଲେ। ଯେଉଁପଟରୁ ଶବ୍ଦ ଆସୁଥିଲା ସେହିପଟରୁ ଜଣେ ତପସ୍ୱୀ ଦୁଇ ଶିଷ୍ୟଙ୍କ ସହ ରଥ ନିକଟକୁ ଆସି କହିଲେ,
4: ମହାରାଜ, ସେଇଟି ଆମ ଆଶ୍ରମର ପାଳିତ ମୃଗ, ତେଣୁ ଏହାକୁ ବଦ୍ଧ କରିବା ଆପଣଙ୍କ ପକ୍ଷେ ଅନୁଚିତ। ଆପଣ ଯେଉଁ ଅସ୍ତ୍ର ଧାରଣ କରିଛନ୍ତି ତାହା ଦୁଃଖୀର ଦୁଃଖ ଦୂର କରିବା ନିମନ୍ତେ ଏବଂ ଆର୍ତ୍ତର ପରିତ୍ରାଣ ନିମନ୍ତେ ଅଭିପ୍ରେତ, ନିରୀହ ନିର୍ଦ୍ଦୋଷ ପ୍ରାଣୀର ବିନାଶ ନିମନ୍ତେ ନୁହେଁ।
0: ଏହା ଶୁଣି ରାଜା ନିଜ ଧନୁର ଗୁଣରୁ ସର କାଢ଼ିଦେଲେ ଓ ତପସ୍ୱୀ ଏବଂ ତାଙ୍କର ଶିଷ୍ୟ ଦୁଇଜଣଙ୍କୁ ବିନୀତ ଭାବେ ପ୍ରଣାମ ଜଣାଇଲେ। ଏହାପରେ ତପସ୍ୱୀ ଏବଂ ଶିଷ୍ୟ ଦୁହେଁ ରାଜାଙ୍କୁ ଆଶୀର୍ବାଦ କରି କହିଲେ,
4: ହେ ପୁରୁବଂଶର ଉପଯୁକ୍ତ ଦାୟଦ, ଆପଣ ଚକ୍ରବର୍ତ୍ତୀ ଲକ୍ଷଣ ଯୁକ୍ତ ପୁତ୍ରରତ୍ନ ଲାଭ କରନ୍ତୁ।
0: ରାଜା ପୁନର୍ବାର ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ସ୍ୱୀକାର କଲେ।
4: ମହାରାଜ, ଆମମାନେ ହୋମ ନିମନ୍ତେ କାଷ୍ଠ ସଂଗ୍ରହ ପାଇଁ ବାହାରିଛୁ। ନିକଟରେ ମାଳିନୀ ନଦୀର ତୀରଦେଶରେ ମହର୍ଷି କର୍ଣ୍ଣଙ୍କର ଆଶ୍ରମ ଦିଶୁଛି, ଆପଣ ଆମ ଆଶ୍ରମରେ ଆତିଥ୍ୟ ଗ୍ରହଣ କଲେ ଆମମାନଙ୍କର ଆନନ୍ଦ ଶତଗୁଣିତ ହେବ।
0: ଏହା ଶୁଣି ରାଜା କର୍ଣ୍ଣ ଆଶ୍ରମରେ ଉପସ୍ଥିତ ଅଛନ୍ତି କି ନାହାନ୍ତି ବୋଲି ଜାଣିବାକୁ ଚାହିଁଲେ।
4: ହେ ମହାଭାଗ, ମହର୍ଷି କର୍ଣ୍ଣ ବର୍ତ୍ତମାନ ନିଜ କନ୍ୟା ଶକୁନ୍ତଳାଙ୍କର ରିଷ୍ଟ ଖଣ୍ଡନ ପାଇଁ ସୋମତୀର୍ଥକୁ ଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଅତିଥି ସତ୍କାରର ଭାର ଶକୁନ୍ତଳାକୁ ଦେଇଯାଇଛନ୍ତି।
1: ଭଲ କଥା, ଆପଣମାନଙ୍କର ମୋ ପ୍ରତି ଏହା ଅନୁରୋଧ ନୁହେଁ ବରଂ ଅନୁଗ୍ରହ। ତେଣୁ ମୁଁ ନିଶ୍ଚିତ ଭାବରେ ଆଶ୍ରମ ଦର୍ଶନ କରି ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ମହର୍ଷି କର୍ଣ୍ଣଙ୍କ ପ୍ରତି ମୋର ଭକ୍ତି ଓ ଶ୍ରଦ୍ଧା ଜଣାଇପାରିବି।
0: ଏହାପରେ ତପସ୍ୱୀ ଓ ଶିଷ୍ୟଦ୍ୱୟ ହୋମକାଠ ସଂଗ୍ରହ ନିମନ୍ତେ ବାହାରି ଗଲେ। ଏହାପରେ ରାଜା ରଥରୁ ଓହ୍ଲାଇ ପଡ଼ି ସାରଥୀଙ୍କୁ କହିଲେ,
1: ସାରଥୀ, ପବିତ୍ର ଆଶ୍ରମରେ ବିନୀତ ବେଶରେ ପ୍ରବେଶ କରିବା ଉଚିତ, ତେଣୁ ତୁମେ ମୁଁ ଫେରିବା ପର୍ଯ୍ୟନ୍ତ ମୋର ପୋଷାକ ଓ ଅସ୍ତ୍ରଶସ୍ତ୍ର ସହିତ ଏଇଠାରେ ରଥ ସହିତ ଅପେକ୍ଷା କର। ଅଶ୍ୱମାନଙ୍କୁ ବିଶ୍ରାମ ଦିଅ, ମୁଁ ସାଧାରଣ ବେଶରେ ଆଶ୍ରମ ଭିତରକୁ ଯାଉଛି।
0: ରାଜାଙ୍କର ଆଜ୍ଞା ପାଳନ କରି ସାରଥୀ ସେଠାରୁ ପ୍ରସ୍ଥାନ କଲେ ଏବଂ ରାଜା ଏକାକୀ ଆଶ୍ରମ ଆଡ଼କୁ ଅଗ୍ରସର ହେଲେ। ରାଜା ବିସ୍ମିତ ହୋଇ ମନେ ମନେ ଚିନ୍ତା କଲେ, ଏ ଆଶ୍ରମ ଶାନ୍ତିପ୍ରଦ, ଅଥଚ ଏଠାରେ ମୋର ଦକ୍ଷିଣ ବାହୁ ସ୍ପନ୍ଦିତ ହେଉଛି। ଆଶ୍ରମର ରମଣୀୟ ଦୃଶ୍ୟ ଦେଖି ରାଜା ଏପରି ଚିନ୍ତା କରୁଥିବା ସମୟରେ ଶୁଣିବାକୁ ପାଇଲେ,
5: ପ୍ରିୟ ସଖୀ ଶକୁନ୍ତଳା, ଏଇଆଡ଼େ ଆସ।
0: ଏହା ଶୁଣି ରାଜା ଚିନ୍ତା କଲେ, ତପବନର ଦକ୍ଷିଣ ଦିଗରେ ନାରୀମାନଙ୍କର କଥାବାର୍ତ୍ତା ଶୁଭୁଛି, ତେଣୁ ସେହି ଦିଗକୁ

0: ଅଗ୍ରସର ହେବା ଉଚିତ। ତେଣୁ ଗୋଟିଏ ଗଛର ଆଢୁଆଳରେ ଲୁଚି ରହି ରାଜା ଏହି ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଲାଗିଲେ। ସେମାନଙ୍କର କଥାବାର୍ତ୍ତାରୁ ରାଜା ବୁଝିପାରିଲେ ଯେ ଏମାନଙ୍କ ମଧ୍ୟରୁ ଜଣଙ୍କର ନାମ ଶକୁନ୍ତଳା ଏବଂ ଅନ୍ୟ ଦୁହେଁ ତାଙ୍କର ସଖୀ ଅନସୂୟା ଏବଂ ପ୍ରିୟମ୍ବଦା। ଏହାପରେ ଶକୁନ୍ତଳା ନିଜର ସଖୀମାନଙ୍କୁ ତାଙ୍କ ନିକଟକୁ ଆସିବା ପାଇଁ ଅନୁରୋଧ କଲେ ଏବଂ ସମସ୍ତେ ସାଥୀ ହୋଇ ବୃକ୍ଷମାନଙ୍କରେ ଜଳସିଞ୍ଚନ କଲେ।
1: ସଖୀ ଶକୁନ୍ତଳା, ମୋର ମନେ ହୁଏ ପିତା କର୍ଣ୍ଣ ଆଶ୍ରମର ବୃକ୍ଷମାନଙ୍କୁ ତୁମ ଅପେକ୍ଷା ଅଧିକ ଭଲ ପାଆନ୍ତି। ତାହା ହେଇନଥିଲେ କି ନବମଲ୍ଲିକା ଫୁଲ ପରି ତୁମର କୋମଳ ଶରୀରକୁ ବୃକ୍ଷମୂଳରେ ଜଳସିଞ୍ଚନ କାର୍ଯ୍ୟରେ ନିଯୁକ୍ତ କରିଥାନ୍ତେ।
2: ସଖୀ ଅନୁସୂୟେ, ଖାଲି ପିତା ଆଦେଶ ଦେଇଛନ୍ତି ବୋଲି ମୁଁ କ'ଣ ବୃକ୍ଷଗୁଡ଼ିକ ମୂଳରେ ଜଳସିଞ୍ଚନ କରୁଛି? ସେମାନଙ୍କୁ ମୁଁ ମୋର ନିଜର ଭାଇ ପରି ଦେଖେ।
3: ସତରେ କ'ଣ ଏହି ସୁନ୍ଦରୀ ମହର୍ଷି କର୍ଣ୍ଣଙ୍କର କନ୍ୟା ଶକୁନ୍ତଳା? ଏପରି କୋମଳ ଶରୀରକୁ ଜଳସିଞ୍ଚନ ରୂପକ କଠିନ କାର୍ଯ୍ୟରେ ନିଯୁକ୍ତ କରିବା ବାସ୍ତବିକ ମୁନିଙ୍କ ପକ୍ଷରେ ଘୋର ଅବିଚାର।
2: ଦେଖ ଦେଖ ସଖୀ, ପବନ ଦ୍ୱାରା ସହକାର ବୃକ୍ଷର ନୂତନ ପତ୍ରଗୁଡ଼ିକ କେମିତି ସଞ୍ଚାଳିତ ହେଉଛି। ସତେ ହବା ସହକାର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛି, ମୁଁ ତା ପାଖକୁ ଯାଉଛି।
4: ଶକୁନ୍ତଳେ, ତମକୁ ଏପରି ଅବସ୍ଥାରେ ଦେଖି ମୋର ମନ ହେଉଛି ସତେ ହବା ସହକାର ଆଉ ମାଧବିଲତାର ମଧୁର ମିଳନ ହେଇଛି।
3: ପ୍ରିୟମ୍ବତା ଯାହା କହିଲେ ତାହା ଯଥାର୍ଥ।
1: ଶକୁନ୍ତଳା, ଏ ଯେଉଁ ନବମଲ୍ଲିକା ଲତା ସହକାରକୁ ଆଶ୍ରୟ କରିଛି, ତୁମେ ତା ନା ମନତୋଷିଣୀ ଦେଇଥିଲ ବୋଲି ବୋଧେ ଭୁଲି ଯାଇଛ।
2: ତାହେଲେ ତ ମୁଁ ନିଜକୁ ମଧ୍ୟ ଭୁଲିଯିବି। ସଖୀ, ଦେଖିଲ ଦେଖିଲ, ଏ ଦୁହେଁ ଯାକ କେଡ଼େ ମନୋହର ଦେଖାଯାଉଛନ୍ତି। ନବମଲ୍ଲିକା ଯେମିତି ନବୀନ କୁସୁମରେ ବିମଣ୍ଡିତ ହେଇଛି, ସହକାର ମଧ୍ୟ ସେମିତି ଫଳଭାରରେ ଅବନତ।
3: ଏ କଣ ମହର୍ଷି କର୍ଣ୍ଣଙ୍କର କନ୍ୟା ନା କର୍ଣ୍ଣଙ୍କ ଔରସରେ ଅନ୍ୟ ଜାତିର ରମଣୀ ଗର୍ଭରେ ଏହାଙ୍କର ଜନ୍ମ? ଏହାଙ୍କୁ ପାଇବା ମୋ ପକ୍ଷରେ କଣ ସମ୍ଭବ?
0: ଏହି ସମୟରେ ଭ୍ରମରଟିଏ ଉଡ଼ିଆସି ଶକୁନ୍ତଳାଙ୍କ ମୁହଁ ଉପରେ ବସିବା ପାଇଁ ଉଦ୍ୟମ କଲା। ଶକୁନ୍ତଳା ତାହାକୁ ତଡ଼ିବା ପାଇଁ ବାରମ୍ବାର ହସ୍ତ ସଞ୍ଚାଳନ କରି ମଧ୍ୟ ବିଫଳ ହେଲେ।
3: ସତରେ ଭ୍ରମରଟି ଅତ୍ୟନ୍ତ ଭାଗ୍ୟବାନ, କାରଣ ଭ୍ରମରଟି କିଛି ଗୋପନୀୟ କଥା କହିଲା ଭଳି ତାଙ୍କ କାନ ପାଖକୁ ଯାଇ ଗୁଣୁଗୁଣୁ ସ୍ୱର କରିପାରୁଛି।
2: ସଖୀ ସଖୀ, ଏ ପ୍ରିୟ ସଖୀ, ଶୀଘ୍ର ଆସ, ଶୀଘ୍ର ଆସ। ଏ ଦୁଷ୍ଟ ଭ୍ରମର ମୋତେ କେମିତି ବ୍ୟତିବ୍ୟସ୍ତ କରୁଛି ଦେଖିଲ, ମୋତେ ତାଠାରୁ ରକ୍ଷା କର।
4: ଆମେ କିପରି ତମକୁ ରକ୍ଷା କରିପାରିବୁ?
1: ରାଜା ଦୁଷ୍ମନ୍ତଙ୍କୁ ସ୍ମରଣ କର, ସିଏ ତୁମକୁ ରକ୍ଷା କରିପାରିବେ।
3: ଏମାନଙ୍କ ସମ୍ମୁଖକୁ ଯିବା ପାଇଁ ଏହା ହିଁ ଏକ ଅପୂର୍ବ ସୁଯୋଗ। ଏଠାରେ ନିଜକୁ ରାଜା ଦୁଷ୍ମନ୍ତ ବୋଲି ପରିଚୟ ଦେବା ଉଚିତ ହେବନି, ଅତିଥି ବୋଲି ପରିଚୟ ଦେଇ ଏମାନଙ୍କୁ ଅଭୟ ଦେବା ଠିକ ହେବ। ପୁର ରାଜା ଦୁଷ୍ମନ୍ତଙ୍କ ଶାସନରେ କେଉଁ ଦୁରାତ୍ମା ମୁନିକନ୍ୟାମାନଙ୍କ ପ୍ରତି ଅନିଷ୍ଟ ଆଚରଣ କରିପାରେ?
0: ହଠାତ୍ ଜଣେ ସୌମ୍ୟ ଅପରିଚିତ ପୁରୁଷଙ୍କର ଆଗମନରେ ମୁନିକନ୍ୟାମାନେ ଅତ୍ୟନ୍ତ ସଙ୍କୁଚିତ ହୋଇପଡ଼ିଲେ।
1: ନା ମହାଭାଗ, ସେପରି କିଛି ବିପଦ ଘଟି ନାହିଁ, ଘଟଣାଟି ଅତି ସାମାନ୍ୟ। ଗୋଟିଏ ଭ୍ରମର ଉଡ଼ିଆସି ଆମ ସଖୀ ଶକୁନ୍ତଳାଙ୍କୁ ବିବ୍ରତ କରୁଥିଲା, ତେଣୁ ସେ ଡରି ଯାଇଥିଲେ।
3: ତପବନରେ ତପକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେଉଛି ତ?
1: ମହାଭାଗ, ତପବନରେ ତପସ୍ୟା ସାଧନରେ କୌଣସି ବିଘ୍ନ ଘଟୁନାହିଁ। ଏବେ ଆପଣଙ୍କ ଭଳି ବିଶିଷ୍ଟ ଅତିଥିଙ୍କର ସୁଭାଗମନରେ ଏ ତପବନ ଧନ୍ୟ ହୋଇଛି। ଶକୁନ୍ତଳେ, ଶୀଘ୍ର ଯାଇ ଆଶ୍ରମରୁ କିଛି ଫୁଲ ଫଳ ସହିତ ପାଦ୍ୟ ଅର୍ଘ୍ୟ ନେଇଆସ।
3: ତୁମେମାନେ ଏପରି ବ୍ୟସ୍ତ ହେବାର କିଛି କାରଣ ନାହିଁ, ତୁମମାନଙ୍କର ମଧୁର କଥା ଏବଂ ବ୍ୟବହାରରେ ମୁଁ ପରମ ସନ୍ତୋଷ ଲାଭ କରିଛି। ଅନ୍ୟ କିଛି ଆତିଥ୍ୟର ପ୍ରୟୋଜନ ନାହିଁ, ତୁମେମାନେ ମଧ୍ୟ ଜଳସିଞ୍ଚନ କରି କ୍ଲାନ୍ତ ହୋଇପଡ଼ିଛ, ଏ ବେଦୀ ଉପରେ ବସି ତୁମେମାନେ ମଧ୍ୟ କ୍ଲାନ୍ତି ଦୂର କରିପାର।
1: ସଖୀ ଶକୁନ୍ତଳା, ଅତିଥିଙ୍କର ଅନୁରୋଧ ରକ୍ଷା କରି ଆମେ ସମସ୍ତେ ତାଙ୍କ ନିକଟରେ ଉପସ୍ଥିତ ରହିବା ଉଚିତ।
2: କେଜାଣି କାହିଁକି ଏହି ଅପରିଚିତ ଯୁବକକୁ ଦେଖିଲା ବେଳୁ ମୋ ମନରେ ଆଶ୍ରମ ପ୍ରତି ଚିନ୍ତା ଜାଗୁଛି।
4: ବୁଝିଲ ଅନୁସୟା, ଏହି ଚତୁର ଏବଂ ମିଠା କଥା କହୁଥିବା ଆଉ ଗମ୍ଭୀର ଦେଖାଯାଉଥିବା ସୁଦର୍ଶନ ଯୁବକ ଜଣକ ଜଣେ ମହାନ ବ୍ୟକ୍ତି ହୋଇଥିବା ବୋଲି ମୋର ମନେ ହେଉଛି।
1: ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ଜଣାଇବା ପାଇଁ ମୁଁ ମଧ୍ୟ ଆଗ୍ରହୀ। ମହାଭାଗ, ଆପଣଙ୍କର ସରଳ ବ୍ୟବହାର ଦେଖି ଏବଂ ମଧୁର ଆଳାପ ଶୁଣି କେତୋଟି କଥା ପଚାରିବାକୁ ସାହସ କରୁଛି, କ୍ଷମା କରିବେ। ଆପଣ କେଉଁ ରାଜବଂଶକୁ ଅଳଙ୍କୃତ କରିଅଛନ୍ତି? କେଉଁ ରାଜ୍ୟକୁ ବର୍ତ୍ତମାନ ବିରହ ଦୁଃଖ ଦେଇ ଏହି ଆଶ୍ରମବନରେ ପାଦ ଦେଇଛନ୍ତି? କେଉଁଥିପାଇଁ ସୁକୁମାର ଶରୀରକୁ କଷ୍ଟ ଦେଇ ଆଶ୍ରମ ଦର୍ଶନରେ ଆସିଛନ୍ତି?
2: ରେ ମନ, ତୁ ଆଉ ଉତ୍କଣ୍ଠିତ ହୁଅ ନା, ତୁ ଯାହା ଜାଣିବାକୁ ଅଧୀର ଅନୁସୟା ଠିକ୍ ସେହି ପ୍ରଶ୍ନ ପଚାରୁଛନ୍ତି, ଶୀଘ୍ର ତୋର ସନ୍ଦେହ ଦୂର ହେବ।
3: ଏବେ ମୁଁ କି ପରିଚୟ ଦେବି? ପ୍ରକୃତ ପରିଚୟ ଦେଲେ ତ ସବୁ ଜଣା ପଡ଼ିଯିବ। ତେବେ ମୁଁ ପୂର୍ବଂଶ ରାଜାଙ୍କର ବିଚାର ବିଭାଗର ଜଣେ କର୍ମଚାରୀ, ପବିତ୍ର ତପୋବନରେ ତପକାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ

0: ହେଉଛି କି ନା ବୁଝିବା ପାଇଁ ଆସିଛି।
1: ଆଜି ଆମ ଆଶ୍ରମବାସୀମାନଙ୍କର ପରମ ସୌଭାଗ୍ୟ, ଆପଣଙ୍କର ଶୁଭାଗମନରେ ଆମେମାନେ ଧନ୍ୟ ହୋଇଛୁ।
2: ଏହିପରି କଥାବାର୍ତ୍ତା ଚାଲିଥିଲା ବେଳେ ଶକୁନ୍ତଳା ପ୍ରେମରେ ଜର୍ଜରିତ ହୋଇ ଲଜ୍ଜା ପ୍ରକାଶ କଲେ। ରାଜାଙ୍କର ଭାବଭଙ୍ଗୀରେ ମଧ୍ୟ ଚଞ୍ଚଳତା ପ୍ରକାଶ ପାଇଲା। ଅନସୂୟା ଓ ପ୍ରିୟମ୍ବଦା ସେ ଦୁଇଙ୍କର ମନୋଭାବ ଲକ୍ଷ୍ୟ କରିପାରିଲେ। ଧୀର ସ୍ୱରରେ ଶକୁନ୍ତଳାଙ୍କୁ କହିଲେ,
1: ଶକୁନ୍ତଳା, ଆଜି ଯଦି ପିତା ଆଶ୍ରମରେ ଥାନ୍ତେ ତାହେଲେ ନିଜର ଜୀବନ ସର୍ବସ୍ୱ ପ୍ରାୟ ତୁମକୁ ପ୍ରଦାନ କରି ଏହି ମହାନ ଅତିଥିଙ୍କୁ ସନ୍ତୁଷ୍ଟ କରିଥାନ୍ତେ।
3: ସତ କଥା,
4: ତମେ ଦୁହେଁ ମନରେ କିଛି ଗୋଟାଏ ଉଦ୍ଦେଶ୍ୟ ରଖି ଏମିତି କହୁଛ, ମୁଁ ତମ କଥା ଜମା ଶୁଣିବିନି।
2: ଶକୁନ୍ତଳାଙ୍କର ଜନ୍ମ ବୃତ୍ତାନ୍ତ ଜାଣିବା ନିମନ୍ତେ ରାଜା ଏକାନ୍ତ ଆଗ୍ରହୀ ଥିଲେ, ତେଣୁ ସଖୀ ଦୁହିଙ୍କୁ ଚାହିଁ କହିଲେ,
5: ମୁଁ ମଧ୍ୟ ତୁମର ସଖୀଙ୍କ ସମ୍ବନ୍ଧରେ କିଛି ଜାଣିବାକୁ ଚାହୁଁଛି। ମୋର ଗୋଟିଏ କୌତୁହଳ ଜାତ ହେଉଛି। ସମସ୍ତେ ଜାଣନ୍ତି ଯେ କର୍ଣ୍ଣ ମହର୍ଷି ଆଜନ୍ମ ବ୍ରହ୍ମଚାରୀ, ତାହେଲେ ତୁମର ସଖୀ ତାଙ୍କର କନ୍ୟା ହେଲେ କିପରି?
1: ମହାଭାଗ, ଆମର ପ୍ରିୟ ସଖୀ ଶକୁନ୍ତଳାଙ୍କର ଜନ୍ମ ବିଷୟରେ ଯାହା ଶୁଣିଛୁ କହୁଛୁ। ଅତ୍ୟନ୍ତ ପ୍ରଭାବଶାଳୀ ରାଜର୍ଷୀ ବିଶ୍ୱାମିତ୍ର ଏକଦା ଗୋମତୀ ନଦୀ ତୀରରେ ଅତି କଠୋର ତପସ୍ୟା ଆରମ୍ଭ କଲେ। କୁହାଯାଏ ତାଙ୍କର ତପଭଙ୍ଗ କରିବା ପାଇଁ ସ୍ୱର୍ଗର ଅପ୍ସରା ମେନକାଙ୍କୁ ମର୍ତ୍ତ୍ୟକୁ ପଠାଗଲା। ସେହି ମେନକାଙ୍କ ଗର୍ଭରୁ ରାଜର୍ଷି ବିଶ୍ୱାମିତ୍ରଙ୍କ ଔରସରେ ଶକୁନ୍ତଳାଙ୍କର ଜନ୍ମ। କିନ୍ତୁ ଶିଶୁକନ୍ୟାଟି ଜନ୍ମ ପରେ ମେନକା ତାକୁ ଅରଣ୍ୟରେ ଛାଡ଼ି ସ୍ୱର୍ଗକୁ ଫେରିଗଲେ। ମହର୍ଷି କର୍ଣ୍ଣ ସେହି ପରିତକ୍ତ ଶିଶୁକନ୍ୟାଟିକୁ ଆଶ୍ରମକୁ ଆଣି ଲାଳନ ପାଳନ କଲେ, ତେଣୁ ତାଙ୍କୁ ଶକୁନ୍ତଳାଙ୍କର ପିତା ବୋଲି କୁହାଯାଏ।
5: ନିଶ୍ଚିତ ଭାବରେ ତୁମ ସଖୀ ଶକୁନ୍ତଳା ଅପ୍ସରା କନ୍ୟା, ନହେଲେ ମନୁଷ୍ୟ ଗର୍ଭରୁ ଏପରି ଅନିନ୍ଦା ସୁନ୍ଦରୀ କନ୍ୟା କାହୁଁ ଜନ୍ମିଥାନ୍ତା?
3: ଆପଣଙ୍କ ଭାବଭଙ୍ଗୀରୁ ଜଣାଯାଉଛି ଯେ ଆପଣ ଆଉ କିଛି ପଚାରିବାକୁ ଚାହୁଁଛନ୍ତି।
5: ତୁମେ ଠିକ୍ ଅନୁମାନ କରିଛ ସଖୀ। ମୁଁ ଜାଣିବାକୁ ଚାହୁଁଛି ଯେ ତୁମର ସଖୀ ବିବାହ ପର୍ଯ୍ୟନ୍ତ ଆଶ୍ରମ ଜୀବନଯାପନ କରିବେ ନା ଆଜୀବନ ବ୍ରହ୍ମଚାରିଣୀ ରୂପେ ଆଶ୍ରମରେ କାଳ କଟେଇବେ?
3: ପିତା କର୍ଣ୍ଣଙ୍କର ଇଚ୍ଛା, ଉପଯୁକ୍ତ ପାତ୍ର ପାଇଲେ ଶକୁନ୍ତଳାଙ୍କୁ ବିବାହ ଦେବେ।
2: ପ୍ରିୟମ୍ବଦାଙ୍କର ଉତ୍ତରରେ ରାଜାଙ୍କର ସମସ୍ତ ସନ୍ଦେହ ଦୂରୀଭୂତ ହେଲା। ଶକୁନ୍ତଳା ତାଙ୍କର ଅଲଭ୍ୟ ହେବେ ନାହିଁ ବୋଲି ସେ ମନେ କଲେ।
4: ତୁମେ ଦୁହେଁ ମୋ ବିଷୟରେ ଯାହା ଇଚ୍ଛା ତାହା କହିଯାଉଛ, ତେଣୁ ମୁଁ ଆଶ୍ରମକୁ ଯାଇ ଦେବୀ ଗୌତମୀ ମାଙ୍କୁ ସବୁ କଥା ଜଣେଇଦେବି।
1: ଆଜି ଅତିଥି ସତ୍କାରର ଭାର ତୁମରି ଉପରେ ଅଛି ଶକୁନ୍ତଳା, ଏବଂ ଏହି ମହାନ ଅତିଥିଙ୍କର ସତ୍କାର ଏପର୍ଯ୍ୟନ୍ତ ହେଇନି, ତେଣୁ ଅତିଥିଙ୍କୁ ପରିତ୍ୟାଗ କରି ଚାଲିଯିବା ତୁମ ପକ୍ଷରେ ଆଦୌ ଉଚିତ ହେବ ନାହିଁ।
3: ସଖୀ ଶକୁନ୍ତଳା, ତମେ ମୋ ଠାରୁ ଦୁଇ କଳସି ଜଳ ଧାର ନେଇଛ, ତାକୁ ପରିଶୋଧ ନକଲେ ଯିବ କେମିତି?
5: ଭତ୍ରେ, ତୁମ ସଖୀ ଏତେଗୁଡ଼ିଏ ବୃକ୍ଷର ଜଳସିଞ୍ଚନ କରି କ୍ଲାନ୍ତ ହୋଇ ପଡ଼ିଛନ୍ତି, ମୁଁ ତାଙ୍କୁ ଋଣମୁକ୍ତ କରୁଛି।
2: ଏହା କହି ରାଜା ନିଜ ଅଙ୍ଗୁଳିରୁ ମୁଦ୍ରିକା ବାହାର କରି ଜଳର ମୂଲ୍ୟ ଭାବେ ପ୍ରିୟମ୍ବଦାଙ୍କ ହାତକୁ ବଢ଼ାଇଦେଲେ। ମୁଦ୍ରିକାଟିରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିବାର ଦେଖି ଦୁଇ ସଖୀ ଅନସୂୟା ଓ ପ୍ରିୟମ୍ବଦା ଆଶ୍ଚର୍ଯ୍ୟ ହୋଇ ପରସ୍ପର ମୁହଁକୁ ଚାହିଁଲେ।
5: ଏହି ମୁଦ୍ରିକାରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିଲେ ମଧ୍ୟ ସନ୍ଦେହ କରିବାର କୌଣସି କାରଣ ନାହିଁ। ମୁଁ ଜଣେ ରାଜକର୍ମଚାରୀ, ମୋ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ରାଜା ନିଜ ନାମ ଖୋଦିତ ହୋଇଥିବା ଏହି ମୁଦ୍ରିକାଟିକୁ ମୋତେ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ।
3: ତାହେଲେ ତ ପୁରସ୍କାର ରୂପେ ପାଇଥିବା ଏହି ମୁଦ୍ରିକାଟିକୁ ଆପଣ ଆଙ୍ଗୁଳିରୁ କାଢ଼ି କାହାକୁ ଦେବା ଉଚିତ ହେବନି। ଆପଣଙ୍କ କଥା ନେଇ ଶକୁନ୍ତଳା ଋଣମୁକ୍ତ ହୋଇଛନ୍ତି। ସଖୀ, ଏହି ମହାଶୟ ତୁମକୁ ଋଣମୁକ୍ତ କରିଛନ୍ତି, ଏବେ ତମ ଇଚ୍ଛା ଗଲେ ଏଠାରୁ ଯାଇପାର।
4: ମୁଁ ଯିବି କି ନ ଯିବି ସେ ବିଷୟରେ ତମେ କହିବାକୁ କିଏ?
5: ମୁଁ ଶକୁନ୍ତଳା ପ୍ରତି ଅନୁରାଗୀ କି ନା ତା ମୁଁ ବୁଝିପାରୁନି, କିନ୍ତୁ ନିଃସନ୍ଦେହ ଯେ ସେ ମୋ ପ୍ରତି ଆସକ୍ତ।
2: ଏହି ସମୟରେ ହଠାତ୍ ଦୂରରୁ କୋଳାହଳ ଶୁଣାଗଲା।
6: ତପସ୍ୱୀମାନେ ସାବଧାନ ହୁଅ,
7: ରାଜା ଦୁଷ୍ମନ୍ତ ସୈନ୍ୟ ସାମନ୍ତ ଘେନି ଶିକାର ନିମନ୍ତେ ତପୋବନ ନିକଟରେ ଉପସ୍ଥିତ ଅଛନ୍ତି, ତେଣୁ ତୁମେମାନେ ଆଶ୍ରମର ଜୀବମାନଙ୍କୁ ରକ୍ଷା କରିବାକୁ ଯତ୍ନ କର।
2: ଏହା ଶୁଣିବା ମାତ୍ରେ ମୁନିକନ୍ୟାମାନେ ଆତଙ୍କିତ ହୋଇ ଆଶ୍ରମକୁ ଫେରିଯିବା ପାଇଁ ଅନୁମତି ଦେବାକୁ ରାଜାଙ୍କୁ ନିବେଦନ କଲେ। ଏହାପରେ ମୁନିକନ୍ୟାମାନେ ଆଶ୍ରମ ଆଡ଼କୁ ଏବଂ ରାଜା ତାହାର ବିପରୀତ ଦିଗକୁ ଗଲେ।
5: ଏହି ଋଷିକନ୍ୟା ଶକୁନ୍ତଳାଙ୍କୁ ଦେଖିବା ପରେ ନଗରକୁ ଫେରିଯିବା ପାଇଁ ମୋର ଆତୁ ଇଚ୍ଛା ହେଉନି, ତେଣୁ ତପୋବନ ନିକଟରେ ଶିବିର ସ୍ଥାପନ କରାଇବି। ବଡ଼ ଆଶ୍ଚର୍ଯ୍ୟର କଥା, ଯେତେ ଚେଷ୍ଟା କଲେ ସୁଦ୍ଧା ମନରୁ ଶକୁନ୍ତଳାଙ୍କର ଚିନ୍ତା ଦୂର ହୋଇପାରୁନି। ମୋର ଶରୀର ଆଶ୍ରମଠାରୁ ଦୂରକୁ ଯାଉଛି ସତ, କିନ୍ତୁ ମନ ମୋର ବାରମ୍ବାର ସେହି ଆଶ୍ରମକୁ ଫେରିଆସୁଛି।
2: ରାଜା ଦୁଷ୍ମନ୍ତଙ୍କ ସହିତ ଯେଉଁ ଅନୁଚରମାନେ ଆସିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ବିଦୂଷକ ମଧ୍ୟ ଥିଲେ। ରାଜସଭାର ବିଦୂଷକ ଥିବା ସଙ୍ଗେ ସଙ୍ଗେ ସେ ରାଜାଙ୍କର ପ୍ରିୟ ବନ୍ଧୁ ମଧ୍ୟ ଥିଲେ। ନଗରରେ ଯେଉଁ ପ୍ରକାର ସୁଖକର ଜୀବନଯାପନ କରୁଥିଲେ ବନରେ ତାହା ସ୍ୱପ୍ନ ଥିଲା, ତେଣୁ ସେ ଶୀଘ୍ର ରାଜଧାନୀକୁ ଫେରିଯିବା ପାଇଁ ଇଚ୍ଛା କରୁଥିଲେ। ହେଲେ ରାଜା ଦୁଷ୍ମନ୍ତ

0: ସେଥିପାଇଁ ଆଦୌ ଚିନ୍ତିତ ନଥିଲେ।
1: ଗ୍ରୀଷ୍ମ ଋତୁର ଉତ୍ତପ୍ତ ଦ୍ୱୀପରେ ମଧ୍ୟ ଶିକାର ପଛରେ ଧାଇଁ ଧାଇଁ ବନ ମଧ୍ୟରେ ଘୁରି ବୁଲୁଛନ୍ତି। ସେଦିନ ରାଜା ଆମକୁ ପଛରେ ପକେଇ ଦେଇ ଗୋଟିଏ ମୃଗର ଅନୁସରଣ କରୁ କରୁ ଋଷି ଆଶ୍ରମରେ ଉପସ୍ଥିତ ହେଲେ। ଆମ ଦୁର୍ଭାଗ୍ୟକୁ ସେଠାରେ ରାଜାଙ୍କର ମୁନିକନ୍ୟା ଶକୁନ୍ତଳାଙ୍କ ସହିତ ସାକ୍ଷାତ ହେଲା। ତାଙ୍କ ସହିତ ଦେଖା ହେବା ଦିନଠାରୁ ସେ ଆଉ ନଗରକୁ ଫେରିବାର ନାଁ ଧରୁନାହାନ୍ତି। ଏସବୁ କଥା ଭାଉ ଭାଉ ରାତି ପାଇଯାଉଛି। ଏବେ ଉପାୟ କ'ଣ? ହେ ରାଜନ, ମୁଁ ଆଉ ଚାଲିପାରୁନି। ମୋର ହାତ ପାଦ ସବୁ ଅଚଳ, ଏପରିକି ମୋର ହାତ ଟେକିବାରେ ବି ମଧ୍ୟ ଶକ୍ତି ନାହିଁ। ତେଣୁ କେବଳ ତୁଣ୍ଡରେ ଆପଣଙ୍କର ଜୟ ହେଉ ବୋଲି କହୁଛି ଆଉ।
2: ମୋ ନିଜ ଅଜ୍ଞାତରେ ଏ ପ୍ରକାର ଅଶ୍ରୁପାତ କାହିଁକି?
1: ନିଜ ଆଖିରେ ଆଙ୍ଗୁଠି ଗେଞ୍ଜି ଅଶ୍ରୁପାତର କାରଣ ପଚାରୁଛନ୍ତି?
2: ଏଥିରୁ ମୁଁ କିଛି ବୁଝିପାରୁନି, ଯାହା କହୁଛ ଭଲରେ କୁହ।
1: ମୋର ଏପରି ଅବସ୍ଥା ପାଇଁ ଆପଣ ହିଁ ଦାୟୀ।
2: ମୁଁ କିପରି ତୁମ ଅଙ୍ଗ ପୀଡ଼ାର କାରଣ ହେଲି?
1: ମହାରାଜ, ଆପଣ ରାଜକାର୍ଯ୍ୟ ଛାଡ଼ି ଏହି ଘନ ଜଙ୍ଗଲରେ ଜଙ୍ଗଲୀ ଲୋକଙ୍କ ପରି ଜୀବନ ବିତାଉଛନ୍ତି, ପଶୁ ଶିକାର କରିବାରେ ଲାଗିଛନ୍ତି। ପ୍ରତିଦିନ ବନ୍ୟ ପଶୁମାନଙ୍କ ପଛରେ ଧାଇଁ ଧାଇଁ ମୋର ଅଙ୍ଗ ପ୍ରତ୍ୟଙ୍ଗରେ ପୀଡ଼ା ହେଇଛି, ଦେହର ଗଣ୍ଠିମାନଙ୍କର ଭୟଙ୍କର କଷ୍ଟ ହେଉଛି। ତେଣୁ ଦୟାକରି ଗୋଟେ ଦିନ ବିଶ୍ରାମ କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
2: ଏପଟେ ବିଦୂଷକ ଏମିତି କହୁଛନ୍ତି, ଶିକାର ନିମନ୍ତେ ତାଙ୍କର ଆଦୌ ଆଗ୍ରହ ଦେଖାଯାଉନି। ସେପଟେ ମୁନିକନ୍ୟା ଶକୁନ୍ତଳାକୁ ଦେଖିଲା ଦିନୁ ତାଙ୍କ କଥା ଚିନ୍ତା କରି କରି ମୋର ମଧ୍ୟ ଶିକାର ପ୍ରତି ବିତୃଷ୍ଣା ଆସିଯାଉଛି।
1: ଆପଣ କ'ଣ ଚିନ୍ତା କରୁଛନ୍ତି? ମୋର ସମସ୍ତ ପ୍ରାର୍ଥନା ଅରଣ୍ୟର ଦଣ୍ଡେ ପରିଣତ ହେଲା?
3: ମହାରାଜ, ସେପରି ପ୍ରଳାପ କରିବା ବିଦୂଷକ ଭାଷଙ୍କର ଅଭ୍ୟାସ। ଶିକାର ଦ୍ୱାରା ଶରୀର ଚଞ୍ଚଳ ଏବଂ କର୍ମକ୍ଷମ ହେବା ସଙ୍ଗେ ସଙ୍ଗେ ଚିତ୍ତ ବିନୋଦନ ମଧ୍ୟ ହୁଏ।
1: ଥାଉ, ଗୋଟେ କଥା କହିକି ରାଜାଙ୍କୁ ଶିକାର ପାଇଁ ଉତ୍ସାହିତ କରିବାର ଆବଶ୍ୟକତା ନାହିଁ। ରାଜା ଏବେ ପ୍ରକୃତିସ୍ଥ ହେଲେଣି, ତେଣୁ ତୁମେ ତାଙ୍କଠାରୁ ପ୍ରସ୍ଥାନ କର।
2: ସେନାପତି, ଆମେ ଏବେ ଆଶ୍ରମ ନିକଟରେ ଅଛୁ, ତେଣୁ ମୁଁ ତୁମର ପରାମର୍ଶ ଗ୍ରହଣ କରିପାରୁନି। ଆଜି ଆମର ମୃଗୟା ବନ୍ଦ ରହୁ।
4: ଯାହା ଆପଣଙ୍କର ଇଚ୍ଛା ମହାରାଜ।
2: ସେନାପତି, ସୈନିକମାନେ ଯେପରି ତପବନରେ କୌଣସି ବାଧାବିଘ୍ନର କାରଣ ନ ହୁଅନ୍ତି ସେଥିପ୍ରତି ଆପଣ ସଜାଗ ରହିବେ।
4: ମହାରାଜ,
0: ରାଜାଙ୍କଠାରୁ ଆଦେଶ ପାଇ ସେନାପତି ସେଠାରୁ ପ୍ରସ୍ଥାନ କଲେ। ତାଙ୍କ ପଛେ ପଛେ ରାଜାଙ୍କ ନିକଟରେ ମୃଗା ଦେଶରେ ଉପସ୍ଥିତ ଥିବା ସହଚରମାନେ ମଧ୍ୟ ଚାଲିଗଲେ। ସମସ୍ତେ ଚାଲିଯିବା ପରେ ରାଜା ଓ ବିଦୂଷକ ଦୁହେଁ ନିକଟସ୍ଥ ଲତା ମଣ୍ଡପରେ ପ୍ରବେଶ କରି ସଗନ ବୃକ୍ଷ ଛାୟା ତଳେ ଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଆସନ ଗ୍ରହଣ କଲେ। ଦୁହିଁଙ୍କ ଭିତରେ ଆଳାପ ଆରମ୍ଭ ହେଲା।
2: ବନ୍ଧୁ, ତୁମର ଚକ୍ଷୁ ଥାଇ ମଧ୍ୟ ତୁମେ ଚକ୍ଷୁର ଫଳ ଭୋଗ କରିପାରିନାହଁ, କାରଣ ଯାହା ଦେଖିବା ଉଚିତ ତୁମେ ଆଜି ଯାଇ ତାହା ଦେଖିନାହଁ।
1: ଦେଖିନାହିଁ କେମିତି? ଆପଣ ସ୍ୱୟଂ ତୁମ ଚକ୍ଷୁ ସମ୍ମୁଖରେ ବିରାଜମାନ।
2: ସମସ୍ତେ ନିଜର ପ୍ରିୟଜନଙ୍କୁ ସୁନ୍ଦର ମନେ କରନ୍ତି, କିନ୍ତୁ ମୁଁ ଏହି ଆଶ୍ରମର ଅଳଙ୍କାର ରୂପିଣୀ ମୁନିକନ୍ୟା ଶକୁନ୍ତଳାଙ୍କ ବିଷୟରେ କହୁଛି।
1: ମହାରାଜ, ମୋର ଅନୁମାନ ହେଉଛି ଆପଣ ସେହି ମୁନିକନ୍ୟାଙ୍କ ରୂପରେ ବିମୋହିତ ହୋଇ ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି।
2: ଶକୁନ୍ତଳାଙ୍କୁ ଦେଖିନଥିବାରୁ ତୁମେ ଏପରି କହୁଛ?
1: ଏବେ ମୋତେ ଜଣାପଡ଼ୁଛି ଯେ ମୁନିକନ୍ୟା ଶକୁନ୍ତଳା କେବଳ ସୁନ୍ଦରୀ ନୁହନ୍ତି, ବରଂ ପରମ ସୁନ୍ଦରୀ।
2: ବିଧାତାଙ୍କର ସୃଷ୍ଟି ଏବଂ ଶକୁନ୍ତଳାଙ୍କର ରୂପ ଦେଖିଲେ ମୋର ମନେ ହୁଏ ସତେ ଯେପରି ସୃଷ୍ଟିର ସମସ୍ତ ସୁନ୍ଦର ପଦାର୍ଥକୁ ଏକତ୍ର କରି ବିଧାତା ଏ ଅପୂର୍ବ ସ୍ତ୍ରୀରତ୍ନଟି ଗଢ଼ିଛନ୍ତି।
1: ଆପଣ ସିନା ଶକୁନ୍ତଳାଙ୍କୁ ପାଇବା ପାଇଁ ବାତୁଳ ପ୍ରାୟ ହେଉଛନ୍ତି, କିନ୍ତୁ ଆପଣଙ୍କ ପ୍ରତି ଶକୁନ୍ତଳାଙ୍କର ମନୋଭାବ କେମିତି ତାହା ତ ପ୍ରଥମେ ଜାଣିବା ଆବଶ୍ୟକ।
2: ସହଜେ ମୁନିକନ୍ୟା ଅତ୍ୟନ୍ତ ସରଳ ଏବଂ ଲଜ୍ଜାଶୀଳା, ତେଣୁ ସେ ନିଜର ମନୋଭାବ ସ୍ପଷ୍ଟ ପ୍ରକାଶ କରିନାହାନ୍ତି। ତଥାପି ମୁଁ ଲକ୍ଷ୍ୟ କରିଛି ଯେ ତାଙ୍କର ମୋଠାରେ ନିଶ୍ଚୟ ଅନୁରାଗ ରହିଛି।
1: ତାହେଲେ ତ ଆପଣ ଏହି ତପବନକୁ ପ୍ରମୋଦବନରେ ପରିଣତ କରିସାରିଲେଣି।
2: ପରିହାସ ଛାଡ଼, ଏବେ ଆଶ୍ରମକୁ ଯିବା ପାଇଁ ମୁଁ କେଉଁ ଛଳନାର ଆଶ୍ରୟ ନେବି ତାହା କୁହ।
1: ଆପଣ ତ ରାଜା, ଅନ୍ୟ ବାହାନା କରିବାର ଆବଶ୍ୟକତା କ'ଣ ପାଇଁ?
0: ଏହି ସମୟରେ ଜଣେ ପ୍ରହରୀ ଆସି ରାଜାଙ୍କୁ ଜଣାଇଲା ଯେ ଦୁଇଜଣ ଋଷି କୁମାର ରାଜାଙ୍କୁ ଦର୍ଶନ କରିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ରାଜା ସେମାନଙ୍କୁ ତତ୍କ୍ଷଣାତ୍ ତାଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ନିମନ୍ତେ ଆଦେଶ ଦେଲେ। ଋଷି କୁମାରମାନଙ୍କର ଆଗମନରେ ରାଜା ନିଜ ଆସନରୁ ଉଠି ସେମାନଙ୍କୁ ପ୍ରଣାମ କଲେ ଏବଂ ସେମାନଙ୍କର ଆସିବାର କାରଣ ପଚାରିଲେ। ଋଷି କୁମାର ଦୁହେଁ ବିନମ୍ରତାର ସହ କହିଲେ, ମହାରାଜ, ମହର୍ଷି କନ୍ନୋ ଆଶ୍ରମରେ ନାହାନ୍ତି। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅସୁରମାନେ ଯଜ୍ଞ କାର୍ଯ୍ୟରେ ନାନା ବିଘ୍ନ ସୃଷ୍ଟି କରୁଛନ୍ତି। ଆପଣ ନିକଟରେ ଥିବା ଜାଣିପାରି ତପସ୍ୱୀମାନେ ଅନୁରୋଧ କରିଛନ୍ତି ଯେ ମହର୍ଷି କନ୍ନୋ ଫେରିବା ପର୍ଯ୍ୟନ୍ତ ଆପଣ ଏଇଠାରେ ଏହି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରନ୍ତୁ।
2: ତପସ୍ୱୀମାନଙ୍କର ଏହା ଅନୁରୋଧ ନୁହେଁ, ବରଂ ମୋ ପ୍ରତି ଅନୁଗ୍ରହ ବୋଲି ମନେ କରି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରିବାକୁ ଯତ୍ନ କରିବି।
0: ଋଷି କୁମାର ଦୁହେଁ ଆଶ୍ୱସ୍ତ ହୋଇ ବିଦାୟ ନେବା ପରେ ରାଜା ସାରଥୀଙ୍କୁ ରାକ୍ଷସ ଦମନ ପାଇଁ ରଥ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ।
2: ବାବୁ, ତୁମର

0: ଯଦି ଶକୁନ୍ତଳାଙ୍କୁ ଦେଖିବାର ଇଚ୍ଛା ଥାଏ ତାହେଲେ ମୋ ସାଙ୍ଗରେ ଚାଲ।
1: ଆପଣଙ୍କ ମୁହଁରୁ ଶକୁନ୍ତଳାଙ୍କ ରୂପଲାବଣ୍ୟର ବର୍ଣ୍ଣନା ଶୁଣି ତାଙ୍କୁ ଦେଖିବା ପାଇଁ ମୋର ଖୁବ୍ ଆଗ୍ରହ ହେଇଥିଲା, କିନ୍ତୁ ରାକ୍ଷସମାନଙ୍କର ଉପଦ୍ରବ କଥା ଶୁଣିଲା ବେଳ ଠାରୁ ମୋର ସେ ଆଗ୍ରହ ଆଉ ନାହିଁ।
0: ଭୟ କରିବାର କୌଣସି କାରଣ ନାହିଁ, ତୁମେ ତୁମ ପାଖେପାଖେ ଥିବ।
2: ମହାରାଜ, ରଥ ପ୍ରସ୍ତୁତ ହେଇଗଲାଣି, କିନ୍ତୁ ରାଜମାତାଙ୍କ ନିକଟରୁ କିଛି ସମ୍ବାଦ ନେଇ ଦୂତ ନଗରରୁ ଆସିଛି।
0: କି ସମ୍ବାଦ ନେଇ ନଗରୀରୁ ଆସିଛ?
3: ରାଜମାତା ସମ୍ବାଦ ଦେଇଛନ୍ତି ଯେ ଆଗାମୀ ଚତୁର୍ଥୀ ଦିନ ସେ କରିଥିବା ବ୍ରତର ଉଦ୍ଯାପନ ହେବ, ସେହିଦିନ ଆପଣ ନଗରରେ ଉପସ୍ଥିତ ରହନ୍ତୁ ବୋଲି ତାଙ୍କର ଇଚ୍ଛା।
4: ଏହା ଜାଣି ରାଜା ବିଷମ ସମସ୍ୟାରେ ପଡ଼ିଲେ। ଗୋଟିଏ ପଟେ ଋଷିମାନଙ୍କର ଯଜ୍ଞ ରକ୍ଷା, ଅନ୍ୟପଟେ ମାଙ୍କର ଆଦେଶ ପାଳନ, ଉଭୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଅଲଙ୍ଘନୀୟ। ରାଜା ରୂପେ ଋଷିମାନଙ୍କର ଯଜ୍ଞକୁ ନିରାପଦ ରଖିବା ତାଙ୍କର କର୍ତ୍ତବ୍ୟ, ସେହିପରି ପୁତ୍ର ଭାବରେ ମାତାଙ୍କର ବ୍ରତ ପାଳନରେ ଯୋଗଦେବା ମଧ୍ୟ ତାଙ୍କର କର୍ତ୍ତବ୍ୟ।
0: ବନ୍ଧୁ ବିଦୂଷକ, ମା ତ ତୁମକୁ ପୁତ୍ର ରୂପେ ଗ୍ରହଣ କରିଛନ୍ତି, ତେଣୁ ତୁମେ ରାଜଧାନୀକୁ ଫେରିଯାଇ ମାଙ୍କୁ କହିବ ଯେ ଋଷିମାନଙ୍କର ଯଜ୍ଞ ରକ୍ଷା କରିବା ପାଇଁ ମୁଁ ଏଠାରେ ରହିବାକୁ ବାଧ୍ୟ ହେଉଛି, ଆଉ ସେଠାରେ ମୋ ପାଇଁ ଯାହା କାମ ଥିବ ତୁମେ ତାକୁ ସମ୍ପାଦନ କରିବ, ତାହେଲେ ଯାଇ ମୋ ସମସ୍ୟାର ସମାଧାନ ହୋଇପାରିବ।
1: ଏଥିରେ ମୁଁ ରାଜି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ଏବେ ମୁଁ ରାଜାଙ୍କର ସାନ ଭାଇ ହେଲି, ତେଣୁ ମୋତେ ମଧ୍ୟ ସେହିପରି ଆଡମ୍ବରରେ ରାଜଧାନୀକୁ ଫେରିବାକୁ ପଡ଼ିବ।
0: ତାହା ହିଁ ହେବ, ମୋ ପାଖରେ ଏତେ ଲୋକ, ଏତେ ହାତୀ ଘୋଡ଼ା ରହିବାର ଆବଶ୍ୟକତା ନାହିଁ, ତେଣୁ ସେମାନେ ତୁମ ସାଙ୍ଗରେ ଯିବେ। ମୋର ବନ୍ଧୁ ତ ସହଜେ ଚପଳ, କାଳେ ଯଦି ନଗରରେ ପହଞ୍ଚିବା ପରେ ଶକୁନ୍ତଳାଙ୍କ କଥା ଅନ୍ତପୁରରେ କହିଦିଅନ୍ତି, ମୁଁ ସମସ୍ୟାରେ ପଡ଼ିଯିବି। ବନ୍ଧୁ, ତପବନରେ କିଛିଦିନ ରହି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରିବାକୁ ଋଷିମାନେ ଅନୁରୋଧ କରିଛନ୍ତି। ମୁଁ ଯେ ଶକୁନ୍ତଳାଙ୍କୁ ପାଇବାକୁ ବ୍ୟାକୁଳ ତା ନୁହେଁ, ଏହା ପୂର୍ବରୁ ମୁଁ ତୁମକୁ ଶକୁନ୍ତଳାଙ୍କ ବିଷୟରେ ଯାହା ସବୁ କହିଛି ସେସବୁ ପରିହାସ ମାତ୍ର, ତୁମେ ସେସବୁକୁ ସତ ବୋଲି ମନେ କରିବ ନାହିଁ।
1: ମୁଁ ଜାଣେ ଶକୁନ୍ତଳା ଘଟଣା ଆପଣ କେବଳ ପରିହାସରେ କହିଛନ୍ତି, ତେଣୁ ମୁଁ ତାକୁ କେବେ ସତ ବୋଲି ମନେ କରିବିନି।
4: ଏହାପରେ ରାଜା ରଥରେ ବସି ତପବନରେ ଯଜ୍ଞ ରକ୍ଷା କରିବାକୁ ଗଲେ ଏବଂ ବିଦୂଷକ ସୈନ୍ୟ ସାମନ୍ତ ତଥା ଅନୁଚରମାନଙ୍କ ସହିତ ଆଡମ୍ବରରେ ନଗରକୁ ଫେରିଗଲେ।
0: ଯେଉଁ ଶକୁନ୍ତଳାଙ୍କର ଦର୍ଶନ ଆଶାରେ ମୁଁ ଏଠାକୁ ଆସିଥିଲି, ତାଙ୍କର ଦର୍ଶନ ଏଯାଏ ପାଇଲି ନାହିଁ। ତାଙ୍କ ଦର୍ଶନ ନ ପାଇଲେ ଏ ପ୍ରାଣ ରହିବ ନାହିଁ, ବର୍ତ୍ତମାନ କେଉଁଠାକୁ ଗଲେ ତାଙ୍କ ଦର୍ଶନ ପାଇବି? ବୋଧହୁଏ ସେ ଦ୍ୱିପହରର ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ସଖୀମାନଙ୍କ ସହିତ ମାଳିନୀ ନଦୀ ତୀରରେ ଥିବା ଲତାମଣ୍ଡପକୁ ଯାଇଥିବେ, ସେଇଟାକୁ ଗଲେ ତାଙ୍କର ଦର୍ଶନ ମିଳିପାରେ।
5: ହେ ରାଜା, ଆମର ପ୍ରିୟ ସଖୀ ଶକୁନ୍ତଳା ଆପଣଙ୍କୁ ପାଇବା ପାଇଁ ଚିନ୍ତା କରି କରି ଏପରି ଦୁରବସ୍ଥା ଭୋଗୁଛନ୍ତି, ତାଙ୍କୁ ଏଥିରୁ ଉଦ୍ଧାର କରି ତାଙ୍କର ଜୀବନ ରକ୍ଷା କରିବା ଆପଣଙ୍କର କର୍ତ୍ତବ୍ୟ।
0: ତୁମର ଅନୁରୋଧ କେବଳ ଶକୁନ୍ତଳାଙ୍କର ହିତ ପାଇଁ ନୁହେଁ, ମୋର ହିତ ପାଇଁ ମଧ୍ୟ। ମୁଁ ଏହାଦ୍ୱାରା ବିଶେଷ ଅନୁଗୃହିତ ହେଲି।
6: ସଖୀ, ରାଜର୍ଷି ତ ନିଜ ଅନ୍ତପୁରର ରାଣୀମାନଙ୍କ ବିରହରେ ସନ୍ତାପିତ ହେଉଛନ୍ତି, ତମେ ତାଙ୍କୁ ଏପରି କଥା କାହିଁକି କହୁଛ?
0: ହେ ସୁନ୍ଦରୀ, ତୁମେ ସିନା ମୋତେ ଚିନ୍ତା କରି କରି ସନ୍ତାପିତ ହେଉଛ, କିନ୍ତୁ ମୁଁ ତୁମ ଚିନ୍ତାରେ ଅହରହ ଦଗ୍ଧ ହେଉଛି। ମୋ ହୃଦୟ ତୁମ ବିନା ଆଉ କାହାକୁ ଗ୍ରହଣ କରିପାରିବ ନାହିଁ।
5: ସଖୀ ଅନୁସୟା, ଗୋଟିଏ ମୃଗ ଶାବକ ବିକଳ ହେଇ ଏଣେ ତେଣେ ଚାହୁଁଛି, ବୋଧ ହୁଏ ସେ ତାର ମାକୁ ଖୋଜୁଛି, ଚାଲ ତାକୁ ତା ମା ପାଖରେ ଛାଡ଼ିଦବା।
6: ତମେ ଦୁହେଁ ମୋତେ ଏକୁଟିଆ ଛାଡ଼ି ଚାଲି ଯାଉଛ?
5: ଏକୁଟିଆ କିପରି?
7: ସମଗ୍ର ଜଗତର ରକ୍ଷାକର୍ତ୍ତା ଯେ ତୁମ ନିକଟରେ ଅଛନ୍ତି।
0: ବ୍ୟସ୍ତ ହୁଅନି, ତୁମର ସେବକ ତୁମ ପାଖରେ ଅଛି, ସମସ୍ତ ସେବା କରିବା ପାଇଁ ପ୍ରସ୍ତୁତ ମଧ୍ୟ।
6: ମହାରାଜ, ଆପଣ ମୋର ପୂଜନୀୟ, ଆପଣଙ୍କୁ ସେବା କରିବାକୁ କହି ନିଜକୁ ଅପରାଧିନୀ କରିପାରିବିନି, ମୁଁ ଆସୁଛି ମହାରାଜ।
0: ଏବେ ତୁମର ଏପରି ଦୁର୍ବଳ ଅବସ୍ଥା, ପୁଣି ଦ୍ୱିପହରର ପ୍ରଚଣ୍ଡ ସୂର୍ଯ୍ୟତାପ, ଏ ସମୟରେ ଲତାମଣ୍ଡପ ଛାଡ଼ି ବାହାରକୁ ଯିବା ଆଦୌ ଉଚିତ ନୁହେଁ।
6: ମହାରାଜ ଜାଣନ୍ତି, ମୁଁ ପରାଧୀନ, ପିତାଙ୍କ ବିନା ଅନୁମତିରେ କିଛି କରିବାକୁ ଅକ୍ଷମ।
0: ତୁମେ ଗୁରୁଜନଙ୍କୁ ଭୟ କରୁଛ, ମହର୍ଷି କର୍ଣ୍ଣ ଜଣେ ଧର୍ମଜ୍ଞ ବ୍ୟକ୍ତି, ସବୁ କଥା ଜାଣିବା ପରେ ସେ ଆମ ଦୁହିଁଙ୍କ ପ୍ରତି କଦାପି କ୍ରୋଧ କରିବେ ନାହିଁ ବା ଅସନ୍ତୋଷ ପ୍ରକାଶ କରିବେ ନାହିଁ।
6: ହେ ପ୍ରିୟ, ମୋର ପିଉସୀ ଆର୍ଯ୍ୟା ଗୌତମୀ ମୋର ଶରୀରର ଅବସ୍ଥା ବୁଝିବାକୁ ଆସିବାର ସମୟ ହୋଇଗଲାଣି, ସେ ବୋଧହୁଏ ଆମ ଆଡକୁ ଆସୁଛନ୍ତି।
8: ସନ୍ଧ୍ୟା ହୋଇଗଲାଣି, ଆଉ ବିଳମ୍ବ ନ କରି କୁଟୀରକୁ ଫେରିଯିବା।
0: ଏବେ ମୁଁ କୁଆଡେ ଯିବି? ଲତାମଣ୍ଡପ ନିକଟରେ ଆଉ କିଛି ସମୟ ଶକୁନ୍ତଳାଙ୍କ ଚିନ୍ତାରେ ବିତେଇଦେବି।
9: ମହାରାଜ, ସନ୍ଧ୍ୟା ହୋଇ ଆସ

0: ଥିବାରୁ ହୋମ ପ୍ରଭୃତି ଆରମ୍ଭ ହେବା ମାତ୍ରେ ରାକ୍ଷସମାନେ ଭୀଷଣ ରୂପ ଧାରଣ କରି ହୋମବେଦୀର ଚତୁର୍ଦ୍ଦିଗରେ ବିଘ୍ନ ସୃଷ୍ଟି କରୁଛନ୍ତି।
1: ଏହିପରି ଗାନ୍ଧର୍ବ ବିଧିରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କର ବିବାହ ସମାପନ ହେଲା।
2: ସଖୀ ପ୍ରିୟମ୍ବଦା, ଆମ ପ୍ରିୟ ସଖୀ ଶକୁନ୍ତଳାଙ୍କର ଗାନ୍ଧର୍ବ ବିବାହ ହୋଇଗଲା। ସେ ନିଜ ମନଲାଖି ସ୍ୱାମୀ ବି ପାଇଲେ। ସେଥିପାଇଁ ଯେତିକି ଖୁସି ଲାଗୁଛି ସେତିକି ଆଶଙ୍କା ମଧ୍ୟ ହେଉଛି।
3: ଆଶଙ୍କା ପୁଣି କ'ଣ ପାଇଁ?
2: ଯଜ୍ଞ ସମାପ୍ତ ପରେ ଋଷିମାନଙ୍କଠାରୁ ବିଦାୟ ନେଇ ରାଜା ନିଜ ରାଜଧାନୀକୁ ଫେରିଯିବେ। ସେତେବେଳେ କାର୍ଯ୍ୟ ବ୍ୟସ୍ତରେ ରହି ଆଉ ଅନ୍ତପୁରର ସବୁ ରମଣୀମାନଙ୍କୁ ପାଇ ଏଠାକାର ଘଟଣା ତାଙ୍କର ମନେ ବି ନ ରହିପାରେ। ସେ ଆମ ସଖୀ ଶକୁନ୍ତଳାଙ୍କୁ ଭୁଲିଯିବେନି ତ?
3: ଏପରି ଚିନ୍ତା ମନରୁ ଦୂର କର ସଖୀ, ବିଶ୍ୱାସ ରଖ, ସବୁ ଠିକ ହବ। ଏହି ରାଜାଙ୍କ ଭଳି ଉତ୍ତମ ଗୁଣ ଆଉ ଚରିତ୍ରବାନ ବ୍ୟକ୍ତି ଏପରି କରିପାରିବେନି। ମୋର କିନ୍ତୁ ଚିନ୍ତା ହେଉଛି ଯେ ଏସବୁ କଥା ଶୁଣିବା ପରେ ପିତା କର୍ଣ୍ଣ କ'ଣ କରିବେ?
2: ମୋର ମନେ ହେଉଛି ସେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଏଥିରେ ତାଙ୍କର ସମ୍ମତି ପ୍ରଦାନ କରିବେ।
3: ହଉ ସଖୀ, ପାତ୍ରରେ ଥିବା ଫୁଲ ପୂଜା ପାଇଁ ଯଥେଷ୍ଟ ହେବ, ଆଉ ତୋଳିବାର ଆବଶ୍ୟକତା ନାହିଁ।
2: ନା ନା, ଆମକୁ ଆଉ କିଛି ଫୁଲ ତୋଳିବାକୁ ପଡ଼ିବ, କାରଣ ଦୈନନ୍ଦିନ ପୂଜା ସହିତ ଆମ ସଖୀ ଶକୁନ୍ତଳାଙ୍କର ସୌଭାଗ୍ୟ ଦେବତାଙ୍କର ବି ତ ପୂଜା କରାଯିବ। ପ୍ରିୟମ୍ବତା, ବୋଧହୁଏ କେହି ଅତିଥି ଆସିଛନ୍ତି।
3: ତମେ ସେଥିପାଇଁ ବ୍ୟସ୍ତ ହୁଅନି ସଖୀ, ଅତିଥିଙ୍କ ସ୍ୱାଗତ ପାଇଁ ଶକୁନ୍ତଳା କୁଟୀରରେ ଅଛନ୍ତି।

0: ମୋର କିନ୍ତୁ ଚିନ୍ତା ହେଉଛି ଯେ ଏସବୁ କଥା ଶୁଣିବା ପରେ ପିତା କର୍ଣ୍ଣ କଣ କରିବେ।
1: ମୋର ମନେ ହେଉଛି ସେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଏଥିରେ ତାଙ୍କର ସମ୍ମତି ପ୍ରଦାନ କରିବେ।
0: ହଉ ସଖି, ପାତ୍ରରେ ଥିବା ଫୁଲ ପୂଜା ପାଇଁ ଯଥେଷ୍ଟ ହେବ, ଆଉ ତୋଳିବାର ଆବଶ୍ୟକତା ନାହିଁ।
1: ନା ନା, ଆମକୁ ଆଉ କିଛି ଫୁଲ ତୋଳିବାକୁ ପଡ଼ିବ, କାରଣ ଦୈନନ୍ଦିନ ପୂଜା ସହିତ ଆମ ସଖୀ ଶକୁନ୍ତଳାଙ୍କର ସୌଭାଗ୍ୟ ଦେବତାଙ୍କର ବି ତ ପୂଜା କରାଯିବ। ପ୍ରିୟମ୍ବତା, ବୋଧହୁଏ କେହି ଅତିଥି ଆସିଛନ୍ତି।
0: ତମେ ସେଥିପାଇଁ ବ୍ୟସ୍ତ ହୁଅନି ସଖୀ, ଅତିଥିଙ୍କ ସ୍ୱାଗତ ପାଇଁ ଶକୁନ୍ତଳା କୁଟୀରରେ ଅଛନ୍ତି।
2: ଏହି ସମୟରେ ଦୁର୍ଭାଗ୍ୟବଶତଃ ମହାକବି ଦୁର୍ବାସା ଋଷି କୁଟୀର ନିକଟରେ ଉପସ୍ଥିତ ହେଲେ। ସେତେବେଳେ ଶକୁନ୍ତଳା ରାଜା ଦୁଷ୍ମନ୍ତଙ୍କ ଚିନ୍ତାରେ ଏପରି ମଗ୍ନ ଥିଲେ ଯେ ଦୁର୍ବାସା ଋଷିଙ୍କର ଉପସ୍ଥିତି ସମ୍ପର୍କରେ ଜାଣିପାରିଲେ ନାହିଁ। ଅଭ୍ୟର୍ଥନା ତ ଦୂରର କଥା, ବସିବା ଜାଗାରୁ ମଧ୍ୟ ଉଠିଲେନି।
3: ମୁଁ ଆଶ୍ରମର ଅତିଥି, ହେ ପାପିନୀ, ତୁ ଅତିଥିର ଅପମାନ କଲୁ, ଏବେ ମୋର ଅଭିଶାପ ଗ୍ରହଣ କର। ଯାହାର ଚିନ୍ତାରେ ବୁଡ଼ି ରହି ତୁ ମୋତେ ଏମିତି ଅବଜ୍ଞା କରିଛୁ, ନିଜର ପରିଚୟ ଦେଲେ ସୁଦ୍ଧା ସେ ତତେ ସ୍ମରଣ କରିବେ ନାହିଁ।
0: ସଖୀ ଅନୁସାୟା, ହାଇ କି ଦୁର୍ଯୋଗ ଉପସ୍ଥିତ, ମହାକୁପି ଦୁର୍ବାସଙ୍କୁ ଶକୁନ୍ତଳା ଉପଯୁକ୍ତ ସମ୍ମାନ ଦେଖାଇ ନଥିବାରୁ ସେ ଅଭିଶାପ ଦେଇ ଚାଲି ଯାଉଛନ୍ତି।
1: ସଖୀ ପ୍ରିୟମ୍ବତା, ତୁମେ କାଳ ବିଳମ୍ବ ନ କରି କ୍ଷମା ଭିକ୍ଷା କରି ଋଷି ଦୁର୍ବାସଙ୍କୁ ଫେରାଇ ଆଣ, ମୁଁ କୁଟୀରକୁ ଯାଇ ତାଙ୍କ ନିମନ୍ତେ ପାଦ୍ୟ ଅର୍ଘ୍ୟ ନେଇ ଆସୁଛି।
0: ହେ ଋଷି ପ୍ରବର, ଶକୁନ୍ତଳା ଆପଣଙ୍କର କନ୍ୟାତୁଲ୍ୟ, ସତ ଅପରାଧ କଲେ ସୁଦ୍ଧା ସେ ଆପଣଙ୍କର କୃପାର ପାତ୍ରୀ, ତାର ଅପରାଧ ମାର୍ଜନ କରନ୍ତୁ।
4: ହେ ବଚ୍ଛେ, ମୁଁ ଯାହା କହିସାରିଛି ତାହା କଦାପି ଅନ୍ୟଥା ହେଇ ନପାରେ, ତେବେ ସେ କୌଣସି ଚିହ୍ନ ଦେଖାଇ ପାରିଲେ ମୋର ଅଭିଶାପର ମୁକ୍ତ ହେବେ।
1: ଯାହା ହଉ, ଟିକେ ଆଶ୍ୱାସନା ମିଳିଲା।
2: ତେଣେ ମହର୍ଷି କର୍ଣ୍ଣ ପ୍ରବାସରୁ ଫେରିବା ପରେ ଠିକ୍ ସମୟରେ ହୋମଯଜ୍ଞର ଆୟୋଜନ ନିମନ୍ତେ ଶିଷ୍ୟମାନଙ୍କୁ ଆଦେଶ କରିଥିଲେ।
0: ସଖୀ ଅନୁସୟା, ଆଶ୍ରମର ଶକୁନ୍ତଳାଙ୍କର ବିଦାୟ ନିମନ୍ତେ ଆମକୁ ଅତିଶୀଘ୍ର ସମସ୍ତ ଆୟୋଜନ କରିବାକୁ ହେବ।
2: ଏଥିମଧ୍ୟରେ ମହର୍ଷି କର୍ଣ୍ଣ ଆସି ଶକୁନ୍ତଳାଙ୍କ ନିକଟରେ ପହଞ୍ଚିଲେ।
5: ଆଜି ଶକୁନ୍ତଳା ଏହି ଆଶ୍ରମ ପରିତ୍ୟାଗ କରି ପତିଗୃହକୁ ଚାଲିଯିବ, ଏହା ଭାବିରାକ୍ଷଣୀ ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଉଛି, କଣ୍ଠରୁଦ୍ଧ ହୋଇଯାଉଛି। କି ଆଶ୍ଚର୍ଯ୍ୟ, ମୁଁ ବନବାସୀ, ସଂସାର ସହିତ ମୋର ସମ୍ବନ୍ଧ ଅଳ୍ପ, ତଥାପି ମୁଁ ଭାଙ୍ଗି ପଡ଼ୁଛି। ଯେଉଁ ଗୃହସ୍ଥମାନେ ସବୁବେଳେ ଶ୍ରେୟ ଶ୍ରଦ୍ଧା ମଧ୍ୟରେ ବୁଡ଼ି ଯାଇଛନ୍ତି, ସେମାନେ କନ୍ୟା ବିଦାୟ ବେଳେ କେତେ କଷ୍ଟ ଭୋଗ କରୁନଥିବେ। ଶର୍ମିଷ୍ଠା ଓ ରାଜା ଯଜାତିଙ୍କ ମଧ୍ୟରେ ଯେପରି ନିବିଡ଼ ପ୍ରେମ ସମ୍ପର୍କ ଥିଲା, ତୋର ଏବଂ ରାଜା ଦୁଷ୍ମନ୍ତଙ୍କ ମଧ୍ୟରେ ସେହିପରି ନିବିଡ଼ ସମ୍ପର୍କ ରହୁ। ଶର୍ମିଷ୍ଠା ଯେପରି ରାଜା ଯଜାତିଙ୍କୁ ବିବାହ କରି ରାଜା ପୁରୁଙ୍କ ପରି ପୁତ୍ରର ଜନ୍ମୀ ହୋଇଥିଲେ, ତୁ ସେହିପରି ରାଜଚକ୍ରବର୍ତ୍ତୀ ଲକ୍ଷଣଯୁକ୍ତ ପୁତ୍ରର ଜନନୀ ହୁଅ। ହେ ବୃକ୍ଷଗଣ, ଯେଉଁ ଶକୁନ୍ତଳା ତୁମମାନଙ୍କୁ ଜଳ ନ ଦେଇ ନିଜେ ଜଳପାନ କରୁନଥିଲା, ଅଳଙ୍କାର ପିନ୍ଧିବାକୁ ଭଲ ପାଉଥିଲେ ମଧ୍ୟ, ଯିଏ ସ୍ନେହ ହେତୁରୁ ତୁମ ଦେହରୁ ପତ୍ରଟିଏ ସୁଦ୍ଧା ଛିଣ୍ଡାଉ ନଥିଲା, ତୁମ ଦେହରେ ଫୁଲ ଫୁଟିବା ଦେଖି ଯାହାର ଆନନ୍ଦର ସୀମା ରହୁନଥିଲା, ସେହି ଶକୁନ୍ତଳା ଆଜି ଆଶ୍ରମରୁ ବିଦାୟ ନେଇ ପତିଗୃହକୁ ଯାଉଛି, ତେଣୁ ତୁମେମାନେ ଆନନ୍ଦରେ ତାକୁ ବିଦାୟ ଦିଅ, ବିଦାୟ ଦିଅ।
0: ସଖୀ ଶକୁନ୍ତଳା, ତମେ ତପବନ ଛାଡ଼ି ଯିବାରୁ ଯେପରି ଦୁଃଖ ଅନୁଭବ କରୁଛ, ଏହି ତପବନ ମଧ୍ୟ ତମକୁ ହରାଇବାରୁ ଦୁଃଖରେ ଭାଙ୍ଗି ପଡ଼ୁଛି। ସଖୀ, କି ଆଶ୍ରମବାସୀ, କି ପଶୁପକ୍ଷୀ, ସମସ୍ତେ ଦୁଃଖିତ ଆଉ ଶୋକାକୁଳ। ଦେଖ ଦେଖ ସଖୀ, ହରିଣୀମାନେ ଆହାର ତ୍ୟାଗ କରି ସ୍ଥିର ଭାବରେ ଛିଡ଼ା ହୋଇ ଆଖିରେ ଲୁହ ଗଡ଼ାଉଛନ୍ତି, ମୟୂର ମୟୂରୀ ନୃତ୍ୟ କରୁନାହାନ୍ତି, ଆଉ ବୃକ୍ଷଲତାମାନେ ଶୁଷ୍କ ପତ୍ର ତ୍ୟାଗ ଛଳରେ ଅଶ୍ରୁମୋଚନ କରୁଛନ୍ତି। ସଖୀ, ଆଜି ମନ ତୋଷଣୀଙ୍କୁ ତୁମ ଦୁଇଙ୍କ ହାତରେ ସମର୍ପି ଦେଇଯାଉଛି। ସଖୀ ଶକୁନ୍ତଳା, ବର୍ଣ୍ଣ ତୋଷଣୀକୁ ତ ଆମ ହାତରେ ଦେଇଗଲ ସଖୀ,
1: କିନ୍ତୁ ତୁମେ ଆମକୁ କାହା ହାତରେ ଦେଇ ଯାଉଛ?
5: ଅନୁଝିଅ, ଏ ପ୍ରିୟମ୍ବତା, କାନ୍ଦ ନାହିଁ, ତମେ ଯଦି ଶକୁନ୍ତଳାକୁ ସାନ୍ତ୍ୱନା ପ୍ରଦାନ କର।

0: ମୋର ଅଗାଧ ପ୍ରେମକୁ ସ୍ମରଣ କରି ଟିକେ ଧୈର୍ଯ୍ୟ ଧର।
1: ମହାରାଜ, ଅତିଥିମାନଙ୍କର ବିଧିପୂର୍ବକ ସ୍ୱାଗତ ହୋଇସାରିଛି। ଏହି ମୁନିକୁମାରଙ୍କର ଗୁରୁଦେବ ଆପଣଙ୍କ ନିକଟକୁ କିଛି ସମ୍ବାଦ ପ୍ରେରଣ କରିଛନ୍ତି, ତାହା ପ୍ରଥମେ ଶୁଣିବା ହୁଅନ୍ତୁ।
2: ନିଶ୍ଚୟ, ମୁଁ ମଧ୍ୟ ତାହା ଶୁଣିବା ପାଇଁ ଅତ୍ୟନ୍ତ ଉତ୍ସୁକ।
3: ମୁନିକୁମାର ଦୁହେଁ ମହାରାଜଙ୍କର ଜୟ ହେଉ, ଏହା କହି ରାଜାଙ୍କୁ ଆଶୀର୍ବାଦ କଲେ। ରାଜା ମଧ୍ୟ ସେମାନଙ୍କୁ ପ୍ରଣାମ ଜଣାଇ ନିଜେ ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅତିଥିମାନଙ୍କୁ ମଧ୍ୟ ବସିବା ପାଇଁ ଅନୁରୋଧ କଲେ।
2: ଆପଣମାନଙ୍କର ତପସ୍ୟାରେ କୌଣସି ବିଘ୍ନ ଘଟୁନାହିଁ ତ?
4: ମହାରାଜ, ଆପଣଙ୍କ ପରି ରକ୍ଷକ ଥାଉ ଥାଉ ଧର୍ମ କାର୍ଯ୍ୟରେ ବିଘ୍ନ ଘଟିବ ବା କିପରି? ସୂର୍ଯ୍ୟ ଉଦିତ ହେଲେ ଅନ୍ଧକାର କି ରହିପାରେ?
2: ମହର୍ଷି କଣ୍ଡଙ୍କର ସବୁ କୁଶଳ ତ?
4: ମହାରାଜ, ମହର୍ଷି ହେଉଛନ୍ତି ସିଦ୍ଧ ପୁରୁଷ, ତାଙ୍କର କୁଶଳ ତାଙ୍କ ନିଜର ଆୟତ୍ତ। ସେ ଆପଣଙ୍କର କୁଶଳ କାମନା କରି ଆମ ହସ୍ତରେ ଆପଣଙ୍କ ନିକଟକୁ ସମ୍ବାଦ ପଠାଇଛନ୍ତି।
2: ଦିଅନ୍ତୁ, ମହର୍ଷି କର୍ଣ୍ଣ ମୋ ନିକଟକୁ କି ସମ୍ବାଦ ଓ ଆଜ୍ଞା ପଠାଇଛନ୍ତି, ପାଠକର ସାଙ୍ଗରବ।
5: ମଣିମା, ମହର୍ଷି କର୍ଣ୍ଣ ଆପଣଙ୍କ ନିକଟକୁ ପଠାଇଥିବା ସମ୍ବାଦ ହେଲା, ମୁଁ ଆଶ୍ରମରେ ଅନୁପସ୍ଥିତ ଥିବା ସମୟରେ ଆପଣ ମୋର କନ୍ୟା ଶକୁନ୍ତଳାକୁ ଗାନ୍ଧର୍ବ ମତରେ ଯେଉଁ ପ୍ରେମ ବିବାହ କରିଛନ୍ତି ତାହା ଅବଗତ ହୋଇ ମୁଁ ଅତ୍ୟନ୍ତ ପ୍ରୀତ ହୋଇଛି ଏବଂ ସେଥିରେ ମୋର ପୂର୍ଣ୍ଣ ସମ୍ମତି ପ୍ରଦାନ କରୁଛି। ଏବେ ସେ ଗର୍ଭବତୀ, ଆପଣ ନିଜର ଧର୍ମପତ୍ନୀ ଶକୁନ୍ତଳାକୁ ଗ୍ରହଣ କରି ଧର୍ମାଚରଣରେ ବ୍ରତୀ ହୁଅନ୍ତୁ।
2: ସତରେ କ'ଣ ଦେବୀଙ୍କ ସହିତ ମୋର ବିବାହ ସମ୍ପନ୍ନ ହୋଇଛି?
3: ରାଜାଙ୍କର କଥା ଶୁଣି ଶକୁନ୍ତଳା ଅତ୍ୟନ୍ତ ଦୁଃଖ ଅନୁଭବ କଲେ ଆଉ ମନେ ମନେ କହିଲେ, ଏବେ ମୋର ଆଶଙ୍କା ସତ୍ୟରେ ପରିଣତ ହେଲା।
5: ମହାରାଜ, ଆପଣଙ୍କର କୃତକାର୍ଯ୍ୟକୁ ଅସ୍ୱୀକାର କରି କର୍ତ୍ତବ୍ୟ ପାଳନରେ ପଛଘୁଞ୍ଚା ଦେବା କ'ଣ ରାଜାଙ୍କ ପକ୍ଷରେ ଉଚିତ?
2: ମୋ ପ୍ରତି ଏପରି ମିଥ୍ୟା ଦୋଷାରୋପ କାହିଁକି କରୁଛନ୍ତି?
5: ହେ ରାଜନ, ଯେଉଁମାନେ ଐଶ୍ୱର୍ଯ୍ୟ ମଦରେ ମତ, ସେମାନଙ୍କଠାରେ ଏପରି ଘଟିବା ଆଦୌ ବିଚିତ୍ର ନୁହେଁ। ଧର୍ମ ପାଳନ ନ କଲେ ଆପଣ ତାକୁ ଦଣ୍ଡିତ କରିଥାନ୍ତି। ଏବେ ଆପଣ ନିଜେ ନିଜର କରିଥିବା କାର୍ଯ୍ୟକୁ ଅସ୍ୱୀକାର କରିବା ଦ୍ୱାରା ଅଧର୍ମ କରୁନାହାନ୍ତି କି?
2: ମୋତେ ଏପରି ହୀନ ମନେ କରନ୍ତୁ ନାହିଁ। ବିନା ଦୋଷରେ ମୋତେ ଏପରି ଭର୍ସନା କରିବା ଆପଣଙ୍କ ପକ୍ଷେ ଅନ୍ୟାୟ।
6: ବସ୍ଛେ ଶକୁନ୍ତଳା, ତୁମକୁ ଏବେ ଲଜ୍ଜା ତ୍ୟାଗ କରିବାକୁ ପଡ଼ିବ। ତମର ମୁହଁ ଦେଖିଲେ ତମ ସ୍ୱାମୀ ନିଶ୍ଚିତ ଭାବରେ ତମକୁ ଚିହ୍ନି ପାରିବେ।
2: ଏହି ଅସାମାନ୍ୟ ରୂପବତୀ ରମଣୀଙ୍କୁ ମୁଁ କେବେ ବିବାହ କରିଛି କି ନା ଜାଣିପାରୁନି। ମୋ ମନରେ ଦ୍ୱନ୍ଦ୍ୱ ଜାତ ହେଉଛି, ସ୍ୱୀକାର କରିପାରୁଛି ନା ତ୍ୟାଗ କରିପାରୁଛି।
5: ହେ ରାଜା, ଆପଣ ନୀରବ କାହିଁକି?
2: ଅନେକ ଚିନ୍ତା କରି ମଧ୍ୟ ମୁଁ ଏହାକୁ କେବେ ବିବାହ କରିଥିବାର ସ୍ମରଣ କରିପାରୁନି। ସେ ପୁଣି ଗର୍ଭବତୀ, ଏପରି ସ୍ଥଳେ ଏହାକୁ ମୋର ପତ୍ନୀ ବୋଲି କିପରି ଗ୍ରହଣ କରିବି?
5: ମହାରାଜ, ଏପରି କହିବା ଆପଣଙ୍କ ପକ୍ଷରେ ଅନ୍ୟାୟ ହେଉଛି। ଏହା ମହର୍ଷି କର୍ଣ୍ଣଙ୍କ ପ୍ରତି ବି ଘୋର ଅପମାନ। ଆପଣ ବିନା ଅନୁମତିରେ ତାଙ୍କ ଅଗୋଚରରେ ଶକୁନ୍ତଳାଙ୍କୁ ବିବାହ କଲେ, ତଥାପି ସେ ବିରକ୍ତି ବା ଅସନ୍ତୋଷ ପ୍ରକାଶ କରିନାହାନ୍ତି, ବରଂ ଏହି ବିବାହକୁ ସ୍ୱୀକୃତି ଦେଇଛନ୍ତି। କେବଳ ସେତିକି ନୁହେଁ, ସ୍ୱତଃ ସେ କନ୍ୟାକୁ ଆପଣଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆପଣ ଧୀର ସ୍ଥିର ଭାବରେ ଚିନ୍ତା କରି ନିଜର କର୍ତ୍ତବ୍ୟ ପାଳନ କରନ୍ତୁ।
0: ତାଙ୍କର ମୋ ପ୍ରତି ଯେଉଁ ଅନୁରାଗ ଥିଲା ତାହା ଯେତେବେଳେ ଏପରି ଅବସ୍ଥାକୁ ଆସିଛି, ସେତେବେଳେ ମୁଁ ତାଙ୍କୁ ପଛ କଥା ସ୍ମରଣ କରାଇବାରେ କି ଲାଭ ହେବ?
7: ହେ ପୌରବ, ଯଦି ଆପଣଙ୍କର ବିବାହ ବିଷୟରେ ସନ୍ଦେହ ଥାଏ ଆଉ ମୋତେ ପରସ୍ତ୍ରୀ ମନେ କରି ଗ୍ରହଣ କରିବାକୁ ଅନିଚ୍ଛୁକ ଥାନ୍ତି, ତେବେ ଗୋଟାଏ ସଂକେତ ଦେଖାଇ ଆପଣଙ୍କ ସନ୍ଦେହ ଦୂର କରିଦେଉଛି।
2: ଏହା ଉତ୍ତମ ପ୍ରସ୍ତାବ, ଏବେ କି ସଂକେତ ଅଛି ଦେଖାଅ।
7: ଆଶ୍ଚର୍ଯ୍ୟ, ମୋ ଆଙ୍ଗୁଳିରୁ ମୁଦ୍ରିକା ଗଲା କୁଆଡ଼େ?
6: ବୋଧ ହୁଏ ଶତତୀର୍ଥରେ ଜଳବନ୍ଦନା କଲାବେଳେ ମୁଦ୍ରିକାଟି ତମ ଆଙ୍ଗୁଳିରୁ ଖସି ପଡ଼ିଛି।
2: ହେ ତପସ୍ୱିନୀ, ପ୍ରବଞ୍ଚନ ନାରୀ ଜାତିର ପ୍ରକୃତିଗତ, ସେଥିପାଇଁ ନାରୀକୁ ଶିକ୍ଷା ଦେବାକୁ ପଡ଼େ ନାହିଁ।
7: ଅନାର୍ଯ୍ୟ, ଆପଣ ଅନ୍ୟକୁ ନିଜ ପରି ମନେ କରୁଛନ୍ତି କାହିଁକି?
2: ରାଜା ଦୁଷ୍ମନ୍ତ କୌଣସି କାର୍ଯ୍ୟ ଗୋପନରେ କରେ ନାହିଁ।
7: ମୁଁ ମଧ୍ୟ ଜାଣିଥିଲି ପୁରବଂଶୀୟମାନେ ସତ୍ୟବାଦୀ ଆଉ ଅତ୍ୟନ୍ତ ଉଦାର, ସେଥିପାଇଁ ମୁଁ ଆପଣଙ୍କଠାରେ ନିଜକୁ ସମର୍ପଣ କରିଥିଲି। ସେତେବେଳେ ଜାଣିପାରି ନଥିଲି ଯେ ଆପଣଙ୍କ ମୁହଁରେ ଅମୃତ ପରି ବଚନ କହୁଥିଲେ ମଧ୍ୟ ଆପଣଙ୍କ ହୃଦୟ ହଳାହଳ ବିଷୟରେ ପରିପୂର୍ଣ୍ଣ ଥିଲା। ଆପଣଙ୍କୁ ବିଶ୍ୱାସ କରି ମୁଁ ଆଜି କଳଙ୍କିନି, ମୁଁ ଆଜି କଳଙ୍କିନି।
5: ଆପଣମାନେ ରାଜାଙ୍କର ଅଯୌକ୍ତିକ କଥା ଶୁଣିଲେ, ଯିଏ ଜନ୍ମରୁ ସଠତା କ'ଣ ଜାଣେନି ତା କଥାକୁ ଅବିଶ୍ୱାସ କରିବୁ? ଆଉ ଯେଉଁମାନେ ପ୍ରତାରଣାକୁ ଗୋଟିଏ ବିଦ୍ୟା ରୂପେ ଗ୍ରହଣ କରିଥାନ୍ତି ସେମାନଙ୍କର କଥାକୁ ଋଷି ବାକ୍ୟ ପରି ସତ୍ୟ ବୋଲି ବିଶ୍ୱାସ କରିବୁ?
2: ହେ ସତ୍ୟବାଦୀ ମୁନିକୁମାର, ମୁଁ ସ୍ୱୀକାର କରୁଛି ପ୍ରତାରଣା ହେଉଛି ରାଜାର ବିଦ୍ୟା ଓ କାର୍ଯ୍ୟ, କିନ୍ତୁ ଏପରି ଜଣେ ରମଣୀଙ୍କୁ ପ୍ରତାରଣା କରି ମୁଁ କି ଲାଭ ପାଇବି?
5: ପତନ ଅବସମ୍ଭାବୀ,
2: ପୂର୍ବବଂଶରେ ଜାତ ହୋଇ କେହି କେବେ ନିଜର ପତନ ଚାହିଁବ ଏ ବିଶ୍ୱାସ ଯୋଗ୍ୟ ନୁହେଁ।
8: ସାଙ୍ଗରବ,

0: ଏପରି ବୃଥା ତର୍କ ବିତର୍କ କରି କଣ ଲାଭ ଅଛି?
1: ହେ ରାଜନ, ଆପଣ ସ୍ୱୀକାର ନ କଲେ ମଧ୍ୟ ଏ ରମଣୀ
0: ଧର୍ମ ତ ଆପଣଙ୍କର ପତ୍ନୀ, ପତ୍ନୀ ଉପରେ ପତିର ପୂର୍ଣ୍ଣ ଅଧିକାର ରହିଛି। ଏବେ ଇଚ୍ଛା କଲେ ଆପଣ ତାକୁ ଗ୍ରହଣ କରିପାରନ୍ତି ଅଥବା ତାକୁ ତ୍ୟାଗ କରିପାରନ୍ତି।
2: ଏ ପ୍ରତାରକ ରାଜା ତ ମତେ ପ୍ରତ୍ୟାଖ୍ୟାନ କଲେ, ତମେ ମାନେ ମଧ୍ୟ ମତେ ଏଠାରେ ଛାଡି ଚାଲି ଯାଉଛ। ଏବେ ମୋର ଗତି କଣ? ମୁଁ ତମ ମାନଙ୍କ ସହିତ ଯିବି।
3: ସାଙ୍ଗରବ, ଶକୁନ୍ତଳା ତ କାନ୍ଦି କାନ୍ଦି ଆମ ପଛେ ପଛେ ଆସୁଛନ୍ତି, ରାଜା ତ ତାକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି, ସେ ଏଠାରେ ରହି କରିବ କଣ?
4: ଶକୁନ୍ତଳା, ରାଜା ଦୁଷ୍ମନ୍ତଙ୍କର କଥା ଯଦି ସତ୍ୟ ହୋଇଥାଏ ତେବେ ତୁମେ କଳଙ୍କିନୀ, ଏପରି କଳଙ୍କିନୀ କନ୍ୟାକୁ ରଖି ପିତା କର୍ଣ୍ଣ କରିବେ କଣ? ଆଉ ଯଦି ତୁମେ ନିଜକୁ ପବିତ୍ର ବୋଲି ମନେ କରୁଛ ତେବେ ପତିଗୃହରେ ଦାସୀ ହୋଇ ରହିବା ମଧ୍ୟ ତୁମ ପକ୍ଷରେ ମଙ୍ଗଳ, ତେଣୁ ତୁମେ ଏଠାରେ ରୁହ ଏବଂ ଆମମାନଙ୍କୁ ଯିବାକୁ ଦିଅ।
5: ଏବେ ମୁଁ ବଡ଼ ସନ୍ଦେହରେ ପଡ଼ିଛି, ହୁଏତ କୌଣସି କାରଣରୁ ପୂର୍ବ ବୃତ୍ତାନ୍ତ ବିସ୍ମୃତ ହୋଇଛି ଅଥବା ଏ ରମଣୀ ମିଥ୍ୟା କହୁଛନ୍ତି। ଏପରି ସ୍ଥଳେ ଏକପକ୍ଷରେ ମୁଁ ହୁଏତ ଧର୍ମପତ୍ନୀକୁ ତ୍ୟାଗ କରି ଅପରାଧରେ ଦୋଷୀ ହେବି ଅଥବା ପରସ୍ତ୍ରୀ ସ୍ପର୍ଶ ପାପରେ ଦୋଷୀ ହେବି, ତେଣୁ ପାପର ଗୁରୁତ୍ୱ ଓ ଲଘୁତ୍ୱ ବିଚାର କରି ମୋର କ'ଣ କରିବା ଉଚିତ ତାହା କୁହନ୍ତୁ।
6: ଯଦି ଏପରି ତାହେଲେ ଏହି ରମଣୀ ନିଜ ସନ୍ତାନର ଜନ୍ମ ପର୍ଯ୍ୟନ୍ତ ମୋ ଘରେ ରହନ୍ତୁ, କାରଣ ସିଦ୍ଧପୁରୁଷମାନେ କହିଛନ୍ତି ଯେ ଆପଣଙ୍କର ପ୍ରଥମ ସନ୍ତାନ ରାଜଚକ୍ରବର୍ତ୍ତୀ ଲକ୍ଷଣ ଘରେ ଯାତା ହେବ। ଯଦି ବୁନିକନ୍ୟାଙ୍କର ପୁତ୍ରଠାରେ ସେହିପରି ରାଜଚକ୍ରବର୍ତ୍ତୀ ଲକ୍ଷଣ ଦେଖାଯାଏ ତାହେଲେ ତାକୁ ଗ୍ରହଣ କରି ଅନ୍ତଃପୁରକୁ ଘେନିଯିବେ, ନଚେତ ତାଙ୍କୁ କର୍ଣ୍ଣ ମହର୍ଷିଙ୍କ ଆଶ୍ରମକୁ ପଠାଇଦେବେ।
2: ମା ବସୁଧା, ତୁ ବିଦୀର୍ଣ୍ଣ ହେଇଯା, ମୋତେ ତୋ ଗର୍ଭରେ ଆଶ୍ରୟ ଦେ ମା, ଏଭଳି ଅପମାନ ଆଉ ସହିପାରୁନି।
7: ପୁରୋହିତଙ୍କ ସହିତ ଶକୁନ୍ତଳା ଚାଲିଯିବା ପରେ ରାଜା ଶକୁନ୍ତଳାଙ୍କ ଚିନ୍ତାରେ ବୁଡ଼ିଗଲେ। ଯେତେ ଚିନ୍ତା କଲେ ମଧ୍ୟ ଶକୁନ୍ତଳାଙ୍କ ସହିତ ତାଙ୍କର ପରିଣୟ କଥା ସେ ଆଦୌ ମନେ ପକାଇ ପାରିଲେନି।
6: ମହାରାଜ, ଗୋଟିଏ ଅଦ୍ଭୁତ ଘଟଣା ଘଟିଯାଇଛି। ସେହି ରମଣୀ ଶକୁନ୍ତଳା ବିଳାପ କରିକରି ମୋ ସହିତ ଚାଲିଥିଲେ, ଏକ ସ୍ୱର୍ଗୀୟ ଜ୍ୟୋତି ନାରୀ ରୂପ ଧାରଣ କରି ହଠାତ୍ ଆବିର୍ଭୂତ ହେଲେ ଏବଂ ଶକୁନ୍ତଳାଙ୍କୁ ଶୂନ୍ୟରୁ ଉଠାଇ ନେଇ ଅପ୍ସରା ତୀର୍ଥ ଆଡ଼କୁ ଚାଲିଗଲେ।
5: ମୁଁ ଯାହାକୁ ଥରେ ପ୍ରତ୍ୟାଖ୍ୟାନ କରିସାରିଛି ତାଙ୍କ ବିଷୟରେ ଆଲୋଚନା କରିବା ନିରର୍ଥକ, ଆପଣ ଏବେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ।
6: ରାଜାଙ୍କର ଜୟ ହେଉ।
8: ଆରେ ହେ ଚୋର, ରାଜା ଦୁଷ୍ମନ୍ତଙ୍କର ନାମାଙ୍କିତ ଦୁର୍ମୂଲ୍ୟ ମୁଦ୍ରିକା ଯୋଉ ପାଇଲି କେଉଁଠି? ତୁ ଚୋରି କରିନାହୁଁ ତେବେ କଣ ମହାରାଜା ତତେ ଉତ୍ତମ ବ୍ରାହ୍ମଣ ବିଚାରୀ ମୁଦିଟି ଦାନ ଦେଇଛନ୍ତି?
6: ଆଜ୍ଞା ହଜୁର, ଦୟାକରି ମୋ କଥା ଟିକେ ଶୁଣନ୍ତୁ, ମୁଁ ଜଣେ ଥିବର ସକ୍ରାବତର ଗ୍ରାମରେ ମୋର ଘର।
9: ଆରେ ତୋ ଜାତି କଥା କିଏ ପଚାରୁଛି?
8: ଠିକ ଅଛି ସିପାହୀ, ତାକୁ ବାଧା ଦିଅ ନାହିଁ, ସେ ଯାହା କହିବାକୁ ଚାହୁଁଛି କହୁ।
6: ହଜୁର, ମୁଁ ଅତ୍ୟନ୍ତ ଦରିଦ୍ର, ଜାଲରେ ମାଛ ଧରି ମୋ ପରିବାର ପ୍ରତିପାଳନ କରେ। ଦିନେ ମୋ ଜାଲରେ ବଡ଼ ରୋହି ମାଛଟିଏ ପଡ଼ିଲା, ତାକୁ ବିକିବା ପାଇଁ କାଟିଲା ବେଳକୁ ତା ପିଠିରୁ ଏହି ରତ୍ନ ମୁଦିଟି ବାହାରିଲା। ଏହି ବହୁମୂଲ୍ୟ ରତ୍ନ ମୁଦିଟିକୁ ବିକିବା ପାଇଁ ହଜୁର ଏଠିକି ଆସିଥିଲି, କିଛି ଲୋକଙ୍କୁ ମୁଦି ଦେଖାଇଲା ବେଳେ ଆପଣଙ୍କ ସିପାହୀମାନେ ମୋତେ ବାନ୍ଧି ଆଣିଲେ, ଏବେ ସବୁ ଆପଣଙ୍କ ହାତରେ। ସବୁ କଥା ଜାଣିବା ପରେ ଆପଣ ମୋତେ ଛାଡି ଦେଇପାରନ୍ତି ନହେଲେ ଦଣ୍ଡ ଦେଇପାରନ୍ତି।
8: ଏଇ ବ୍ୟକ୍ତି ଜଣକ ଯେ ଜଣେ ଧୀବର ଏଥିରେ ସନ୍ଦେହ ନାହିଁ। ସିପାହୀ ଶୁଣ, ତୁମେ ଦୁହେଁ ଚୋରକୁ ଜଗିଥାଅ, ମୁଁ ରାଜାଙ୍କ ନିକଟକୁ ଯାଇ ମୁଦି ଦେଖାଇ ସମସ୍ତ ଘଟଣା ଜଣାଇବି, ତେଣିକି ରାଜା ଯାହା ଆଦେଶ ଦେବେ ତାହା କରାଯିବ। ବାସ୍
7: ରାଜାଙ୍କ ନିକଟରୁ ଫେରିବା ପରେ କଟୁଆଳ ସେହି ଧୀବରଟିକୁ ଛାଡ଼ିଦେବା ପାଇଁ ସିପାହୀମାନଙ୍କୁ ଆଦେଶ ଦେଲେ, କାରଣ ମୁଦିଟି ମିଳିବାର ରହସ୍ୟ ଜାଣିବା ପରେ କଟୁଆଳ ଧୀବରକୁ କିଛି ଅର୍ଥ ମଧ୍ୟ ପ୍ରଦାନ କଲେ। ଧୀବର ପ୍ରଥମେ ନିଜର ଚକ୍ଷୁ କର୍ଣ୍ଣକୁ ବିଶ୍ୱାସ କରିପାରିଲାନି, କିନ୍ତୁ କଟୁଆଳଙ୍କର ଆଶ୍ୱାସନା ପାଇ ପୁରସ୍କାର ଗ୍ରହଣ କଲା। ଧୀବର ନିକଟରୁ ରାଜାଙ୍କର ନାମ ଖୋଦିତ ହୋଇଥିବା ମୁଦ୍ରିକା ଉଦ୍ଧାର ହେବା ପରେ ସେହି ମୁଦ୍ରିକାଟାକୁ ଦେଖି ରାଜାଙ୍କର ପଛକଥା ସବୁ ସ୍ମରଣକୁ ଆସିଲା। ଏହି ସମୟରେ ଦୂରରୁ କେହି ଜଣେ ରକ୍ଷାକର ରକ୍ଷାକର ବୋଲି ଚିତ୍କାର କରୁଥିବାର ଶୁଣାଗଲା।
10: କାଳନେମି ରାକ୍ଷସର ବଂଶଧର ଦୁର୍ଦ୍ଦାନ୍ତ ରାକ୍ଷସମାନେ ଏବେ ସ୍ୱର୍ଗପୁରରେ ଭୀଷଣ ଉପଦ୍ରବ କରୁଛନ୍ତି, ଆପଣଙ୍କର ସାହାଯ୍ୟ ପ୍ରାର୍ଥନା କରି ଦେବରାଜ ଇନ୍ଦ୍ର ମୋତେ ଏଠାକୁ ପଠାଇଛନ୍ତି। ଆପଣ ସ୍ୱର୍ଗକୁ ଯାଇ ରାକ୍ଷସମାନଙ୍କୁ ଦମନ

0: କଲେ ଦେବଗଣ ଆଶ୍ୱସ୍ତ ହେବେ। ଏହା ଦେବରାଜ ଇନ୍ଦ୍ରଙ୍କର ମୋ ପ୍ରତି ଅନୁରୋଧ ନୁହେଁ, ବରଂ ଅନୁଗ୍ରହ। ତାଙ୍କର ଏହି କାର୍ଯ୍ୟ କରିପାରିଲେ ମୁଁ ନିଜକୁ କୃତାର୍ଥ ମନେ କରିବି। ବନ୍ଧୁ ବିଦୂଷକ, ମୁଁ ଦେବରାଜଙ୍କର ଆଜ୍ଞାକୁ ଉଲ୍ଲଂଘନ କରିପାରିବି ନାହିଁ। ତେଣୁ ତୁମେ ଯାଇ ମନ୍ତ୍ରୀଙ୍କୁ ଜଣେଇ ଦିଅ ଯେ ମୁଁ ଦେବ କାର୍ଯ୍ୟରେ କିଛିଦିନ ପାଇଁ ନଗର ବାହାରକୁ ଯାଉଛି। ମୋର ଫେରିବା ପର୍ଯ୍ୟନ୍ତ ସେ ରାଜକାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ପ୍ରଜାପାଳନ ମଧ୍ୟ କରିବେ।
1: କିଛି ଦୂର ଯିବା ପରେ ରାଜାଙ୍କର ନଜରରେ ଏକ ବିଶାଳକୟ ମନୋହର ପର୍ବତ ପଡ଼ିଲା।
2: ମହାରାଜ, ଏହା ହେଉଛି ହୁମକୁଟ ପର୍ବତ। ଏହା ଗନ୍ଧର୍ବ ଏବଂ କିନ୍ନରମାନଙ୍କର ବାସସ୍ଥାନ। ଏଠାରେ ତପସ୍ୟା କଲେ ଶୀଘ୍ର ସିଦ୍ଧି ଲାଭ ହୋଇଥିବାରୁ ତପସ୍ୱୀମାନେ ତପସ୍ୟା କରିବା ପାଇଁ ଏହି ପର୍ବତକୁ ଆସିଥାନ୍ତି। ଦେବ ଓ ଦାନବ ଗୁରୁ କଶ୍ୟପ ଏଠାରେ ନିଜ ପତ୍ନୀ ଅତିଥିଙ୍କ ସହ ରହି ତପସ୍ୟା କରୁଛନ୍ତି।
0: ତାହେଲେ ତ ଏପରି ସୌଭାଗ୍ୟକୁ ହାତଛଡ଼ା କରିବା ଉଚିତ ନୁହେଁ। ସେହି ମହାନ ତପସ୍ୱୀଙ୍କୁ ଦର୍ଶନ ଓ ପ୍ରଣାମ ନ କରି ଚାଲିଯିବା ମୋର ଅପରାଧ ହେବ।
1: ରାଜା ଜାଣିପାରିଲେନି ଯେ କିଏ କାହାକୁ ଏପରି କହୁଛି। ଏହାପରେ ଶବ୍ଦ ଆସୁଥିବା ଦିଗକୁ ଲକ୍ଷ୍ୟ କରି ଦେଖିଲେ ଯେ ଗୋଟିଏ ବାଳକର ପଛେ ପଛେ ଦୁଇଜଣ ତାପସୀ ଦୌଡ଼ୁଛନ୍ତି, କାରଣ ବାଳକଟି ଏକ ସିଂହ ଶାବକର କେଶକୁ ଟାଣି ଅସ୍ଥିର କରୁଛି ଏବଂ ଖେଳିବା ପାଇଁ ସିଂହ ଛୁଆଟିକୁ ତା ମା' ନିକଟରୁ ବଳପୂର୍ବକ ଟାଣି ନେଇ ଦୌଡ଼ି ପଳାଉଛି। ପୁନର୍ବାର ବାଳକଟି ସିଂହ ନିକଟକୁ ଆସି ତା ପାଟି ଖୋଲି ତା ଦାନ୍ତ ଗଣିବାକୁ ଚେଷ୍ଟା କରୁଛି।
3: ରେ ବାଳକ, ଯେଉଁ ପଶୁମାନଙ୍କୁ ଆମେ ନିଜ ସନ୍ତାନ ପରି ପାଳିଛୁ, ତୁ କାହିଁକି ସେମାନଙ୍କୁ ହଇରାଣ କରୁଛୁ? ଦିନକୁ ଦିନ ତୋର ପ୍ରତାପ ବଢ଼ିବାକୁ ଲାଗିଛି। ଋଷିମାନେ ତୋର ନାମ ସର୍ବଦମନ ରଖିଛନ୍ତି, ଠିକ କରିଛନ୍ତି।
0: ଏ ବାଳକଟିକୁ ଦେଖି ତା ପ୍ରତି ମୋର ଗଭୀର ସ୍ନେହ ଜାତ ହେଉଛି କାହିଁକି? ମୁଁ ପୁତ୍ରହୀନ, ତେଣୁ ଅନ୍ୟର ପୁତ୍ରକୁ ଦେଖି ମୋର ଏପରି ବାତ୍ସଲ୍ୟ ସ୍ନେହ ଜାତ ହେଉ ନାହିଁ ତ?
4: ବତ୍ସ୍ୟ, ତୁ ଏ ସିଂହ ଶିଶୁକୁ ଛାଡ଼ିଦେ, ସେ ତା ମା ପାଖକୁ ଯାଉ। ତା ଛୁଆକୁ ନ ଛାଡ଼ିଲେ ସେ ତୋ ଉପରକୁ ଡେଇଁ ପଡ଼ିବ।
5: ମୁଁ ତାକୁ ଭୟ କରେନି।
3: ତୁ ସିଂହ ଶିଶୁଟିକୁ ଛାଡ଼ିଦେ, ଖେଳିବା ପାଇଁ ମୁଁ ତତେ ଆଉ ଗୋଟିଏ ଖେଳନା ଦେବି।
5: କାଇଁ ଖେଳନା ଦିଅ, ଖେଳନା ଦଉନ?
3: ଦଉଛି।
0: ହେ ଋଷି କୁମାର, ତୁମେ ତପବନରେ ରହି ଯେପରି ଆଚରଣ କରୁଛ ତାହା ଠିକ୍ ନୁହେଁ। ପଶୁମାନଙ୍କୁ କଷ୍ଟ ନ ଦେଇ ତାଙ୍କୁ ଛାଡ଼ିଦିଅ।
3: ମହାଶୟ, ଏ ବାଳକ ଋଷି କୁମାର ନୁହେଁ, ଆପଣଙ୍କର ଏବଂ ଏ ବାଳକର ଆକୃତିଗତ ସାଦୃଶ୍ୟ ଦେଖି ମୁଁ ବିସ୍ମିତ। ଆପଣ ତାର ଅପରିଚିତ ହେଲେ ମଧ୍ୟ ସେ ଆପଣଙ୍କ କଥା ମାନିଗଲା।
0: ଯଦି ଏ ବାଳକ ଋଷି କୁମାର ନୁହେଁ, ତେବେ କେଉଁ ବଂଶରେ ଏହାର ଜନ୍ମ?
3: ପୁରୁବଂଶରେ।
0: ପୁରୁବଂଶରେ, କିନ୍ତୁ ନିଜ ଇଚ୍ଛାରେ କୌଣସି ମନୁଷ୍ୟ ପକ୍ଷରେ ଏଠାରେ ପହଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ।
3: ମହାଭାଗ, ଆପଣ ଠିକ୍ କହିଛନ୍ତି, ଏହାର ମାତା ମାନବୀ ନୁହେଁ, ଅପ୍ସରା। ସେଇଥିପାଇଁ ଏହାର ମା କଶ୍ୟପ ଋଷିଙ୍କ ଆଶ୍ରମରେ ରହି ଏହାକୁ ଜନ୍ମ ଦେଇଛନ୍ତି।
0: ସେ କଣ କୌଣସି ରାଜର୍ଷିଙ୍କ ପତ୍ନୀ?
3: ନିଜ ଧର୍ମପତ୍ନୀକୁ ପରିତ୍ୟାଗ କରିଥିବା ସେ ରାଜଶ୍ରୀଙ୍କ ନାଁ ଧରିବା ଉଚିତ ନୁହେଁ।
0: ଏ କଥା ତ ମୋ ପ୍ରତି ଠିକ୍ ପ୍ରଯୁଜ୍ୟ ହେଉଛି। ତେବେ ଶିଶୁଟି କଣ ମୋର ସନ୍ତାନ?
3: ତୋ ମା ଏଠାକୁ ଆସିନାହାନ୍ତି, ତୁ ଏଇ ସୁନ୍ଦର ମୟୂର ଖେଳଣା ସହିତ ଖେଳ ହେଲା। ଆରେ, ତୋର ରକ୍ଷା କବଚ ପଡ଼ିଗଲା?
0: ବ୍ୟସ୍ତ ହୁଅ ନା, ସିଂହ ଛୁଆଟିକୁ ଟଣାଟଣି କରି ଖେଳିଲା ବେଳେ ସେଇଠି ତା ହାତରୁ ତଳେ ପଡ଼ିଯାଇଛି।
3: ଆପଣ ତାକୁ ସ୍ପର୍ଶ କରନ୍ତୁ ନାହିଁ।
0: ହେଲେ ମୁଁ ଯେ ସେ ରକ୍ଷା କବଚଟିକୁ ତଳୁ ଉଠାଇ ସାରିଛି, ଆପଣମାନେ ମୋତେ ଉଠାଇବା ପାଇଁ ବାରମ୍ବାର ବାରଣ କରୁଛନ୍ତି କାହିଁକି?
3: ମହାରାଜ, ଏହା ସାଧାରଣ କବଚ ନୁହେଁ, ଏହା ଅପରାଜିତା ନାମକ ଏକ ଔଷଧ। ଏହି ବାଳକଟିର ଜନ୍ମ ସଂସ୍କାର ସମୟରେ ଭଗବାନ କଶ୍ୟପ ମୁନି ଏହାର ହାତରେ ବାନ୍ଧି ଦେଇଥିଲେ। ସେତେବେଳେ କହିଥିଲେ ଯଦି ଏହା କେବେ ହାତରୁ ଖସିପଡ଼େ, ତେବେ କେବଳ ମାତା, ପିତା କିମ୍ବା ସ୍ୱୟଂ କଶ୍ୟପଙ୍କ ବ୍ୟତୀତ ଅନ୍ୟ କେହି ଉଠାଇବା ଉଚିତ ନୁହେଁ।
0: ଯଦି ଅନ୍ୟ କେହି ଉଠାଇ ଦିଏ ତେବେ କଣ ହେବ?
3: ତାହେଲେ ଇଏ ତାକୁ ସର୍ପ ହୋଇ ଦଂଶନ କରିବ।
0: ଆପଣମାନେ କେବେ ଏହାର ସର୍ପରୂପ ଦେଖିଛନ୍ତି?
3: ଆମେ ଅନେକ ଥର ଦେଖିଛୁ।
0: ତାହେଲେ ତୁମର ମନସ୍କାମନା ପୂର୍ଣ୍ଣ ହୋଇଗଲା। ଆସ ପୁତ୍ର, ମୁଁ ତୁମକୁ ଆଲିଙ୍ଗନ କରେ।
3: ସୁବ୍ରତା, ଚାଲ, ଏହି ଘଟଣା ଆମକୁ ଶକୁନ୍ତଳାଙ୍କୁ ଜଣାଇବାକୁ ପଡ଼ିବ।
0: ପୁତ୍ର, ଆସ ପୁତ୍ର, ଏବେ ମୋ ସାଙ୍ଗରେ ଆସ, ତୁମ ମାଙ୍କ ନିକଟକୁ ଯିବା।
5: ତୁମେ ମୋ ପିତା ନୁହ, ମୋ ପିତା ଦୁଷ୍ମନ୍ତ।
0: ଏଇତ ତେବେ ଶକୁନ୍ତଳା।
5: ମା, ମା, ମୋତେ ପୁତ୍ର ବୋଲି ସମ୍ବୋଧନ କରି ଆଲିଙ୍ଗନ କରୁଥିବା ବ୍ୟକ୍ତି ଜଣକ କିଏ?
0: ପ୍ରିୟ, ଏବେ ମଧ୍ୟ ତୁମେ ମୋତେ ଠିକ୍ ରୂପେ ଚିହ୍ନିପାରୁନାହ। ହେ ସୁନ୍ଦରୀ, ସେତେବେଳେ କେଜାଣି କାହିଁକି ମୁଁ କିଛି ମନେ ପକାଇ ପାରିଲିନି। ଅଜ୍ଞତା ବଶତଃ ତୁମକୁ ପ୍ରତ୍ୟାଖ୍ୟାନ କରିଥିଲି, କିନ୍ତୁ ସେ କଥା ମନେ ପକାଇ ଏବେ ମୋତେ ତୁମେ ପ୍ରତ୍ୟାଖ୍ୟାନ କରିବାର ଚିନ୍ତା ମନରେ ଆଣନି।
6: हे आज्य पुत्र।

0: ମୋର ପୂର୍ବଜନ୍ମର କୌଣସି ପାପର ପରିଣାମ ସ୍ୱରୂପ ସେତେବେଳେ ଏପରି ଘଟିଥିଲା, ନହେଲେ କି ଆପଣଙ୍କ ପରି ବିଚାରବନ୍ତ ଆଉ ଦୟାଳୁ ରାଜା ମୋ ପ୍ରତି ଏତେ କଠୋର ହୋଇଥାନ୍ତେ? ଏହା ତୁମର ସେଇ ମୁଦ୍ରିକା ନା?
1: ହଁ, ସେଇ ମୁଦ୍ରିକା। ଏଇଠି ମିଳିବା ପରେ ଯାଇ ମୁଁ ତୁମକୁ ମନେ ପକେଇ ପାରିଲି। ଏବେ ସେଇ ମୁଦ୍ରିକାକୁ ପୁଣି ତୁମେ ଆଙ୍ଗୁଠିରେ ପିନ୍ଧ।
0: ଆର୍ଯ୍ୟପୁତ୍ର, ଯେଉଁ ମୁଦ୍ରିକା ଯୋଗୁଁ ମୋର ସର୍ବନାଶ ଘଟିଗଲା ତାକୁ ଆଉ ମୋ ଆଙ୍ଗୁଳିରେ ଧାରଣ କରିବିନି, ତୁମରି ଆଙ୍ଗୁଳିରେ ସେ ଥାଉ।
2: ମହାରାଜ, ଆପଣଙ୍କ ଆଗମନ ସମ୍ବାଦ ପାଇ ମହର୍ଷି କଶ୍ୟପ ଅତ୍ୟନ୍ତ ଆହ୍ଲାଦିତ, ସେ ଆପଣଙ୍କୁ ଅପେକ୍ଷା କରିଛନ୍ତି, ଚାଲନ୍ତୁ ମହର୍ଷି କଶ୍ୟପଙ୍କର ଦର୍ଶନ କରିବେ।
3: ଏହାପରେ ମାତଳି ସପତ୍ନୀକ ଦୁଷ୍ମନ୍ତକୁ ସାଥିରେ ଧରି କଶ୍ୟପଙ୍କ ନିକଟରେ ଉପସ୍ଥିତ ହେଲେ। ସେତେବେଳେ ମହର୍ଷି କଶ୍ୟପ ପତ୍ନୀ ଅଦିତିଙ୍କ ସହିତ ଏକ ଆସନରେ ବସିଥିଲେ।
4: ମାତଳି, ଏମାନେ କ'ଣ ଦକ୍ଷ ଏବଂ ମରିଚିଙ୍କର ସନ୍ତାନ?
5: ଆଜ୍ଞା ମହର୍ଷି।
1: ମୋର ପ୍ରଣାମ ଗ୍ରହଣ କରନ୍ତୁ ମୁନିବର।
4: ଦୀର୍ଘାୟୁ ହୁଅ ବତ୍ସ, ଭୂମଣ୍ଡଳରେ ଏକାଧିପତ୍ୟ ଲାଭ କର।
0: ଆମର ପ୍ରଣାମ ଗ୍ରହଣ କରନ୍ତୁ।
4: ବତ୍ସେ, ତତେ କି ଆଶୀର୍ବାଦ କରିବି, ତୋର ପତି ଧରାତଳର ଇନ୍ଦ୍ର ତୁଲ୍ୟ, ଆଉ ତୋର ପୁତ୍ର ଜୟନ୍ତ ତୁଲ୍ୟ, ତେଣୁ ଏତିକି ମାତ୍ର ଆଶୀର୍ବାଦ କରୁଛି ଯେ ତୁ ପୁଲମ କନ୍ୟା ସଚିତୁଲ୍ୟ ହୋ।
6: ପୁତ୍ରୀ, ସ୍ୱାମୀ ସୁହାଗିନୀ ହୁଅ, ତୋର ପୁତ୍ର ଦୀର୍ଘାୟୁ ହୋଇ ଉଭୟ କୁଳର ହିତ ସାଧନ କରୁ।
4: ଶ୍ରଦ୍ଧା, ଧନ ଏବଂ ବିଧି ଏକ ସଙ୍ଗରେ ମିଳିତ ହେଲେ ଯେପରି ସୌଭାଗ୍ୟର ଉଦୟ ହୋଇଥାଏ, ଠିକ୍ ସେହିପରି ଆଜି ଏଠାରେ ପତିବ୍ରତା ଶକୁନ୍ତଳା, ଏ ରାଜପୁତ୍ର, ଆପଣ ତିନି ଜଣଙ୍କର ମିଳନ ଘଟିଛି।
1: ମହର୍ଷି, ପ୍ରଥମେ ମନସ୍କାମନା ପୂର୍ଣ୍ଣ ହେଲା, ତାପରେ ଆପଣଙ୍କର ଦର୍ଶନ ହେଲା, ଏହା କେବଳ ଆପଣଙ୍କର ଅପୂର୍ବ କୃପାର ଫଳ।
4: ବତ୍ସ, ଶକୁନ୍ତଳାର ଏହି ପୁତ୍ର ଯାହାର ଜନ୍ମ ସଂସ୍କାର ମୋ ଦ୍ୱାରା ସମ୍ପାଦିତ ହୋଇଛି, ତାକୁ କ'ଣ ତୁମେ ପ୍ରକୃତରେ ସ୍ନେହ କରୁଛ?
1: ମହାଭାଗ, ଇଏ ତ ଆମ ବଂଶର ଦାୟତ। ଆସ ବତ୍ସ, ମୋ କୂଳକୁ ଆସ, ଆସ।
4: ହେ ରାଜନ, ତୁମ ବଂଶର ଦାୟତ ହେବା ସଙ୍ଗେ ସଙ୍ଗେ ଏହି ବାଳକ ରାଜଚକ୍ରବର୍ତ୍ତୀ ହେବ। ଏହି ବାଳକ ନିଜ ବାହୁବଳରେ ଶଶାଗରା ଧରାରେ ନିଜର ଆଧିପତ୍ୟ ବିସ୍ତାର କରିବ, ଶତ୍ରୁ ଏହାର ସମ୍ମୁଖକୁ ଆସିବା ପାଇଁ ଭୟ କରିବେ। ଆମ ଆଶ୍ରମରେ ଥିବା ସମସ୍ତ ବଳବାନ ପଶୁମାନଙ୍କୁ ଇଏ ଦମନ କରିପାରିଥିବାରୁ ଏହାର ନାମ ସର୍ବଦମନ ହୋଇଛି। ଏହି ବାଳକ ଭବିଷ୍ୟତରେ ଉତ୍ତମ ପ୍ରଜା ପାଳନ କରି ଭରତ ନାମରେ ପ୍ରସିଦ୍ଧି ଲାଭ କରିବ।
1: ହେ ମହାଭାଗ, ଯେହେତୁ ଆପଣଙ୍କ ପୁଣ୍ୟ ହସ୍ତରେ ଏହାର ଜନ୍ମ ସଂସ୍କାର ସମ୍ପନ୍ନ ହୋଇଛି, ତେଣୁ ତାହାର ଏହିସବୁ ବିଶେଷତା ନାହିଁ, ମୁଁ ଆଶାବାଦୀ।
6: ହେ ମହାଭାଗ, କନ୍ୟା ଶକୁନ୍ତଳଙ୍କର ଏହି ଶୁଭ ସମ୍ବାଦ ପିତା ମହର୍ଷି କର୍ଣ୍ଣଙ୍କୁ ଅତିଶୀଘ୍ର ଜଣାଇଦେବା ଆବଶ୍ୟକ। କନ୍ୟା ସ୍ନେହରେ ବନ୍ଧା ମାତା ମେନକା ଆମ ନିକଟରେ ଅଛନ୍ତି, ସିଏ ଏହି ସମ୍ବାଦ ଜାଣି ଖୁସିରେ ଆତ୍ମହରା ହୋଇଯିବେ।
0: ଯାହା ଦେବୀ ଅଦିତି ମୋ ମନର କଥା କହିଦେଇଛନ୍ତି।
4: ଗାଲବ, ତୁମେ ଅତିଶୀଘ୍ର ଆକାଶ ମାର୍ଗରେ ଯାଇ ମହର୍ଷି କର୍ଣ୍ଣଙ୍କୁ ସୁସମ୍ବାଦ ଦେବ। ପୁତ୍ରବତୀ କନ୍ୟା ଶକୁନ୍ତଳାଙ୍କର ଅଭିଶାପର ସମାପ୍ତି ପରେ ରାଜା ଦୁଷ୍ମନ୍ତଙ୍କର ସବୁ କଥା ମନେ ପଡ଼ିଯାଇଛି ଏବଂ ସେ ଶକୁନ୍ତଳାଙ୍କୁ ପତ୍ନୀ ରୂପେ ସ୍ୱୀକାର କରିଛନ୍ତି। ବତ୍ସ, ତୁମେ ମଧ୍ୟ ନିଜ ସ୍ତ୍ରୀ ଓ ପୁତ୍ରକୁ ସାଥିରେ ନେଇ ତୁମ ମିତ୍ର ଇନ୍ଦ୍ରଙ୍କର ରଥ ଆରୋହଣ ପୂର୍ବକ ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କର। ସ୍ୱର୍ଗ ଏବଂ ପୃଥିବୀ ଏହି ଦୁଇ ଲୋକର ହିତ ସାଧନ କରି ତୁମେ ଯଶସ୍ୱୀ ହୁଅ।
1: ହେ ମହାଭାଗ, ମୁଁ ସର୍ବଦା ପ୍ରଜାମାନଙ୍କ ହିତ ସାଧନରେ ଯଥାଶକ୍ତି ଯତ୍ନଶୀଳ ହୋଇ କାର୍ଯ୍ୟ କରିବି।
7: ରାଜା ସର୍ବଦା ନିଜ ପ୍ରଜାଙ୍କର କଲ୍ୟାଣ ନିମନ୍ତେ ପ୍ରସ୍ତୁତ ରହନ୍ତୁ। ବେଦ ଯାହାଙ୍କର ମହିମା ଗାନ କରେ ସେହି ସରସ୍ୱତୀ ତଥା କବିମାନଙ୍କର ବାଣୀ ସର୍ବତ୍ର ଆଦର ଲାଭ କରୁ। ଦେବୀ ପାର୍ବତୀଙ୍କ ସହିତ ସ୍ୱୟଂ ଶିବ ମୋତେ ଜନ୍ମ ମରଣର ବନ୍ଧନରୁ ମୁକ୍ତ କରନ୍ତୁ।
8: ଆପଣମାନେ ଶୁଣିଥିଲେ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍, ମୂଳ ସଂସ୍କୃତ ରଚନା ମହାକବି କାଳିଦାସ, ହିନ୍ଦୀ ଅନୁବାଦ ରାମପ୍ରସାଦ ତ୍ରିପାଠୀ ଶାସ୍ତ୍ରୀ, ହିନ୍ଦୀ ବେତାର ରୂପାନ୍ତର ଅଞ୍ଜଳି ଶର୍ମା, ଓଡ଼ିଆ ଅନୁବାଦ ଅର୍ଚ୍ଚନା ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭାବଗ୍ରାହୀ ଦାସ, ରମାକାନ୍ତ ମିଶ୍ର, ନବକିଶୋର ଆଚାର୍ଯ୍ୟ, ଉମାକାନ୍ତ ଜୀ, ଆଲୋକ କୁମାର ମହାନ୍ତି, କମଳାକାନ୍ତ ସ୍ୱାଇଁ, ଲଳିତ କାନୁନଗୋ, ରମେଶ ଚନ୍ଦ୍ର ପଣ୍ଡା ଏବଂ ଇନ୍ଦ୍ରମଣି ସାମନ୍ତରାୟ, ଶ୍ରଦ୍ଧାଞ୍ଜଳି ମହାନ୍ତି, ଜୟନ୍ତୀ ରଥ, ସପ୍ତର୍ଷେନୀ ନାୟକ, ବାସନ୍ତୀ ଦେବୀ, ରୂପଲତା ମହାନ୍ତି ଏବଂ ମଞ୍ଜୁଳା କୁଆଁର।

ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11ଟା ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ଦିନ ଗୋଟାଏ ବାଜି ଦଶ ମିନିଟ୍ରେ ଲୋକସଙ୍ଗୀତରେ ପ୍ରଚାର କରିବେ ଏକତାରା ଭଜନ, ପରିବେଷଣ କରିବେ ସୁରେନ୍ଦ୍ର କୁମାର ସାହୁ। ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ନାରୀ ମହଲ, ଏଥିରେ ଶୁଣିବେ ସ୍ୱର ସମ୍ଭାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ଅପରାହ୍ନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ, ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଚାର କରିବୁ ଆଜି ତିନିଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ ଚାରିଟାରେ, ଦେଶଭକ୍ତି ଗୀତ ଅପରାହ୍ନ ଚାରିଟା ବାଜି ପଞ୍ଚାବନ ମିନିଟ୍ରେ।

ଅପରାହ୍ନ ପାଞ୍ଚଟାରେ ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଯୁବବାଣୀ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଅଠାବନତମ ଭାଗ ପ୍ରଚାର କରିବୁ। ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଚାର କରିବୁ ଆଜି ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ। ସନ୍ଧ୍ୟା ଛଅଟା ବାଜି ପଞ୍ଚାବନ ମିନିଟ୍ରେ ଆଜିର ପ୍ରସଙ୍ଗ। ରାତି ସାତଟା ବାଜି ଦୁଇ ମିନିଟ୍ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ରାତି ସାତଟା ବାଜି ପଚିଶ ମିନିଟ୍ରେ ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି ସାତଟା ବାଜି ତିରିଶ ମିନିଟ୍ରେ ଏଥିରେ ବର୍ଷାଦିନିଆ ପନିପରିବା ଫସଲରେ କୀଟ ନିୟନ୍ତ୍ରଣ ଏ ସମ୍ପର୍କରେ ଶୁଣିବେ ଆଲୋଚନା ଡକ୍ଟର ହରପ୍ରସାଦ ମିଶ୍ରଙ୍କ ସହିତ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ରାତି ଆଠଟା ବାଜି ଦୁଇ ମିନିଟ୍ରେ। ରାତି ଆଠଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ କନ୍ନଡ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ରାତି ନଅଟା ବାଜି ତିରିଶ ମିନିଟ୍ରେ ଚର୍ଚ୍ଚା କା ବିଷୟ ହେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ରାତି ଦଶଟାରେ ରାତି ଦଶଟା ବାଜି ପଇଁତିରିଶ ମିନିଟ୍ ପ୍ରଚାର କରିବୁ ଶ୍ରୋତାଙ୍କ ଅନୁରୋଧରେ ରାତି ଦଶଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା ପାଣିପାଗର ସ୍ଥାନୀୟ ସୂଚନାରେ ଜଣାଯାଇଛି ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଦୀପକ କୁମାର କର, ଭୁବନେଶ୍ୱରୀ ମିଶ୍ର ଏବଂ ସ୍ୱରୂପା ଚକ୍ରବର୍ତ୍ତୀଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ଦୀପକ କୁମାର କର ଗାଇଛନ୍ତି ଶୁଭେନ୍ଦୁ ମୁଣ୍ଡଙ୍କ ରଚନାରୁ।

0: ଆମ ଗୀତରେ ଆପଣମାନେ ଶୁଣିଥିଲେ କେତୋଟି ଆଧୁନିକ ଗୀତ ଶିଳ୍ପୀ ଦୀପକ କୁମାର କର, ଭୁବନେଶ୍ୱରୀ ମିଶ୍ର ଏବଂ ସ୍ୱରୂପା ଚକ୍ରବର୍ତ୍ତୀଙ୍କ କଣ୍ଠରେ। ଆମ ଗୀତ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ, ପରିବେଷଣ କରିଛନ୍ତି ମାଟିଆ ସାହୁ ଏବଂ ସାଥୀ।

0: ଜଗତ ଜନନୀ ମାଙ୍କୁ ପଦେ ହେଲେ ନିବେଦନ କଲେ, ଜଗତର ପିତା ଯେ କି ନାରାୟଣ ତାଙ୍କୁ ହେଲେ ପଦେ ନିବେଦନ କରିବା ପାଇଁ ଯିବା।
1: ଠିକ ଅଛି,
0: କବି ଚନ୍ଦନ ହତରୀ ଗୋଟିଏ ପଦ ଲେଖିଲେ,
1: ଲେଖନ୍ତୁ।

0: ରାଣୀ ଦିନେ ବିଚାର କଲେ
1: ହଉ
0: ଯେ ପୁଅ ବା ଝିଅ ଆମ କୂଳରେ ତ କିଛି ହେଲେ ନାହିଁ,
1: ନା ନା ନା,
0: ଚାଲ ଟିକେ ଶିବ ଦୁର୍ଗାଙ୍କୁ ପୂଜା କରିବା।
1: ନିଶ୍ଚୟ
0: ଭାବି ଶିବଙ୍କ ମନ୍ଦିରରେ ପୂଜା କଲେ।
1: ହଉ ହଉ,
0: ହେଲେ ରାଜା ପୂଜା କରୁଛନ୍ତି କାହାଙ୍କୁ ନା ଶିବଙ୍କୁ,
1: ବେଶ
0: ରାଣୀ ପୂଜା କଲେ କାହାଙ୍କୁ ନା ଦୁର୍ଗାଙ୍କୁ।
1: ଆଚ୍ଛା
0: କି ଭଳିଆ ରାଜା ଶିବଙ୍କ ପାଦରେ ଧ୍ୟାନ ଲଗେଇଲେ,
1: କେମିତି ଧ୍ୟାନ କରୁଛନ୍ତି?
0: ଶଙ୍କରାଚାର୍ଯ୍ୟ ଲେଖିଲେ ଶିବତାଣ୍ଡବ
1: ଗୋଟିଏ ପଦ
0: କଲେ ଜଟ।

0: ରାଜା ଯେତେବେଳେ ଶିବଙ୍କୁ ଧ୍ୟାନ ଲଗେଇଛନ୍ତି, ରାଣୀ କଣ କଲେ?
1: ରାଣୀ କଣ ଧ୍ୟାନ କରୁଛନ୍ତି?
0: ହେଲେ ଅକର୍ମ କର୍ମ ଦାୟୀ ଦୁର୍ଗାଙ୍କ ପାଦରେ ଧ୍ୟାନ ଲଗେଇଦେଲେ।
1: କି ପ୍ରକାର
0: ଲେଖିଲେ? ଦୁର୍ଗା ତାଣ୍ଡବ ଗୋଟିଏ ପଦ।
1: ଆଚ୍ଛା।

0: ସନ୍ଧ୍ୟା ସମୟ ହେଇଗଲା।
1: ଆଚ୍ଛା,
0: ରାଣୀ ବସିଛନ୍ତି କେଳିପୁର ଭିତରେ। ହେଲେ ଗୋଟିଏ ପଦ ସନ୍ଧ୍ୟା ବର୍ଣ୍ଣନା।
1: ଆଚ୍ଛା,
0: କବି ଲେଖିବେ ଗଙ୍ଗାଧର ମେହର।
1: ଲେଖନ୍ତୁ
0: କିଚକ ବଧରେ।
1: ବେଶ
0: ଦିନ।

0: ଏପରି ଏପରି ସନ୍ଧ୍ୟା ସମୟ ହେଇଗଲା, ରାଜା ସୁରେନ୍ଦ୍ର କେଶରୀ ଯାଇକି କେଳି ଉପରେ ହାଜର ହେଇଯାଇଛି।
1: ହଉ ହଉ,
0: ଦେଖିଲା ରାଣୀଙ୍କର ମାନ ହେଇଛି
1: ବେଶ।
0: ହେଲେ ରାଜା ପଦେ ଡାକିବେ ରାଣୀ କି
1: କେମିତି ଡାକୁଛନ୍ତି?
0: ରସପଞ୍ଚକରେ ଲେଖିବେ କବି ବଳଭଦ୍ର ପାଣିଗ୍ରାହୀ
1: ଲେଖନ୍ତୁ।

0: ପଡ଼ିଶେ ହେଲା
1: କଲିଙ୍କ ଉପରୁ ରାଗନ
2: ରାମ ଯେ ଭଜ ରାମ ମନ୍ଦେ ହରି ରାମ ମନ୍ଦେ ନବୀନ ସୁନ୍ଦର ରାମ ମନ୍ଦେ
0: ମାନ ଭାଙ୍ଗିଲା ରାଜରାଣୀଙ୍କର କେଳିପୁରରେ ମିଳନ ହେଇଛି
3: ବେଶ
0: ସେଦିନ ହେଲା କଣ ଭାଇନା
3: କଣ ହୋଇଛି
0: ଗର୍ଭବତୀ ହେଲେ କିଏ ସେନାରାଣୀ
3: ଆଚ୍ଛା
0: ସୁଭଦ୍ରା ପରିଣ କାବ୍ୟରେ ଲେଖିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
3: ଲେଖନ୍ତୁ
0: ସମ୍ପର୍କ

0: ଆମ ଶୁଭ ବେଳରେ ଶୁଆବୁ ଦୁଇଟା ହେଲା ଜାତ ଯେ
1: ହୁଡ଼ା ତଳେ ଧୁବ ଘାସ ଯାଦୁଆ ଡାକୁଛି ଯାଦୁ ଆଣି କିଲୋ ରମ୍ପା ରମ୍ପି
0: ଭାଇନା
1: ଆଚ୍ଛା
0: ଯେତେବେଳେ ଦୁହିତା ଟିକେ ଜନ୍ମ ହେଲା
1: ହଉ ହଉ
0: ରାଜାରାଣୀ ବହୁତ ଆନନ୍ଦ ହେଇଗଲେ
1: ନିଶ୍ଚୟ
0: ହାଟ ବାଟ ଜୋର କରି ଧନଙ୍କୁ ବାଣ୍ଟିଲେ ସୁବର୍ଣ୍ଣ ସମୁକାରେ
1: ନାହିଁ କିଛି ଦିଲେ
0: ବହୁ ଦିନେ କନ୍ୟା ଜନ୍ମ ଅଛି ବୁଝିବି।

0: ଜ୍ୟୋତିଷେ ବୁଦ୍ଧି ବିଚାର କରିକି ନାଁଟାକୁ ଦିଅ।
1: ହଉ ହଉ,
0: ଖରି ପାଣି ଘେନିକି ପଳେଇ ଗଲେ ଜ୍ୟୋତିଷ ମାନେ, ଚନ୍ଦ୍ରଙ୍କ ସମାନ କାନ୍ତି ଦେଖାଯାଉଛି।
1: ବେଶ
0: ଚନ୍ଦ୍ର।

0: ବୋଲେ ଆଜ୍ଞା ଆପଣଙ୍କ ଜେମା ସମାନ ତିନି ପୁରରେ ହେଲେ ବର ନାହାନ୍ତି।
1: କଣ କରିବା ଝିଅଟିଆ,
0: ସ୍ୱର୍ଗ ମର୍ତ୍ୟ ପାତାଳ ତିନି ପୁରରେ ବର ନାହାନ୍ତି। ମୁଁ ଗୋଟି ଗୋଟି ବର କହୁଛି, ତାହେଲେ ଶୁଣନ୍ତୁ।
1: ଠିକ ଅଛି।
0: କବି ସୂର୍ଯ୍ୟ ବଳଦେବ ରଥ ଚନ୍ଦ୍ରକଳା କାବ୍ୟରେ ଗୋଟାଏ ପଦ ଲେଖିଲେ,
1: ଲେଖନ୍ତୁ
0: ବୋଲେ ନାକରେ।

0: ହେଲେ ସାରଙ୍ଗ ଧରିଲେ କେ ବିଷ୍ଣୁ ବିଷ୍ଣୁଙ୍କ ମଧ୍ୟ ଝିଅର ମନ ବଳିବନି
1: ବଳିବ ନାହିଁ କଣ
0: କହିଲେ
1: କଣ କହିଲେ
0: ଚାରି ବଦନଙ୍କୁ ପାରିବ
1: ନାହିଁ ଭିତିରୁ ବରି
0: ଅତନୁ ତତନୁ ବିହୀନ
1: ସେ କି କିଶୋରୀ ସରି
0: ଚାରି ବଦନ ବୋଲନ୍ତି ବ୍ରହ୍ମା ବ୍ରହ୍ମାଙ୍କୁ ମଧ୍ୟ ତମର ଝିଅ ମନ ବଳିବନି
1: ନା ନା ନା
0: ଯେ କି କନ୍ଦର୍ପ କନ୍ଦର୍ପ ମଧ୍ୟ ବଳିବନି ହେଲେ ଆଉ ଗୋଟିଏ ପଦ କହିଲେ
1: କଣ କହିଲେ
0: ପାସିକି

0: ଏ ପରି ରାଜା ମନ୍ତ୍ରୀ କଥା ହେଲା ବେଳରେ ଉପଯୁକ୍ତ ବର କୋଉଠି ସମାଧାନ ହେଇପାରିଲା ନାହିଁ
1: ନାହିଁ
0: ଚନ୍ଦ୍ରକଳା କର୍ଣ୍ଣରେ ଶୁଣିଲା
1: ଯାଇକି
0: ବାପାଙ୍କ ଆଗରେ କର ଯୋଡ଼ିକି ଜଣେଇଲା
1: କଣ ଜଣଉଛି
0: ବୋଇଲା।

0: ଗଙ୍ଗା ସାଗରରେ ତାହେଲେ ମୋ ଜୀବନ ଧାସି
1: ଆଚ୍ଛା
0: ମୋ ରାଜବାଟୀକି ଫେରିବା କଥା ନୁହଁ
1: ନା ନା
0: ରାଜବାଟୀ ଭିତରେ ଚମ୍ପା ବୃକ୍ଷଟିଏ ଲଗେଇ ଦେଇକି ଯାଉଛି
1: ଆଚ୍ଛା
0: ଯୋଉଦିନ ପୁଷ୍ପ ଫୁଟିବ ଆପଣ ଜାଣିବେ ଉପଯୁକ୍ତ ବର ମୋ ଝିଅ ବରିଛି ଶୁଣି କରି ରାଜନ ମନେ ବିଚାରିଲା ଗଙ୍ଗା କୂଳରେ ଉଆସ ଗୋଟିଏ ତୋଳି
2: ଦେଲା
0: ତାସି ମେଳେ।

0: ଫଟେଇ ଦେଲା କୁଠିନା ଦାସୀମାନଙ୍କ ମୂଳରେ ଗଙ୍ଗା ସାଗର କୂଳରେ। ବରଷକ ମଧ୍ୟ ସେ ହୁନ ପାଇଲା ବର
1: ବେଶ
0: ତାହା ଜାଣି ରାଜ ଯେ ମା କର ଏଇ ବିଚାର
1: ହୋଇଛେ।
0: ଦାସୀମାନଙ୍କୁ ତାର ପାରୁ ସେ ବତାଇଲା ରତ୍ନହାରକୁ ଦେଇଲା ସିଙ୍କି ବୋଇଲା ହୋଆ
1: ବୌଜ
0: ଆଲୋ ଦାସୀ ମାନେ।

0: ଏମନ୍ତେ ଶୁଣିବେ ହେ ବିଲଙ୍କନର ଇତ ହୋଆ
1: ମୌଜ ଶାଶୁ ଟେରି ବୋହୁ କାଣି ନଣନ୍ଦ ଆଖିରେ ଫୁଲା ତିନି ଜଣ ଯାକ ଧାନ କୁଟି ଗଲେ କେହି ନ ପାଇଲେ କୁଲା ହୋ ମୌଜ
0: ହେଲେ ଦାସୀମାନେ ଆସିକି ଜେମାନେ ଏଇ ପାଖରେ ବସିଛନ୍ତି
2: ହଉ
0: ରାତ୍ର ଭିତରେ ଦାସୀ ଏବଂ ଜେମାନେ ଏମାନେ ସମସ୍ତେ ବସିଛନ୍ତି ଧ୍ୟାନ କରିକି ଉପଯୁକ୍ତ ବର ପରିବ କି ସେ ଚନ୍ଦ୍ରକଳା ଏହି ସମୟରେ ଆସିକି ପ୍ରଭାତ ସମୟ ହେଲା
2: ହଉ ହଉ
0: ଗୋଟିଏ ପଦ ପ୍ରଭାତ ଶୁଣେ
2: ଆଚ୍ଛା କେମିତି ପ୍ରଭାତ ଆସୁଛି
0: ଚମକି।

0: ଏପରେ ତ ପ୍ରଭାତ ସମୟ ହେଇଗଲା। ଦାସୀ ମାନଙ୍କୁ ପଠେଇଲା କିଏ ଚନ୍ଦ୍ରକଳା।
1: ଠିକ ଅଛି,
0: ଆଜ୍ଞା ପାଇ ଦାସୀ ମାନେ ଏବେ ଚଳିଗଲେ ଗଙ୍ଗା ସାଗର କୂଳରେ
2: ପରବେଶ ହେଲେ।
0: ଦେଖିଲେ କୁଷ୍ଠ ରୋଗୀ ସେ ମାଳକୁ ଲଗାଇଛି, ଶୁଣି କରି ଦାସୀ ମାନେ କଲେ ଛି ଛି ଛି।
1: ହଉ ହଉ,
0: ଦେଖିଲେ ଗୋଟେ କୁଷ୍ଠ ରୋଗୀ ସେ ମାଳଟାକୁ ଲଗେଇ
1: ଧାରଣ କରିଛି।
0: ଦାସୀ ମାନେ ମନରେ ବିରସ ହେଇକି ପଳେଇ ଆସିଲେ, ଯେମାନେ ପାହାକୁ
1: କଣ କହିଲେ
0: ବୈରଲ ଯେ

0: କହିଲା ଜମା ଦେଇ ଗୋଟେ କୁଷ୍ଠ ରୋଗୀ ସେ ମାଳକୁ ନେଇକି ଲଗେଇଛି। ତାହେଲେ ତୋ ଭାଗ୍ୟଟା ବଡ ଖରାପ ଅଛି।
1: ନିଶ୍ଚୟ ନିଶ୍ଚୟ
0: ଶୁଣି କରି ଚନ୍ଦ୍ରକଳା ବୈରା ବଚନ କୁଷ୍ଠ ରୋଗୀ ହେଲେ ତାକୁ କରିବି ବରଣ।
1: ନିଶ୍ଚୟ
0: ସେ କୁଷ୍ଠ ରୋଗୀ ହେଲେ ବରଂ ମୁଁ ତାଙ୍କୁ ନିଶ୍ଚୟ ଭାବରେ ବରଣ କରିବି। ଏହା ଶୁଣି ଦାସୀ ମାନେ ବେଗେ ଚଳିଗଲେ। ଲେଉଟି ରାଜପୁରେ ପ୍ରବେଶ ହେଲେ। ସୁରେନ୍ଦ୍ର କେଶର କିଏ ସମସ୍ତ କଥା ବୁଝେଇଲେ। ସୁରେନ୍ଦ୍ର କେଶର ଦେଖିଲା ଯେ ଚମ୍ପା ବୃକ୍ଷରେ ପୁଷ୍ପ ଫୁଟିଛି, ତେଣୁ ମୌନ ହେଇକି ବସିଛି କିଏ ରାଜା ସୁରେନ୍ଦ୍ର କେଶରୀ। ଏଣେ ଚନ୍ଦ୍ର

0: ବେଳେ କୁଷ୍ଠ ରୋଗୀକି ବରଣ କରିକି ମୋ ଆଗରେ ମୁହଁ ଦେଖାଉଛୁ? ମୋ ରାଜ୍ୟରୁ ବର୍ତ୍ତମାନ ବାହାରି ଯାଅ,
1: ଚାଲି ଯାଅ।
0: ଏ ଧିକାର ବଚନ ଜେମା ସହି ନ ପାରିଲା, କୁଷ୍ଠ ରୋଗୀ ପତିଙ୍କି ଘେନି ହେ ବନସ୍ତେ ମିଳିଲା।
1: ଆଚ୍ଛା,
0: କଣ କରିଛି?
1: କଣ କରୁଛି?
0: ବନସ୍ତରେ ପତ୍ର କୁଡିଆ ନିର୍ମାଣ କରିଲା, ଫଳମୂଳ ଆଣି ପତି ସଙ୍ଗେ ସଙ୍ଗ ହେଲା।
1: ଆଚ୍ଛା ଭାଇ, ସେ ସ୍ୱାମୀ ସେବା କେମିତି କରୁଛି? ଦୀପଦ ଟିକେ ଆସିଯାଉ।
0: ସ୍ୱାମୀ ସେବା କେମିତି ଜଗତ ଭିତରେ ଶୁଣିବୁ? ଗଙ୍ଗାଧର ମେହେର ଲେଖିଲେ ଶକୁନ୍ତଳା କାର୍ଯ୍ୟରେ।
1: ଲେଖନ୍ତୁ ଗୋଟିଏ ପଦ।
0: ସ୍ୱାମୀ ଗୁରୁ

ଜଗତ ଭିତରେ ହଉଛି ସ୍ୱାମୀ ସେବା। କୁଷ୍ଠରୋଗୀ ପତିକି ନେଇ ବନସ୍ତରେ ସେବା କରୁଛି। ଦିନେ ଏକ ସ୍ୱର୍ଣ୍ଣ ରାକ୍ଷସ ହାବୁଡ଼େ ପଡିଲା। ସେ ରାକ୍ଷସ ଏକୁ ଗିଳିବାକୁ ଯେତେବେଳେ ଆସିଲା ଜେମାଦେଇକୁ, ଏହାର ସତୀତ୍ୱ ବଳ ରାକ୍ଷସ ଭସ୍ମ ହେଇଯାଇଛି। ସେ ହଉଛି ପୂର୍ବର ଗନ୍ଧର୍ବ, ତେଣୁ ଗନ୍ଧର୍ବ ଯାଚିକି ବର ଦେଲା ତୋ ଗର୍ଭରୁ।

0: ସ୍ୱର୍ଗକୁ କୁ ପଳେଇଗଲା ଗନ୍ଧର୍ବ। ଇଏ ଚନ୍ଦ୍ରକଳା ତାର ସ୍ୱାମୀଙ୍କୁ ଧରି ଆସି ନିଜ ପୁରୀରେ ପ୍ରବେଶ ହେଇଗଲା। ଶ୍ରୀ ସୁରେନ୍ଦ୍ର କେଶରୀ ଆନନ୍ଦିତ ହେଲା, ଜାମା ତାରା ଜେମାଙ୍କୁ ନିଜ ପୁଅରେ ରଖିଲା। ତେବେ ସେଇଠି କହିଛି କଣ, ତାର ତ ପୁଅ ଝିଅ ନଥିଲେ, ଇଏ ଜ୍ୱାଇଁକି ସେଠାରେ ତାଙ୍କର ରାଜ୍ୟରେ ରାଜା କରେଇଲେ। ରାଜା କଲା ବେଳେ ଚନ୍ଦ୍ରକଳା ଅତି ଖୁସି ହେଲା,
1: ବେଶ
0: ସ୍ୱାମୀ ସଙ୍ଗରେ ଆନନ୍ଦରେ ରହିଲା।
1: ବେଶ
0: ତେବେ ସୁରେନ୍ଦ୍ର କେଶରୀ କରିଛି କଣ
1: କରିଛି,
0: ତେଣେ ସୁରେନ୍ଦ୍ର କେଶରୀ ମନେ ବିଚାରିଲା,
1: ହଉ
0: ଏ ଜାମା ତାକୁ ରାଜ୍ୟ ଭାର ଦେଇ ବନସ୍ତେ ଚଳିଲା। ବନସ୍ତକୁ ଯାଇ ସେଠାରେ ବାନପ୍ରସ୍ଥ ଆଚରଣ କରୁଛନ୍ତି,
1: ବେଶ
0: ନାରାୟଣଙ୍କ ପାଦରେ ଧ୍ୟାନ ଦେଇଛନ୍ତି। ଗୋଟିଏ ପଦ ଗାଇବା,
1: ଆଚ୍ଛା
0: ନାରାୟଣ କେମିତି ସୁରେନ୍ଦ୍ର କେଶରୀ ବାନପ୍ରସ୍ଥ ଆଚରଣ କରୁଛି,
1: କିଭଳିଆ ଧ୍ୟାନ କରୁଛନ୍ତି।
0: ପ୍ରଭୁ।

ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କରୁଥିଲେ ମାଟିଆ ସାହୁ ଏବଂ ସାଥୀ। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ତେବେ ଆରମ୍ଭ କରିବା ଆପଣମାନଙ୍କର ପସନ୍ଦ ମୋର ପସନ୍ଦ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିସାରିଛି। ମାନ ଅଭିମାନ ରାଗ ରୁଷାରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ରେ ଆପଣମାନେ ଲେଖିଛନ୍ତି। ତେବେ ଆଉ ଡେରି ନ କରି ଆରମ୍ଭ କରିବା ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବରହମପୁର ବୁଗୁଡ଼ା ଗଞ୍ଜାମରୁ, ଲେଖିଛନ୍ତି ନାରାୟଣ ପ୍ରଧାନ। ଆପଣ ଆମର ନିୟମିତ ଶ୍ରୋତା, ଲେଖିଛନ୍ତି ଫକୀରା କଥାଚିତ୍ରର ଗୋଟିଏ ଗୀତ ଶୁଣିବେ ଲତା ମଙ୍ଗେସ୍କରଙ୍କ କଣ୍ଠରେ। ତେବେ ଆପଣଙ୍କଠୁ ଆରମ୍ଭ ହେଉ ଆଜିର କାର୍ଯ୍ୟକ୍ରମ, ଶୁଣି ନିଅନ୍ତୁ ଆପଣଙ୍କର ପସନ୍ଦର ଗୀତ।

ଆଉଗୋଟେ ଏସଏମଏସ ଆସିଛି ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ମିଟୁ ପାତ୍ର ଦୁର୍ଯ୍ୟୋଧନ ପାତ୍ର ବାଉରୀବନ୍ଧୁ ପାତ୍ର ଏବଂ ସୁଦାମ ଦେବତା ଆପଣମାନେ ଟିକେ ଅଭିମାନ କରିଛନ୍ତି କାଲି ଏସଏମଏସ କରିଥିଲି ଭାଇ ପଢ଼ିଲେନି କ'ଣ ପାଇଁ ଆମେ କ'ଣ ଏତେ ଖରାପ ସାତରୁ ଆଠ ଦିନ ଏସଏମଏସ କରିଥିଲି ପଢ଼ିଲେନି ନାହିଁ ଆଜ୍ଞା ସେମିତି କିଛି ବି କଥା ନାହିଁ ଆପଣଙ୍କ ଏସଏମଏସ ପଢ଼ିବା ହେଉଛି ଆମର କାମ କିନ୍ତୁ ଯଦି ବହୁତ ଗୁଡ଼ିଏ ଏସଏମଏସ ଆସିଯାଉଛି ତିରିଶ ଚାଳିଶଟା ବେଳେବେଳେ ଏସଏମଏସ ଆସିଯାଏ ସେତେବେଳେ ଆମକୁ ଟିକେ ଅସୁବିଧା ହୁଏ ଯେଉଁମାନେ ଡେଲି ଡେଲି ଦେଉଛନ୍ତି ଆମେ ତାଙ୍କୁ ଟିକେ ରଖି ନୂଆ ଯେଉଁ ଶ୍ରୋତାମାନେ ଆଡ୍ ହେଉଛନ୍ତି ଆମେ ତାଙ୍କୁ ଟିକେ ପ୍ରାୟୋରିଟି ଦେଉ ନହେଲେ ସେମିତି କିଛି କାରଣ ନାହିଁ ଆପଣମାନଙ୍କୁ ଆମେ କାହିଁକି ସ୍ଥାନ ଦେବୁନି ଏସଏମଏସରେ ତେବେ ପରବର୍ତ୍ତୀ ଏସଏମଏସଟି ଆସିଛି ଲେଖିଛନ୍ତି ସସ୍ମିତା ଦାସ ବିଜୟ କୁମାର ଦାସ ମାମୁନି ଏବଂ ପୂଜା ସୌରୀ

ମହା ସିଂହ ବହୁଗ୍ରାମ କଟକରୁ ଲେଖିଛନ୍ତି ଆପଣମାନେ। ସିନ୍ଦୁରବିନ୍ଦୁ କଥାଚିତ୍ରର ଗୋଟିଏ ଗୀତ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଖୁବ୍ ସୁନ୍ଦର ଗୀତଟିଏ ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଆପଣମାନେ ଶୁଣିବାକୁ ଚାହିଁଛନ୍ତି। ଆପଣମାନଙ୍କର ପସନ୍ଦର ଗୀତ ମୁଁ ଶୁଣାଇ ଦେଉଛି।

ଦକ୍ଷିଣକୋଳ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣ ଲେଖିଛନ୍ତି ଶୁଭ ମଧ୍ୟାହ୍ନ, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଆଜ୍ଞା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଚିତ୍ତ ଜେନା ଏବଂ ନିର୍ମଳା ମିଶ୍ରା।

ମାଧୁମେ ଜଗତର ସାହାଭରସା ଗୀତଟିକୁ ଶୁଣିବାକୁ ଇଚ୍ଛା କରିଛନ୍ତି ସୋମନାଥ ସାହୁ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର, କଥାଚିତ୍ର ଉଲ୍କା।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟି କଟକରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମଞ୍ଜିଲ କଥାଚିତ୍ରର ଗୋଟିଏ ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ଗୋପବନ୍ଧୁ ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଇଚ୍ଛା କରିଛନ୍ତି ମିସେସ୍ ଆଦିକାରୋଗୀ କଥାଚିତ୍ରର ଟାଇଟଲ ଟ୍ରାକ୍ଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ।

ମନ ଗୀତଟି ଶୁଣିବାକୁ ଚାହିଁଛନ୍ତି ଲେଖିଛନ୍ତି ବନ୍ଧୁ ମହାନ୍ତି କଥାଚିତ୍ରର ଏଠି ବନ୍ଧୁ ମହାନ୍ତି କଥାଚିତ୍ରର ନୁହେଁ ଏଠି ମୁକ୍ତି କଥାଚିତ୍ରର ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବାଣୀ ଜୟରାମ ଏବଂ ସୁଧର୍ମା।

ଆଉ ଗୋଟିଏ ସମସ୍ୟା ଆସିଛି କାନ୍ତଲ ଆଠଗଡ଼ରୁ ଲେଖିଛନ୍ତି ମୁନି ରାଣୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ଏବଂ ମାମଲି ଆପଣମାନେ ଲେଖିଛନ୍ତି ଉପସ୍ଥାପନା ପାଇଁ ଅଶେଷ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣ ବାରି ଚଖି

କବାଟବନ୍ଧ ଯାଜପୁରରୁ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବୈରାଗୀ କଥାଚିତ୍ରର ଗୋଟିଏ ଗୀତ, ସାରି ସେହର ମେ ଆପସା କୋଇ ନାହିଁ। ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଆଶା ଭୋଁସଲେ ଏବଂ ମହମ୍ମଦ ରଫି।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ମନୋଜ କୁମାର ସାହୁ, ମମତା ସାହୁ, ଟିକରା ଟାଙ୍ଗି କଟକରୁ ଲେଖିଛନ୍ତି, ନମସ୍କାର, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଆଜ୍ଞା, ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଗୋଟିଏ ଗୀତ, ଏ ଅଗଣା ଏ ଘର ଏ ଦାଣ୍ଡ ଦ୍ୱାରା, ବହୁତ ପପୁଲାର ଗୀତଟିଏ। ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ତେବେ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନିଆଳି ମାଧବରୁ ଲେଖିଛନ୍ତି ଜିତେନ୍ଦ୍ର ଆପଣ ଶୁଣିବାକୁ ଚାହିଁଛନ୍ତି ଜବ୍ ପ୍ୟାର୍ କିସି ସେ ହୋତା ହେ କଥା ଚିତ୍ରର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍।

ଆଉ ଗୋଟିଏ ଏସଏମଏସ ଆସିଛି ବଳପୁରରୁ, ଲେଖିଛନ୍ତି ବିଷ୍ଣୁରାଜ ପରିବାର। ଆପଣ ଶୁଣିବାକୁ ଚାହୁଁଛନ୍ତି ତପସ୍ୟା କଥାଚିତ୍ରର ଗୋଟିଏ ଗୀତ, ଝୁଲି ଝୁଲି ଖେଳେ ଦୋଳି ପ୍ରୀତି ନାହା ମୋର। ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତ ଜେନା।

ଆଜି କାର୍ଯ୍ୟକ୍ରମରେ ସମସ୍ତ ଏସ୍ଏମ୍ଏସ୍ ଗୁଡ଼ିକ ସ୍ଥାନ ପାଇଥିବାରୁ ମୁଁ ନିଜେ ବହୁତ ଖୁସି। ଏବେ ସମୟ ଅଛି ଆଉ ଗୋଟିଏ ଗୀତ ବାଜିପାରିବ। ଯେଉଁ ବନ୍ଧୁମାନେ ଆମର ମହମ୍ମଦପୁର ବିଲହାଟ କଟକରୁ ବହୁତ ମାନ ଅଭିମାନ କରିଥିଲେ, ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର ଏବଂ ସୁଧାମ ଦେବତା, ସେମାନଙ୍କ ମାନଭଞ୍ଜନ କରିବାର ଏବେ ସମୟ ଆସିଛି। ଆପଣମାନଙ୍କ ପାଇଁ ମୁଁ ମୋ ତରଫରୁ ଗୋଟିଏ ଗୀତ ଦେବି, ସାବିତ୍ରୀ କଥାଚିତ୍ରର। ଶକ୍ତି ମିଶ୍ରଙ୍କ କଣ୍ଠରେ ଖୁବ୍ ସୁନ୍ଦର ଗୀତଟିଏ, ମାନ ଅଭିମାନ ପ୍ରେମ ସେ ଗୀତଟି। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ ଏବଂ ମାନଭଞ୍ଜନ ହେବ।

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମେ ଜାଣୁ ଯେ ପ୍ରାଚୀନ କାଳରୁ ଓଡ଼ିଶା କଳା, ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକତା କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପର୍ବପର୍ବାଣୀକୁ ବାଦ୍ ଦେଲେ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ପାରମ୍ପରିକ ଗୌରବକୁ କଳ୍ପନା କରିବା ଅସମ୍ଭବ। ସେଥିପାଇଁ କୁହାଯାଏ ଏଠି ବାର ମାସରେ ତେର ପର୍ବ ପାଳନ କରାଯାଏ। ହଁ ଭଉଣୀ, ଆଜି ଏମିତି କିଛି କଥାବସ୍ତୁକୁ ନେଇ ଆମର ଆଜିର ସ୍ୱର ସମ୍ଭାର ପର୍ବପର୍ବାଣୀରେ ମହିଳାଙ୍କ ଭୂମିକା, ଏ ବିଷୟରେ କିଛି କଥା ହେବା ଆଉ ଶୁଣିବା କେତୋଟି ମନଛୁଆଁ ଗୀତ।

ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ଓଷା ବ୍ରତ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ। ଜଞ୍ଜାଳମୟ ଜୀବନକୁ ସରସ ସୁନ୍ଦର ଓ ଶାନ୍ତି ପ୍ରଦାନ କରିବାରେ ପର୍ବପର୍ବାଣୀ ଦିଏ ସମାଜକୁ ମହତ ଶିକ୍ଷା। ସାମାଜିକ ସଂହତି ସୃଷ୍ଟି ଓ ସୁରକ୍ଷାରେ ପର୍ବପର୍ବାଣୀର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ଆଉ ଏଥିରେ ମହିଳାମାନଙ୍କର ସମ୍ପୃକ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଘର ସଜେଇବାଠାରୁ ଆରମ୍ଭ କରି ପୂଜାପାଠ, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ ଏକତ୍ର କରିବାରେ ସେମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଥାନ୍ତି, ଆଉ ଏଥିରୁ ପାଆନ୍ତି ଅନେକ ଆନନ୍ଦ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ନିଜ ନିଜ ପର୍ବପର୍ବାଣୀ ପାଳନ କରିଥାନ୍ତି। ବୈଶାଖ ମାସଠାରୁ ଆରମ୍ଭ କରି ଚୈତ୍ର ମାସ ପର୍ଯ୍ୟନ୍ତ ବିଭିନ୍ନ ପର୍ବପର୍ବାଣୀ ପାଳନ ଓଡ଼ିଆ ଜନଜୀବନକୁ କରିଛି ଆନନ୍ଦ ମୁଖର। ସୌରମାନ ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିଠାରୁ ବର୍ଷ ଆରମ୍ଭ ହୋଇଥାଏ। କୃଷି ପର୍ବ ଅକ୍ଷୟ ତୃତୀୟାରୁ କୃଷକ ଧାନବୁଣା ଆରମ୍ଭ କରେ।

ସାବିତ୍ରୀ ବ୍ରତ ରଜ ପର୍ବ ପର୍ବପର୍ବାଣୀକୁ ସାଙ୍ଗରେ ଧରି ଓଡ଼ିଶା ମାଟିରେ ପାଦ ଦିଏ ଉତ୍ତପ୍ତ ଜ୍ୟେଷ୍ଠ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ମହିଳାମାନେ ନିଷ୍ଠାର ସହ ପାଳନ କରନ୍ତି ସାବିତ୍ରୀ ବ୍ରତ।

ଓଡ଼ିଶାର ସାମାଜିକ ପରମ୍ପରାରେ ଆଉ ଗୋଟିଏ କୃଷିଭିତ୍ତିକ ପର୍ବ ହେଲା ରଜ ପର୍ବ। ପିଠାପଣା, ଭୋଜି ଭାତ, ନାଚ ଗୀତ, ଖେଳକୁଦରେ ମସଗୁଲ ହୋଇଯାଆନ୍ତି ଝିଅ ବୋହୂମାନେ। ଗାଁ ଦାଣ୍ଡ ସହରଠାରୁ

ଉତ୍ତପ୍ତ ଧରଣୀକୁ ଶୀତଳ କରି ଆସେ ଆଷାଢ଼। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନେତ୍ରୋତ୍ସବ, ନବଯୌବନ ଦର୍ଶନ, ରଥଯାତ୍ରା ଏହି ମାସର ବିଶେଷତ୍ୱ। ମହାପ୍ରଭୁଙ୍କର ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କର କୃପାବାରି ବରଷିଯାଏ। ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରଭୁ ଦର୍ଶନ ଦିଅନ୍ତି ବଡ଼ ଦାଣ୍ଡରେ।

ଶ୍ରାବଣ ମାସର ପ୍ରଧାନ ପର୍ବଗୁଡ଼ିକ ହେଲା ଚିତାଲାଗି ଅମାବାସ୍ୟା, ଗହ୍ମା ପୂର୍ଣ୍ଣିମା, ଝୁଲଣ ଯାତ୍ରା। ଏହି ଦିନ ବଳଭଦ୍ରଙ୍କର ଜନ୍ମ। ଭାଇ ଭଉଣୀର ଅନାବିଳ ସ୍ନେହର ପ୍ରତୀକ ରୂପେ ରକ୍ଷାବନ୍ଧନ ଉତ୍ସବ ଏହି ଦିନରେ ମଧୁର ସ୍ମୃତି ବହନ କରେ।

ଘର। ଓଷା ବ୍ରତ ପର୍ବପର୍ବାଣୀରେ ପରିପୂର୍ଣ୍ଣ ଭାଦ୍ରବ ମାସ ଜନମାନସରେ ଜନ୍ମାଏ ଆନନ୍ଦ ଉଲ୍ଲାସ। ଖୁଦୁରୁକୁଣୀ ଓଷାରେ ଝିଅ ବୋହୂମାନେ ମା ମଙ୍ଗଳାଙ୍କର ପୂଜା ଅର୍ଚ୍ଚନା କରିବା ସହିତ ଅତୀତ ଉତ୍କଳର ଗୌରବ ମଣ୍ଡିତ ନୌ ବାଣିଜ୍ୟର ସ୍ମୃତି ମନପ୍ରାଣକୁ କରେ ପୁଲକିତ।

0: ଦେଖିଦବା ଝିଅ ପାହାଙ୍କରେ ପୁଅ ପାହାଙ୍କରେ ଜାଣି ଯାଉ ତୁ କଦବା
1: ଶାରଦୀୟ ପର୍ବ ସମ୍ଭାରରେ ଆଶ୍ୱିନ ହସେ ହସାଏ ଏହି ମାସରେ ଶାରଦୀୟ ଦୁର୍ଗାପୂଜା ଗର୍ଭଣା ସଂକ୍ରାନ୍ତି କୁମାର ପୂର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୁଏ। ପୂଜାପାଠ ଓ ଦୁର୍ଗାପୂଜାରେ ଚଳଚଞ୍ଚଳ ହୋଇଉଠେ ସହର ବଜାର ପୁରପଲ୍ଲୀ।

ଏହାପରେ ଆସେ କୁମାର ପୂର୍ଣ୍ଣମୀ। ନବବସ୍ତ୍ର ପରିହିତା କୁମାରୀମାନଙ୍କର ଉତ୍ସାହର ଦିନ। ନାଚ ଗୀତରେ ଉଛୁଳି ଉଠେ ଗାଁ ଦାଣ୍ଡ।

ଧର୍ମ ଧାରଣାର ମାସ କାର୍ତ୍ତିକ। କାର୍ତ୍ତିକ ପୂର୍ଣ୍ଣିମା ଗୋଟିଏ ସ୍ମରଣୀୟ ଉତ୍ସବ। ଅତୀତ ନୌବାଣିଜ୍ୟର ସ୍ମୃତି ବହନ କରି କାର୍ତ୍ତିକର ବୋଇତ ବନ୍ଦାଣ ଉତ୍ସବ।

ମାସ ଶ୍ରେଷ୍ଠ ମାର୍ଗଶୀର ଆମର ଗୃହିଣୀ ଭଉଣୀମାନେ ପାଳନ କରନ୍ତି ମାଣବସା। ଐଶ୍ୱର୍ଯ୍ୟ ଓ ଧନ ଧାନ୍ୟର ଦେବୀ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଏ ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାରରେ।

ମା ଭଉଣୀ, ଏହିପରି ଆମେ ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀକୁ ମନଭରି ଉପଭୋଗ କରିଥାଉ। କିନ୍ତୁ ଭଉଣୀ ମନେ ରଖିବା ଉଚିତ ଯେ ସବୁରି ମୂଳରେ ରହିଛି ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା। ଯେମିତିକି ପର୍ବପର୍ବାଣୀ ସରିଗଲା ପରେ ଆମେ ବ୍ୟବହାର କରୁଥିବା ଫୁଲ ପତ୍ର, ଖାଇବା ଖଲି ପତ୍ରକୁ ଏଣେତେଣେ ଫିଙ୍ଗି ଦେଇଥାଉ। କିନ୍ତୁ ଭଉଣୀ, ଏହି ଫୁଲ ପତ୍ରକୁ ଆମେ ଗଛ ମୂଳରେ ଦେଇ ସାର ଭାବରେ ବ୍ୟବହାର କରିପାରିବା। ଆଉ କିଛି ଫୁଲକୁ ଶୁଖାଇ ଆମେ ଧୂପ, ଅତର, ରଙ୍ଗ ଆକାରରେ ବ୍ୟବହାର କରିପାରିବା, ଯାହାଦ୍ୱାରା କି ପରିବେଶ ସ୍ୱଚ୍ଛ ନିର୍ମଳ ରହିପାରିବ।

ତାହେଲେ ଭଉଣୀ, ଏହି ସ୍ୱରସମ୍ଭାର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ। ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣାଙ୍କୁ ଏଇଠି ବିଦାୟ ଦିଅନ୍ତୁ। ନମସ୍କାର।

ଏଇଠି ସଲା କାର୍ଯ୍ୟକ୍ରମ ନାରୀ ମହଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣିଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି 50 ମିନିଟ୍। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍କାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରିଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ପାକିସ୍ତାନକୁ ଭାରତ ଦୃଢ଼ ବିରୋଧ କରିଛି। ଅଧିବେଶନର ସହ ଅଧ୍ୟକ୍ଷ ଭାବେ ପାକିସ୍ତାନ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ଭାରତ ନିନ୍ଦା କରିଛି। ଇସ୍ଲାମାବାଦ ଏହି ଅଧିବେଶନକୁ ରାଜନୀତିକରଣ କରୁଛି ବୋଲି ଭାରତ ଅଭିଯୋଗ କରିବା ସହ ଅଧ୍ୟକ୍ଷ ଭାବେ ନିରପେକ୍ଷ ରହିବାକୁ କହିଛି। ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ୍ ଇଫ୍ତିଖାର ଅହମ୍ମଦ

କାଶ୍ମୀର ସମ୍ପର୍କ ପ୍ରସଙ୍ଗ ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏହା କହିଛନ୍ତି। ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ହରିଶ ଉଲ୍ଲେଖ କରିବା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବୋଲି ସ୍ୱଷ୍ଟ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିବେଶ ମଧ୍ୟରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସିଓଲଠାରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସମାନ ମୂଲ୍ୟବୋଧ ଏବଂ ପାରସ୍କରିକ ବିଶ୍ୱାସ ଥିବା ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ନେତା ରାଜନୈତିକ ଜାହାଜ ନିର୍ମାଣ, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନ୍କୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଇସ୍କାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଇସ୍କାତ କ୍ଷେତ୍ରରେ ଡିଜିଟାଲାଇଜେସନ୍ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍କାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। 2018 ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଇସ୍କାତ ଉତ୍ପାଦନକାରୀ ଭାବେ ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି। 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍କାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି। ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍କାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଇସ୍କାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ୍ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି। 1967 ଜୁନ୍ 24 ପାସ୍ପୋର୍ଟ ଆଇନ ପ୍ରଣୟନ ସ୍କୃତିରେ ଆଜି ପାସ୍ପୋର୍ଟ ସେବା ଦିବସ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ପାସ୍ପୋର୍ଟ, ସୁଗମ ସେବା, ସଶକ୍ତ ନାଗରିକ, ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସ୍ପୋର୍ଟ ସେବା ପ୍ରଦାନକୁ ଦ୍ରୁତ, ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୋଷ୍ଟ ଅଫିସ୍ ପାସ୍ପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସ୍ପୋର୍ଟ ସେବା ପହଞ୍ଚପାରୁଛି। ଇ ପାସ୍ପୋର୍ଟ ଏବଂ ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ ଡିଜିଟାଲ୍ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ। ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସ୍ପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ୍ ଭିସ୍ତା କରିଡର ପାଇଁ
ସେଣ୍ଟ୍ରାଲ୍ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନ୍ରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ୍ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି, ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ

0: ପଶ୍ଚିମରୁ ଇନ୍ଦ୍ରଲୋକ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ୍ ୟୁଏନ୍ଡିପି ଇଣ୍ଡିଆ ଏବଂ ସିଟି ଫାଉଣ୍ଡେସନ୍ ଦ୍ୱାରା ଅଟଳ ଇନୋଭେସନ୍ ମିଶନ ଏଆଇଏମ୍ ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋହାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ୍ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24 ଜଣିଆ ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7ଟି ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍କାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରିଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing its position as co-chair. Indian Embassy in Tehran issues revised advisory for Indian nationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad for upcoming United Kingdom tour beginning next month. And in FIFA World Cup, Colombia qualifies for round of 32 after beating DR Congo 1-0 in Mexico today. India strongly objected to Pakistan raising the Kashmir issue at a United Nations forum, accusing Islamabad of politicizing the platform, also slammed it for misusing its position as co-chair instead of being unbiased as behooves the position. The remarks were made by India's permanent representative to the UN in New York, P. Harish, in response to comments by Pakistan's permanent representative,

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦକ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ। ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ନୀଳ ଅର୍ଥନୀତି ହେଉଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏହାର ସୁରକ୍ଷା, ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ସମୟରେ ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜ ସାମୁଦ୍ରିକ ସୁରକ୍ଷା ପାରମ୍ପରିକ ଆଇନ ବ୍ୟବସ୍ଥା କି ଚୁନୌତି ଆସେ କହିଁ ଆଜି ତକ ସମ୍ପ୍ରସାରିତ ହୋଇ ହେ ଇସମେଁ କ୍ରିଟିକାଲ ଇନ୍ଫ୍ରାଷ୍ଟ୍ରକ୍ଚର କି ସୁରକ୍ଷା, ମାରିଟାଇମ୍ ଡୋମେନ୍ ଆୱାରନେସ୍, ସାଇବର ରେଜିଲିଏନ୍ସ, ପର୍ଯ୍ୟାବରଣ କି ସୁରକ୍ଷା, ଡିଜାଷ୍ଟର ମ୍ୟାନେଜମେଣ୍ଟ, ସର୍ଚ ଆଣ୍ଡ ରେସ୍କ୍ୟୁ, ସାମୁଦ୍ରିକ ସଂଶୋଧନ କା ଉପଯୋଗ ଓର ତଟୀୟ ସମୁଦାୟ କି ସକ୍ରିୟ ଭାଗିଦାରୀ ସାମିଲ ହେ ଇନ୍ ଚୁନୌତିଓ ସେ ନିପଟନେ କେ ଲିଏ ସଭି ଷ୍ଟକ୍ ହୋଲ୍ଡର୍ସ କୋ ସାମିଲ କରନା ଆଜ କା ଦିନ ମେଁ ବହୁତ ଜରୁରୀ ହେ। ଇସେ ହମ ଏକ ସମନ୍ୱିତ ଓର ଏକୀକୃତ ଦୃଷ୍ଟିକୋଣ କା ବିକାଶ କରତେ ହୁଏ ଆଗେ ବଢ଼ ସକତେ ହେଁ। ସାମୁଦ୍ରିକ ପରିଦୃଶ୍ୟ ମେ ଓଡ଼ିଶା କା ଏକ ଅନୋଖା ସ୍ଥାନ ହେ।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଭାରତର ସାମୁଦ୍ରିକ ବିକାଶ ଗାଥାରେ ରାଜ୍ୟର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ସାମୁଦ୍ରିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସାଗର, ଆକ୍ଟ ଇଷ୍ଟ ପଲିସି, ବିମ୍ଷ୍ଟେକ୍ ଆଦି ପ୍ରଗତିଶୀଳ ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ନଭମିତ୍ର ଟ୍ରାନ୍ସପଣ୍ଡର ସଂଯୋଗ ଏବଂ ଉପକୂଳବର୍ତ୍ତୀ ଗ୍ରାମର ଉନ୍ନତି ଆଦି କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗଦେଇ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ମଡେଲ ଏବଂ ରଣନୈତିକ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାୱାଲେ ଗତ 12 ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ସହାୟତାକୁ ବର୍ତ୍ତମାନ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 3 କୋଟି 64 ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଉଜ୍ଜଳା ଯୋଜନାରେ ଓଡ଼ିଶାର 56 ଲକ୍ଷ 47 ହଜାର ଲୋକ ଉପକୃତ ହୋଇଛନ୍ତି। ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକାର ପ୍ରଦାନ ଦିଗରେ ସରକାର ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ବୃତ୍ତି କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଥିଲେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ 3 ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହାର ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ ଓ ସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ 288,198 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧି ଏବଂ 30 ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁର ମାପାଡ଼ି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ସତ୍ୟ, ନିଷ୍ଠା, ଜନସେବା ଓ ଆଦର୍ଶ ନେତୃତ୍ୱ ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ଓଡ଼ିଶାର ପ୍ରଗତି ପାଇଁ ସେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଏବଂ ମୂଲ୍ୟବୋଧଭିତ୍ତିକ ରାଜନୈତିକ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦେଶବ୍ୟାପୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ସ୍ଥାନରେ 200 ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମ ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗ ବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦାଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାରେ 99.92% ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଜାରି ରହିଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ବାହକଜନିତ ରୋଗ ଉପରେ ଆଲୋଚନା କରାଯାଇଥିଲା। ମଶା ଓ ଲାଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ୍ର ବ୍ୟବହାର ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖେଳ ଖବର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45 ବର୍ଗରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର ମାସ 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026 ଭାଗ ନେବାର ସୁଯୋଗ ପାଇବେ। ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସ୍ୱୟଂସହାୟକ

ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର ଏବଂ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି, ମୋ ସହିତ ଅଛି ପୂର୍ବଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସକର। କଥାଚିତ୍ର ହାତ କି ସଫାଇ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। କଥାଚିତ୍ର କାରୱାଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ। ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର ମାନେ ଚିରହରିତ କାର୍ଯ୍ୟକ୍ରମର। ଆପଣଙ୍କ SMS ଆଉ ମୁଁ ଆପଣଙ୍କ କଥା ଆଉ ଗୀତ। ଆସନ୍ତୁ ଶୁଣିବା ଚିରହରିତ କାର୍ଯ୍ୟକ୍ରମ, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଜିର ପ୍ରଥମ SMS ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ପଠାଇଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ ଏବଂ ଭରତ ଚନ୍ଦ୍ର ପାତ୍ର। ଆପଣ ଚାହିଁଛନ୍ତି ପାଉଁଶ ଆଲବମ୍ର ଟାଇଟଲ ଟ୍ରାକ୍ଟି ଶୁଣିବା ପାଇଁ ପାଉଁଶ ତଳୁ ତତେ ଭଲ ପାଉଛି। ବନ୍ଧୁ, ଏହି ଗୀତଟି ଆମ ପାଖରେ ଉପଲବ୍ଧ ନାହିଁ, ତେବେ ଆପଣଙ୍କ ଅନୁରୋଧକୁ ରକ୍ଷା କରି ସେହି ଆଲବମ୍ ପାଉଁଶର କ୍ୟାସେଟ୍ରୁ ସୁରେଶ ୱାଡକରଙ୍କ କଣ୍ଠରେ ଗୀତଟି ଶୁଣିଦେଉଛି। ଆଶା କରୁଛି ଭଲ ଲାଗିବ ନିଶ୍ଚୟ।

ଜଳନ୍ତା ଦୀପରେ ହାତ ରଖିଲି ନାହିଁ, ଭଲ ପାଉ ବୋଲି କହିଲୁ, ଭଲ ପାଇବାର ଉପହାର ମୋତେ ଶେଷରେ ପାଉଁଶ କରିଲୁ।

ଏହି ଏସଏମଏସଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ପଠାଇଛନ୍ତି ସୁନିତା ପୃଷ୍ଟି। ଆପଣ ଚାହିଁଛନ୍ତି ହ୍ୟୁମାନ ସାଗରଙ୍କ କଣ୍ଠରେ ଭୁଲିଗଲୁ ତୁ ବୋଲି ମୋ ମନରେ ଦୁଃଖ ନାହିଁ, ଏହିଭଳି ଗୀତଟି ଶୁଣି ଦେଉଛି ଭଉଣୀ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସଏମଏସଟିକୁ ଲେଖିଛନ୍ତି ନୀଳାଦ୍ରୀ ସାହୁ, ରୀନାବାଳା ସାହୁ, ଟୁଟୁ ଗୁଡ଼ୁ ଏବଂ ମଣ୍ଟୁ। ଶ୍ରୋତାବନ୍ଧୁ, ଆପଣ ଠିକଣାଟି ଲେଖିନାହାନ୍ତି, ବୋଧହୁଏ ଭୁଲରେ ଛାଡ଼ିଦେଇଛନ୍ତି। ତେବେ ଆପଣ ଅନୁରୋଧ କରିଛନ୍ତି ମହମ୍ମଦ ଅଜିଜଙ୍କ କଣ୍ଠରେ ଗାଁ ମଝିରେ ଚାନ୍ଦିନୀ ଗୀତଟି ଶୁଣିବା ପାଇଁ। ତେବେ ଆପଣଙ୍କ ଅନୁରୋଧକୁ ରକ୍ଷା କରୁଛି ଏବଂ ଆପଣଙ୍କୁ ଅନୁରୋଧ କରୁଛି ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଆପଣ ଏସଏମଏସଟି ପଠାଇବେ ଅନୁରୋଧ ପାଇଁ, ଠିକଣାଟି ନିଶ୍ଚିତ ଲେଖିବେ।

ସୋନାଲିକା ଏବଂ ମିତାଲି ପଠାଇଛନ୍ତି ଡେଲାଙ୍ଗ ପୁରୀରୁ। ଆପଣ ଅନୁରୋଧ କରିଛନ୍ତି ହ୍ୟୁମାନ ସାଗରଙ୍କ କଣ୍ଠରେ ମରିଯିବି ପଛେ ମୋ ପ୍ରେମରେ ଏହି ଗୀତଟି ଶୁଣିବା ପାଇଁ। ଶ୍ରୋତା ଭଉଣୀ, ଆପଣ ଚାହିଁଥିବା ଗୀତଟି ବର୍ତ୍ତମାନ ପାଇଁ ଆମ ପାଖରେ ଉପଲବ୍ଧ ନାହିଁ, ତେବେ ଆପଣଙ୍କ ଅନୁରୋଧକୁ ରକ୍ଷା କରି ହ୍ୟୁମାନ ସାଗରଙ୍କ କଣ୍ଠରେ ତୁ ମାରିଦେଲୁ ଏହି ଗୀତଟି ଶୁଣାଇ ଦେଉଛି। ଭଲ ଲାଗିବ ଆଶା କରୁଛି।

ଏଇଠି ଶେଷ ହେଲା ଚିରହରିତ କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣୁଥିଲେ ଆପଣମାନଙ୍କ ଏସ୍ଏମ୍ଏସ୍ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ। ଆକାଶବାଣୀ କଟକ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ଆକାଶବାଣୀ କୋରାଲ ଗ୍ରୁପ୍ ଦ୍ୱାରା ପରିବେଷିତ ଦେଶଭକ୍ତି ଗୀତ। ଗୀତ ଓ ସଙ୍ଗୀତ ଅକ୍ଷୟ କୁମାର ମହାନ୍ତି।

ଶୁଣୁଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ ଦ୍ୱାରା ପରିବେଷିତ ଦେଶଭକ୍ତି ଗୀତ। ଗୀତ ଓ ସଙ୍ଗୀତ ଅକ୍ଷୟ କୁମାର ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଭ ବିବାହ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ।

0: ଏଇଠି ଶେଷ କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଥ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ଆଇନା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ମୁଁ ଆପଣଙ୍କ ଉପସ୍ଥାପିକା ଶ୍ରୀ ଆଉ ମୁଁ ସ୍ୱାତି। ବନ୍ଧୁ, ଜୀବନ ଏକ ଚଳନ୍ତି ପଥ, ସମୟ ଏହାର ରଥ, ସୁଖ ଦୁଃଖର ଚକା ଚାଲିଥାଏ ନେଇ ନୂଆ ଏକ ପଥ। ହାରିବା ନାହିଁ, ଥକିବା ନାହିଁ, ଚାଲିବା ଆମର ଧର୍ମ, ଏହି ଜୀବନ ପଥରେ ହିଁ ଲେଖା ହୁଏ ମଣିଷର କର୍ମ।
1: ଠିକ କହିଛ ଶ୍ରୀ, କାହା ପାଇଁ ଏହି ରାସ୍ତା ମସୃଣ ତ କାହା ପାଇଁ କଣ୍ଟକିତ, କିନ୍ତୁ ପ୍ରକୃତ ପଥିକ ସେଇ ଯିଏ ପ୍ରତିବନ୍ଧକକୁ ଡରି ଅଟକି ଯାଏ ନାହିଁ।

0: ବନ୍ଧୁ, ମଣିଷ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟ ଅତିବାହିତ କରେ ତାହାକୁ ହିଁ ଜୀବନ କୁହାଯାଏ ଏବଂ ଏହି ସମୟ ମଧ୍ୟରେ ସେ ଅତିକ୍ରମ କରୁଥିବା ରାସ୍ତାକୁ ଜୀବନ ପଥ କୁହାଯାଏ।
1: ହଁ ବନ୍ଧୁ, ଜୀବନ ଏକ ସରଳ ରେଖା ନୁହେଁ, ଏହା ଏକ ଦୀର୍ଘ ଏବଂ ଅବିରତ ଯାତ୍ରା। ଏହି ପଥରେ ପ୍ରତ୍ୟେକ ମଣିଷ ଜଣେ ଜଣେ ପଥିକ। ଏହି ଯାତ୍ରାରେ ଅନେକ ଆରୋହ ଅବରୋହ, ଆଶା ନିରାଶା ଏବଂ ସୁଖ।

0: ଏହି ପଥରେ ପ୍ରତ୍ୟେକ ମଣିଷ ଜଣେ ଜଣେ ପଥିକ। ଏହି ଯାତ୍ରାରେ ଅନେକ ଆରୋହ ଅବରୋହ ଆଶା ନିରାଶା ଏବଂ ସୁଖ ଦୁଃଖ ଭରି ରହିଥାଏ।
1: ବନ୍ଧୁ, ପ୍ରତ୍ୟେକ ମଣିଷ ଜୀବନ ଉତ୍ଥାନ ଓ ପତନର ଗୋଟିଏ ସମାହାର। ସୁଖକୁ ତ ମଣିଷ ଅତି ସହଜରେ ଗ୍ରହଣ କରିନିଏ, ହେଲେ ଦୁଃଖକୁ ସହିପାରିନି। ବ୍ୟତିବ୍ୟସ୍ତ ଓ ଦୁଃଖୀ ଲୋକଙ୍କର ମାନସିକ ସ୍ଥିତି ଉପର ତଳ ହେଉଥାଏ। ସେ ସମୟରେ କୌଣସି ଭୁଲ ନିଷ୍ପତ୍ତି ନେଇଯିବାଟା ବଡ଼ କଥା ନୁହେଁ, ତେବେ ପରିସ୍ଥିତି ସହ ସାଲିସ କରି ଜୀବନ ଯୁଦ୍ଧରେ ଆଗେଇ ପାରୁଥିବା ଲୋକଙ୍କର ହିଁ ଜିତାପଟ ହୋଇଥାଏ।
0: ହଁ ବନ୍ଧୁ, କୌଣସି ସ୍ଥିତିରେ ଭାଙ୍ଗି ନ ଯାଇ ଦୃଢ଼ ଭାବେ ସାମ୍ନା କରିପାରିଲେ ଲକ୍ଷ୍ୟ ସ୍ଥଳ ଅପହଞ୍ଚ ରୁହେ ନା। ଏହିପରି ଜଣେ ଦୃଢ଼ ମନା ବ୍ୟକ୍ତି ପଦୁ ପ୍ରଧାନ ଜୀବନ ପଥରେ ଖଳ ପ୍ରକୃତିର ଲୋକଙ୍କ ଦ୍ୱାରା ବହୁ ଅପଦସ୍ତ ହୋଇଛନ୍ତି। ସେ ଅତି ଆଦରର ସ୍ତ୍ରୀ କଲ୍ୟାଣୀ ଏବଂ ଅଲି ଅଲି ଝିଅ କଣ୍ଢେଇକୁ ହରାଇ ମଧ୍ୟ ସେ ଭାଙ୍ଗି ପଡି ନାହାନ୍ତି। କଠୋର ପରିସ୍ଥିତିରେ ସେ ଦମ୍ଭ ଧରି ଠିଆ ହୋଇଛନ୍ତି। ନିଜର ଦୁଃଖ ଏବଂ କୋହକୁ ଲୁଚାଇବାକୁ ଯାଇ ପାଲଟି ଯାଇଛନ୍ତି ପରିବେଶ ପ୍ରେମୀ ଓ ସମାଜସେବୀ। ଗଛକଟା ଓ ବିଭିନ୍ନ ପ୍ରଦୂଷଣରେ ପରିବେଶର କ୍ଷତି ସେ ସହି ନ ପାରି ନିଜସ୍ୱ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଛଲତା ଲଗାଇ ସୃଷ୍ଟି କରିଛନ୍ତି ଜଙ୍ଗଲ, ରୋଗୀ ଏବଂ ଦୁଃଖୀମାନଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଆବଶ୍ୟକ ସ୍ଥଳେ ରକ୍ତଦାନ ପରି ମହାପୁଣ୍ୟ ମଧ୍ୟ କରିଛନ୍ତି। କାଳକ୍ରମେ ସେ ପାଇଛନ୍ତି ନିଜ ତପସ୍ୟାର ଫଳ। ହଜିଯାଇଥିବା ପୁଅ ଏବଂ ବୋହୂକୁ ଫେରି ପାଇଛନ୍ତି ସେ। ଖଳ ଲୋକଙ୍କର ଘଟିଛି ବିନାଶ।
1: ହଁ ବନ୍ଧୁ, ନିଜ କର୍ମ ସଠିକ ଭାବରେ ତୁଲାଇ ପାରିଲେ ସମସ୍ତ ବାଧା ବିଘ୍ନକୁ ମଣିଷ ଅତିକ୍ରମ କରିପାରିବ। କ୍ଷଣସ୍ଥାୟୀ ଦୁଃଖ ଆମକୁ ବିଚଳିତ କରିପାରେ, ହେଲେ ଜଣେ ଦୃଢ଼ ଆଶାବାଦୀ ଜୀବନ ପଥରେ କେବେ ହାରିନି। ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ନାଟକ ଜୀବନ ପଥ। ଏହାକୁ ରଚନା ଏବଂ ବ୍ୟବସ୍ଥାପନା କରିଛନ୍ତି ଶ୍ରଦ୍ଧାଞ୍ଜଳି ସେନାପତି। ନିର୍ଦ୍ଦେଶନାରେ ଅଛନ୍ତି କେ ଜାପାନୀ। ପରିବେଷଣ କରୁଛନ୍ତି ଲୀଳାବତୀ ନାଟ୍ୟ ସଂସଦ ପୋଖରୀ ଗାଁ ଅଡସପୁରର କଳାକାରମାନେ। ପଦୁ ପ୍ରଧାନ ଭୂମିକାରେ ଅଭିନୟ କରିଛନ୍ତି ହେମନ୍ତ ନାୟକ, ଅମୂଲ୍ୟ ପ୍ରଦୀପ ଦାସ, ଅକ୍ଷୟ ଡକ୍ଟର ଆଲୋକ ବାବୁ, କରନ ଅମୂଲ୍ୟ ପ୍ରଧାନ, ଡାକ୍ତର ଅବଦୁଲ ପାରିକ, ଅମିତା ମଲ୍ଲିକା ସ୍ୱାଇଁ ଏବଂ ଡାକବାଲା ଚାପୁ। ବନ୍ଧୁ, ଚାଲନ୍ତୁ ଶୁଣିବା ନାଟକ ଜୀବନ ପଥ।

0: ଓହୋ, ଏ ଝରଣାର ଦିଆଞ୍ଜଳା ପାଣି ମୋ ଜୀବନ ବଞ୍ଚେଇ ଦେଲା, ନହେଲେ ବୈଶାଖର ଏଇ ଅସହ୍ୟ ଝାଞ୍ଜି ଖରାଟା ମୋ ଜୀବନ ନେଇଯାଇଥାନ୍ତା। ଏ ବରଗଛର ଛାଇଟା ଖରାରୁ କେତେ ଆନନ୍ଦ ଦଉଛି, ବେଳେ ବେଳେ ଝୁମ୍ପୁଡି କୁଡିଆ ଆଉ ଗଛ ମୂଳରେ ଯେତିକି ଆନନ୍ଦ ଥାଏ, ପକ୍କା ଅଟାଳିକା ଏସି ରୁମ୍ରେ ସେତିକି ଆନନ୍ଦ ନଥାଏ।
1: ଅମିତା, ତମେ ଏମିତି ଅନ୍ୟ ମନସ୍କ ହେଇ କଣ ଭାବୁଛ? ତୁମକୁ କଣ ଏ ପାହାଡ଼ ଝରଣା ଆଉ ଏ ସବୁଜ ବନାନୀ ଭଲ ଲାଗୁନି?
2: ଏତେ ସୁନ୍ଦର ପରିବେଶ ଭଲ ଲାଗିବନି କାହିଁକି? ଦୂରକୁ ଚାହିଁଲେ ସତେ ଯେମିତି ନୀଳ ଆକାଶଟା ପାହାଡ଼କୁ ଆଲିଙ୍ଗନ କରୁଛି। ଗଛ ଡାଳରେ କୋଇଲି ବସି ଗୀତ ଗାଉଛି, ଆଉ ଏ ଝରଣା ପାଉଁଜିର ଋଣୁ ଝୁଣୁ ଶବ୍ଦ କରି ନଦୀରେ ମିଶିବା ପାଇଁ ଧାଇଁ ଚାଲିଛି।
1: ଆଉ ଏ ବୈଶାଖର ଅସହ୍ୟ ଖରାକୁ ସହି ନ ପାରି ବୃଦ୍ଧ ମଉସା ବର ଗଛ ମୂଳେ ବିଶ୍ରାମ ନେଉଛନ୍ତି।
2: ଏ କରନ, ଚାଲ ସେ ମଉସା ପାଖକୁ ଯିବା, ତାଙ୍କ ସାଥିରେ ଦୁଇ ପଦ ସୁଖ ଦୁଃଖ ହେବା।
1: ମୁଁ କଣ ମନା କରୁଛି? ଚାଲ।
2: ମଉସା,
0: ଆରେ ତୁମେ ଦୁଇ ଜଣ କିଏ? ମତେ କାଇଁ ନିଦରୁ ଉଠେଇଲ?
1: କଥା କଣ କି ମଉସା, ଏ ବର ଗଛ ମୂଳଟା ଅପରିଷ୍କାର ହେଇଛି, ଗଛ ମୂଳରେ ବିଷାକ୍ତ ଜୀବଜନ୍ତୁ ଥାଇପାରନ୍ତି।
0: ଆଉ ଜୀବଜନ୍ତୁ ଆସିବେ କୋଉଠୁ? ଯୋଉ ପରିମାଣରେ ଜଙ୍ଗଲ କଟା ଯାଉଛି, ଦିନ ଆସିବ ଜୀବଜନ୍ତୁ ମାନେ ରହିବା ପାଇଁ ଜାଗା ପାଇବେନି, ଅଣ ନିଶ୍ୱାସ ହେଇ ମରିଯିବେ। ଆଉ ଏ ପୃଥିବୀଟା ଅମ୍ଳଜାନ ଅଭାବରୁ ସୂର୍ଯ୍ୟର ପ୍ରଚଣ୍ଡ ତାପରେ ଜଳିଯିବ।
2: ମଉସା ଠିକ କହୁଛନ୍ତି କରନ,
1: ହେଲେ ପରିବେଶ କଥା କିଏ ଚିନ୍ତା କରୁଛି? ସମସ୍ତେ ତ ସ୍ୱାର୍ଥ ପାଇଁ ଧାଇଁଛନ୍ତି।
2: ମଉସା, ଆପଣଙ୍କର ପରିଚୟ?
0: ମୋ ପରିଚୟ ଯା ଯା ବର ଜୀବନ, କେତେବେଳେ କୋଉଠି ରାତି ପାହେ ଜାଣିନି।
2: ମାନେ?
0: ଏ କଳୁଷିତ ପରିବେଶକୁ ଧ୍ୱଂସ ମୁହରୁ ରକ୍ଷା କରିବା ପାଇଁ ମୁଁ ସଂଘର୍ଷ କରୁଛି, ଜାଣିନି ମୋ ଅଭିଯାନ କେତେ ସଫଳ ହବ।
1: ହେଲେ ଏ ବୟସରେ
0: ଏ ଶରୀରରେ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଘର୍ଷ କରିବି? କେତେବେଳେ ଏ ପଦୁପଧାନ ରାସ୍ତା କଡ଼ରେ ଗଛଟିଏ ଲଗାଇ ତାକୁ ସୁରକ୍ଷା ଦିଏ ତ, କେତେବେଳେ ଦରିଆର ବେଳା ଭୂଇଁରେ ବୁଲି ବୁଲି ଅନାମନା କାଗଜ ପଲିଥିନ ଗୋଟେଇ ତାକୁ ନିଆଁ ଲଗେଇ ପରିବେଶକୁ ପରିଷ୍କାର ରଖେ।
2: ମଉସା, ଆପଣଙ୍କର ମାତୃଭୂମି ପ୍ରତି ମମତା ଅଛି, ଆପଣଙ୍କ ପରି ମଣିଷ ଏ ପୃଥିବୀରେ ବହୁତ କମ।
0: ବେଳେ ବେଳେ ଆଖିରୁ ଲୁହ ଛରି ଆସେ ମା, ଏଇଥିପାଇଁ ଯେ ଏ ବିଶାଳ ପାହାଡ଼କୁ ଡିନାମାଇଟ୍ ଦ୍ୱାରା ଖଣ୍ଡ ଖଣ୍ଡ କରାଯାଇ ପାହାଡ଼କୁ ଧ୍ୱଂସ କରାଯାଉଛି, କେତେକ ଜଙ୍ଗଲ କଟାଯାଇ ବଡ଼ ବଡ଼

0: ଠିଆ କରାଯାଉଛି। କେତେକ କମ୍ପାନୀର ରାସାୟନିକ ଗ୍ୟାସରେ ପୃଥିବୀଟା ବିଷାକ୍ତ ହେଇଗଲାଣି। ଜଳବାୟୁ ଦିନକୁ ଦିନ ପ୍ରଦୂଷଣ ହେବାରେ ଲାଗିଛି, ଆଉ ସେ ପବିତ୍ର ଗଙ୍ଗା ନଦୀ ଅଳିଆ ଆବର୍ଜନାରେ ଅପରିଷ୍କାର ହେଇଗଲାଣି। ଦିନ ଆସିବ ଲୋକମାନେ ଆପଣା ଛାଏ ଅଚିହ୍ନା ରୋଗରେ ମରିଯିବେ।
1: ଠିକ କହିଛ ମଉସା, ଏ ମଣିଷ ବିଜ୍ଞାନର କୌଶଳରେ ଯେତେ ଆଗେଇଲେ ବି ଅପର ପକ୍ଷରେ କିଛି କ୍ଷତି କରି ଚାଲିଛି, ଯାହା ସମାଜ ଉପରେ କୁପ୍ରଭାବ ପକାଉଛି।
0: ପୁଣି ଏ ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ତା ଉପରେ ପରୀକ୍ଷା ନିରୀକ୍ଷା କରି ବାସସ୍ଥାନ ଖୋଜିଲାଣି। ଦେଖିବ ଦିନ ଆସିବ ଏ ମଣିଷ ପ୍ରକୃତିର ତାଣ୍ଡବ ଲୀଳା ଆଗରେ ହାର ମାନିବ।
2: ଆମେ ଅନେକ କଥା ଶିଖିଲୁଣି, ହେଲେ ଗୋଟିଏ କଥା, ତୁମ ଛଡା ତୁମ ପରିବାରରେ ଆଉ କିଏ କିଏ ଅଛନ୍ତି?
0: ସମସ୍ତେ ଥିଲେ ରେ ମା, ଏବେ ଆଉ କେହି ନାହାନ୍ତି, ମୁଁ ଏକା ଏକା।
2: ମାନେ?
0: ସେ ଅନେକ କଥାରେ ମା।
1: କୁହନ୍ତୁ ମଉସା।
0: ବେଳେ ବେଳେ ମୋ ସ୍ତ୍ରୀ କଲ୍ୟାଣୀ ସହିତ ହସ ଗପ କରୁଥିଲି, ହସ ଖୁସିରେ ଆମର ଛୋଟିଆ ସଂସାରଟି ହସୁଥିଲା। କେତେବେଳେ ସ୍ତ୍ରୀ କଲ୍ୟାଣୀ ସହିତ ହସ ଖୁସିରେ ଗପ କରୁଥିଲି ତ କେତେବେଳେ ଝିଅ କଣ୍ଢେଇକୁ କାନ୍ଧରେ ବସାଇ ଗାଁ ସ୍କୁଲକୁ ଛାଡ଼ିବାକୁ ଯାଉଥିଲି, ଆଉ ଘରର କାମ ଭିତରେ କେତେବେଳେ ସମୟ ମିଳିଲେ ଆମ ଗାଁ ପାଖ ଡାକ୍ତରଖାନାରେ ଖଟିଆରେ ପଡ଼ିଥିବା ରୋଗୀମାନଙ୍କର ସେବା କରେ, ତାଙ୍କ ଘରର ଲୋକମାନଙ୍କ ସହିତ ଦୁଃଖ ସୁଖ ବାଣ୍ଟେ, ସେମାନଙ୍କୁ ସାହସ ଦିଏ, ରୋଗୀମାନେ ଭଲ ହେଇଯିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ।
1: ସତରେ ମହାନ, କେତେବେଳେ ଜାତିର ପିତାଙ୍କ ପରି ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖୁଛ ତ କେତେବେଳେ ମଦର ଟେରେସାଙ୍କ ପରି ରୋଗୀମାନଙ୍କର ସେବା କରୁଛ।
2: ତାପରେ କଣ ହେଲା ମୋ
0: କଲ୍ୟାଣୀ? କି ମୋର କ୍ୟାନ୍ସର ରୋଗ ହେଇଗଲା, ଅନେକ ଟଙ୍କା ଖର୍ଚ୍ଚ କଲି, ଶେଷରେ ଜେଜେବାପା ଅମଳର କିଛି ଜମି କଲ୍ୟାଣୀ ଭଲ ହେବା ପାଇଁ ବିକ୍ରି କରିଦେଲି। କିଛି ଦିନ ପରେ କଲ୍ୟାଣୀ ମୋର ଡାକ୍ତରଖାନାରେ ଯନ୍ତ୍ରଣାରେ ମରିଗଲା।
2: କାନ୍ଦନି ମଉସା,
0: କାହାଣୀ ସରିନି ରେ ମା।
1: ତାପରେ
0: ଝିଅ କଣ୍ଢେଇ କଲେଜରେ ମୋର ଭଲ ପାଠ ପଢୁଥିଲା, ଫାଷ୍ଟ ବି ହଉଥିଲା, ପାଠ ପଢା ପରେ ଚାକିରି ଖୋଜିବାରେ ଲାଗି ପଡିଲା। ମୁଁ କିନ୍ତୁ ମନା କରେ, ଚାକିରି କରିବୁ ତ ବାହାଘର ପରେ, କଣ୍ଢେଇ କିନ୍ତୁ ମୋତେ ମନା କରେ। ଅନେକ ଥର କଣ୍ଢେଇ ମୋର ଇଣ୍ଟରଭ୍ୟୁ ଦେଇଛି, ସବୁଥିରେ ପାସ୍ କରେ, ସବୁଠି ଲାଞ୍ଚ ଦରକାର ପଡ଼େ ବୋଲି କଣ୍ଢେଇ ମୋର ଚାକିରି ପାଏନି। ଶେଷରେ କଣ୍ଢେଇ ମୋର ଗୋଟାଏ ପ୍ରବଞ୍ଚକ ପାଲରେ ପଡ଼ିଗଲା, କଣ୍ଢେଇକୁ ଚାକିରିର ପ୍ରଲୋଭନ ଦେଖାଇ ତା ସାଙ୍ଗରେ କୁଆଡ଼େ ନେଇଗଲା। ମୁଁ ମୋ ଝିଅକୁ ଅନେକ ଖୋଜିଛି, କୋଉଠି ପାଇଲିନି, ପୋଲିସରେ ବି ଦେଲି, କିଛି ଲାଭ ହେଲାନି। ତାପରେ ଦେଖିବାକୁ ପାଇଲି କଣ୍ଢେଇର ନଗ୍ନ ପଟ ନେଟ୍ରେ ଘୁରି ବୁଲୁଛି, ମୁଣ୍ଡରେ ଚରକ ପଡିଲା ପରି ଲାଗିଲା। କିଛି ଦିନ ପରେ ଶୁଣିବାକୁ ପାଇଲି କଣ୍ଢେଇର ଶବ ନଈ ପଠାରେ ପଡିଛି।
1: ଥାଉ ମଉସା, ଏସବୁ ଶୁଣି ଆମ ଆଖିରୁ ଲୁହ ଝରି ଆସୁଛି, ଏମିତି ବିଶ୍ୱାସଘାତକ ଲୋକ ଏ ସମାଜକୁ କଳୁଷିତ କରିସାରିଲେଣି, ଝିଅଟିଏ ଘରୁ ଗୋଡ କାଢିଲେ ତା ପ୍ରତି ଅନେକ ବିପଦ।
0: ସେଇ ଦିନଠୁ ଏ ପଦୁ ପ୍ରଧାନ ଗୋଟେ ଯାଯାବର ଦେଖିଲି, ବଞ୍ଚିଛି ଯେତେବେଳେ ପିଲାଦିନର ସେହି ଅଭ୍ୟାସକୁ ଆପଣାର କରିନେଲି। କେତେବେଳେ ଦେହରୁ ବ୍ଲଡ କାରି କାହାକୁ ଦାନ କରିଦିଏ ତ କେତେବେଳେ ବୃକ୍ଷଲତା ଲଗେଇ ପରିବେଶକୁ ସୁରକ୍ଷା ଦିଏ।
1: ମଉସା, ଗୋଟାଏ କଥା କହିବି ମନା କରିବନି, ତମେ ଆମ ଘରକୁ ମୋ ସହିତ ଚାଲ।
2: କରଣଙ୍କ କଥା ରଖ ମଉସା।
0: ନାଇଁ ରେ ପିଲାଏ, ମତେ ବାଧ୍ୟ କରନି, ମତେ ଏକା ଏକା ବଞ୍ଚି ଆହୁରି ଅନେକ କାମ କରିବାକୁ ବାକି ଅଛି।
2: ଏ ବୟସରେ ତୁମର ଯଦି କିଛି ହେଇଯାଏ?
0: ମରିବା ପାଇଁ ଦୁଃଖ ନାହିଁ, ଯଦି କେତେବେଳେ କୋଉଠି ପଡି ମରିଯାଏ, କିଏ ଯଦି ମୋ ଶବକୁ କୋଉଠି ପୋଡି ଦେଲା ତ ଭଲ କଥା, ନହେଲେ କୁକୁର ବିଲୁଆ ଖାଇଯିବେ, ଏଥିପାଇଁ ଦୁଃଖ ନାହିଁ ପିଲାଏ।
2: ମଉସା,
0: ହଁ, ତୁମ ଦୁହିଁଙ୍କୁ ଗୋଟିଏ କଥା କହିବା ପାଇଁ ଭୁଲି ଯାଇଛି, ତମେ ଦୁଇ ଜଣ ସାଙ୍ଗ ନା ଭାଇ ଭଉଣୀ?
1: ମଉସା, ଆମେ ଦୁଇ ଜଣ ପରସ୍ପରକୁ ଭଲ ପାଉଛୁ,
2: ମ୍ୟାରେଜ ପାଇଁ ପ୍ରତିଜ୍ଞା କରିଛୁ।
0: ଏକଥା ଘରେ କହିଛ?
2: କିନ୍ତୁ ଏକଥା ଘରେ କହିନୁ, ଭାବୁଛୁ କହିଲେ କାଳେ ଘରେ ରାଜି ହେବେନି।
0: ହଁ, ଘରେ ବୁଝେଇବ, ନହେଲେ ଏମିତି ଲୁଚି ଛପି ପ୍ରେମ କଲେ ନିନ୍ଦା ଅପବାଦ ଶୁଣିବ, ଆଜି ଯାଇ ଘରେ କହିଦେବ। ହଁ, ଭଲ ପାଇବା ଗୋଟେ ପିଲା ଖେଳ ନୁହଁ, ଭଲ ପାଇ ଭୁଲି ଯିବାଟା ବହୁତ କଷ୍ଟ।
2: ନାଇଁ ମଉସା, ଆମ ଦୁହିଁଙ୍କର ଭଲ ପାଇବା ଏତେ ନିବିଡ଼ ଯେ କେହି କାହାକୁ ଭୁଲିବାର ବାଟ ନାହିଁ।
0: ହଁ, ଯଦି ତାଙ୍କ ଘର ହାଣ୍ଡିରେ ତୋ ପାଇଁ ଚାଉଳ ପଡିଥାଏ, ତୁ ତାଙ୍କ ଘରର ବୋହୁ ନିଶ୍ଚୟ ହବୁ, ଯିଏ ଯେତେ ଚେଷ୍ଟା କଲେ ବି ଅଲଗା କରିପାରିବେନି। ମୁଁ ଆସୁଛି ପିଲେ, ସଞ୍ଜ ନଇ ଆସିଲାଣି, ତୁମେ ମାନେ ଘରକୁ ଯାଅ, ମୁଁ ଆସୁଛି।

0: ଅମିତା, ତମେ ଘରୁ ଚାଲି ଆସି ଠିକ କଲନି।
1: କଣ ଆଉ କରିଥାନ୍ତି, କେମିତି ତୁମକୁ ଭୁଲି ଅମୂଲ୍ୟ ପାଇଁ ମଥାରେ ସିନ୍ଦୁର ପିନ୍ଧିଥାନ୍ତି। ଅମୂଲ୍ୟ କୋଟିପତି ହେଇପାରେ ସତ, ଯଦି ତାର ଭଦ୍ର ମୁଖା ତଳେ ଖଳ ପ୍ରକୃତିଟା ଲୁଚି ରହିଥିବ, ମୋ ହୃଦୟକୁ ସେ ଚିହ୍ନି ପାରିବ ତ? ନା ସାରା ଜୀବନ ଯନ୍ତ୍ରଣାରେ ଛଟପଟ ହେବି। ସବୁ ପରେ ତୁମକୁ ମୁଁ ଗୋଟେ ମୁହୂର୍ତ୍ତ ଭୁଲି ପାରିବିନି କରନ।
0: ବୁଝୁଛି ଅନିତା, ଆମ ଭଲ ପାଇବାର ଗଭୀରତାକୁ ମୁଁ ଅନେକ ଥର ମାପି ସାରିଛି, ହେଲେ ତମେ ତ ମୋ କଥା ଜାଣିଛ। ପିଲାଟି ଦିନ

0: ମୁଁ ଘଞ୍ଚ ଜଙ୍ଗଲ ଦେଖାଯାଉଛି, ଏ ଗଛଲତା ସବୁ ବାପା ଲଗେଇଛନ୍ତି, କହୁଥିଲେ ମୋ ପାଇଁ ମୁଁ କରିନି। ପରିବେଶରେ କାର୍ବନ ଡାଇଅକ୍ସାଇଡ ଗ୍ୟାସର ମାତ୍ରା ହ୍ରାସ ପାଇଁ କରୁଛି।
1: ଖାଲି ସେତିକି ନୁହେଁ ଅମିତା, ମେଡିକାଲରେ ଯାଇ ରୋଗୀମାନଙ୍କର ସେବା କରନ୍ତି, ଏମିତିକି କାହାର ବ୍ଲଡ ଦରକାର ପଡିଲେ ନିଜ ଦେହରୁ ଦବାକୁ ପଛାନ୍ତିନି।
0: ଖାଲି ବ୍ଲଡ କଣ, ନିଜ ଦେହରୁ କିଡିନ କାଢି ସେ ଦବାକୁ ବି ପଛେଇବେନି।
1: ସତରେ ବାପା ମହାନ।
0: ମୋ କଥା ଜାଣିଛ ନା ନାହିଁ?
1: କଣ,
0: ମୁଁ ଏଇ ପାଖ ଆଦିବାସୀ ପିଲାଙ୍କୁ ପାଠ ପଢେଇବି, ସେମାନଙ୍କୁ ଉଚ୍ଚ ଶିକ୍ଷିତ କରି ଗଢେଇବି, ହେଲେ ସେମାନଙ୍କ ଠାରୁ କିଛି ଅର୍ଥ ଆଶାରେ ନୁହେଁ। ଶିକ୍ଷିତ ସଂଖ୍ୟା ବଢିଲେ ଦେଶରେ ଉନ୍ନତି ହୁଏ, ଏକଥା ବାପାଙ୍କୁ କହିଛି, ହେଲେ ତୁମକୁ କହିନଥିଲି।
1: ମୁଁ କଣ ମନା କରୁଛି? ସରକାରଙ୍କର ପଢିବା ପାଇଁ ସବୁ ବ୍ୟବସ୍ଥା ଥିଲେ ବି ବାପା ମା ମାନେ ତାଙ୍କ ପିଲାଙ୍କୁ ଠିକ ଭାବରେ ପଢେଇ ପାରୁନାହାନ୍ତି। ତମେ ଯଦି ଏ ଅଭିଯାନରେ ସଫଳ ହବ, ମୁଁ କାହିଁ ମନା କରିବି? ଏ ତ ଗୌରବର କଥା।
0: ସତରେ କରନ, ମୁଁ ଚାହେଁ ବାପା ଯେମିତି ସମାଜ ପାଇଁ ସେବା କରି ଅନେକ ମନ୍ତ୍ରୀ ଶିଳ୍ପପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି, ମୁଁ ବି ପୁରସ୍କାର ପାଇବାକୁ ଚାହେଁ।
1: ପରିଶ୍ରମ କଲେ ନିଶ୍ଚିନ୍ତ ସଫଳତା ପାଇବ। ଏ ଅମିତା, ତମେ ମୋ ସାଥିରେ କଥା ହେଇ ପରିବା କାଟି ରୋଷେଇ ବସେଇ ସାରିଲଣ, ମୁଁ କଥା ହଉଛି, ଯାଏ ଯାଏ ମୁଁ ଶୀଘ୍ର ଯାଇ ଗାଧାଏ। ଓହୋ
0: ଓହୋ, ଟିକେ ଦେଖିକି ଯାଆନ୍ତନି ପାରୁ ଚାଳଟା, କେତେ ଥର କହିଲାଣି ନଇଁକି ଯାଅ। ଏ ତୁମ ମୁଣ୍ଡ ଖଣ୍ଡିଆ ହେଇନି ତ?
1: ନାଇ ଅମିତା, କିଛି ହେଇନି, ମୁଁ ପାଖ ପୋଖରୀରେ ଗାଧୋଇ ଆସୁଛି, ତମେ ଖାଇବା ରେଡି କରିଦିଅ।
2: ଚିଠି ନିଅ ଚିଠି।
3: ମା ଅମିତା, ଦେଖିଲୁ ଡାକବାଲା କଣ ଚିଠି ଆଣି ଆସିଛି?
0: ଯାଉଛି ଯାଉଛି।
2: ଆପଣଙ୍କ ନାଁ ଅମିତା ତ? ଆପଣଙ୍କ ନାଁରେ ଚିଠି ଆସିଛି, ନିଅନ୍ତୁ।
3: କଣ ହେଲା କି ମା, କଣ ଖୁସି ଜଣା ପଡୁଛୁ? ଚିଠି କୋଉଠୁ ଆସିଛି କି?
0: ବାପା, କଲେଜରେ ଲେକ୍ଚର ପାଇଁ ମୋର ଜଏନିଂ ଲେଟର ଆସିଛି।
3: ଯାହା ହେଉ, ଭଗବାନ ମୋ ଡାକ ଶୁଣିଛନ୍ତି, ବୋହୁ ମୋର କଲେଜରେ ଚାକିରି ପାଇଗଲା। ମା ଅମିତା, କରନ ପାଖକୁ ଟିକେ ଫୋନ କରିଦେ, ଖୁସି ଖବରଟା ଜଣେଇ ଦେଲେ ମୋ ପୁଅ ଟିକେ ଖୁସି ହବ। କୁଆଡେ ଯାଇଛି କି?
0: ତାଙ୍କର ଆଜି କବି ସମ୍ମିଳନୀ ଥିଲା ତ, ସମ୍ମିଳନୀରେ ଥିବେ, ମୁଁ ଫୋନ କରିକି ଜଣେଇ ଦଉଛି।
3: ହଁ, ମୋ ଜୀବନଟା ସୁଖର ପରିବର୍ତ୍ତନ ଦିଗ ଛୁଇଁଲାଣି।
4: ଅକ୍ଷୟ ପଥରେ ମୋ ଚାଲୁରୁ କେବେ ହେଲେ ବି ଖସି ପାରିବନି। କରନ ଆଉ ଅମିତାର ଖବର ମୋ ପାଖରେ। ଅମିତା ଏବେ କଲେଜରେ ଲେକ୍ଚର, ଆଉ କରନ ଓଡ଼ିଶାର ଜଣେ ସୁପରିଚିତ କବି, ଆଉ ମୋର ପ୍ରଥମ ଟାର୍ଗେଟ ହେଲା କରନ। ଅକ୍ଷୟ ପଥର ଜଏଣ୍ଟା ମରିଗଲେ ଅମିତାର ସ୍ୱପ୍ନ ସବୁଦିନ ପାଇଁ ଚୁର୍ମର ହେଇଯିବ। ଅକ୍ଷୟ ପଥର ଆପେ ଆପେ ମୋ ପାଖକୁ ଆସିବ, ତାପରେ ତାର ସମସ୍ତ ଧନ ସମ୍ପତ୍ତି ମୋ ଅକ୍ତିଆରରେ। ହଁ, କରନକୁ ମାରିବା ପାଇଁ ମୁଁ ତ ଗୁଣ୍ଡାମାନଙ୍କୁ ପଠେଇଥିଲି, ଆଉ କାମଟା କେତେ ଦୂର ଗଲା ମୋତେ ଫୋନ କରିବାକୁ ପଡିବ।
0: ହେଲୋ।
3: କଣ ହେଲା ମା ଅମିତା, ଫୋନ କିଏ କରିଥିଲା? ତୁ କାନ୍ଦୁଛୁ?
0: ବାପା, ମେଡିକାଲରୁ ଫୋନ ଆସିଥିଲା କରଣକୁ ଗୁଣ୍ଡା ମାନେ।
3: ମୋ ପୁଅର କଣ ହେଇଛି ରେ ମା? ଶୀଘ୍ର ମା ଚାଲ ମେଡିକାଲ ଯିବା।
0: ଚାଲ ବାପା।

0: ଡାକ୍ତର ବାବୁ, ମୋ ପୁଅର କଣ ହେଇଛି?
1: କଣ୍ଡିସନ ସେତେ ଭଲ ନାହିଁ, ଦେହରୁ ଅନେକ ବ୍ଲଡ ଯାଇଛି, ଅନେକ ଚେଷ୍ଟା ପରେ ବି ଓ ପଜିଟିଭ ବ୍ଲଡ ମିଳୁନାହିଁ। ଯଦି ବ୍ଲଡ ନ ମିଳେ?
0: ଡାକ୍ତର ବାବୁ ମୋର ଓ ପଜିଟିଭ ବ୍ଲଡ, ମୁଁ ବ୍ଲଡ ଦେବି।
1: ଠିକ ଅଛି
2: ଡକ୍ଟର ବାବୁ, କରନ ଭଲ ହେଇଯିବେ ନା?
1: ଭଗବାନଙ୍କୁ ଡାକ, ମୁଁ ଚେଷ୍ଟା କରୁଛି।
2: ହେ ଭଗବାନ, ତମେ କରନକୁ ଭଲ କରିଦିଅ।
3: ମୁଁ ଏଠି ମେଡିକାଲରେ, ମୁଁ ତତେ ଛାଡ଼ିବିନି ଅମୂଲ୍ୟ ପ୍ରସାଦ।
4: ରିଲାକ୍ସ କରନ, ଆପଣଙ୍କୁ ଫୁଲ ରେଷ୍ଟ ଦରକାର।
2: କରନ ତମକୁ କିଏ ଏମିତି କଲା?
5: ଅମୂଲ୍ୟ ପ୍ରସାଦର ଗୁଣ୍ଡା ମାନେ
0: ମୋ ଧନଟା ପରା। ଡାକ୍ତରଙ୍କ କଥା ମାନି ଟିକେ ରେଷ୍ଟ ନେଇଯା। ଡାକ୍ତର ବାବୁ ଆପଣଙ୍କୁ ଧନ୍ୟବାଦ, ମୋ ପୁଅକୁ ଭଲ କରିଦେଇଛନ୍ତି।
4: ପଦୁ ବାବୁ, ମୁଁ ଏ ଡକ୍ଟର ଜୀବନରେ ତୋର ଗୋଟେ ଭୁଲ କରିଥିଲି, ସେ ଭୁଲଟା ମୁଁ ଆଜି ତୁମକୁ ଖୋଲିକି କହିଦଉଛି।
0: କି ଭୁଲ ଡକ୍ଟର ବାବୁ?
4: ଏଇ ମେଡିକାଲରେ ଦିନେ ତୁମ ସ୍ତ୍ରୀ କଲ୍ୟାଣୀର ଝିଅଟି ହୋଇଥିଲା, ମନେ ଅଛି?
0: ହଁ ଝିଅ ତ ହେଇଥିଲା, ସେଦିନ ମେଡିକାଲରେ ବି ଆପଣ ଥିଲେ।
4: ହଁ କହୁଛି ଶୁଣ, ସେଦିନ କଲ୍ୟାଣୀର ଜାଁଳା ଛୁଆ ଜନ୍ମ ହୋଇଥିଲେ, ଗୋଟାଏ ପୁଅ ଆଉ ଗୋଟାଏ ଝିଅ। ମୋ ଅନ୍ତରଙ୍ଗ ସାଙ୍ଗର ପିଲାପିଲି ନଥିଲେ ବୋଲି ମୁଁ ସେ ପୁଅଟାକୁ ଲୁଚେଇ ରଖି ଝିଅଟିଏ ତୁମ ହାତରେ ଦେଇଥିଲି, ତାପରେ ତୁମେ ଚାଲିଗଲ। କିଛି ଦିନ ପରେ ମୋ ସାଙ୍ଗ ଆଉ ତା ସ୍ତ୍ରୀର ଆକ୍ସିଡେଣ୍ଟ ହେଇଗଲା, ତାପରେ ମୁଁ ସେ ପୁଅକୁ ନେଇ ଅନାଥାଶ୍ରମରେ ଛାଡି ଦେଇଥିଲି, କିନ୍ତୁ ସେ ପୁଅ ହେଉଛନ୍ତି ଏଇ କରନ।
0: ଡାକ୍ତର ବାବୁ,
4: ମୁଁ ଏଇସବୁ ଲୁଚେଇ ରଖି ଆପଣଙ୍କ ପାଖରେ ବିଶ୍ୱାସଘାତକତା କରିଛି, ମୁଁ ଜଣେ ଅପରାଧୀ, ମୋତେ ଯେତେ ଦଣ୍ଡ ଦେଲେ ବି ମୁଁ ଗ୍ରହଣ କରିବି।

0: ବାବୁ, ଏ ପାପକୁ ଲୁଚେଇ ରଖି ମୁଁ ସବୁବେଳେ ମନକୁ କଷ୍ଟ ଦିଏ, ହେଲେ ଲୁଚେଇ ରଖିପାରିଲିନି। ଭଗବାନଙ୍କର ବିଚିତ୍ର ଲୀଳା, ତୁମ ପୁଅକୁ ତୁମେ ପାଇଯାଇଛ, କିନ୍ତୁ ଗୋଟାଏ ଡକ୍ଟର ଆଜି ତୁମ ପାଖରେ ଅପରାଧୀ, ସମାଜ ଆଖିରେ ବି ମୁଁ ଜଣେ ଅପରାଧୀ, ମୋତେ କ୍ଷମା କରିଦିଅ ପଦୁ ବାବୁ।
1: କରନ, ମୋ ପୁଅ ଯାହା ତ ଘଟିବାର ଥିଲା ଘଟି ସାରିଛି, ମୋ ପୁଅ ବୋହୂ ମୋ ପାଖରେ।
2: ବାପା,
0: ବାପା ପୁଅର ରକ୍ତ ସମ୍ପର୍କକୁ କିଏ କଣ ଅଲଗା କରିପାରିବ? ସିଏ ପରା ବାପା ଦେବତା ମାନଙ୍କ ଠାରୁ ଆହୁରି ବଡ। ବାପା ମାଙ୍କ ପାଦ ଛୁଇଁ ପ୍ରଣାମ କଲେ କୋଟି ଜନ୍ମର ପୁଣ୍ୟ ମିଳେ,
3: କିନ୍ତୁ ମୁଁ ଗୋଟାଏ ପାପୀ ବାପା।
0: ଆପଣ
3: ପାପରୁ ମୁକ୍ତି ପାଇବା ପାଇଁ ପୁଣ୍ୟର ସାହାରା ଖୋଜୁଛି।
4: ବାପା ପ୍ରଣାମ।
2: ପ୍ରଣାମ ବାପା।
1: ନମସ୍କାର ସମୁଦି।
3: ନମସ୍କାର।
0: ହଁ, ମୁଁ ଏବେ ଆସୁଛି, ତୁମେ ମାନେ କଥା ହେଇଥାଅ।
2: ଅମିତା, ବାପାଙ୍କୁ ବସିବା ପାଇଁ କୁହ, ଏମିତି ଠିଆ ହେଇଛ କଣ?
3: କାହିଁକି ଏ ପାପିଟାକୁ ଏତେ ସମ୍ବର୍ଦ୍ଧନା ଦଉଛ? ତୁମମାନଙ୍କୁ ମୁଁ ଦୁଃଖ ଦେଇ ଅନେକ ପାପ କରିଛି। ସୁନା ଭଳିଆ ଜ୍ୱାଇଁକି ମୁଁ ଘୃଣା କରି ମୋ ଝିଅକୁ ମୁଁ ଘରୁ ତଡ଼ିଦେଲି। ମୋ ଝିଅର ହୃଦୟକୁ ମୁଁ ଚିହ୍ନି ପାରିଲିନି। ମୁଁ ଗୋଟାଏ ପାପୀ ମଣିଷ, ମୋତେ ତମେ ମାନେ କ୍ଷମା କରିଦିଅ।
4: ହାଉ ବାପା, ବାପା ଯେତେ ଭୁଲ କଲେ ବି ପିଲାମାନଙ୍କ ଆଖିରେ ସବୁବେଳେ ବାପା।
3: ଅର୍ଥ ପାଇଁ ମୋହ ହୋଇ ମୁଁ ବହୁତ ବଡ଼ ଭୁଲ କରିବାକୁ ଯାଉଥିଲି। ଅମୂଲ୍ୟ ପ୍ରସାଦର ଭଦ୍ରମୁଖା ତଳେ ଲୁଚି ରହିଥିବା ରାକ୍ଷସ ଚେହେରାକୁ କେବେ ବୁଝିପାରି ନଥିଲି। ଅମୂଲ୍ୟ ପ୍ରସାଦ ଚାହୁଁଥିଲା ତୋତେ ମ୍ୟାରେଜ କରି ମୋ ଧନ ସମ୍ପତ୍ତିର ଅଧିକାରୀ ହେବ ବୋଲି, କିନ୍ତୁ ମୁଁ ତାର ଅସଲ ଚେହେରାକୁ ଆଜି ଚିହ୍ନି ପାରିଛି। ଅନେକ ଝିଅଙ୍କ ଜୀବନକୁ ନେଇ ସେ ଖେଳ ଖେଳିଛି, ସେମାନଙ୍କ ପରି ତତେ ବି ମାରିଦେଇଥାନ୍ତ ରେ ମା।
2: ମୁଁ ସେ ଅମୂଲ୍ୟ ପ୍ରସାଦକୁ ଛାଡ଼ିବିନି।
3: ହଁ, ମୁଁ ତାକୁ ପୁଲିସରେ ଦେଇସାରିଛି, ତାର ଅସଲ ଚେହେରା ପୁଲିସ ଆଖିରେ ଧରା ପଡି ଯାଇଛି। ଅମୂଲ୍ୟ ପ୍ରସାଦକୁ ଫାଶୀ ବି ହେଇପାରେ।
1: ସେଇ ଅମୂଲ୍ୟ ପ୍ରସାଦ ମୋ ଝିଅକୁ ମାରି ଦେଇଛି ସମୁଦି।
3: ଯାହା ତ ଘଟିବାର ଥିଲା ଘଟି ସାରିଛି, ଅମୂଲ୍ୟ ପ୍ରସାଦ ଏବେ ଜେଲରେ।
4: ଚୋର ଘର ସବୁବେଳେ ଅନ୍ଧାର ନଥାଏ।
3: ଆସ ପିଲାଏ, ଆମେ ଘରକୁ ଯିବା। କରନ, ଅମିତା, ସମୁଦି, ମୋ ଭୁଲ ପାଇଁ ମୋତେ କ୍ଷମା କରିଦେବ।
4: ବାପା, ତମେ ଏ କଣ କହୁଛ? ବାପା ସବୁବେଳେ ବାପା।

0: ବନ୍ଧୁ, ଶୁଣୁଥିଲେ ନାଟକ ଜୀବନ ପଥ। ଏହାକୁ ରଚନା ଏବଂ ବ୍ୟବସ୍ଥାପନା କରିଥିଲେ ଶ୍ରଦ୍ଧାଞ୍ଜଳି ସେନାପତି। ନିର୍ଦ୍ଦେଶନାରେ ଥିଲେ କେ ଜାପାନୀ। ପରିବେଷଣ କରୁଥିଲେ ଲୀଳାବତୀ ନାଟ୍ୟ ସଂସଦ ପୋଖରୀ ଗାଁ ଅଡସପୁରର କଳାକାରମାନେ। ପଦୁ ପ୍ରଧାନ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ନାୟକ, ଅମୂଲ୍ୟ ପ୍ରଦୀପ ଦାସ, ଅକ୍ଷୟ ଡକ୍ଟର ଆଲୋକ ବାବୁ, କରଣ ଅମୂଲ୍ୟ ପ୍ରଧାନ, ଡାକ୍ତର ଅବଦୁଲ ବାରିକ, ଅମିତା ମଲ୍ଲିକା ସ୍ୱାଇଁ ଏବଂ ଡାକବାଲା ଚାପୁ।
1: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟିକୁ ନୋଟ୍ କରନ୍ତୁ yb.air@gmail.com। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ,
0: ଆଉ ମୁଁ ସ୍ୱାତି,
1: ରହୁଛୁ
0: ନମସ୍କାର।

0: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶ ପଥ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ତିନି ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। ଦେଶରେ 1967 ମସିହା ଜୁନ୍ 24 ତାରିଖରେ ପାସ୍ପୋର୍ଟ ଆଇନ ପ୍ରଣୟନ କରାଯାଇଥିଲା। ଏହି ଅବସରରେ ଆଜି ପାସ୍ପୋର୍ଟ ସେବା ଦିବସ ପାଳନ କରାଯାଉଛି। ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଦୀପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।
1: ମନ୍ କି ବାତ୍ ହେ ଜନ ଜନ କି सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 28 जून सुबह 11 बजे मन की बात। मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ସାନ୍ଧ୍ୟ ଅଧିବେଶନର ସନ୍ଧ୍ୟା 6:10 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 58ତମ ଭାଗ। ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ରାତି 7:02 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ଜିଲ୍ଲା ହାଲଚାଲ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ରାତି 7:25। କୃଷି ସଂସାର ରାତି 7:30। ଏଥିରେ ବର୍ଷା ଦିନିଆ ପନିପରିବା ଫସଲରେ କୀଟ ନିୟନ୍ତ୍ରଣ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ହରପ୍ରସାଦ ମିଶ୍ର। ହିନ୍ଦୀ କଥାଚିତ୍ର ଗୀତ ରାତି 8:02। ରାତି 8:30 ପ୍ରଚାର କରିବୁ କନ୍ନଡ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା। ରାତି 9:30 ଚର୍ଚ୍ଚାକା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ କାର୍ଯ୍ୟକ୍ରମ ବନମଲ୍ଲିକା। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ରାତି 10:30। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05, ଅନୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ତରୁଣକାନ୍ତି ରାଉତ। ଶ୍ରୀମଦ ଭାଗବତର 76ତମ ଭାଗ ସକାଳ 6:40, ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ଯକୃତର ଯତ୍ନ ସମ୍ପର୍କରେ କହିବେ ଡାକ୍ତର ନିରଞ୍ଜନ ରାଉତ। ପ୍ରଭାତ ପରିକ୍ରମା ସକାଳ 7:25। ସକାଳ 7:35 କଥିକାରେ ଶୁଣିବେ ଆଲୋଚନା ଦୀର୍ଘ ସୂତ୍ରୀ ବିନଶ୍ୟତି, ଆଲୋଚନା କରିବେ ଡକ୍ଟର ଶରତଚନ୍ଦ୍ର ପରିଡ଼ା। ସଜଫୁଲ ସକାଳ 7:40 କଣ୍ଠଶିଳ୍ପୀ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି, ସଙ୍ଗୀତ ବିଶ୍ୱନାଥ ମିଶ୍ର। ସକାଳ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠରେ। ବୈଦେଶିକ ବିଳାସର 65ତମ ଭାଗ ସକାଳ 8:45, ଗୀତ ଗୀତିକା ସକାଳ 9:00। ଦିନ 10:00 ପ୍ରଚାର କରିବୁ ଲୀଳା ନାଟକ ରାଧା ପ୍ରେମ ଲୀଳା, ମୂଳ ରଚନା ଟିକିଟି ରାଜା ବିଶ୍ୱମ୍ବର ରାଜେନ୍ଦ୍ର ଦେବ, ବେତାର ରୂପାନ୍ତର ଡକ୍ଟର ଲମ୍ବୋଦର ପାଣିଗ୍ରାହୀ, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ଅବୁଲାଗୀତ ଦିନ 11:10 କଣ୍ଠଶିଳ୍ପୀ ଝୁମକି ରଥ ଏବଂ ଶୁଭଙ୍କର ଦାସ। ଦଣ୍ଡନାଚ ଗୀତ ଦିନ 11:30 ପରିବେଷଣ କରିବେ ଅଦ୍ୱୈତ ସେଠୀ ଏବଂ ସାଥୀ। ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00। ସାନ୍ତାଳୀ ଗୀତ ଦିନ 1:10 ପରିବେଷଣ କରିବେ ବୈଦ୍ୟନାଥ ସୋରେନ ଏବଂ ସାଥୀ। ନାରୀମହଲ ଦିନ 1:20 ଏଥିରେ ସ୍ୱୟଂ ସିଦ୍ଧାରେ ଶୁଣିବେ ଗୀତାଞ୍ଜଳି ଦଳାଇଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଦିନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00। କୃଷି ସଂସାର ପ୍ରଚାର କରିବୁ ଅପରାହ୍ନ 4:00, ଏଥିରେ ଗାଈଗୋରୁଙ୍କ ଥନହରା ରୋଗ ଓ ତା'ର ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଡକ୍ଟର ସୁଧାମୟୀ ମେହେରଙ୍କ ସହ ଶୁଣିବେ ଆଲୋଚନା। ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:30। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 5:00, ଯୁବବାଣୀ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ ସନ୍ଧ୍ୟା 6:10। ଇଂଲଣ୍ଡର ମାଞ୍ଚେଷ୍ଟର ୱାର୍ଲ୍ଡ ଟ୍ରାଫ୍ଟ କ୍ରିକେଟ୍ ଗ୍ରାଉଣ୍ଡଠାରେ ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡ କପ୍ ଅନ୍ତର୍ଗତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ରିଲେକରି ପ୍ରଚାର କରିବୁ ସନ୍ଧ୍ୟା 6:30।

ସନ୍ଧ୍ୟା 6:39, 6:55 ରୁ ରାତି 7:14, ରାତି 7:30 ରୁ ରାତି 8:45 ଏବଂ ରାତି 9:15 ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ ରାତି 7:25, ରାତି 10:45 ସୁଗମ ସଙ୍ଗୀତ ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 58ତମ ଭାଗ।
1: ଏପିସୋଡ୍ ନମ୍ବର 58।

ଆବଶ୍ୟକ। କିନ୍ତୁ ସବୁଠୁ ଚାଲାକ ପ୍ରାଣୀ ମଣିଷ ତାର ଅସୀମ ଲାଳସାକୁ ଚରିତାର୍ଥ କରିବା ପାଇଁ ପ୍ରକୃତିର ଏହି ଅଙ୍ଗଗୁଡ଼ିକରେ ଯଦି କ୍ଷତି କରେ, ତେବେ ପରିବେଶର ସନ୍ତୁଳନ ବିଗିଡ଼ିଯିବ, ଆଉ ସୁଖ ସମୃଦ୍ଧି ଆଳରେ ସୃଷ୍ଟିଟି ବିନାଶ ଆଡ଼କୁ ହିଁ ଗତି କରିବ। ମଣିଷ କ୍ଷଣିକ ସୁଖ ପାଇଁ ଦୀର୍ଘସ୍ଥାୟୀ ସୁନ୍ଦର ଭବିଷ୍ୟତଟିର ସମ୍ଭାବନାକୁ ହରେଇଦେବ ସିନା। ତେଣୁ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ସଚେତନ ହେଲେ ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିପାରିବ। ଶୁଦ୍ଧ ପାଣି ଓ ପବନ ପାଇଁ ଆମକୁ ପରିବେଶକୁ ସଫା ରଖିବାକୁ ହିଁ ହେବ। ସମୁଦ୍ର, ନଦୀ ଓ ନାଳର ଜଳକୁ କଳକାରଖାନା ଓ ଘରୋଇ ଆବର୍ଜନା ତଥା ପ୍ଲାଷ୍ଟିକ ଠାରୁ ମୁକ୍ତ କରିବାକୁ ହେବ। ପ୍ରାକୃତିକ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହେବା ଖୁବ୍ ଜରୁରୀ। ବୃକ୍ଷ ଛେଦନ ମଧ୍ୟ ବନ୍ଦ ହେବା ଉଚିତ। ଘର ଭିତର ଓ ଆଖପାଖ ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଜମା କରିକି ରଖିବା ଉଚିତ। 2014 ମସିହା ଅକ୍ଟୋବର 2 ତାରିଖ ଠାରୁ

ତେଣୁ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ସଚେତନ ହେଲେ ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିପାରିବ। ଶୁଦ୍ଧ ପାଣି ଓ ପବନ ପାଇଁ ଆମକୁ ପରିବେଶକୁ ସଫା ରଖିବାକୁ ହିଁ ହେବ। ସମୁଦ୍ର, ନଦୀ ଓ ନାଳର ଜଳକୁ କଳକାରଖାନା ଓ ଘରୋଇ ଆବର୍ଜନା ତଥା ପ୍ଲାଷ୍ଟିକ ଠାରୁ ମୁକ୍ତ କରିବାକୁ ହେବ। ପ୍ରାକୃତିକ ସନ୍ତୁଳନ ପାଇଁ ବୃକ୍ଷରୋପଣ ହେବା ଖୁବ୍ ଜରୁରୀ। ବୃକ୍ଷ ଛେଦନ ମଧ୍ୟ ବନ୍ଦ ହେବା ଉଚିତ। ଘର ଭିତର ଓ ଆଖପାଖ ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଜମା କରିକି ରଖିବା ଉଚିତ। 2014 ଅକ୍ଟୋବର 2 ତାରିଖ ଠାରୁ ସରକାରଙ୍କର ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଚାଲିଛି। ଘର ଘର ବୁଲି ଅଳିଆ ଆବର୍ଜନା ଏକାଠି କରାହୋଇ ଉପଯୁକ୍ତ ପ୍ରଣାଳୀରେ ତାର ବିନିଯୋଗ ହେଉଛି। ସେଥିରେ ଆମେ ସମସ୍ତେ ସହଯୋଗ କରିବା ଉଚିତ। ସରକାର ଗ୍ରାମ ଏବଂ ସହରରୁ ଆବର୍ଜନା କାଢ଼ିବା ପାଇଁ ସାର୍ବଜନୀନ ଶୌଚାଳୟ କରିଛନ୍ତି ଏବଂ ସ୍ଥାନ ସ୍ଥାନରେ କଚଡ଼ା ଦାନୀମାନ ରଖିଛନ୍ତି। ମାତ୍ର ଆମର କର୍ତ୍ତବ୍ୟ ହେଉଛି ଶୌଚାଳୟକୁ ସଫା ରଖିବା। ସାର୍ବଜନୀନ ଶୌଚାଳୟକୁ ଯଦି ଆମେ ବ୍ୟବହାର କରୁଛନ୍ତି ତାହେଲେ ଠିକ୍ ଭାବରେ ବ୍ୟବହାର କରିବା, ତାକୁ ସଫା ରଖିବା, ଆଉ ଘରୁ ବା ଆଖପାଖରୁ ଆମର ଚାରିପାଖରୁ ମଇଳାକୁ ନେଇକରି ଯେଉଁଠି ଗୋଟିଏ ସ୍ଥାନରେ କଚରା ଦାନି ରଖାହେଇଛି ସେଇଠି ରଖିବା, ତାହା ହିଁ ହେଉଛି ଆମରି ଦାୟିତ୍ୱ। ଜଳ ଏବଂ ବିଦ୍ୟୁତର ଅପଚୟ ବନ୍ଦ କରିବା। ବ୍ୟବହାର୍ଯ୍ୟ ଜିନିଷର ଦରକାର ଠାରୁ ଅଧିକ ସଂଗ୍ରହ କରିବା ନାହିଁ। ପ୍ଲାଷ୍ଟିକ ବ୍ୟବହାର କମାଇ ଦେବା, କପଡ଼ା ବ୍ୟାଗ୍ ବ୍ୟବହାର କରିବା, ଏସବୁ ଆମେ ନିଜେ ଆଚରଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେହି ଜାଗା ଗୁଡ଼ିକରେ କୁଢ଼ କୁଢ଼ ଅଇଳା ଗଦା ହୋଇପଡ଼େ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡ଼େ। ପୂଜା ପାର୍ବଣ ଅବସରରେ ବିଗ୍ରହମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକାଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡ଼ିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି, ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ, ଆଉ ଅନ୍ନ ଖାଇକି ଏହି ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି, ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ, ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିଃସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡି ଯାଇପାରିବା ନାହିଁ, ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପୀ ହେବା, ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିବାର ସଂକଳ୍ପ ନେବା।

0: ଭବିଷ୍ୟତର ଭିତ୍ତି ସ୍ଥାପନ କରିବ। ସେଥିପାଇଁ କୁହାଯାଉଛି ସୁସ୍ଥ ପରିବେଶ ସୁନ୍ଦର ଭବିଷ୍ୟତ। ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି।

ତେବେ ଶ୍ରୋତା ବନ୍ଧୁ ଶୁଣିଲେ ତ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ କେତେ ଗୁଡ଼ିଏ ବିଶେଷ କଥା। ହଁ, ଆମ ସମସ୍ତଙ୍କ ଜୀବନରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ସ୍ୱଚ୍ଛ ପରିବେଶ କେବଳ ଆମକୁ ରୋଗମୁକ୍ତ ରଖେ ନାହିଁ, ବରଂ ଆମ ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜକୁ ମଧ୍ୟ ଉନ୍ନତ କରିଥାଏ। ଆଜି ଆମେ ଯେଉଁ ପରିବେଶରେ ବାସ କରୁଛୁ ତାହାର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ସ୍ୱଚ୍ଛତାକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବରେ ଗ୍ରହଣ କରିବା, କାରଣ ଆଜିର ସ୍ୱଚ୍ଛ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ଓ ଉଜ୍ଜଳ

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହଭାଗିତାର ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ, ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଠାବଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ତୃତୀୟ ଲିଙ୍ଗୀ ଓ ଆନ୍ତଃବିବାହ ପ୍ରୋହାହନ ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁବିଧ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ନିବେଶ ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଅଠାବଲେ ଗୁରୁତ୍ୱାରୋପ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯିବ। ମଧୁବାବୁ ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ ଦୁଇଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ

ଲକ୍ଷ୍ୟ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ ଦୁଇବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର 3 ବିଧାନସଭା କ୍ଷେତ୍ରରେ ମୋଟ 7,14,500 ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଛି। ସେଥିରୁ 100% ଡିଜିଟାଇଜେସନ୍ କରାଯାଇଥିବା ବେଳେ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନ ମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ଏଥର କିଛି ଖବର ସଂକ୍ଷେପରେ। କଟକ ଜିଲ୍ଲାରେ ଆସନ୍ତା 16 ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ୍ସ୍ତରୀୟ ଅଧିକାରୀ ଓ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଚଳିତ ମାସ ପାଇଁ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ 14 ଉର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10 ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ୱର୍ଶ କରିଛି।
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତଲାଠାରେ 58 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ

0: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଆଞ୍ଚଳିକ ସମ୍ବାଦ ଆଜି ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରାକୁ ସହଜ କରିବ ଜନବିଶ୍ୱାସ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ସହଜ ଢଙ୍ଗରେ ବ୍ୟବସାୟ ଏବଂ ସୁଗମ ସାଧାରଣ ଜୀବନଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଆଇନଗତ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଜନବିଶ୍ୱାସ ସଂଶୋଧନ ଆଇନ 2026। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସହ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଭୟମୁକ୍ତ ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ବହୁ ବର୍ଷ ଧରି ଭାରତରେ ଏଭଳି କେତେକ ଆଇନ ରହିଥିଲା ଯାହାକି ଅତି ସାମାନ୍ୟ ପ୍ରକ୍ରିୟାଗତ ଭୁଲ୍କୁ ଫୌଜଦାରୀ ଅପରାଧ ଭାବରେ ବିବେଚନା କରୁଥିଲେ। ଏପରିକି ଅତି ସାମାନ୍ୟ ଭୁଲ୍ର ପରିମାଣ ସ୍ୱରୂପ ମଧ୍ୟ ନାଗରିକ ତଥା ବ୍ୟବସାୟୀଙ୍କୁ ଫୌଜଦାରୀ ଦଣ୍ଡର ସମ୍ମୁଖୀନ ହେବାକୁ ପଡୁଥିଲା। ବହୁ ପୁରାତନ ନିୟାମକ ବ୍ୟବସ୍ଥା ଆଧାରରେ ଆଇନରେ ଏଭଳି ପ୍ରାବଧାନ ରହିଥିଲା। ଏହି ଆଇନଗୁଡ଼ିକୁ ସନ୍ତୁଳିତ କରିବା ଏବଂ କାର୍ଯ୍ୟାନ୍ୱୟନକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଜନବିଶ୍ୱାସ ସଂଶୋଧନ ଆଇନ 2023 କାର୍ଯ୍ୟକାରୀ କରିଥିଲେ। ପୂର୍ବରୁ ଥିବା ବ୍ୟବସ୍ଥାଗୁଡ଼ିକର ବ୍ୟାପକ ସମୀକ୍ଷା ଏବଂ ବିଚାର ବିମର୍ଶ ପରେ ଏହି ଆଇନ ପ୍ରସ୍ତୁତ ହୋଇଥିଲା। ଏଥିରେ ମୁଖ୍ୟତଃ କେନ୍ଦ୍ରୀୟ ଆଇନଗୁଡ଼ିକରେ ଥିବା ସାମାନ୍ୟ ଅପରାଧ ପାଇଁ ଫୌଜଦାରୀ ଦଣ୍ଡବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା। ଏବେକାର ସଂଶୋଧନ 2026 ମାଧ୍ୟମରେ ଏ କ୍ଷେତ୍ରରେ ସଂସ୍କାରକୁ ଅଧିକ ବ୍ୟାପକ କରାଯାଇଛି। ସାମାନ୍ୟ ଉଲ୍ଲଙ୍ଘନ କ୍ଷେତ୍ରରେ ଫୌଜଦାରୀ ଦଣ୍ଡଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ସେଗୁଡ଼ିକୁ ସମାନୁପାତିକ ଦେୱାନୀ ଦଣ୍ଡ ତଥା ପ୍ରଶାସନିକ ପ୍ରକ୍ରିୟା ଅଧୀନରେ ସମାଧାନ କରିବାର ପ୍ରସ୍ତାବ ରହିଛି। ଏହି ସଂଶୋଧିତ ବିଲ୍ ଚାରୋଟି ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡ ପୂର୍ବରୁ ଚେତାବନୀ, ଆନୁପାତିକ ଦେୱାନୀ ଦଣ୍ଡ ବ୍ୟବସ୍ଥା, ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ସମାଧାନ ଏବଂ ଦଣ୍ଡ ପ୍ରଦାନର ସଠିକ୍ କାର୍ଯ୍ୟକାରିତା। ପ୍ରଥମଥର ପାଇଁ ସାମାନ୍ୟ ଭୁଲ୍ କ୍ଷେତ୍ରରେ ସିଧାସଳଖ ଦଣ୍ଡ ବଦଳରେ ଚେତାବନୀ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରାଯିବ, ଫଳରେ ନାଗରିକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ଦ୍ୱାରା ଏହାର ଅନୁପାଳନ ଅଧିକ ସହଜ ତଥା ସରଳ ହୋଇପାରିବ। କୌଣସି ଉଲ୍ଲଙ୍ଘନକୁ ଏକ ସନ୍ତୁଳିତ ନ୍ୟାୟପୂର୍ଣ୍ଣ ଆଧାରରେ ସମାଧାନକୁ ଏହି ବିଲ୍ରେ ଗୁରୁତ୍ୱ ଦିଆଯାଇଛି। ମନୋନୀତ ବିଚାର ବିଭାଗୀୟ ଅଧିକାରୀ ଏବଂ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ତ୍ୱରିତ ସମାଧାନର ବ୍ୟବସ୍ଥା ରହିଛି, ଫଳରେ କୋର୍ଟଗୁଡ଼ିକ ଉପରେ କାର୍ଯ୍ୟଭାର ହ୍ରାସ ପାଇବା ସହିତ ଏହା ଦ୍ରୁତ, ସ୍ୱଚ୍ଛ ତଥା ସନ୍ତୁଳିତ ସମାଧାନକୁ ପ୍ରୋହାହନ ପ୍ରଦାନ କରିପାରିବ। ଦଣ୍ଡ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ, ପ୍ରାସଙ୍ଗିକ ଏବଂ ପ୍ରତିକ୍ରିୟାଶୀଳ କରିବାରେ ଏହି ସଂଶୋଧନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜନବିଶ୍ୱାସ ସଂଶୋଧନ ଆଇନରେ ରହିଥିବା କେତେକ ପ୍ରସ୍ତାବ ଉପରେ ଜାଣିବା ନିତ୍ୟାନ୍ତ ଜରୁରୀ। ଗୋଟିଏ ବୈଧ ଡ୍ରାଇଭିଂ ଲାଇସେନ୍ସର ସମୟସୀମା ଶେଷ ହେବା ପରେ ଗାଡ଼ି ଚାଳକ ଦଣ୍ଡବିଧି ଆଇନ ପରିସର ମଧ୍ୟକୁ ଆସିଥାଏ, କିନ୍ତୁ ଏହି ସଂଶୋଧନ ଫଳରେ ସମୟସୀମା ଶେଷ ହେବା ପରେ ଲାଇସେନ୍ସର ନବୀକରଣ ପାଇଁ ଚାଳକଙ୍କ ପାଖରେ ଅତିରିକ୍ତ 30 ଦିନର ମହଲତ ରହିବ। ଏହି ସମୟସୀମା ମଧ୍ୟରେ ଲାଇସେନ୍ସଟି ବୈଧ ରହିବା ସହିତ ନବୀକରଣକୁ ପ୍ରୋହାହନ ପ୍ରଦାନ କରିବ। ସେହିଭଳି ରେଳବାଇ ଆଇନ 1998 ଅଧୀନରେ ଅନ୍ୟ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସ୍ଥାନ ଖାଲି କରିବାକୁ ମନା କରିବା ଫୌଜଦାରୀ ଦଣ୍ଡବିଧି ମଧ୍ୟରେ ଆସୁଥିଲା। ଏବେ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ସହ ଏହାର ସମାଧାନ ପ୍ରସ୍ତାବ ରହିଛି, ଫଳରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପ୍ରତି ବଦଳରେ ପ୍ରଶାସନିକ ଭାବରେ ଏହାର ସମାଧାନ ହୋଇପାରିବ। ଡାକ୍ତରଖାନା ପଞ୍ଜୀକରଣ ଆଇନ 2010 କେତେକ ସାମାନ୍ୟ ତ୍ରୁଟି ପାଇଁ ମଧ୍ୟ ଅନୁଷ୍ଠାନକୁ ଫୌଜଦାରୀ ମାମଲାରେ ସମ୍ମୁଖୀନ ହେବାକୁ ପଡୁଥିଲା। ଏବେ ସେହିସବୁ କ୍ଷେତ୍ରରେ 10,000 ଟଙ୍କା ପର୍ଯ୍ୟନ୍ତ ଦେୱାନୀ ଦଣ୍ଡ ପ୍ରଦାନର ପ୍ରସ୍ତାବ ରହିଛି, ଫଳରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏଭଳି ପରିସ୍ଥିତିକୁ ସହଜ ଉପାୟରେ ମୁକାବିଲା କରିବା ସହିତ ସେବା ପ୍ରଦାନରେ ଅଧିକ ପ୍ରୋତ୍ସାହିତ ହେବେ। କୋର୍ଟ ଫି ଆଇନ 1870 ଅନୁଯାୟୀ ଅନଧିକୃତ ଭାବେ ଷ୍ଟାମ୍ପ ପେପରର ବିକ୍ରୟ ପାଇଁ ଜରିମାନା ସହିତ 6 ମାସର ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଥିଲା, ତେବେ ବର୍ତ୍ତମାନର ସଂଶୋଧନ ଦ୍ୱାରା ଏହାକୁ କେବଳ

0: ଆର୍ଥିକ ଦଣ୍ଡରେ ପରିବର୍ତ୍ତିତ କରାଯାଇଛି। ଏଭଳି ଭାବେ ସମୀକ୍ଷା କଲେ ସାମାନ୍ୟ ଅପରାଧଗୁଡ଼ିକ କ୍ଷେତ୍ରରେ ତ୍ୱରିତ ସମାଧାନ ସମ୍ଭବ ହେବା ସହ କୋର୍ଟ କଚେରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ପାଇବ। ଉଭୟ ପକ୍ଷ ତ୍ୱରିତ ସମାଧାନର ସୁଫଳ ପାଇପାରିବେ। ଜନବିଶ୍ୱାସ ସଂଶୋଧନ ବିଲ୍ 2026ରେ 23ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79ଟି କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଇଛି। 717ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଥିବାବେଳେ ଜୀବନଧାରଣ ସହଜତାରେ ଉନ୍ନତି ପାଇଁ 67ଟି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବାଣିଜ୍ୟ ତଥା ରପ୍ତାନୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅନୁପାଳନକୁ ଅଧିକ ସଶକ୍ତ କରିପାରିବ।
1: ନମସ୍କାର, ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ଜିତେନ୍ଦ୍ର କୁମାର ନାୟକ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଗୁରୁତ୍ୱ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ, ପୁରୀର ରଥଯାତ୍ରାର ସୁପରିଚାଳନା ପାଇଁ 13 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଅଧିକାରୀମାନେ ରଥଯାତ୍ରା ପରିଚାଳନା, ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା କାର୍ଯ୍ୟରେ କରିବେ ସହଯୋଗ, ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସରେ ରାଜ୍ୟବାସୀ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି, ରାଜ୍ୟରେ ମହିଳା କୃଷକଙ୍କ ସଶକ୍ତିକରଣ ପାଇଁ ଭୁବନେଶ୍ୱରରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ, କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା, ଏବଂ ପାଣିପାଗରେ ରାଜ୍ୟର ସମସ୍ତ ଅଞ୍ଚଳରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ନ୍ୟୁଜ୍ ହେଡ୍ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍ଲାଇନ୍ସ ରାତି 8ଟାରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କାହ୍ନା କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଶେଖର ଘୋଷ ଏବଂ ସେବା ମହାପାତ୍ର।

0: ଶୁଣୁଥିଲେ ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଷୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କ ମୃତ୍ୟୁ ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସାଡର ଜେମିସନ୍ ଗ୍ରୀର୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି ଦଳ ଗତ 3 ଦିନ ଧରି ନୂଆଦିଲ୍ଲୀ ଗସ୍ତ କରିଥିଲେ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ 7 ଫେବୃଆରୀରେ ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଆମ୍ବାସାଡର ଗ୍ରୀର୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି, ଶ୍ରୀ ଗୋୟଲଙ୍କ ସହିତ ଆମ୍ବାସାଡର ଗ୍ରୀର୍ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷକରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ 2ଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର $60 ବିଲିୟନ ରହିଛି, ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱର ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ, ଗତବର୍ଷ ଡିସେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶବ୍ୟାପୀ ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି। ଏ ସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଏକ ସୁରକ୍ଷିତ, ବ୍ୟବହାର ଅନୁକୂଳ ତଥା ସୁଦୃଢ଼ ଜାତୀୟ ରାଜପଥ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ ଏନ୍ଏଚ୍ଏଆଇର ପ୍ରତିବଦ୍ଧତାର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ରାଜ୍ୟରେ

595ଟି ଗୁରୁତ୍ୱପୂର୍ଣ୍ଣ ବେଆଇନ ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହିତ ଜାତୀୟ ରାଜପଥରେ ଏଭଳି ପାର୍କିଂକୁ ଉଚ୍ଛେଦ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଏନ୍ଏଚ୍ଏଆଇ କାର୍ଯ୍ୟ କରୁଛି। ଏଥିଲାଗି ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସ ପ୍ରତିଷ୍ଠା କରିବା ଲାଗି ଏନ୍ଏଚ୍ଏଆଇ ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁଂ ଲାକ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନେକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ପୁଲିସ୍, ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି। ଅନେକ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଭାବିତମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସଚିବାଳୟ 99 ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ବନ୍ଦର, ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେତେଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ରଣନୈତିକ ପ୍ରତିରକ୍ଷା ଭାଗିଦାରୀ କାର୍ଯ୍ୟଖସଡ଼ା ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଭାରତର ଆନ୍ତର୍ଜାତିକ ସହଯୋଗ ବିଭାଗ ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ ୟୁଏଇର ବ୍ରିଗେଡିୟର ଷ୍ଟାଫ୍ ଜମାଲ ଇବ୍ରାହିମ୍ ମହମ୍ମଦ ଇବ୍ରାହିମ୍ ଆଲମାର ଜୁକି ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ ଦେବା, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏହି କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି। ଏହି ଭାରତୀୟ ମହିଳା ଯୋଡ଼ି ସ୍ପେନ୍ର ପାଓଲା ଲୋପେଜ୍ ଓ ଲୁସିଆନା ରୋଡ୍ରିଗ୍ ଗୁଏସ୍ଙ୍କ ଯୋଡ଼ିକୁ ପ୍ରାରମ୍ଭିକ ରାଉଣ୍ଡରେ 21-12, 14-21 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜାପାନର ସୁମିରେ ନାକାଡେ ଓ ମିୟୁ ତାକାହାସିଙ୍କ ଯୋଡ଼ିକୁ ଭାରତର ଏହି ବିଜୟୀ ଯୋଡ଼ି ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌନକ ଚୌହାନ କ୍ୱାଲିଫାୟର ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ବି'ରେ ଆଜି କାନାଡ଼ାର ଭ୍ୟାଙ୍କୁଭର୍ଠାରେ କାନାଡ଼ା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ୱାଶିଂଟନ୍ର ସିଟଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ବୋସ୍ନିଆ ହର୍ଜେଗୋଭିନାକୁ ଭେଟିବା।
ପ୍ରତିଯୋଗିତାରେ ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଆଜିର ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0

0: ଆଲୋଚନା କରିଥିଲେ। ବାଣିଜ୍ୟ ଓ ପରିବହନ ତଥା ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ପରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଦେବ ବିବାହ ପର୍ବ ପରେ ନବଦେବଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ବିଜେ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର 28ଟି ବିଭାଗରେ ମୋଟ 153ଟି ପେନ୍ସନ୍ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: କୃଷି ସଂସାର।

0: ଆଗକୁ ପୁନେଇ ସ୍ନାନ ଯାତ୍ରା ହବ, ମହାପୁରୁ ଗାଧେଇବେ, ଟିକେ ପୁରୀ ଯିବାକୁ ଇଚ୍ଛା ଥିଲା। ଏ ଗାଁରେ କିଏ କଣ ଆଉ କିଛି ଶୁଣୁଛନ୍ତି ନା କଣ? ଯାହା ତ ଯେମିତି ପାଣିପାଗ ରହିଲାଣି, ବରଷା କୁଆଡେ ଗଲା ଗଲା କିଏ?
1: ଓ ନବଗନ ଭାଇ, ନବଗନ ଭାଇ, ଜୁହାରେ
0: ଜୁହାରେ ଜୁହାରେ।
1: ତା ସାଙ୍ଗରେ ଏତେ କଣ ଗପୁଛ ଏକା ଏକା?
0: ହଁ
1: ହଁ,
0: ମୁଁ କାନ୍ଥବାଡ ସହିତ କଥା ହଉଥିଲି।
1: ଜାଣିନ ବୋଧେ ଆଜି ସୁମିଓପା ଆସିବାର ଅଛି।
0: ହଁ
1: ଜାଣିଥିଲ ଟି?
0: ହଁ ଜାଣିଥିଲି। ତମେ ଆଇଲ
1: ମାନେ ଠଉରେଇ ପାରୁନ?
0: ସବୁ ଠଉରଉଛି ଯେ, ସିନା କିଏ ଭଦ୍ର ଲୋକ ଥିଲେ ହବ, ମୋ ଦୁଃଖ ବୁଝିବାକୁ କିଏ ଅଛି?
1: ଦୁଃଖ
0: ଆଉ
1: ତମର ପୁଣି କି ଦୁଃଖ ବା?
0: ନାଇଁ ଗଲା ତ ସହିଲା, ଆଉ ମୁଁ ତ ଗଲା, ମୋର ତ ସବୁ ତ ଖାଲି ଲାଭ ହିଁ ଲାଭ। ଆଉ କଣ
1: ତମର ଖୁସି ଖୁସି ସବୁବେଳେ ଚାଷବାସରେ ତ ଲାଭ କଲ, ସବୁରେ ତ ଲାଭ କଲ, ପୁଣି ଦୁଃଖ କୋଉଠୁ ଆସିଲା?
0: ଏମିତି
1: ହଁ
0: ତମେ କିଛି ଜାଣିପାରୁନ
1: କଣ ହେଇଛି?
0: ପାଣିପାଗ ବିଷୟରେ କିଛି ଜ୍ଞାନ ଅଛି ନା ନାହିଁ?
1: ହଁ ହଁ, ପାଣିପାଗ କଥା ଜାଣିଛୁ, ଏଲିନୋ କଥା ଜାଣିଛୁ। ଏଲିନୋ
0: ହେଇଟା କଣ?
1: ବରଷା କମିବ, ତାତି ବଢିବ,
0: ବଢିବ,
1: ଜଳବାୟୁରେ ପରିବର୍ତ୍ତନ ଦେଖାଯିବ।
0: ଦେଖାଯିବ, ଦେଖା ଗଲାଣି?
1: ହଁ ଭାଇ, ଦେଖା ତ ଗଲାଣି ଆଉ। ହଁ
0: ଦେଖୁତ ହବ, ଏଥରକ ଯାହା ଯେମିତି ବର୍ଷା, ପୁଣି ନିଅଣ୍ଟିଆ ବର୍ଷା।
1: ହେଲେ ତମର ଦୁଃଖ କାଇଁ ଟିକେ କହୁନ ଭାଇ?
0: ମୋର ଦୁଃଖ ହେଲା କଣ କି, ମୁଁ ଭାବିଥିଲି ଏତେବେଳକୁ କାମ ଦାମ ସବୁ ସରିଥାନ୍ତା। ଛଟା ବୁଣା କାମ ତ ସରିନି, ରୁଆ କଥା ଆସିବ କୋଉଠୁ?
1: ତମର ସରିନି?
0: ଖାଲି କଣ ମୋର ଏକା,
1: ଆଉ
0: ରାଇଜଟା ଯାକ ଅବସ୍ଥା ସେଇଆ।
1: ଓ
0: ମୌସୁମୀ ବିଳମ୍ବରେ ଆଉଛି।
1: ହଁ ପରା,
0: ହଁ ନିଅଣ୍ଟିଆ ବର୍ଷା ରହୁଛି,
1: କୋଉଠୁ ବର୍ଷା ଆଉ
0: ହଉଛି? ହଁ ପୁଣି ଏଥରକ ଯୋଉ କଣ ଗୋଟାଏ କହିଲ,
1: ଏଲିନୋ।
0: ତେଣୁ ସରକାରୀ ଭାବରେ ଗୋଟାଏ କୁହାଯାଉଛି ଯେ ଆମ ଚାଷୀ ଭାଇ ମାନେ ଏଥରକ ସଳ କିସମ ଧାନ କରନ୍ତୁ।
1: ସଳ କିସମ ଧାନ କାହିଁକି?
0: କାହିଁକି ତମେ ବୁଝିବ ନେଇ ଆଇଲେ ଏନକୁ ଗଙ୍ଗା ଠୁକଉ, ତମ କିଏ ଗାଇବ ଦେଖିବା କହିଲ?
1: ଓହୋ ଭାଇ, କଣ ଆଜି ଭାଉଜ ସାଙ୍ଗରେ ଝଗଡା ହେଇଛି?
0: ଝଗଡା
1: ଆଉ
0: ସେ କଥା ନୁହଁ,
1: ଆଉ ତାହେଲେ
0: ନାଇଁ, ପାଠ କହିଲା ଚାଷ ତର ତର
1: ବଣିଜ ମଠ,
0: ତେଣିକି ଯଦି କାମଟା ବିଳମ୍ବ ହେଇଯିବ ମନ ବାଗ ଲାଗିବ।
1: ହଁ ସେଇଟା ତ ଠିକ କଥା,
0: ତେଣୁ ସଳ କିସମ ମାନେ ଆମର ଯୋଉ ରହିଲା ଜାତୀୟ ଧାନ ଗବେଷଣା କେନ୍ଦ୍ର ବିଦ୍ୟାଧରପୁର କଟକ,
1: ହଁ
0: କେତେ ଜାତୀୟ ଧାନ ବାହାରିଛି,
1: ହଁ
0: ତା ଭିତରେ ଅନେକ ବିହନ ବାହାରିଛି, ଅଳ୍ପ ଦିନରେ ଭଲ ଅମଳ ଦବ ଏକ, ଦୁଇରେ ହେଲା ମରୁଡି ସହଣି ଶକ୍ତି ରହୁଛି ଦୁଇ, ତିନିରେ ରୋଗ ପୋକ ମଧ୍ୟ ହବ ନାହିଁ, ବୁଝିପାରିଲ?
1: ତାର ନିୟନ୍ତ୍ରଣ କରିବା,
0: କରିବା ନୁହଁ ମାନେ ଏଇ ସବୁ ଯୋଉ ଜିନିଷ ଗୁଡାକ ଯଦି କୃଷି ବିଜ୍ଞାନୀଙ୍କ ସହ ପରାମର୍ଶ

0: କରିକି ଚାଷବାସ କରିବା
1: ତାହେଲେ ତ ଭାଇ ବଢିଆ ହବ।
0: ବଢିଆ ହବ ମାନେ ଏଇ ଯୋଉ ଗୋଟାଏ କଣ ସମୟ ଆଉଛି କଣ କହୁଥିଲ
1: ଏଲିନୋ
0: ଏଇ ଗୁଡାକୁ ତ ଆମର ହାତ ଗୋଡ ନାହିଁ
1: ନାହିଁ
0: ନାହିଁ ତେଣୁ ଆମେ ପୁଣି ଚାଷବାସ କରିବା ନା ନାଇଁ କୁଆଡେ ପଳେଇବା
1: ଆଉ ନହେଲେ କେମିତି ଚଳିବା ମୋ ଭାଇ।
0: ହଁ ପୁଣି କେମିତି ହବ
1: ଆମେ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଚାଷ କରିବା।
0: ବାସ୍ ଏତକ ହେଲା ପାଠ ବୁଝିଲ। ମୋର କିନ୍ତୁ ଗୋଟାଏ ଜାଣିବାର ରହିଥିଲା।
1: କୋଉ କଥା?
0: ଆଗକୁ ସ୍ନାନ ପୂର୍ଣ୍ଣିମା।
1: ହଁ
0: ତମର ପରା କଣ ଘର ଲୋକମାନେ ସବୁ ପୁରୀ ଯିବ?
1: ଯିବୁ ନା,
0: ଆମତେ ଟିକେ ସାଙ୍ଗରେ ନେଇ ନଥା ତ?
1: ହଁ ନବୁ, ଏଇ ଗୋଟିଏ କଥା ଜଗା ପାଖକୁ ଯିବ, ବଡ କଥା ନବୁ ନା।
0: ହଁ ହଁ ଯିବା ଆସିବା ଜାଣିକି ଏମିତି ହେଇଗଲା ଗାଡି ମଟର, ତମର ଖାଇବା ପିଇବା ତମର ଦବ ଆଉ କଣ।
1: ହେଇ ହେଇ ହେଇ କଥା ଯାଇ ସେଠି
0: ସେଠି
1: ଜଗା ପାଖକୁ ତ ଯିବ, ତେଣିକି ବାଟରେ ଯାହା ଖର୍ଚ୍ଚ ହବ ସେ କଥା ଦେଖିବା ଏବେଠୁ କାଇଁ ବ୍ୟସ୍ତ।
0: ହଁ
1: ହଁ
0: ଯଦି ମହାପ୍ରଭୁଙ୍କ କଥା ଏ ମୋ ମନେ ପଇଲା, ସଞ୍ଜ ଘଡି ଶ୍ରୋତା ବନ୍ଧୁ ଆମର ଟିକେ ଗୋଟେ ଭଲ ଭଜନ କୀର୍ତ୍ତନ ଶୁଣିଥାନ୍ତେ।
1: ବଢିଆ ଜଗନ୍ନାଥଙ୍କ ଭଜନ ଟିକେ ଶୁଣିବା।
0: ଶୁଣିବା
1: ହଁ।

0: ଯିବ, ତେଣିକି ବାଟରେ ଯାହା ଖର୍ଚ୍ଚ ହବ ସେ କଥା ଦେଖିବା ଏବେଠୁ କାଇଁ ବ୍ୟସ୍ତ।
1: ଯଦି ମହାପ୍ରଭୁଙ୍କ କଥା ଏ ମୋ ମନେ ପଇଲା, ସଞ୍ଜ ଘଡି ସୋତା ବନ୍ଧୁ ଆମର ଟିକେ ଗୋଟେ ଭଲ ଭଜନ କୀର୍ତ୍ତନ ଶୁଣିଥାନ୍ତେ।
0: ବଢିଆ ଜଗନ୍ନାଥଙ୍କ ଭଜନ ଟିକେ ଶୁଣିବା।
1: ହଉ।

0: ଭାଇ ଭଜନ ଟି ଭଲ ଲାଗିଲା ଟି?
1: ଇଏ ସଞ୍ଜ ଘଡି ଅଳପ ଅଳପ ବରଷା ହଉଛି, ମନଟା ଟିକେ ମୋର ଆମ୍ବିଳା ହେଇଯାଇଥିଲା, ହରି କଥା ଯେବେ କାନରେ ପଡିଲା
0: ମନ କର୍ଣ୍ଣ ପବିତ୍ର ହେଇଗଲା।
1: ଆଉ କଣ କହୁଛ?
0: ଶୁଣ ଭାଇ,
1: କଣ?
0: ମୁଁ ଟିକେ ଚାଷ କରିଛି,
1: ତମେ
0: ଏଇ ପନିପରିବା ଟିକେ
1: ଲଗେଇଛି,
0: ତମେ ଟିକେ ଥରେ ଅଧେ ବୁଲି ଆସନ୍ତନି, ଟିକେ ଦେଖନ୍ତନି, ଆମେ ପୁରୁଖା ଲୋକ ଜାଣିବା ଲୋକ।
1: ମାନେ ହେଇଛି କଣ?
0: କଣ କାହିଁକି ସେଠି ହଳଦିଆ ପଡିଯାଉଛି, କଲରା ଲଗେଇଲେଣି ଖାଲି ହଳଦିଆ
1: ପଡିଯାଉଛି,
0: ଝୁଡଙ୍ଗରେ ଖାଲି ପୋକ ଲାଗିଯାଉଛନ୍ତି।
1: ସବୁ ହେଲାଣି
0: ଏଇ 4-6 ଦିନ ହବ, ଦେଖୁଛି ଆଉ।
1: ଦେଖ ଦେଖ ଦେଖ, ପାଠ ପଢୁଆ ଲୋକ ହେଇକି ଯଦି ଏତକ ତମେ ଜାଣୁନ, ଫସଲକୁ ନିୟମିତ ଭାବରେ ଯାଇକି ଆମେ ଅନୁଧ୍ୟାନ କରିବା।
0: ଅନୁଧ୍ୟାନ କରିବା ଯେ, ତମେ ଟିକେ ଜାଣିବା ଲୋକ, ଟିକେ ଥରେ ଅଧେ ବୁଲି ଆସନ୍ତନି ବାଣୀ ଆଡେ।
1: ହଉ ପାଠ ସେତିକିରେ ଥାଉ, କଣ ତମ ନାଁଟା?
0: ଓହୋ, ସୁମିଅପା।
1: ସୁମିଅପା, ଖାଲି ତମର ନୁହଁ, ଏଇ ସମୟରେ ଆମର ଯୋଉମାନେ ସବୁ ଚାଷୀ ଭାଇ ରହିଲେ ଫସଲ କରିଛନ୍ତି, ଅନେକଙ୍କର ମଧ୍ୟ ଏଇ ଭଳିଆ ସମସ୍ୟା, ସେଥିପାଇଁ ଆଜି ଆଲୋଚନାର ବିଷୟ ରହିଛି
0: ବର୍ଷା ଦିନିଆ ପନିପରିବା ଫସଲରେ କୀଟ ନିୟନ୍ତ୍ରଣ।
1: ଆଜି ବିଶେଷଜ୍ଞ ଭାବରେ ଆମ ଅନୁଷ୍ଠାନକୁ ଆସୁଛନ୍ତି ଡକ୍ଟର ହରପ୍ରସାଦ ମିଶ୍ର।
0: ଭାଇ ତମେ ସବୁ ଭଲ ମନ୍ଦ ପଚାରି ବୁଝ, ଆମେ ଜାଣିବୁ, ଶ୍ରୋତା ବନ୍ଧୁ ମାନେ ମଧ୍ୟ ଜାଣିବେ।
1: ହଉ ଶ୍ରୋତା ବନ୍ଧୁ ନମସ୍କାର, ଆଜିର କୃଷି ସଂସାର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରଖିଛୁ ବର୍ଷାଦିନିଆ ପନିପରିବା ଫସଲରେ କୀଟ ନିୟନ୍ତ୍ରଣ। ଏ ବିଷୟରେ ଆଜି ଆମକୁ ବୁଝାଇ କହିବା ଲାଗି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ କୀଟତତ୍ତ୍ୱ ବିଭାଗ ଡକ୍ଟର ହରପ୍ରସାଦ ମିଶ୍ର। ପ୍ରଫେସର ମିଶ୍ର, ଆପଣଙ୍କୁ ସ୍ୱାଗତ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ବର୍ଷା ଆରମ୍ଭ ହେଲାଣି ଏବଂ ସାରା ରାଜ୍ୟରେ ପ୍ରାୟତଃ ମୌସୁମୀ ସକ୍ରିୟ ହୋଇଗଲା। ଏହି ସମୟରେ ମୁଖ୍ୟତଃ ଆମର ରାଜ୍ୟର ଚାଷୀ

0: ମାନେ କୋଉ ପ୍ରକାରର ଫସଲ କରନ୍ତି ଏବଂ ସାଧାରଣତଃ କୋଉ ପ୍ରକାରର ସମସ୍ୟାକୁ ସେମାନେ ସମ୍ମୁଖୀନ ହୁଅନ୍ତି?
1: ଦେଖନ୍ତୁ, ବର୍ଷା ଦିନ ଆରମ୍ଭ ହୋଇଗଲାଣି, ତାପରେ ଆମର ଚାଷୀ ଭାଇମାନେ ଧାନ ଛାଡ଼ିକିରି ବିଭିନ୍ନ ପନିପରିବା ଚାଷ କରନ୍ତି। ସେ ପନିପରିବା ଭିତରେ ବାଇଗଣ ହେଲା, ଭେଣ୍ଡି ହେଲା, ଲଙ୍କା ମରିଚ ଏବଂ ଲଟା ଜାତୀୟ ଫସଲରେ ଆମର କଖାରୁ, କାକୁଡ଼ି, ଜହ୍ନି, କଲରା, ଲାଉ ଏସବୁ ପ୍ରକାରର ପାଣି ଖକାରୁ ଆଦି ଚାଷ କରନ୍ତି ଏବଂ ଅନେକ ଆଡ଼େ ଶିମ୍ବ ଫିମ୍ବ ଚାଷ କରନ୍ତି, କାଙ୍କଡ଼ ଚାଷ ମଧ୍ୟ କରନ୍ତି, ପୋଟଳ ବି ଚାଷ ହୁଏ। ତେଣୁ ଏଇଥିରେ ଦେଖିବେ ମୁଖ୍ୟ ପୋକ ସବୁ ଯୋଉ ଲାଗୁଛନ୍ତି ସେଗୁଡ଼ିକ ହେଲା କାଣ୍ଡ ଓ ଫଳବିନ୍ଧା ପୋକ। ତା ଛଡ଼ା ବିଶେଷ ବହୁତ ପ୍ରକାରର ଶୋଷକ କୀଟ ଯେମିତି ଜଉ ପୋକ ହେଲା, ଉକୁଣିଆ ପୋକ ହେଲା, ଧଳା ମାଛି ହେଲା ଏବଂ ଦହିଆ ପୋକ, ଏମିତି ବିଭିନ୍ନ ପ୍ରକାରର ଶୋଷକ କୀଟ ଲାଗିକରି ଗଛକୁ ରୁଗ୍ଣ କରିଥାନ୍ତି।
0: ଏ ଯେତିକି ଫସଲ ବିଷୟରେ ଆମେ ଆଜି ଆଲୋଚନା କରିବା ପ୍ରାୟତଃ ଏସବୁ ଖରାଦିନ ବେଳଠୁ ଲାଗିଯାଇଥାଏ।
1: ହଁ, ପ୍ରାୟ ଲାଗିଥାଏ, କିଛି କିଛି ଚାଷ ବର୍ଷା ପଡ଼ିଲା ପରେ ବି ଅନେକ ଜାଗାରେ ଲଗାନ୍ତି।
0: ଏବେ ଅଳ୍ପ ବହୁତ ଯେତିକି ଆମେ ଜାଣିଛୁ ଯେ ଯେତେବେଳେ ଗୋଟେ ଋତୁ ପରିବର୍ତ୍ତନ ହୁଏ, ତେଣୁ ଏଇ ଯୋଉ ସନ୍ଧିକ୍ଷଣ ସମୟଟା ମାନେ ଗ୍ରୀଷ୍ମ ଯାଉଛି ବର୍ଷା ଆସୁଛି, ସାଧାରଣତଃ ଏହି ସମୟରେ ବୋଧହୁଏ ଟିକେ ପୋକ ଉପଦ୍ରବ ବା କୀଟ ଉପଦ୍ରବ ଏମାନଙ୍କର ଟିକେ ସଂଖ୍ୟା ବଢେ ନା ନାହିଁ, ଏଇଟା ଗୋଟେ ସ୍ୱାଭାବିକ ପ୍ରକ୍ରିୟା?
1: ଖରାଦିନେ ଯେତେବେଳେ ଅତ୍ୟଧିକ ଖରା ହୋଇଥାଏ ସେ ସମୟରେ ଯେଉଁ ପୋକ ଗୁଡ଼ିକ ଲାଗନ୍ତି ସେଗୁଡ଼ିକ ଏଇ ଯେଉଁ ବର୍ଷା ଆସିଗଲା ପରେ ବଦଳି ଯାଆନ୍ତି, ଅନ୍ୟ ପୋକମାନେ ଲାଗନ୍ତି। କାହିଁକିନା ଖରାଦିନେ କିଛି ପୋକ ସେମାନେ ଲୁଚିକିରି ରହିଯାଆନ୍ତି ଏବଂ ବର୍ଷା ପଡ଼ିଲା ମାନେ ସେମାନଙ୍କର ପ୍ରାଦୁର୍ଭାବ ଆରମ୍ଭ ହୋଇଯାଏ। କାରଣ ବର୍ଷା ହେଲେ ଚାରିଆଡ଼େ ଫସଲ ଭର୍ତ୍ତି ହୋଇଯାଏ ଏବଂ ସେ ଅନୁସାରେ କୀଟମାନଙ୍କର ସଂଖ୍ୟା ବଢ଼ିକିରି ସେ ଫସଲକୁ ନଷ୍ଟ କରିବା ପାଇଁ ସେମାନେ ଆଗେଇ ଆସନ୍ତି। ଯେମିତି ଝିଣ୍ଟିକା ହେଲା, ଆହୁରି ଦେଖିବେ ଯେମିତି ବିଭିନ୍ନ ପ୍ରକାର ଶୁକ କହିଲି, ସମ୍ବାଳୁଆ ସବୁ ଏସବୁ ବଢ଼ିଯାଆନ୍ତି ବର୍ଷାଦିନେ, ଯେଉଁଗୁଡ଼ା ଏଇ ଖରାଦିନେ ଆପଣ ଦେଖିବାକୁ ପାଇବେ ନାହିଁ।
0: ଆଚ୍ଛା, ତାମାନେ ବର୍ତ୍ତମାନ ଏଇ ସବୁ ପ୍ରକାରର କୀଟ ବା ପୋକ ଏମାନଙ୍କ ସଂଖ୍ୟା ବଢ଼ିବା ପାଇଁ ପାଗଟା
1: ଅନୁକୂଳ ହୋଇଯାଏ।
0: ଅର୍ଥାତ୍ ବର୍ତ୍ତମାନ ସମୟରେ ଆମର ଚାଷୀମାନଙ୍କୁ ଟିକେ ସାବଧାନ ହେବାକୁ ପଡିବ।
1: ନିଶ୍ଚିତ ଭାବରେ
0: ବାଇଗଣ ହେଉ ବା ଭେଣ୍ଡି ଫସଲର ଆଗଗୁଡ଼ିକ ପ୍ରାୟତଃ ଝାଉଁଳି ପଡ଼େ ଏବଂ ଫଳଗୁଡ଼ିକ ମଧ୍ୟ କଣା ବି ହୋଇଯାଏ, ଏଭଳି ଅନେକ ସ୍ଥାନରେ ବର୍ତ୍ତମାନ ଦେଖିବାକୁ ମିଳୁଛି। କାରଣ ବଜାରରେ ଯେତିକି ପରିବା ଉପଲବ୍ଧ ହେଉଛି ସେ ହେଉଛି ତା'ର ପ୍ରମାଣ। ତ ୟାର ପ୍ରତିକାରଟା କ'ଣ?
1: ହଁ, ଦେଖନ୍ତୁ, ଆମର ଯେଉଁ ଚାଷୀ ଭାଇମାନେ ବାଇଗଣ କରିଛନ୍ତି ବା ଭେଣ୍ଡି କରିଛନ୍ତି, ଅନେକ ଉଚ୍ଚା ପାହାଡ଼ିଆ ଜାଗାରେ ବି ବିଲାତି ବାଇଗଣ ବା ଟମାଟୋ ବି କରନ୍ତି, ଏଥିରେ ମୁଖ୍ୟ ହେଲା କାଣ୍ଡ ଆଉ ଫଳବିନ୍ଧା ପୋକ। ଯେଉଁ କାଣ୍ଡ ଫଳବିନ୍ଧା ପୋକ କାହିଁ ତା ନାଁ ହେଇଛି ନା, ଯେତେବେଳେ ଆମେ ଗଛ ଲଗେଇ ଦେଉଛେ ଜନ୍ମଠୁ ଫୁଲକଷି ଆସିବା ପର୍ଯ୍ୟନ୍ତ ସମୟ ହେଉଛି ବଢ଼ିବା ସମୟ। ସେ ବଢ଼ିବା ସମୟରେ ଏଇ ପୋକଟି ଅଗ ଯେଉଁ ଅଂଶଟି ଗଛର ବଢୁଛି ସେଇଠୁ କଣା କରିକିରି ତାର ଶୁକଟି କଣା କରି ପଶିଯିବାରୁ ଅଗ ଗୁଡ଼ିକ ଝାଉଁଳି ପଡ଼େ ଏବଂ ସେଥିପାଇଁ ତାକୁ ଆମେ କହୁଛେ ଅଗ ଝାଉଁଳା ହେଉଛି। ତାହାପରେ କଣ ହେବ, ଯେତେବେଳେ ଫୁଲ କଷି ଆସେ ସେଇ ପୋକଟି ପୁଣି ଫୁଲ କଷି ଭିତରକୁ ପଶିକିରି ଫୁଲ ଆଉ ଫଳକୁ ଫୁଲ ଝଡ଼େଇ ଦିଏ, ତାପରେ ଫଳ ଭିତରେ ପଶିକିରି ଫଳକୁ କଣା କରିଥାଏ, ସେଥିପାଇଁ ତା ନାଁ ହେଉଛି ଫଳବିନ୍ଧା ପୋକ। ଏକା ପୋକଟା ଦୁଇଥିରେ ଲାଗେ। ତ ବିଶେଷ କରି ବାଇଗଣ ଫସଲରେ ଆମର ଚାଷୀ ଭାଇମାନେ ବେଶୀ ହଇରାଣ ହୁଅନ୍ତି। ତ କେମିତି ଆମେ ଜାଣିବା ଯେ ପ୍ରଥମେ ଯେତେବେଳେ ଫୁଲ କଷି ଆସେ ଏଇ ଯେଉଁ ଶୁକଟି ଅତି ଛୋଟ ଅବସ୍ଥାରେ ସେ ଫୁଲ ଭିତରେ କଣା କରି ପଶିଯାଏ, ଫୁଲ ତଳେ ଯେଉଁ ଗର୍ଭାଶୟଟି ଅଛି ତା ଭିତରୁ ପଶିଗଲା ପରେ ସେ ଗର୍ଭାଶୟଟି ବଢି ବଢି ଚାଲିଲାଠୁ ସେ ଯେଉଁ କଣା ଥାଏ ସେଟା ବନ୍ଦ ହୋଇଯାଏ ଏବଂ ସେ ପୋକଟି ତା ଭିତରେ ରହିକିରି ଖାଇକିରି ତନ୍ତୁକୁ ବଢ଼େ ଏବଂ ତିନି ଚାରି ଥର କାତି ଛଡ଼େଇଲା ପରେ ସେ ପୁଣି କଣା କରିକିରି ବାଇଗଣ ସେତେବେଳକୁ ବଡ଼ ହୋଇଯିବଣି, ସେ କଣା କରି ବାହାରକୁ ଚାଲି ଆସେ। ଯେତେବେଳେ ବାହାରକୁ ଆସେ ତାର କୋଷା ବାନ୍ଧିବା ପାଇଁ ତଳକୁ ଗଳି ପଡ଼େ, ସେତେବେଳେ ଆମେ ଦେଖୁ ଯେ ବାଇଗଣ କଣା ହୋଇଛି। ତେଣୁ ଚାଷୀ ଭାଇମାନେ ଭାବନ୍ତି ଆରେ ପୋକ ତ ନଥିଲା, ହଠାତ୍ ଏଡ଼େ ଏଡ଼େ କଣା କୋଉଠୁ ହେଲା। ସେମିତି ଭେଣ୍ଡିରେ ବି ପ୍ରଥମେ ଅଗ ଝାଉଁଳିବ, ତାପରେ ଦେଖିବେ ଭେଣ୍ଡି ବଙ୍କା ହୋଇଯିବ, ସେତେବେଳେ କଣା ହୋଇନଥିବ କିନ୍ତୁ ତା ଭିତରେ ସେତିକି ବେଳେ ସେ ପୋକଟି ଅଛି, ଅର୍ଥାତ୍ ଫଳବିନ୍ଧା ପୋକ ଅଛି। ତାର କିଛି ଦିନ ପରେ ଦେଖେ ଭେଣ୍ଡିରୁ ବି ସେ କଣା କରିକିରି ତଳକୁ ଯେତେବେଳେ ଗଳି ପଡ଼େ କୋଷା ବାନ୍ଧିବା ପାଇଁ, ସେତେବେଳେ ଦେଖିବେ ସେ ଆମେ କଣାଟା ଦେଖୁ।
0: ତାହେଲେ ସେ ଫଳ ଭିତରେ ପୋକ ଥିବ ମାନେ ପୂର୍ବରୁ ଚାଷୀ ଜାଣିପାରିବ କେମିତି?
1: ସେଇ ଗୋଟିକ ଜାଣିପାରନ୍ତି ନାହିଁ, ସେଥିପାଇଁ ଆମେ ପ୍ରତିଷେଧକ ହିସାବରେ ଆମେ କାମ କରିବା ଉଚିତ ଏବଂ କ'ଣ କ'ଣ କରିବା ଉଚିତ ମୁଁ ସେଟା ବତେଇ ଦେଉଛି। ଦେଖନ୍ତୁ, ଯେତେବେଳେ ବାଇଗଣ ଚାଷ କରୁଛନ୍ତି ପ୍ରଥମେ ଯେତେବେଳେ ଗଛ ବଢୁଛି ବା ଭେଣ୍ଡି ଗଛ ଯେତେବେଳେ ବଢୁଛି ବା ଟମାଟୋ ଗଛ ଯେତେବେଳେ ବଢୁଛି ସେ ସମୟରେ ଆମେ ନିମ୍ବ ଜାତୀୟ କୀଟନାଶକ ବ୍ୟବହାର କରିବା। ଥରେ କି ଦୁଇଥର ପକେଇବା। ନିମ୍ବଜାତୀୟ କୀଟନାଶକ ବଜାରରେ ବିଭିନ୍ନ ପ୍ରକାରର ମିଳୁଛି, ଯେଉଁଗୁଡ଼ାକି ଧରନ୍ତୁ ଆପଣଙ୍କର 0.15% ଆଜାଡିରାକ୍ଟିନ୍ ଥିବା ଔଷଧ ମିଳୁଛି, ସେଥିରୁ 3 ମିଲିଲିଟର

0: ଲିଟର ପିଛା ପାଣି ନେବେ ସେ ସିଞ୍ଚନ କରିବେ। ଆଉ ଗୋଟିଏ ପୋକର କାତି ନିରୋଧକ ଅର୍ଥାତ ତାର କାତି ଆଉ ତିଆରି କରାଇ ଦେବ ନାହିଁ, ତ ସେଇଟା ଗୋଟିଏ ମିଳୁଛି ନୋଭାଲ୍ୟୁରନ୍ ନାଁରେ ବଜାରରେ, ରିମନ୍ ନାଁରେ ମିଳୁଛି, ସେଇଟାକୁ ବି ଚାଷୀ ଭାଇମାନେ ଥରେ ପକେଇବେ। ଏବଂ ଯେତେବେଳେ ଫୁଲ କଷି ଆସିଗଲା ତାପରେ ଆମେ କ୍ଷେତରେ ସବୁବେଳେ ମନେ ରଖିଥିବେ ଯେତେ ତା ପୂର୍ବରୁ ଯେତେ ଅଗ ଝାଉଳୁଛି ତାକୁ ସପ୍ତାହରେ ଥରେ ଦୁଇ ଥର ଲେଖା କ୍ଷେତ ଭିତରେ ପଶିକିରି ଛିଣ୍ଡେଇ ଦେବା ଏବଂ ସେଗୁଡ଼ିକ ନେଇକରି ଦୂର ସ୍ଥାନରେ ନଷ୍ଟ କରିଦେବା କିମ୍ବା ଗାଈକୁ ଖାଇବାକୁ ଦେଇଦେବା। ଏବଂ ତା ଛଡ଼ା ଏକରକୁ ଆଠ ଦଶ ଖଣ୍ଡ ଶାଖାଯୁକ୍ତ ଡାଳ ପୋତିଦେବା, ସେଥିରେ କିଛି କ୍ଷତି ନାହିଁ, କିନ୍ତୁ ପକ୍ଷୀମାନେ ବସିକିରି ଏ ପୋକର ଅଣ୍ଡା ଏବଂ ଶୁକମାନଙ୍କୁ ଦେଖିକି ମାରି ଖାଇଦିଅନ୍ତି, ସେଟା ଆମକୁ ଲାଭ ହେବ, ଆମେ ଦେଖିପାରୁନା କିନ୍ତୁ ସେମାନେ ଖାଇଯିବେ। ଆଉ ଗୋଟିଏ ଜିନିଷ ହେଉଛି ଯେ ସଂଗ ଆକର୍ଷକ ଜନ୍ତା ଗୋଟିଏ ମିଳୁଛି, ଏଇ ଯେଉଁ ସଂଗ ଆକର୍ଷକ ଜନ୍ତା ବାଇଗଣ କାଣ୍ଡ ଫଳବିନ୍ଧା ପୋକ ପାଇଁ ମିଳୁଛି ସେଥିରେ ଲିଉସିନ୍ ଲିଓର ଥିବା ଉଚିତ, ଏବଂ ସେଇଟାକୁ ଆଣିକରି ଏକର ପିଛା ଦଶରୁ ବାର ଗୋଟି ଯଦି ଆମେ ବସେଇବା ତାହେଲେ ଅଣ୍ଡିରା ପୋକମାନେ ଭାବିବେ ଏଠି ମାଈ ପୋକ ଅଛି, ସେମାନେ ଆସିକରି ସେ ଜନ୍ତାରେ ଧରାପଡ଼ି ମରନ୍ତି, ସଙ୍ଗମ ନ ହୋଇପାରିଲା ଯୋଗୁଁ ଆମର ବାଇଗଣ ଫଳ ବା ଆଉ ତାଙ୍କର ବଂଶବୃଦ୍ଧି ହୋଇପାରେନି, ତେଣୁ ଫଳ କଣାଟା ଆମର କମିଯାଏ।
1: କି ପ୍ରକୃତି ଆମ ପାଇଁ ଅନେକ କିଛି ବ୍ୟବସ୍ଥା କରିଦେଇଛି, ଯାହା ଡକ୍ଟର ମିଶ୍ର କହିଲେ କି ଯଦି ନିଜ ବିଲରେ ଆମେ ଡାଳ କିଛି ପୋତି ଦେଉଛନ୍ତି ତାହେଲେ ସେଥିରେ ପକ୍ଷୀମାନେ ବସା ବାନ୍ଧିବେ, ସେମାନେ ହୁଏତ ଅନେକ ଏହି ପ୍ରକାର ପୋକ
0: ସେମାନେ ଆମେ ଯେଉଁଟା ଦେଖିପାରୁନୁ ତାକୁ ସେମାନେ ଖାଇଯାଉଛନ୍ତି, ତେଣୁ ବହୁତ ଲାଭ ଆଧାରରେ ଅଛି, ଏଥିରେ ପଇସା ବି ବିଶେଷ ଖର୍ଚ୍ଚ
1: ବି ନାହିଁ।
0: ଠିକ ଦେହଳି ସୀମାରେଖା ଅର୍ଥାତ ଯଦି ଶହେଟା କାଣ୍ଡରୁ ଚାରିଟି ବା ତାଠୁ ଅଧିକ ଝାଉଁଳୁଛି ତାହେଲେ କିଛି ଔଷଧ ପକେଇବା ଆବଶ୍ୟକ। ସେମିତି ବାଇଗଣ ଯଦି ଫଳ ତୋଳା ହେଉଛି, ଦେଖିବେ ଗୋଟେ କ୍ୱିଣ୍ଟାଲ ବାଇଗଣରେ ଯଦି 14 କେଜିରୁ ଅଧିକା ପୋକରା ବାହାରିଲା ତାହେଲେ ଔଷଧ ପକେଇଲେ ଆମର ଲାଭ ହେବ, ନହେଲେ ଔଷଧରେ ଯେତିକି ପଇସା ଖର୍ଚ୍ଚ ହେଉଛି ସେତିକି ପଇସା ଉଠେ ନାହିଁ, ସେଟା ଚାଷୀ ଭାଇମାନେ ଦେଖିବା ଉଚିତ। ତେଣୁ କ'ଣ କ'ଣ ଔଷଧ ପକେଇବେ ମୁଁ 5-7ଟି ଔଷଧ କହିବି, ଚାଷୀ ଭାଇମାନେ ସେଥିରୁ 2-3ଟି ପାଖରେ ରଖିବେ ଏବଂ ତାକୁ ଅଦଳ ବଦଳ କରି ପକେଇବେ। ଯଦି ଅଦଳ ବଦଳ କରି ନ ପକେଇବେ, ଗୋଟିଏ ଔଷଧ ପକେଇବେ ବାରମ୍ବାର, ତାହେଲେ ପୋକମାନଙ୍କ ଠେଇଁ ସହଣି ଶକ୍ତି ଆସିଯାଉଛି ଏବଂ ସିଏ ଆଉ ସେହି ଔଷଧରେ ଦମନ ହେଉନାହାନ୍ତି। ତ ଏଇ ଯେଉଁ ଔଷଧ ଗୁଡ଼ିକର ନାଁ ଭିତରୁ ଗୋଟିଏ ହେଲା ଡେଲିଗେଟ୍, ଯେଉଁଥିରେ ସ୍ପାଇନେଟୋରାମ ଅଛି, ସେଥିରୁ 175-200 ml ଏକର ପିଛା 200 ଲିଟର ପାଣିରେ ମିଶାଇ ପକେଇବେ। ଆଉ ଗୋଟିଏ ନୂଆ ଔଷଧ ଆସିଛି, ତା ନାଁ ହେଉଛି ସିମୋଇଡିସ, ସେଥିରେ ଆଇସୋସାଇକ୍ଲୋଜେରାମ ଅଛି, ସେଥିରୁ ମାତ୍ର 80 ml ଏକର ପିଛା ପକେଇବେ। ଆଉ ଗୋଟିଏ ନୂଆ ଔଷଧ ସେମିତି ଆସିଛି, ସେଟା ହେଲା ଏକ୍ସପୋନସ, ସେଟା ମାତ୍ର 70 ml ଦରକାର ହେଉଛି ଏକରକୁ ଏବଂ 200 ଲିଟର ପାଣି ମିଶାଇ ପକେଇବେ। କିମ୍ବା ବ୍ରୋଫ୍ରେୟା ଅର୍ଥାତ ବ୍ରୋଫ୍ରା ନିଲାଇଡ ଔଷଧ ଥାଇକିରି ପୋନସ ନାଁରେ ଆସୁଛି, ନହେଲେ ବ୍ରୋଫ୍ରେୟା ନାଁରେ ଆସୁଛି, ଯଦି ବ୍ରୋଫ୍ରେୟା ପକେଇବେ ତାହେଲେ 50 ml ଏକରକୁ। ଆଉ ପୁରୁଣା ଔଷଧରୁ ଆମର ମିଓଥ୍ରିନ୍ ପକେଇ ପାରିବେ, ଫେନ୍ପ୍ରୋପାଥ୍ରିନ୍ ଯେଉଁଥିରେ ଅଛି, ଥରେ ମାତ୍ର ପକେଇବେ, କାରଣ ଏହାକୁ ବାରମ୍ବାର ବ୍ୟବହାର କଲେ ଧଳା ମାଛି ବଢ଼ିଯିବେ, ତ ମାତ୍ର 100 ml ଦରକାର ହେଉଛି ଏକରକୁ। ଏବଂ ଇମାମିଟିନ୍ ବେଞ୍ଜଏଟ୍ ଯେଉଁଟା ପ୍ରୋକ୍ଲେମ ନାଁରେ ଆସୁଛି, 80 ଗ୍ରାମ ଏକରକୁ ଦରକାର ହେଉଛି। ସେମିତି କୋରାଜେନ୍ ଯେଉଁ ବିଷ ପକାଉଥିଲେ ଚାଷୀ ଭାଇମାନେ, ମାତ୍ର ଥରେ ପକେଇ ପାରିବେ, ସେଇଟା 80 ml ଦରକାର ହେଉଛି ଏକରକୁ। ପୁରୁଣା ଥାଇରୋଡିକାର୍ବ ଔଷଧ ଯେଉଁଟା ଲାର୍ଭିନ୍ ନାଁରେ ମିଳୁଛି, ସେଥିରୁ 250 ଗ୍ରାମ ଏକରକୁ ପକେଇ ପାରିବେ, ନହେଲେ ସ୍ପିନୋସାଇଡ୍ ଯେଉଁଟା ଟ୍ରେସର କଞ୍ଜର୍ଭ ୱାନ୍ ଅପ୍ ନାଁରେ ମିଳୁଛି, 75 ml ପକେଇ ପାରିବେ ଏକରକୁ। ଏବଂ ଗୋଟିଏ ନୂଆ ଔଷଧ ପୁଣି ଆସିଛି ବଜାରକୁ, ତା ନାଁ ହେଉଛି ଗ୍ରାସିଆ, ସେହି ଔଷଧକୁ ଆପଣ 160 ml ପକେଇ ପାରିବେ। ତ ଏତେ ଯେତେ ଔଷଧ କହିଲି ଏଥିରୁ 2-3ଟି ରଖିବେ ଏବଂ ଅଦଳ ବଦଳ କରି ସବୁବେଳେ ଯଦି ଚାଷୀ ଭାଇମାନେ ପକେଇବେ, ତା ଛଡ଼ା ଡାଳ ପୋତିଥିବେ, ଟିକେ ଅଗଡାଳ ଯୋଉଡ଼ା ଝାଉଁଳୁଛି ଛିଣ୍ଡଉଥିବେ, ପୋକରା ବାଇଗଣକୁ ଦୂରରେ ନଷ୍ଟ କରୁଥିବେ ଏବଂ ସଙ୍ଗ ଆକର୍ଷକ ଜନ୍ତା ବସେଇବେ, ତାହେଲେ ଆମେ ନିଶ୍ଚିତ ଭାବରେ ବାଇଗଣର କାଣ୍ଡ ଫଳବିନ୍ଧା ପୋକ, ତା ଛଡ଼ା ଏଇ ଔଷଧ ବି ଭେଣ୍ଡିର କାଣ୍ଡ ଫଳବିନ୍ଧା ପୋକ ପାଇଁ ଏବଂ ବିଲାତି ବାଇଗଣର ଫଳବିନ୍ଧା ପୋକ ପାଇଁ କାମ ଦେବ।
1: କଖାରୁ, ଜହ୍ନି, କାକୁଡ଼ି, କଲରା ଏଇଭଳିଆ ଯୋଉ ସବୁ ଫଳ କଷି ବେଳୁ ହଳଦିଆ ପଡ଼ିଯାଉଥିବା ଆମେ ଦେଖୁ ଏବଂ ପ୍ରାୟ ଶୁଖିଯାଏ, ଝଡ଼ି ବି ପଡ଼େ, ଏମିତି କାହିଁକି ହୁଏ ଆଉ ଏ କ୍ଷେତ୍ରରେ ଚାଷୀମାନେ କ'ଣ କରିବେ?
0: ଆମର ଗୋଟେ ମାଛି ଅଛି, ତା ନାଁ ହେଉଛି ଫଳ ମାଛି, ସେ ଘରେ ଯେମିତି ମାଛି କଳାଟା ସେଟା ଟିକେ ଦେଖିବାକୁ ନାଲି ଆଂଶା, ସେଇଟା କ'ଣ କରେ ନା ସେ ଫଳରେ ଯେହେତୁ କଅଁଳ ଅଛି ସେଥିରେ କଣା କରିକି ତାର ଅଣ୍ଡା ଦେଇକିରି ତାକୁ ଗୋଟେ ଅଠାଳିଆ ପଦାର୍ଥରେ ଘୋଡ଼ାଇ ଦେଇଥିବେ। ଆମର ଚାଷୀ ଭାଇମାନେ ନିଶ୍ଚିତ ଦେଖିଥିବେ ଯେ କାକୁଡ଼ି ହେଉ, ଜହ୍ନି ହେଉ କି କଖାରୁ ହେଉ, ତା ଦେହରେ ଯେମିତି ଗୋଟେ ଅଠାଟେ ଶୁଖିଯାଇଛି ତା ଫଳ ଉପରେ ଦେଖିଥିବେ, ସେଇଟା ଭାବୁଥିବେ ଯେ ନଖ ବାଜିଯାଇଛି କି ଟିକେ କଣ୍ଟା ବାଜିଯାଇଛି କି କୋଉଠି ଫାଡ଼ ବାଜିଯାଇଛି, କିନ୍ତୁ ସେଟା ନୁହେଁ, ସେ ହେଉଛି ଫଳ ମାଛି ଅଣ୍ଡା ଦେଇକି ଅଠା ଦେଇ ଘୋଡ଼ାଇ ଦେଇଥାଏ ଏବଂ ସେ

0: ସେଥିରୁ ଯେତେବେଳେ ସେ ଅଣ୍ଡାରୁ ଯେତେବେଳେ ତାଙ୍କ ଛୁଆ ଫୁଟିବ ସେ ଛୁଆଟି ଭିତରେ ତନ୍ତୁ ଖାଇକିରି ପଚେଇ ଦିଏ ଫଳକୁ ସେଥିପାଇଁ ଛୋଟବେଳୁ ଫଳଟି ହଳଦିଆ ପଡ଼ି ଶୁଖିକିରି ଝଡ଼ି ପଡ଼େ ତେଣୁ ତାକୁ ଯେକୌଣସି କୀଟନାଶକ ସିଞ୍ଚନ କଲେ ସେ ପୋକକୁ ଦମନ କରିବା ମୁସ୍କିଲ ହୁଏ ସେଥିପାଇଁ କ'ଣ କରାଯାଏ ନା ଗୋଟିଏ ଯନ୍ତା ଆମର ତିଆରି କରିବାକୁ ପଡ଼େ ନହେଲେ ବଜାରରେ ବି ମିଳୁଛି କ୍ୟୁ ଲିଓର ଥିବା ଯନ୍ତା ବଜାରରେ ମିଳୁଛି ସେଥିରୁ ଆଣିକି ଏକରକୁ ଆଠରୁ ଦଶ କୋଟି ବସେଇଲେ ସେ ଯନ୍ତାକୁ ଉଭୟ ମାଈ ଓ ଅଣ୍ଡିରା ପୋକ ପୂର୍ଣ୍ଣାଙ୍ଗ ପୋକ ଆସି ଧରାପଡ଼ି ମରିବେ ତେଣୁ ଆଉ ଆମର ଫଳ ନଷ୍ଟ ହେବ ନାହିଁ କିନ୍ତୁ ଚାହିଁଲେ ଚାଷୀ ମାନେ ଗୋଟେ ହାତରେ ବି ତିଆରି କରିପାରିବେ ନିଜେ ଗୋଟେ ଏକର ପାଇଁ 4 ଲିଟର ପାଣି ନେଇଯିବେ ସେଥିରେ 400 ଗ୍ରାମ ଗୁଡ଼ ମିଶେଇଦେବେ ଏବଂ 400 ଗ୍ରାମ ପାଚିଲା କଦଳୀକୁ ଭଲ ଭାବରେ ଚକଡ଼ିଦେବେ ଯୋଉଟା ବହୁତ ପାଚି ଯାଇଥିବ କଦଳୀ ସେହି କଦଳୀକୁ ଚକଡ଼ିଦେବେ ଏବଂ ସେଥିରେ 2-3 ଔଷଧ କହୁଛୁ ଯେକୌଣସି ଗୋଟେ ପକେଇବେ ମାଲାଥିଓନ 8 ଗ୍ରାମ ହେଉ ନହେଲେ କାର୍ଟାପ 6 ଗ୍ରାମ ହେଉ ନହେଲେ ଆମର ଯୋଉ ମିଳୁଛି ଡେଲ୍ଟା ମିଥ୍ରିନ 4 ମିଲିଲିଟର ଅର୍ଥାତ 4 ଲିଟର ପାଣିରେ ଏତିକି ମିଶେଇକିରି ତାପରେ ଆମର ଯୋଉ ଚାଖିଆ କପ୍ ଅଛି ସେଥିରେ 20-25 ମିଲିଲିଟର ଲେଖା ନେଇକିରି 80 ଜାଗାରେ ପତ୍ର ତଳେ 1 ଏକର ଜମିରେ ରଖିଦେବେ ରଖିଦେଲେ ସେଥିକୁ ପୋକ ଆକୃଷ୍ଟ ହେଇ ଆସିକିରି ସେଇଥିରେ ପଡ଼ିକିରି ମରିବେ ଖାଇକିରି ତାକୁ ସେ ବିଷକୁ ଆଉ ଆମର ଫଳଟି ରକ୍ଷା ପାଇଯିବ
1: ଆଉ ଗୋଟିଏ ବିଷୟ ଆସୁଛି ଯେ କଖାରୁ ଜାତୀୟ ଫସଲ ଏ ଫସଲରେ ଏକ ଲାଲ ପୋକ ବସି ପତ୍ର ଖାଇଯାଉଥିବାର ଦେଖିବାକୁ ମିଳେ ଏଇ କ୍ଷେତ୍ରରେ ଆମେ କ'ଣ କରିବା
0: ହଁ ହଁ ଦେଖିବେ ଏଇ ଯୋଉ କଖାରୁ ହେଲା ଜହ୍ନି କାକୁଡ଼ି କଲରା 2 ପତ୍ର ବେଳୁ ଗୋଟିଏ ଛୋଟିଆ ନାଲି ରଙ୍ଗର ପୋକ ବା ବେଳେବେଳେ କଳା ରଙ୍ଗର ପୋକଟିଏ ତାକୁ ନାଲି କଖାରୁ ଭୃଙ୍ଗ ଏବଂ କଳା କଖାରୁ ଭୃଙ୍ଗ କହନ୍ତି ସେମାନେ ଲାଗିକିରି ଏମିତି କରନ୍ତି ଯେ 2 ପତ୍ର ବେଳୁ ଯେତେବେଳେ ଖାଇଦେବେ ସେଟାକୁ କଟିଲେଡନ୍ ଲିଫ୍ କହନ୍ତି ସେଟାକୁ ଖାଇଦେଲା ଠୁ ଗଛ ଆଉ ଜମା ବଢ଼ିପାରିବନି ସେଇଠୁ ମରିଯାଏ କିନ୍ତୁ ଟିକେ ବଡ଼ ଅବସ୍ଥାରେ ସେମାନେ ପତ୍ରକୁ ଖାଆନ୍ତି ଏବଂ ତାର ଯୋଉ ଶୁକ ମାନେ ସେ ମାଟିରେ ଥାଇକିରି ଯୋଉଠି ଫଳଟା ଲାଗିଛି ମାଟିକୁ ତଳପଟୁ ସେମାନେ କଅଁଳ ଫଳକୁ ଖାଇଦେବା ଦ୍ୱାରା ସେ ଫଳଟି ପଚିଯାଏ ତ ଏଥିପାଇଁ ଆମେ କ'ଣ କରିବା ନା କ୍ଷେତରେ ଆମେ ଟଲଫେନ୍ ପାଇରାଟ ଯୋଉଟା କିଫନ୍ ନାଁରେ ବଜାରରେ ମିଳୁଛି ସେଥିରୁ 1 ପ୍ରତି 400 ମିଲିଲିଟର କିମ୍ବା ଆମର ଯୋଉ କୋରାଜେନ୍ ମିଳୁଛି ସେଥିରୁ 60 ମିଲିଲିଟର କିମ୍ବା ଯୋଉ ସାୟାନ୍ ଟ୍ରାନିଲିପ୍ରୋଲ ଯିଏକି ବେନେଭିଆ ନାଁରେ ବଜାରରେ ମିଳୁଛି ସେଥିରୁ 360 ମିଲିଲିଟର ହେଉ କିମ୍ବା ଆମର ଯୋଉ ରିଜେଣ୍ଟ ବା ଫିପ୍ରୋନିଲ ଔଷଧ ଯୋଉଟା ସେଥିରୁ 400 ମିଲିଲିଟର ଯେକୌଣସି ଗୋଟିଏକୁ 200 ଲିଟର ପାଣି ମିଶେଇକିରି 10 ଦିନ ଅନ୍ତରେ 2 ଥର ଖଣ୍ଡେ ସିଞ୍ଚନ କରିଦେଲେ ଏ କୀଟ ସହଜରେ ଦମନ ହେଇଯିବ
1: ଡକ୍ଟର ମିଶ୍ର ଏଇ ବର୍ଷା ଦିନ ଆମେ ଦେଖୁ ଯେ ପ୍ରାୟ ପନିପରିବାର ଯୋଉ ପତ୍ର ଗୁଡ଼ିକ ଟିକେ ମୋଡ଼ି ହେଇଯାଏ
0: ଆଜ୍ଞା
1: ତାର ଆକାରଟା ବଦଳିଯାଏ ରୂପ ବି ବଦଳିଯାଏ ପୂର୍ବରୁ ଟିକେ ହାଲକା ଦେଖାଯାଉଥିଲା ଏବେ ଟିକେ ଗାଢ଼ ଦେଖାଯାଉଛି କିନ୍ତୁ ପତ୍ର ମୋଡ଼ି ହେଇଯାଏ କ'ଣ ଚାଷୀ ଭାଇମାନେ କରିପାରିବେ
0: ସେ ଯୋଉ ପତ୍ର ଗୁଡ଼ିକ ମୋଡ଼ି ହେଉଛି ସେ ଗୋଟେ ନଳ ଭଳିଆ ଅନେକ ସମୟରେ ହୁଏ ଆଉ କେତେଗୁଡ଼ା ପତ୍ର ଗୁଡ଼ାକ କ'ଣ ହେଉଛି ମୋଚା ହେଇଯାଏ ଅର୍ଥାତ୍ ସେଥିରେ ଶୋଷକ କୀଟ ସବୁ ଲାଗିଯାଆନ୍ତି ଅର୍ଥାତ୍ ଯୌ ପୋକ ଆପଣ ଦେଖିବେ ଶୀତ ଦିନେ ହଳଦିଆ ଯୌ ପୋକ ଲାଗୁଛି ଏ ବର୍ଷା ଦିନେ କଳା ଯୌ ପୋକ ଲାଗନ୍ତି ଏବଂ ସେ ଯୋଉଠି ଯୌ ପୋକ ଲାଗିଥିବ ବା ପତ୍ରଡିଆଁ ପୋକ ଲାଗିଥିବ ବା ଆମର ଯୋଉ କୁଣିଆଁ ପୋକ ଲାଗିଥିବ ସେ ଜାଗାକୁ ପିମ୍ପୁଡ଼ି ଜନ୍ଦା ସେ ଗଛକୁ ଚଢ଼ୁଥିବେ କାରଣ ସେମାନେ ଗୋଟେ ମଧୁ ଶିଶୁର ଗୋଟେ ମିଠା ଜିନିଷ ମଳତ୍ୟାଗ କରନ୍ତି ତାକୁ ଖାଇବା ପାଇଁ ପିମ୍ପୁଡ଼ି ଜନ୍ଦା ଚଢ଼ନ୍ତି ସେଇଥିରୁ ଜାଣିଯିବେ ଯେ ଇଏ ଶୋଷକ କୀଟ ମୋ ଗଛରେ ଲାଗିଲାଣି ଆଉ ଯଦି ବର୍ଷା ଟିକେ ଛାଡ଼ିଗଲା 8-10 ଦିନ ପାଇଁ ତାହେଲେ ଦେଖିବେ ଆମର ଯୋଉ ଧଳା ଯୋଉ ଯୋଉଟାକୁ ଚାଷୀ ଭାଇମାନେ କହୁଛନ୍ତି ଅର୍ଥାତ୍ ଦହିଆ ପୋକ ବି ଚଢ଼ିଯାଇଥାନ୍ତି ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ଆମ ଚାଷୀ ଭାଇମାନେ ନିମ୍ବ ଜାତୀୟ କୀଟନାଶକ ଔଷଧ ଯୋଉ ବଜାରରେ ମିଳୁଛି ସେଥିରୁ 0.03% ଆଜାଡିରାକ୍ଟିନ୍ ଥିବା ଔଷଧକୁ 5 ମିଲିଲିଟର ପ୍ରତି ଲିଟର ପିଛା ପାଣିରେ ମିଶେଇ ହେଉ ନହେଲେ 0.15% ନିମ୍ବଜାତ କୀଟନାଶକ ଔଷଧ ମିଳୁଛି ସେଥିରୁ 2.5 ମିଲିଲିଟର ପ୍ରତି ଲିଟର ପିଛା ପାଣିରେ ମିଶେଇକରି ସିଞ୍ଚନ କରିପାରିବେ
1: ମାନେ ଫସଲଟା ଆକ୍ରାନ୍ତ ହେଲା ପରେ ନା ତା ପୂର୍ବରୁ
0: ଆକ୍ରାନ୍ତ ହେଲେ ହିଁ ଦେଖିବେ ଯେହେତୁ ସେଟା ପକେଇବେ କିମ୍ବା ପୂର୍ବରୁ ଯଦି ପକେଇଦେବେ ତାହେଲେ ତ ଭଲ ପ୍ରତି 15 ଦିନ ଥରେ ପକେଇ ଦେଉଥିଲେ ଅନ୍ୟ କୀଟ ସହିତ ଇଏ ଶୋଷକ କୀଟ ବି କମିଯିବେ
1: ଡକ୍ଟର ମିଶ୍ର ଭେଣ୍ଡି ଏବଂ ବାଇଗଣ ପତ୍ରକୁ କିଏ ନଳ ଭଳି ମୋଡ଼ି ଦେଉଛି କିଛି ଏମିତିଆ ଚିତ୍ର ମଧ୍ୟ ଦେଖିବାକୁ
0: ଆଜ୍ଞା ବର୍ଷା ଦିନେ ଏଟା ବେଶୀ ଦେଖାଯାଏ
1: ତ ଏ କ୍ଷେତ୍ରରେ ଚାଷୀ ଭାଇମାନେ କ'ଣ କରିବେ
0: ସେଟା ହେଉଛି ପତ୍ର ମୋଡ଼ା ପୋକ ଏବଂ ସେଟା ସେତେ କ୍ଷତିକାରକ ନୁହେଁ ତଥାପି ଯେହେତୁ ପତ୍ର ହେଲା ଆମର ରୋଷେଇ ଶୈଳ ପତ୍ରଟାକୁ ମୋଡ଼ିକିରି ତା ଭିତରେ ରହି ଜାଲି କରି ଖାଇଦେଇଥିବ ଏବଂ ମଳତ୍ୟାଗ କରିଦେବା ଦ୍ୱାରା ଆମର ମାନେ ଅମଳଟା କମିଯାଏ ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ଆମେ ଯେମିତି କହିଥିଲି ନିମ୍ବଜାତ କୀଟନାଶକ ଔଷଧ ଯେକୌଣସି ଆଣି ପକେଇ ପାରିବେ ଏବଂ ଅତି ବେଶୀ ହେଲେ ଆମର ଯୋଉ ପୁରୁଣାରେ ପ୍ରୋଫେନୋଫସ୍ ଔଷଧ ଅଛି କିମ୍ବା କ୍ଲୋରପାଇରଫସ୍ ଔଷଧ ଅଛି 400 ମିଲିଲିଟର ଯେକୌଣସି ଗୋଟେ ନେଇକରି 400 ମିଲିଲିଟର 200 ଲିଟର ପାଣି ମିଶେଇକରି 1 ଏକରକୁ ଯଦି ସିଞ୍ଚନ କରିବା

0: ହେଲେ ଏଥିରୁ ରକ୍ଷା ପାଇଯାଇପାରିବା। କିନ୍ତୁ ମୁଁ ଯୋଉ କହିଥିଲି ଯେ ଫଳବିନ୍ଧା କାଣ୍ଡବିନ୍ଧା ପୋକ ପାଇଁ ଯଦି ସେ ଔଷଧ ପ୍ରୟୋଗ କରିଥିବେ ଇଏ ପତ୍ରମୋଡ଼ା ଆଉ ହୁଏ ନାହିଁ, ତେଣୁ କିଛି ଅସୁବିଧା ନାହିଁ।
1: ଆଚ୍ଛା ଆଜ୍ଞା, ଝୁଡ଼ଙ୍ଗ ଏବଂ ବରଗୁଡ଼ି ତା ସହିତ ଭେଣ୍ଡି ଫସଲରେ ପତ୍ର ହଳଦିଆ ହେଇଯାଏ, ବୋଧେ ସାହେବି ରୋଗ ତାକୁ ଏଇଟା କଣ, କେମିତି ଚାଷୀ ଭାଇମାନେ ଜାଣିବେ କଣ ତା ପାଇଁ ପ୍ରତିକାର କରିପାରିବେ ସେମାନେ?
0: ହଁ ଆଜ୍ଞା, ଏଇଟା ଗୋଟେ ନିହାତି ବର୍ଷା ଦିନେ ହଉ ଅନ୍ୟ ଋତୁରେ ବି ଦେଖାଯାଏ ଯେ ଆମେ ଯୋଉଟା ଭେଣ୍ଡିର କହୁ ଚିତ୍ରା ରୋଗ ସେଟା ସାହେବି ରୋଗ, ଝୁଡ଼ଙ୍ଗ ହେଲା ଆପଣଙ୍କର ଯୋଉ ରୋମା ଅନେକ ଜାଗାରେ କହନ୍ତି, ବରଗୁଡ଼ି ହେଲା ଲଟା ଜାତୀୟ ସେ ଅଗ ପତ୍ର ଗୁଡାକ ହଳଦିଆ ପଡିକି ସାହେବି ରୋଗ ହେଇଯାଏ। ଇଏ ଗୋଟେ ଭୂତାଣୁ ଜନିତ ରୋଗ, ଭୂତାଣୁ କୌଣସି ଔଷଧରେ ମରନ୍ତିନି, କିନ୍ତୁ ରୋଗିଣା ଗଛରୁ ଭଲ ଗଛକୁ ଧଳା ମାଛି ଏହାକୁ ଏହି ରୋଗ ଜୀବାଣୁକୁ ଆଣିକରି ଛାଡ଼ିଥାଏ। ତେଣୁ ଆମେ ଯଦି ଧଳା ମାଛିକୁ ନିୟନ୍ତ୍ରଣ କରିପାରିବା ତାହେଲେ ସାହେବି ରୋଗରୁ ନିଶ୍ଚିତ ଭାବରେ ରକ୍ଷା ପାଇଯାଏ।
1: ରୋଗର
0: ବାହାକକୁ ଅଟକାଇବାକୁ ପଡିବ, ବିହନ ଲଗାଇବାକୁ ଅଛି, ସେମାନେ ବିହନକୁ ବିଶୋଧନ କରିବେ। ଯେତେବେଳେ ବିହନ କିଣୁଛନ୍ତି ସେତେବେଳେ ଆପଣଙ୍କୁ ସେ କହିଥିବେ ଯେ ଏଇଟା ବିଶୋଧିତ ହୋଇଛି, କିନ୍ତୁ ସିଏ ହେଉଛି କବକନାଶକ ଦ୍ୱାରା ବିଶୋଧିତ ହୋଇଛି, କିନ୍ତୁ ତାକୁ ଆହୁରି ଆମ ଇମିଡାକ୍ଲୋପିଡ୍ ଯିଏ ବଜାରରେ ମିଳୁଛି ସେ ଇମିଡାକ୍ଲୋପିଡ୍ ନେଇକରି ସେଥିରେ ବିଶୋଧନ କରିବେ, ଏବଂ ସେ ଇମିଡାକ୍ଲୋପିଡ୍ଟା ଗାଉଚୋ ନାଁରେ ବଜାରରେ ମିଳୁଛି, ନହେଲେ ଆଉ ଗୋଟିଏ ମିଳୁଛି କ୍ରୁଇଜର ନାଁରେ, ସେଟା ଥାୟାମେଥକ୍ଜାମ୍, ସେଥିରୁ 5-7 ଗ୍ରାମ ପ୍ରତି କିଲୋଗ୍ରାମ ମଞ୍ଜି ପ୍ରତି ଦରକାର ହୁଏ। ଆପଣ ମଞ୍ଜିକୁ ଯେତିକି ମଞ୍ଜି ନେବେ ଏଇ ଅନୁସାରେ ଔଷଧ ନେବେ, 5-7 ଗ୍ରାମ ଗୋଟେ କେଜିକି, ତ ଗୋଟେ ଜରିରେ ପୁରେଇ ଦେଉ ହଉ କିମ୍ବା ଗୋଟେ ମାଠିଆରେ ପୁରେଇ ଦେଇକରି ସେ ପରିମାଣର ଔଷଧ ତା ଦେହରେ ପକେଇକରି ଜରି ମୁହଁ ଧରିକିରି ହଲେଇ ଦେବେ, ମାଠିଆ ମୁହଁକୁ ଧରି ହଲେଇ ଦେଲେ ପ୍ରତି ବିହନ ଉପରେ ଗୋଟେ କୋଟିଂ ହେଇଯିବ। ତ ଆଜିକାଲି କ'ଣ ହେଉଛି ଯେ ତରଳ ଔଷଧ ବି ତାର ମିଳିଲାଣି, ଇମିଡାକ୍ଲୋପିଡ୍ 48 FS ଏବଂ ଥାୟାମେଥକ୍ଜାମର 30 FS ବି ମିଳୁଛି, ତ ସେଇଟା ଡାଇରେକ୍ଟ ପକେଇକିରି ସେଇଟା 10 ମିଲିଲିଟର ଦରକାର ହେଉଛି ଗୋଟେ କେଜିକି, ଡାଇରେକ୍ଟ ପକେଇ ଦେଇକରି ଯଦି ଆମେ ମିଶେଇଦେବା ତାହେଲେ ପ୍ରତି ମଞ୍ଜି ଉପରେ ଗୋଟେ କୋଟିଂ ହେଇଗଲା, ସେ ଆମକୁ 3 ସପ୍ତାହ ପର୍ଯ୍ୟନ୍ତ ମୁଖ୍ୟ କିଆରୀରେ ଶୋଷକ ପୋକ ଆଉ ଆକ୍ରମଣ କରିବାକୁ ଦେବ ନାହିଁ, ଅର୍ଥାତ୍ ଧଳା ମାଛି ଯେତେବେଳେ ଆସି ଖାଇବ ସେ ମରିବ, ତେଣୁ ରୋଗ ଜୀବାଣୁ ଆଉ ସଂକ୍ରମିତ ହୋଇପାରିବ ନାହିଁ। ତା ଭିତରେ ଗଛ ଯେତେବେଳେ 2-3 ପତ୍ର ଧରିବ 10-12 ଦିନ ହେଇଗଲା, ସେତେବେଳେ ଆମେ କ୍ଷେତରେ ହଳଦିଆ ଅଠାଯୁକ୍ତ ଜନ୍ତା ଗୋଟେ ବଜାରରେ ମିଳୁଛି ସେଇଟାକୁ ବସେଇବା, ଏକରକୁ 10-12 ବସେଇଲେ ସେ ଧଳା ମାଛି ଯେତେବେଳେ ଅନ୍ୟ କିଆରୀରୁ ଆସୁଥିବ ଉଡ଼ିକିରି ସେ ସବୁଜ ଗଛରେ ନ ବସିକିରି ଆଗ ହଳଦିଆ ରଙ୍ଗକୁ ଆକୃଷ୍ଟ ହୋଇ ଆସିକି ସେ ଅଠାରେ ଲାଗିକି ମରିଯାଏ, ତେଣୁ ରୋଗ ଜୀବାଣୁ ସହିତ ଖତମ ହୋଇଯାଏ।
1: ଡକ୍ଟର ମିଶ୍ର, ଆଜି ଆପଣ ଆମ କୃଷି ସଂସାର ବୈଠକକୁ ଆସିଲେ, ବେଶ୍ ଉପାଦେୟ ବିଷୟଗୁଡ଼ିକ ଆଜି ଆମର ଚାଷୀ ଭାଇମାନଙ୍କୁ ଆପଣ ପରାମର୍ଶ ଦେଲେ। ଆମେ ଆଶା କରୁଛୁ ଆମର ଶ୍ରୋତାବନ୍ଧୁମାନେ ଆପଣଙ୍କର ପରାମର୍ଶ ମୁତାବକ କାର୍ଯ୍ୟ କରିବେ ଏବଂ ନିଶ୍ଚିତ ଭାବରେ ଲାଭାନ୍ୱିତ ହେବେ। ଏହି ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।
1: ଯୋଉ ଅସୁବିଧା ଥିଲା ଦୂର ହବଟି?
2: ହଁ, କେଡେ ବଢିଆ ବୁଝେଇ କହିଲେ,
1: କହିଲେ
2: ଯଦି ଔଷଧ ନ ଆଣିବ କେମିତି ଘରୋଇ ଉପାୟରେ ତାକୁ ଦମନ କରିବ ରୋଗ ପୋକ, ସେ ସବୁ ବିଷୟରେ ମଧ୍ୟ ଜାଣିବାକୁ
1: ମାନେ ଜାଣିକି ସମାଧାନ ଆମ ହାତ ପାହାଟା।
2: ହଁ,
1: ବୁଝି ବିଚାରିକି କାର୍ଯ୍ୟ କରିବା ଯଦି
2: ତାହେଲେ ଲାଭ ପାଇବା
1: ପାଇବା।
2: ହଁ,
1: ମହାସଂଘକୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
1: ତାହେଲେ ସ୍ନାନ ଯାତ୍ରା ଥରକ ଯାଉଛ?
2: ନିଶ୍ଚୟ ଯିବୁ, ତମେ ମଧ୍ୟ ଯିବ, ରେଡି ହେଇଯାଅ।
1: ମହାପୁରଙ୍କର ଏମିତି ନିନା ଲାଗି ଥାଉ, ସମସ୍ତେ ଆନନ୍ଦରେ ରୁହନ୍ତୁ, ବେଳ ଗଡି ଯାଉଛି, ଘରକୁ ଯିବା।
2: ଘରକୁ ଯିବା? ଯୋଉ ପାଣିପାଗ, ପାଣିପାଗ ହେଲାଣି ଯାହା, ଶୁଣିବା ତାପରେ ଯାଇ ଉଠିବା।
1: ପାଣିପାଗ ଖବର?
2: ହଁ,
1: ହଉ ହଉ ହଉ ହଉ।
3: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଏଜେନ୍ସୀ ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟ୍ୱର୍କର ଉପଯୋଗ ଉପରେ ଦେଲେ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କହିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳର ବିକାଶ ତ୍ୱରାନ୍ୱିତ କରାଯାଉଛି। କଟକ ଜିଲ୍ଲାରେ ଆସନ୍ତା ଜୁଲାଇ ମାସ 16-31 ତାରିଖ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ହେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତିଙ୍କ ସୂଚନା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା। ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ଓଡ଼ିଶାକୁ ସମ୍ପୂର୍ଣ୍ଣ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା, ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସ୍ମଗ୍ଲର କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଆଲକା ୟାଗ୍ନିକ।

ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଏଇଠି ଆପଣମାନଙ୍କୁ କହି ରଖୁଛୁ, ଆଜି ରାତି 10:30 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ପୁଣି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ମହାରା। କଣ୍ଠରେ ସଜେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଏକନିକ।

0: ଯେ କ୍ରମରେ ଆମେ ଗୋଟେ କନ୍ନଡ଼ ଭାଷାର ନୂଆ ଗୀତଟିଏ ଶିଖିବା। ଗୀତଟିକୁ ରଚନା କରିଛନ୍ତି ଦୌଡ଼ରଙ୍ଗେ ଗୌଡ଼ା। ଏବେ ତାହେଲେ ପିଲାମାନେ କାଗଜ କଲମ କାଢ଼ି ନିଅ, ଭଲ ଭାବରେ ଲେଖିନିଅ। ପ୍ରଥମେ ସ୍ଥାୟୀ ଲେଖ।
1: ହାରୁତି ହବୁ ହାରୁତି ହବୁ
2: ହାରୁତି ହବୁ ହାରୁତି ହବୁ
1: କଡ଼ଲ କରେୟ ଖଗ କୁଲା
2: କଡ଼ଲ କରେୟ ଖଗ କୁଲା
1: ଏନିତ ମୁଗିଲା
2: ଏନିତ ମୁଗିଲା
1: ଉଦ୍ଦ ଅଗଲ
2: ଉଦ୍ଦ ଅଗଲ
1: ଜିକି ଦନିତୁ
2: ଜିକି ଦନିତୁ
1: ବାନ୍ଦଳା
2: ବାନ୍ଦଳା।
0: ବର୍ତ୍ତମାନ ପ୍ରଥମ ଅନ୍ତରା ଲେଖ।
1: ବାନ ଲୋକ ନଗୁଅ ନାକ
2: ବାନ ଲୋକ ନଗୁଅ ନାକ
1: ହାରୋ ହକି ପାଲିଗେ
2: ହାରୋ ହକି ପାଲିଗେ
1: ରେକ୍କେ ବିସି ଧୈର୍ଯ୍ୟ ସୁସି
2: ରେକ୍କେ ବିସି ଧୈର୍ଯ୍ୟ ସୁସି
1: ଚୁକ୍କି ମୁଟ୍ଟୋ ହମ୍ମିଗେ
2: ଚୁକ୍କି ମୁଟ୍ଟୋ ହମ୍ମିଗେ।
0: ଏବେ ଦ୍ୱିତୀୟ ଅନ୍ତରାଠି ଲେଖ।
1: ଦୂର ଦୂର ହାରି ହାରି
2: ଦୂର ଦୂର ହାରି ହାରି
1: ବ୍ୟୋମ କାଣୁଆ ବଗେ
2: ବ୍ୟୋମ କାଣୁଆ ବଗେ
1: ହସିବ ମରେସି
2: ହସିବ ମରେସି
1: ವಾಂಛೆ ಮೆರೆಸಿ
2: ವಾಂಛೆ ಮೆರೆಸಿ
1: ದಿಗಂತ ಸೇರೋ ಲಘು ಬಗೆ
2: ದಿಗಂತ ಸೇರೋ ಲಘು ಬಗೆ।
0: ಎಥರ ತೃತೀಯ ಅಂತರಾಟಿಗೂ ಲಿಖಿನಿಯ।
1: ಯಾವ ನಾಡೋ ಎಂಥ ಕಾಡೋ
2: ಯಾವ ನಾಡೋ ಎಂಥ ಕಾಡೋ
1: ಹಾರೋ ಆಸೆ ಹಕ್ಕಿಗೆ
2: ಹಾರೋ ಆಸೆ ಹಕ್ಕಿಗೆ
1: ಮುಕ್ತ ಗಗನ ನೂರು ಕಾಲ
2: ಮುಕ್ತ ಗಗನ ನೂರು ಕಾಲ
1: ಈಜೋ ಶಕ್ತಿ ರೆಕ್ಕೆಗೆ
2: ಈಜೋ ಶಕ್ತಿ ರೆಕ್ಕೆಗೆ।
0: ಗೀತಟಿಕ ಲೇಖಿನಲ ಪಿಲಾಮನೆ। ಎಬೆ ಚಲ ಗೀತಟಿಕ ಆಮೆ ತಾಳ ಸಹಿತ ಶಿಖಿವಾ।
3: ತಕ್ಕಿಟ ತಕ್ಕಿಟ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କନ୍ନଡ଼ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।
1: ପିଲାମାନେ ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା

0: ବର୍ଷାପରେ ଆହୁରି ସୁନ୍ଦର ଦିଶୁଛି ନୁହେଁ?
1: ହଁ, ସୁନ୍ଦର ନୁହଁ ଆଉ କଣ, ତଳକୁ ଚାହିଁଲ।
0: ଏ ମା,
1: କଣ ସୁନ୍ଦର ନୁହେଁ, ଚମକି ପଡ଼ିଲ ଯେ।
0: ବାବା, ଆମେ କେତେ ଉଚ୍ଚରେ, ତଳ ଗଛ ଗୁଡା ଠିକ ଘାସ ବୁଦା ଭଳିଆ ଦେଖାଯାଉଛି। ସମ୍ବିତ, ଆମେ ଏମିତି କେତେ ବାଟ ଯିବା ଯେ?
1: ରାୟଗଡ଼ାରୁ ଚାଟିକଣା 50 କିଲୋମିଟର, ଚାଟିକଣାରୁ କୁର୍ଲି ଯୋଉଠିକି ଆମେ ଯାଉଛେ ମାତ୍ର 8 କିଲୋମିଟର, ବାସ ଆଉ ଅଳ୍ପ ବାଟ ରହିଲା।
0: ଦେଖୁଛ ଦେଖୁଛ ସମ୍ବିତ, ଏ ରାସ୍ତାକୁ କେମିତି ରାସ୍ତାର ମାଟି ସବୁ ଧୋଇ ହେଇ ପଥର ଗୁଡା ବାହାରି ପଡିଛି।
1: ସେଇଆ ତ ଲାଗୁଛି, ଆଉ ବୋଧେ ଗାଡ଼ିରେ ଯିବା ଭାଗ୍ୟରେ ନାହିଁ। ଏ ସ୍ୱାତି, ତମେ ଚାଲିପାରିବ ତ?
0: କଣ ସନ୍ଧ୍ୟା ହଉଛି, ଏଇଟି ସେମିତି ଚାହନା କହୁଛି, ଦରକାର ହେଲେ ତମକୁ କାନିରେ ଗଣ୍ଠି କରି ବାନ୍ଧି କାନ୍ଧରେ ପକେଇ ଚାଲି ଯାଇପାରିବି।
1: ସତେ? ଆସ ସ୍ୱାତି, ମୋ ହାତ ଧର, ଧୀରେ ଧୀରେ ଆସ।
0: ଓହ, ତମେ ଚାଲ ନା, ମୁଁ ଠିକ ଯିବି। ଏଇ ସମ୍ବିତ, ଦେଖିଲ ଦେଖିଲ
1: କଣଟା,
0: ଏଇ ଆମ ବାଁ ପଟେ, ଏଇଟା କୋଉ ଗାଁ ଯେ?
1: ଡଙ୍ଗରିଆ କନ୍ଧ ମାନଙ୍କର ଛୋଟ ଗାଁଟିଏ, ନାଁ ହେଲା ଖଜୁରୀ, 20-30 ଘର ମାତ୍ର।
0: ସତରେ ସମ୍ବିତ, ଖଜୁରୀ କୋଳି ଭଳିଆ ଗାଁଟିଏ, ଦେଖିଲ ସେ ଚାଳ ଘରକୁ କେତେ ନୂଆଣିଆ। ଏଇ ସମ୍ବିତ ଦେଖିପାରୁଛ ନା
1: କଣଟା,
0: କେମିତି ନଈ ନେଇ ଘର ଭିତରକୁ ଯା ଆସ କରୁଛନ୍ତି, ଠିକ ସେଇ ମାଙ୍କିଡିଆଙ୍କ କୁମ୍ବା ଭଳିଆ ନୁହେଁ?
1: ହଁ, ତେବେ କୁମ୍ବା ଗୁଡିକ ପତ୍ରରେ ତିଆରି, ଇଏ ହେଲା ଚାଳ। ହଉ ଆସ,
0: ରୁହନା ଟିକେ, ମୋରାଣ ପ୍ଲିଜ, ମୁଁ ସେ ସ୍ତ୍ରୀ ଲୋକମାନଙ୍କୁ ଟିକେ ଭଲ କରି ଦେଖିସାରେ।
1: କଣ କହିଲ, ସ୍ତ୍ରୀ ଲୋକ? ଆରେ ତମେ କାହାକୁ ସ୍ତ୍ରୀ ଲୋକ କହୁଛ, ସେ ପରା ଡଙ୍ଗରିଆ କନ୍ଧ ପୁରୁଷ,
0: ଆଉ ମୁଣ୍ଡ ପଛରେ ଗଣ୍ଠି ପକେଇ ଖୋସ କରିଛନ୍ତି ଯେ,
1: ନାକରେ 2ଟା ରିଙ୍ଗ ପିନ୍ଧିଛନ୍ତି ଯାହାକୁ ସେମାନେ ମୁଦି କହନ୍ତି, ମଝି ସିନ୍ଥା କୁଣ୍ଡା ହେଇଛି, ଦେଖୁନ ଦେଖୁନ ଜଣେ କେମିତି ମୁଣ୍ଡରେ ପାନିଆ ଖୋସୁଛି।
0: ଏ ମା, ଇଏ ତ ଅଦ୍ଭୁତ ପୋଷାକ ଏଠି, ଆଉ ଝିଅମାନେ ନାକରେ 3ଟା ରିଙ୍ଗ ପିନ୍ଧିଛନ୍ତି, ଆଉ ଦେହରେ ବି ଓଢ଼ଣୀଟିଏ ପକେଇଛନ୍ତି। ଏଇ ସମ୍ବିତ ଦେଖୁଛ ନା, ହାତ ଧରା ଧରି ହେଇ କେମିତି ଗୀତ ଗାଇ ନାଚୁଛନ୍ତି। ଆଚ୍ଛା, ଏଇଟା ଏମାନଙ୍କର କି ଭାଷା?
1: ଇଏ ହେଲା କୁଇ ଭାଷା। ହଉ ହଉ, ତମେ ଚାଲ, ଅସଲ ଜାଗାକୁ ଏ ଯାଏ ଯାଇନେ।
0: କୋଉଠି କି?
1: କୁର୍ଲି ଗାଁ, ରାସ୍ତା ଭୀଷଣ ଖରାପ, ଖାଲି ପାଦରେ ଯିବାକୁ ପଡ଼ିବ, ତା ଉପରେ ପୁଣି 2-4 କିଲୋମିଟର ପାହାଡ଼ ଚଢ଼ା ବି ଅଛି, ଦେଖିବା କେତେ ବଳ ଆମ ସ୍ୱାତି ଦେବୀଙ୍କର।
0: ଆରେ ଯାଜା, ଦରକାର ପଡିଲେ ତମକୁ ଛାଡି ଏଠି ସବୁଦିନ ପାଇଁ ଡେରା ପକେଇ ପାରିବି। ହଁ
1: ଆଚ୍ଛା,
0: ଏ ସମ୍ବିତ ଦେଖୁଛ ନା, କେଡ଼େ ସୁନ୍ଦର ଝରଣାଟିଏ,
1: ବାଁ ପଟେ ଇଏ ହେଲା ଗୁଦଗୁଦା ଜଳଧାରା, ଦେଖୁନ ଚାରିଆଡ଼େ ସପୁରୀ ପଣସ କଦଳୀ ଆମ୍ବ ଗଛରେ ଭରପୁର।
0: ବାଃ, କି ମଜା ମ, ଆମେ ଗୋଟେ ଖାଇବାକୁ ପାଉନୁ, ଏମାନେ କେତେ ମଜାରେ ଏସବୁ ଖାଉଛନ୍ତି।
1: ଖାଆନ୍ତି ତ ନିଶ୍ଚୟ, ଆଉ ବିକନ୍ତି ମଧ୍ୟ, କିନ୍ତୁ ଜାଣ
0: କଣ,
1: ଏମାନେ ଏତେ ସରଳ ନିଷ୍କପଟ ଯେ ତାର ସୁଯୋଗ ନେଇ ପଡ଼ୋଶୀ ବ୍ୟବସାୟୀମାନେ ତାଙ୍କୁ ଶୋଷଣ କରି ଫାଇଦା ଉଠାନ୍ତି,
0: ଠିକ ସେଇ ସରଳ ପାହାଡ଼ି ଖଡ଼ିଆମାନଙ୍କ ପରି।
1: ହଁ ହଉ, ତମେ ଶୀଘ୍ର ଶୀଘ୍ର ପାଦ ପକେଇଲ, ଆଉ ଅଳ୍ପ ବାଟ କୁର୍ଲି ଗାଁ ରହିଲା।
0: ଏଇ ତମେ ଏସବୁ ଆଗରୁ ବୁଲି ଦେଖିଛ ନା?

0: ସ୍ୱାତି
1: କଣ ହେଲା?
0: ଆରେ ସିଆଡେ କୁଆଡେ ଯାଉଛ?
1: ନାଇଁ ମ, ଦେଖୁଥିଲି ସେ ଘର ଗୁଡାକୁ, ରାସ୍ତାର ଦୁଇପଟେ ନୁଆଣିଆ ଚାଳ ଘର। ଆଚ୍ଛା ସମ୍ବିତ।

0: ଏଘରେ ତ ଝରକା ନାହିଁ, ପବନ ତ ଯାଆସ କରୁନଥିବ, କେମିତି ରହନ୍ତି ଏମାନେ?
1: ୟାର ଗୋଟାଏ ମଜା କାରଣ ଅଛି।
0: କଣ?
1: ଏଇ ଅନିଷ୍ଟକାରୀ ଦେବାଦେବୀ, ଭୂତ ପ୍ରେତ, ଡାହାଣୀ ଚିରୁଗୁଣି କେହି ଯେମିତି ଘରେ ପଶିପାରିବେନି।
0: ଏ ମା, ଇଏ କି କଥା ମ, କେତେ ଅନ୍ଧବିଶ୍ୱାସ କହିଲ।
1: ଆଚ୍ଛା ସ୍ୱାତି, ତମେ କଣ ଭୂତ ପ୍ରେତଙ୍କୁ ଭୟ କର? ନା
0: କରେ ଯେ, ହେଲେ ଆଚ୍ଛା ସମ୍ବିତ, ତମେ ଟିକେ ମତେ ଏଇ ଡଙ୍ଗରିଆ କନ୍ଧଙ୍କ ଉପରେ କିଛିଟା ସୂଚନା ଦେଇପାରିବ?
1: ହଁ, ଏଇ ଡଙ୍ଗରିଆ କନ୍ଧ ହେଲେ ବୃହତ କନ୍ଧ ଗୋଷ୍ଠୀର ଏକ ବିଶିଷ୍ଟ ଉପଗୋଷ୍ଠୀ। ଆମ ଓଡ଼ିଶାର ପୂର୍ବଘାଟ ପର୍ବତମାଳା ଅନ୍ତର୍ଗତ ନିୟମଗିରି ଅରଣ୍ୟାନୀର ଶିଖର ଓ ଢାଲୁ ଅଞ୍ଚଳରେ ମାନେ ତାଙ୍କର ଆସ୍ଥାନ ଜମାଇଛନ୍ତି। ସମୁଦ୍ର ପତନ ଠାରୁ ପ୍ରାୟ 1000 ଫୁଟରୁ 5000 ଫୁଟ ଉଚ୍ଚତା ଭିତରେ। ବିଶେଷ ଭାବରେ ଏମାନଙ୍କର ଘରଦ୍ୱାର, ବେଶଭୂଷା, ଖାଦ୍ୟପେୟ, ଚାଲିଚଳନ, ଆଚାର ବ୍ୟବହାର ଅନ୍ୟାନ୍ୟ ଆଦିବାସୀଙ୍କ ଠାରୁ ଭିନ୍ନ। ଖ୍ୟାତି ସମ୍ପନ୍ନ ନିୟମ ରାଜାଙ୍କ ଦାୟାଦ ହିସାବରେ ଏମାନେ ବେଶ ଗର୍ବ ଅନୁଭବ ବି କରନ୍ତି, ଆଉ କାହା ପାଖରେ ହଠାତ୍ ମୁଣ୍ଡ ନୁଇଁବାକୁ ପସନ୍ଦ କରନ୍ତି ନାହିଁ।
0: ଆଚ୍ଛା,
1: ଭାଷଣଟା କେମିତି ଲାଗିଲା?
0: ହଉ ଥାଉ ଥାଉ, ଭାଷଣ ଦେଇ ଥକି ଗଲଣି, ନେଲ ସେମାନେ ଆଣି ସପୁରୀ ପଣସ ଥୋଇଲେଣି, ଖାଅ।
1: ଆଉ ତମେ?
0: ମୁଁ ପରେ ଖାଇବି, ମୁଁ ଆଗେ ଏଇ ଡଙ୍ଗରିଆ କନ୍ଧ ମା ଭାଇମାନଙ୍କୁ ଭଲ ଭାବରେ ଆଖି ପୁରେଇ ଦେଖିନି, ତାପରେ।
1: ବାଃ, କି ମିଠା ସପୁରୀ ପଣସ ମ!
0: ଏଇ ସରଳ ନିଷ୍କପଟ ଭାଇମାନଙ୍କର ମନ ହୃଦୟ ବି ତ ମିଠା ନା, ତେଣୁ ଏସବୁ ମିଠା ହବନି କାହିଁକି କହିଲ? ଏଇ ସମ୍ବିତ ଦେଖିଲ କେତେ ସରଳ ଚାହାଣି ସେମାନଙ୍କ ଆଖିରେ। ଆଚ୍ଛା ସମ୍ବିତ, କନ୍ଧ ଜାତିରେ କଣ ଏଇ ଗୋଟିଏ ଉପଗୋଷ୍ଠୀ ନା ଆଉ ଅଛନ୍ତି?
1: ଏଇ ତ ଗବେଷକ ଡକ୍ଟର ଅନନ୍ତ ଚରଣ ସାହୁ ଆସିଗଲେଣି, ତାଙ୍କଠୁ ଶୁଣିବା।
2: ଏଇ କନ୍ଧ ସମ୍ପ୍ରଦାୟ ବିଭିନ୍ନ ଉପଗୋଷ୍ଠୀରେ ବିଭକ୍ତ, ଯଥା ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ଦେଶିଆ କନ୍ଧ, ବୁହାର କନ୍ଧ, ପେଙ୍ଗୋ କନ୍ଧ, ସୀତା କନ୍ଧ ଇତ୍ୟାଦି ଇତ୍ୟାଦି। ରାୟଗଡ଼ା ଜିଲ୍ଲାର କେସିଂପୁର, ବିଷମକଟକ, ମୁନିଗୁଡ଼ା ବ୍ଲକ ଆଉ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ, ଏଇ ଚାରୋଟି ଯାକ ଜାଗା ବସବାସ କରନ୍ତି। ଏଇ ଡଙ୍ଗରିଆ କନ୍ଧ ମାନଙ୍କ ଭିତରେ ପୁଅମାନେ ନାକରେ 2ଟା ମୁଦି ପିନ୍ଧିଥିବେ, ଝିଅମାନେ 3ଟା ମୁଦି ପିନ୍ଧିଥିବେ। ଏଇଟା ହେଲା ତାଙ୍କର ଚିହ୍ନିବାର ହେଉଛି ଗୋଟେ ବାଟ। ଆଉ ଗୋଟେ ବସ୍ତ୍ର ସେମାନେ ବ୍ୟବହାର କରନ୍ତି ପୁଅ ଝିଅ ଉଭୟ, ତା ନାଁ ହେଉଛି କପଡ଼ା ଗନ୍ଧା। ଆଉ ଏଇ କପଡ଼ା ଗନ୍ଧାରେ 3ଟି ରଙ୍ଗର ମାତ୍ର ସୂତା ବ୍ୟବହାର କରାଯାଏ। ପୁଅ ଝିଅମାନେ ସେମାନେ ନିଜକୁ ସଜେଇବାରେ ବହୁତ ଧ୍ୟାନ ଦେଇଥାନ୍ତି, କାରଣ ସବୁବେଳେ ଯେକୌଣସି ପୁଅ ହଉ ବା ଝିଅ ହଉ, ସେମାନେ ସବୁବେଳେ ପୁଅ ଝିଅମାନେ ପରସ୍ପରକୁ ଆକୃଷ୍ଟ କରିବା ତାଙ୍କର ସବୁବେଳେ ଉଦ୍ଦେଶ୍ୟ ଥାଏ।
0: ସମ୍ବିତ, ଏଇ ସମ୍ବିତ, ଟିକେ ଶୁଣିଲ?
1: କଣ ହେଲା?
0: ଓହୋ, କାନଟା ଟିକେ ପାଖକୁ ଆଣ ନା। ଏଇ ଦେଖିଲ ସେ ଲୋକଟାକୁ ମ, କେମିତି ମତେ ଗାରଡେଇ ଚାହିଁଛି, ମତେ ଭାରି ଡର ଲାଗୁଛି, ଚାଲ ପଳେଇବା। ମୁଁ ପଢିଥିଲି ଏଇ କନ୍ଧମାନେ ମଣିଷ ବଳି ଦିଅନ୍ତି, ଆମକୁ ବଳି ଦେବେନି ତ?
1: ସ୍ୱାତି, କହୁଥିଲ ପରା ଡେରା ପକେଇ ଏଠି ରହିବ। ଆରେ ସେ ବଳି ପ୍ରଥାଟା କେବେ ଥିଲା? ଧରଣୀ ମାକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ କେବେ ଏସବୁ କରୁଥିଲେ, ଏବେ କିନ୍ତୁ ପୋଢ଼ବଳି ଦଉଛନ୍ତି, ଆସୁନ ପଚାରିବା।
3: ଆଚ୍ଛା ଭାଇ, ଆଉ ଗୋଟେ କଥା, ଆମେ ଶୁଣୁଥିଲୁ ତମର ଟୋକିମରା ପରବ ଗୋଟେ ଅଛି।
4: ଅଗ୍ରେ ଥିଲା ସେ ଟକେଇ ପୂଜା, ଅଗ୍ରେ ଥିଲା ପୁଣି ସେ ମୁନିଷ୍କୁ ମାରବାଟା।
3: ହେଲେ ତମେ ଏବେ କିସ କରୁଛ?
4: ଏବେ କିସ ପୋଡ଼ୁ ମାରୁଛ, ସବୁ ଗାଁ ଲୋକ ସେ ଆସିକରି ସେ ମାମ ମେଣ ମାନେ ଆଇବ, ସେଠି ପୋଡ଼ୁ ବାନ୍ଧବୁ, ସେଠି କୁଟ କୁଟ ହାଣିବେ ଦେଣୀରେ। ଏଟା ନାଇଁ କି ଦେଣୀ? ଏଇଟା ଆମ ଦେବତା ଘର। କେତେ ଲୋକ ହାଣବା ଲୋକ ଅଛି ମାମୁ ମେଣେ, ଆଉ ନିଜେ ଆମର ଲୋକ ମାତ୍ର ହାଣିବାକୁ ପାରିବେ ନା, ମାମୁ ମେଣା କା ହାଣିବେ?
5: ଆୟା ବନ୍ୟ ଦୁତିର ଆବା ବନ୍ୟ।

0: ବିବାହ ପୂର୍ବରୁ ଅବିବାହିତ ପୁଅ ଅବିବାହିତ ଝିଅ ପରସ୍ପରକୁ ଏଇଠି ବୁଝିବାକୁ ଚେଷ୍ଟା କରନ୍ତି। ବିବାହ ପରେ ପୁଅ ତା ସ୍ତ୍ରୀକୁ ଧରି ନୂଆ ଘର କରି ପୃଥକ ରହେ, କିନ୍ତୁ ପରିବାରଗୁଡ଼ିକ ହେଲା ମୁଖ୍ୟତଃ ପିତୃକୈନ୍ଦ୍ରିକ, ଅର୍ଥାତ୍ ବାପା ହିଁ ମୁଖ୍ୟ ସର୍ବମୟ କର୍ତ୍ତା।
1: ପ୍ରାପ୍ତବୟସ୍କ ଅବିବାହିତ ଝିଅମାନେ ବାପା ମା କିମ୍ବା ସେମାନଙ୍କର ଭାଇମାନଙ୍କ ପାଖରେ ନ ଶୋଇ ସେମାନଙ୍କର ସବୁ ଯେଉଁ ଧାଙ୍ଗିଡ଼ି ବସା ଅଛି ସେଇଠି ସେମାନେ ରାତି ଯାପନ କରନ୍ତି। ବିବାହ ପରେ ପରେ କିମ୍ବା ବିବାହର କିଛି ଦିନ ପରେ ଡଙ୍ଗରିକାନ୍ତ ତା ସ୍ତ୍ରୀକୁ ଧରିକି ଏକ ନୂଆ ଘର କରି ସେଠି ସେ ରହିଥାଏ।

0: ଆପଣଙ୍କ ଘରେ ବା ଗାଁରେ କଣ କଣ ସବୁ ପର୍ବପର୍ବାଣି ପାଳନ ହୁଏ?
1: ପର୍ବ କଲେ କୁକୁଡ଼ା କରିବା ଲୋକ ଝେଲି କରିବ, କୁକୁଡ଼ା କରିବ, ପାର ଗୋଟେ
2: କାହାକୁ ଦବ ତମେ? ସେଇଟା ତମର ଘର ଇଷ୍ଟ ଦେବତା କିଏ?
1: ଆମର ଘର ଦେବତା ଦେବ।
2: ତମ ଘର ଦେବତା ନା କିଛି ଅଛି କି ନାହିଁ?
1: ଅଛି, ନିୟମ ରାଜା।
2: କାହାକୁ ପୂଜା କରୁଛ ବେଶୀ?
3: ବେଶୀ ବୋଲେ ନିୟମ ରାଜା,
2: ନିୟମ ରାଜା
3: ସେ ହେଲା ସବୁଠୁ ମୁଖ୍ୟ।
2: ମାନେ ତାକୁ ମାନେ କଣ ତମର କିଛି ମୂର୍ତ୍ତି ଅଛି ନା ଖୁଣ୍ଟ ପୋତିକି ପୂଜା କରୁଛ ନା କଣ?
3: ନାଇଁ ଆଜ୍ଞା, ମୂର୍ତ୍ତି ଫୁର୍ତ୍ତି କିଛି ନାହିଁ ଯେ ବୋଲେ ଏମିତି ବିଶ୍ୱାସରେ ଏକା ପୂଜା କରୁଛୁ, ମାତ୍ର ତାକୁ ଦେଖୁନୁ।
2: ସେଟା
3: ବି କରୁଛ ଆଜ୍ଞା, ଆମେ ଶୈତ ପର୍ବ ବି ସେଟା ତିନି ଦିନ ଆଜ୍ଞା,
2: ତିନି ଦିନ ହେଲେ କଣ ସବୁ କରୁଛ? ତିନି ଦିନ
3: ତିନି ଦିନ କାଲି ବିହନ ବାହାର କରିକି ଆଜ୍ଞା ପୂଜା କରୁଛୁ।
2: ଏଇଠି
3: ଆଜ୍ଞା ବିହନ ବାହାର କରିବୁ, ସେଟା ବିହନ ବାହାର କରିକି ପୂଜା କରିବୁ। ତାପରେ ସେ ପୂଜା ସରିଲେ ଡଙ୍ଗରକୁ ବୁଣାବୁଣି କରିବୁ, ପୋଡ଼ତାସ ବେଶୀ ପୂଜା ବେଶୀ କରୁଛୁ, ଡଙ୍ଗର ଉପରେ ଆମେ ରହିଛୁ ତ। ଆଉ କସଲା କରିଲେ ପୂଜା କରୁଛୁ, ଖାଟିଲେ ପୂଜା କରୁଛୁ, ତାପରେ ବୁଣିଲା ବେଳେ ଏମିତି ପୂଜା କରୁଛୁ, ଏମିତି ପ୍ରକାର ସବୁ ପ୍ରକାର ପୂଜା କରୁଛୁ ଆଜ୍ଞା ବେଶୀ।
4: ଗୋଟେ ମଜା କଥା ଶୁଣିଲ ସତେ?
2: ତମର ଘରେ ଗୋଟେ ପିଲା ଗୋଟେ ଜନ୍ମ ହବ, ଜନ୍ମ ହେଲା ବୋଲି କେମିତି କରିବ? ତାକୁ
5: ଅନ୍ୟ ଘର ଯିବେ,
2: ପିଲା ଜନ୍ମ କରିବାକୁ ଅନ୍ୟ ଘରକୁ
5: ଯିବେ, ହେଲେ ଘରକୁ ଆଇଲେ ସେ ତାକୁ ନା ହେଇଯିବ।
2: ହେଲେ ସେ ପିଲା ଜନ୍ମ କରିବାକୁ କାହା ଘରକୁ ଯିବ?
5: କାହାର ନାହିଁ, ସେ ପିଲା ରହିଯିବେ, ମାସେ ହେଇଯିବେ,
2: ମାସେ ପରେ ଘର ଭିତରୁ
5: ବୁଝେ। ସେଥିପାଇଁ ନା ଦେବି ବାପ ଦେଲେ ମୋତେ ସେତିକି ଏକା, ଦାଦି ଦେଲେ ସେତିକି ଏକା, ଗାଁ ଲୋକ ଦେଲେ ମୋତେ ସେତିକି ଏକା।
2: ହେଲେ ତମେ ଯୋଗ ପାଗ ଦେଖି ନା ଦେବ?
5: ନାଇଁ, ଯୋଗ ପାଗ ନା ଆମକୁ ଦରକାର ନାହିଁ, ନା ଦେବ ଦିନ ତ ବୋଝିବ ତ ହେବ।
2: ସେ
5: ବେଜିନୀ ବସିବେ।
2: ହେଲେ ତମର ପୂର୍ବ ପୁରୁଷ ମାନେ ଜନ୍ମ ହଉଛନ୍ତି ତମର ଘରେ
5: ନାଇଁକି?
2: ତମର ପୂର୍ବ ପୁରୁଷ ଜନ୍ମ ହଉଛନ୍ତି ଜାଣିଛ? ହେଲେ ତମର ଏବେ ଗୋଟେ ନାତି ଆସିଥିଲା, କିଏ ଆସିଲା? ସେଟା
5: ଏଟା ନାତି
2: ନାତି ଯେ ସେଟା ତମର ପୂର୍ବ ପୁରୁଷ କିଏ ଆଇଲା ବୋଲେ ତମର ବେଜୁଣି?
5: ସେଟା ବାପା ବୋଲିକରି ଜନ୍ମ ହେଲା,
2: ତମର ବାପା ଜନ୍ମ ହେଲା।
0: ବାଃ, କେତେ ମଜା କଥା ମ। ଆଚ୍ଛା, ଆପଣ ମାନେ ବର୍ଷ ଯାକ ଚଳନ୍ତି କେମିତି? ଖାଲି ଆମ୍ବ ପଣସ କଦଳୀ ସପୁରି ବିକି ନା ଆଉ କିଛି?
4: ଡକ୍ଟର ସାହୁ, ସେମାନଙ୍କର ଚାଷବାସ ସମ୍ପର୍କରେ କିଛି ସୂଚନା ଦେବେ କି?
6: ପୋଡ଼ ଚାଷ ତୁଳନାରେ ଫଳ ଚାଷ ସେମାନେ ବହୁ ପରିମାଣରେ କଲେଣି। ପୋଡ଼ ଚାଷରେ ସାଧାରଣତଃ ମାଣ୍ଡିଆ କୋଷ

0: କାନ୍ଦୁଲ ଗାଣ୍ଠିଆ ଜହ୍ନା ଝୁଡ଼ୁଙ୍ଗ ଆଉ କେତେ କେତେ ଜାଗାରେ ଆପଣ ଦେଖିବେ ଜଡ଼ା ଅଦା ପାଳୁଅ ସିମ୍ବା ଆଦି ବିଭିନ୍ନ ଖାଦ୍ୟଶସ୍ୟ ସେମାନେ ସବୁ କରିକି ଫସଲ ଆମଦାନୀ କରନ୍ତି। ଆକୁ ଛାଡ଼ିଦେଲେ ଡଙ୍ଗରିଆ କାନ୍ଦ ମାନେ ଜଙ୍ଗଲରୁ ମଧ୍ୟ ବିଭିନ୍ନ ପ୍ରକାର ଫଳମୂଳ ସବୁ ସଂଗ୍ରହ କରିକି ଚଳୁଥାନ୍ତି। ଏହାଛଡ଼ା ବିଭିନ୍ନ ଛତୁ ଶାଗ ଆଦି ସଂଗ୍ରହ କରି ଖାଦ୍ୟ ରୂପେ ବ୍ୟବହାର କରନ୍ତି। ଡଙ୍ଗରିଆ କନ୍ଦମାନଙ୍କର ଭିତରେ ଖାଦ୍ୟ ଉପଯୋଗୀ ଖାଦ୍ୟ ପଦାର୍ଥ ସାଙ୍ଗେ ସାଙ୍ଗରେ ଆପଣ ଦେଖିବେ ବିଭିନ୍ନ ପ୍ରକାର ଯେଉଁ ଗଛପତ୍ର ଅଛି ସେ ଗଛପତ୍ର ଭିତରେ ଗିଲିରି କୁଲିଆରି କୁଚା ଗିବା ଚାକୁଣ୍ଡା ଆଉ କେପୁ କାଟି ଆଉ ବରଡ଼ା ମାଲିକୁଚା ହାଣ୍ଡକାପକା ଚାଟୁକୁଚା ମଦରଙ୍ଗା କୁଚା ଇତ୍ୟାଦି ଇତ୍ୟାଦି ଅନେକ ସେମାନେ ସବୁ ବ୍ୟବହାର କରିଥାନ୍ତି। ସେମାନଙ୍କ ଦ୍ୱାରା ସଂଗୃହୀତ ମୂଳ ବା କନ୍ଦା ଗୁଡ଼ିକ ମଧ୍ୟ ସେମାନେ ଖାଇକିରି ବହୁ ସମୟ ତାଙ୍କର ଗୁଜୁରାଣ ମେଣ୍ଟେଇଥାନ୍ତି। ଆଉ ଏଇ କନ୍ଦା ଭିତରେ ରାଣୀ କନ୍ଦା ପିତା କନ୍ଦା ନଙ୍ଗଳ କନ୍ଦା ସାରୁ କନ୍ଦା ଧଡ଼ା କନ୍ଦା ଆଳୁ କନ୍ଦା ଇତ୍ୟାଦି ଇତ୍ୟାଦି ଅନ୍ୟତମ।
1: ଜଣସ୍ୱାତେ କେତେ ସ୍ୱାଭିମାନୀ ଏଇ ଡଙ୍ଗରିଆ କନ୍ଧମାନେ ଆର୍ଥିକ ସମସ୍ୟାର ଶିକାର ହେଇ ବା ଶୋଷଣର ଶିକାର ହେଇ ବରଂ ଭୋକ ଉପାସରେ ଚଢ଼ିବେ କିନ୍ତୁ କୁଲିଗିରି କରି ପେଟ ପୋଷିବାକୁ ପଦାକୁ ଗୋଡ଼ କାଢ଼ିଦେନି। ଦେଖୁଛ ଦେଖୁଛ ସ୍ୱାତି, ଏଇ ଯୋଉ ଲୋକଟି ଆମ ଆଡକୁ ଆସୁଛି ସେ ହେଲା ଜାନି।
2: ଜାନି
1: ମାନେ ଗାଁର ମୁଖିଆ, ଅଖଣ୍ଡ କ୍ଷମତାର ଅଧିକାରୀ। ଏହି ପଦବୀ ସେମାନଙ୍କର ବଂଶାନୁକ୍ରମିକ। ଗୋଟାଏ ଜାନିର ମୃତ୍ୟୁ ପରେ ତାର ପୁଅ ହେବ ଗାଁର ଜାନି। ଏହି ଜାନି ଦ୍ୱାରା ଗାଁ ମଝିରେ ଥିବା କୁଡ଼ି ବା ସଦର ଘରେ ତାଙ୍କର ସବୁ ବିବାଦର ସମାଧାନ ହୁଏ। କୋର୍ଟ କଚେରୀକୁ ଯିବା ଦରକାର ପଡ଼େନି।
2: କେତେ ସୁନ୍ଦର ଏମାନଙ୍କର ସାମାଜିକ ବିଧାନ କହିଲ। ଯାହା କୁହ ସମ୍ବିତ, ବହୁତ କଥା ଏମାନଙ୍କଠୁ ଆମର ଶିଖିବାର ଅଛି।
1: ହଁ ତା ଠିକ। ଏ ସ୍ୱାତି, ତମେ ଏଯାଏ ଖାଇନ ଯେ? ତମ ଭାଗ ପଣସ ସପୁରି ଏଯାଏ ଥୁଆ ହେଇଛି। ମତେ ଜାନି ଆସି ଦୁଇ ଥର କହିଗଲାଣି, ନ ଖାଇଲେ ଭାରି ମନ ଦୁଃଖ କରିବେ।
2: କି କଥା କହୁଛ ଯେ? ମୁଁ ନିଶ୍ଚୟ ଖାଇବି। ଏତେ ଆଦର ଯତ୍ନରେ ଦେଇଛନ୍ତି, ନ ଖାଇଲେ ଭଗବାନ ମତେ କ୍ଷମା ଦେବେନି ଯେ। ତମେ ଏସବୁ ଧର, ମୁଁ ବାଟରେ ଖାଇ ଖାଇକି ଯିବି। ଏ ସମ୍ବିତ, ସେ ଝରଣାରୁ ପେଟେ ପାଣି ପିଇବା, ତାପରେ ଯାଇ ଯିବା।
1: ତମ ଇଚ୍ଛା।
2: କେତେ ଭଲ ଲାଗୁଛି କହିଲ ଏମାନଙ୍କ ପାଖରେ, ମୋତେ ଯିବାକୁ ଇଚ୍ଛା ହଉନି।
1: ତଥାପି ଯିବାକୁ ତ ହବ, ଚାଲ।
2: ଆସୁଛୁ ମଉସା?
1: ଆସୁଛୁ ମାଉସୀ।

0: ବନ ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
1: ବନ ମଲ୍ଲିକା ଶୁଣିବେ ପ୍ରତ୍ୟେକ ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ।
0: ଆମର ପରବର୍ତ୍ତୀ ପର୍ଯ୍ୟାୟ ଗାଦବା ସମ୍ପ୍ରଦାୟ।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକାର ଅଷ୍ଟମ ଭାଗ। ଏହାକୁ ରଚନା କରିଥିଲେ ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ତାରାକାନ୍ତ ପଣ୍ଡା।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣମାନଙ୍କ ଚିଠି ଆଉ ଆପଣମାନଙ୍କ ଗୀତର।

ଆଜିର ଗୀତରେ ସ୍ଥାନ ପାଇଛି ମନ, ସୋଲଜର, ଅନାରୀ, ଗୁଣ୍ଡାରାଜ ଏବଂ ଦିଲୱାଲେ କଥାଚିତ୍ରର ଗୀତ। ଆଜିର ପ୍ରଥମ କଥାଚିତ୍ରଟି ହେଉଛି ଅନାରୀ, କଣ୍ଠରେ ସଜେଇଛନ୍ତି ଉଦିତ ନାରାୟଣ। ଗୀତଟିକୁ ପସନ୍ଦ କରି ଚିଠି ଲେଖିଛନ୍ତି ଗୁଲେହି ହିନ୍ଦୋଳ ଢେଙ୍କାନାଳରୁ ଘାସିରାମ ପ୍ରଧାନ, ଦେବଦତ୍ତ ପ୍ରଧାନ ଏବଂ ସୁଚିତ୍ରା ସାହୁ। ଶୁଣି ଦେଉଛି ବନ୍ଧୁ ଆପଣମାନେ ଚାହିଁଥିବା ଗୀତଟିଏ।

ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ମମତା ମଲ୍ଲିକ ନୟାକୋଟ ବଡ଼ପଡ଼ା ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ଦିଲ୍ୱାଲାରେ ଗୀତ ଶୁଣିବାକୁ। ଶୁଣି ଦେଉଛି ଉଦିତ ନାରାୟଣ ଏବଂ ଅଲକା ଏକ୍ନିଙ୍କ କଣ୍ଠରେ ଏହି ସୁନ୍ଦର ଗୀତ।

ସୁଦୂର ଭାଟପଡ଼ା ଦନ୍ତରେଙ୍ଗୀ ଛତିଶଗଡ଼ରୁ ଚିଠିଟି ଆସିଛି। ଲେଖିଛନ୍ତି ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର ବର୍ମା, ଦୀପକ କୁମାର ବର୍ମା ଏବଂ ଜ୍ଞାନେନ୍ଦ୍ର କୁମାର ବର୍ମା। ଆପଣମାନେ ପସନ୍ଦ କରିଛନ୍ତି ଗୁଣ୍ଡାରାଜର ଗୀତ ଶୁଣିବା ପାଇଁ। ପହଞ୍ଚାଇ ଦେଉଛି ବନ୍ଧୁ କୁମାର ସାନୁ, ସାଧନା ସରକମ୍ ଏବଂ ସାଥିକା କଣ୍ଠରେ ଆପଣମାନଙ୍କ ପସନ୍ଦର ଗୀତ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଅନୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ତରୁଣକାନ୍ତି ରାଉତ। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ଯକୃତର ଯତ୍ନ ସମ୍ପର୍କରେ କହିବେ ଡାକ୍ତର ନିରଞ୍ଜନ ରାଉତ। ସକାଳ 7:35 କଥିକାରେ ଶୁଣିବେ ଆଲୋଚନା ଦୀର୍ଘସୂତ୍ରୀ ବିନଶ୍ୟତି, ଆଲୋଚନା କରିବେ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା। ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ଗୀତ ଗୀତିକା ସକାଳ 9। ଦିନ 10:00 ପ୍ରଚାର କରିବୁ ଲୀଳା ନାଟକ ରାଧା ପ୍ରେମ ଲୀଳା, ମୂଳ ରଚନା ଟିକିଟି ରାଜା ବିଶ୍ୱମ୍ବର ରାଜେନ୍ଦ୍ର ଦେବ, ବେତାର ରୂପାନ୍ତର ଡକ୍ଟର ଲମ୍ବଧର ପାଣିଗ୍ରାହୀ, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଓମ୍ପ୍ରକାଶ ମହାନ୍ତି। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:55। ଆଜି ପାଇଁ ବିଦାୟ ନେଉଛୁ, ଶୁଭରାତ୍ରୀ, ଜୟ ହିନ୍।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତି ଗୀତ ଗାଇଛନ୍ତି ଭିକାରୀ ଚରଣ ବଳ, ଶିଳ୍ପୀଙ୍କ କଣ୍ଠରେ ରାଧାମୋହନ ପଣ୍ଡାଙ୍କ ରଚନା। କରୁଣା ସାଗର ହେ ଏତିକି କରୁଣା କର, ତୁମରି କରୁଣା ତୁମରି ଆଲୋକି ପାପନାଶ ହେଉ ମୋର।

ବନ୍ଧୁ ଆଉ ମୋତେ ବାଧା ଦିଅ ନାହିଁ, ଆଗରେ ଆଲୋକ ପଥ ସେଇ ପଥେ ମୁଁ ଯିବିଥାଏ। କୃଷ୍ଣ ବଲ୍ଲଭ ରଥଙ୍କ ରଚନା ଗାଇଛନ୍ତି ସୁମତୀ ଦେବୀ।

ବନ୍ଦିନୀର ପରବର୍ତ୍ତୀ ଭକ୍ତିଗୀତ ଗୌରହରି ଦଳାଇଙ୍କ ରଚନାର ଅନ୍ତର କଥା ଜାଣୁଅଛ ବୋଲି ତୁମି ତ ଅନ୍ତର ଜମି ମୋଛାର ଅଧମ ଅନାଇ ବସିଛି ଆନଗତି ନାହିଁ ମୋହର। ଗାଇଛନ୍ତି ବାଦଲ କୁମାର ଆଚାର୍ଯ୍ୟ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ବାଗ୍ମୀ ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ସାଲବିକଙ୍କ ରଚନା। ସତେ କି ମୋ ଭାଗ୍ୟ ହେବ ଯିବି ବୃନ୍ଦାବନ, ଦର୍ଶନ କରିବେ ଯାଇ ନନ୍ଦର ନନ୍ଦନ।

ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନ ସିଂହାସନ ପାପୀମାନେ ତରି କଲେ କରି ତୁମ୍ଭ ଦରଶନ। ପୁରାତନ ରଚନାରୁ ଗାଇଛନ୍ତି ସୁବୀର କୁମାର ଦାସ।

ସକେନ୍ଦ୍ରର ଶିଳ୍ପୀମାନେ ଗୀତରଚନା ଭିକାରୀ ଚରଣ ପଟ୍ଟନାୟକ ନଜାଣି ପ୍ରଭୁ ବିଶ୍ୱ ବିଶ୍ୱେଶ୍ୱର କେଉଁ ରୂପେ କାହିଁକି ଥାଅ କେମାନ ସେ ଅବା ସୃଜିଲି ଏ ବିଷ କେଉଁ ନ ପାଇଁ ତୋ ପାଅ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ ଶୁଣୁଥିଲି ଭିକାରୀ ଚରଣ ବଳଙ୍କ କଣ୍ଠରେ ରାଧା ମୋହନ ପଣ୍ଡାଙ୍କ ରଚନା, ସୁମତୀ ଦେବୀ ଗାଇଥିଲେ କୃଷ୍ଣବଲ୍ଲଭ ରଥଙ୍କ ରଚନା, ଗୌରହରି ଦଳାଇଙ୍କ ରଚନାରୁ ଗାଇଥିଲେ ବାଦଲ କୁମାର ଆଚାର୍ଯ୍ୟ, ବାଗ୍ମୀ ମିଶ୍ରଙ୍କ କଣ୍ଠରୁ ଶୁଣୁଥିଲେ ସାଲବିକଙ୍କ ରଚନା, ସୁବୀର କୁମାର ଦାସ ଗାଇଥିଲେ ପୁରାତନ ରଚନାରୁ। ଶେଷରେ ଭିକାରୀ ଚରଣ ପଟ୍ଟନାୟକଙ୍କ ରଚନାରୁ ସମବେତ କଣ୍ଠରେ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ କଣ୍ଠରୁ ଶୁଣୁଥିଲେ କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟ।

ସୁବୀର କୁମାର ଦାସ ଗାଇଥିଲେ ପୁରାତନ ରଚନାରୁ। ଶେଷରେ ଭିକାରୀ ଚରଣ ପଟ୍ଟନାୟକଙ୍କ ରଚନାରୁ ସମବେତ କଣ୍ଠରେ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ କଣ୍ଠରୁ ଶୁଣୁଥିଲେ କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମା ଭଗବାନଙ୍କର ଅନନ୍ତ ମହିମା ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି। ମହାଜଳରେ ବ୍ରହ୍ମାଙ୍କର ମନ ଜାଣେ ଭଗବାନ ସୃଷ୍ଟି ସର୍ଜନା କେମନ୍ତେ ହେବ ତାହା ଜଣାଉଛନ୍ତି। ଅଗ୍ନି ଭିତରେ ଯେପରି ଇନ୍ଧନ ଥାଏ, ସର୍ବପ୍ରାଣୀ ଭିତରେ ସେପରି ଭଗବାନଙ୍କର ସତ୍ତା ବିଦ୍ୟମାନ। ତାଙ୍କ ପ୍ରତି ନିଶ୍ଚଳ ପ୍ରୀତି ଭାବରେ ତାଙ୍କର ଉପଲବ୍ଧି ମିଳେ। ଋଷି ମୈତ୍ରେୟ ସର୍ଜନା ପ୍ରକ୍ରିୟାରେ ବ୍ରହ୍ମା କର୍ମ ଅନୁସାରେ କିପରି ନାନା ଜୀବ ସୃଷ୍ଟି କଲେ ତାହା ବିଦୁରଙ୍କୁ ଜଣାଉଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ।

0: ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଦଶମିଲ ତଳିଘେରା ଆବଶ୍ୟକ ହୋଇଥାଏ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ, ତେଣୁ ସଦାସର୍ବଦା ପଟାଳି ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3-4 ଓଡ଼ ଚାଷ କରି 2-3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିକୁ ଓଦା ରଖନ୍ତୁ ଏବଂ ଠିଆପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% ଏଫ୍ଏସ୍ କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ, କାଦ୍ରି 6, କାଦ୍ରି 9, TG37A, TAG38, TAG24, ସ୍ମୃତି, CO7, ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖୁ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ।
1: ଶୁଣିଲି କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

বন্ডা এবং কোয়াঙ্ক যায়। সবুরি ভাষারে কেবল আকাশবাণী।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ସନ୍ତ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ। ଡାକ୍ତର ରବି ରଞ୍ଜନ ସାହୁ,
1: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି, ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର, ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି, ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖ ଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖ ଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖ ଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରଶ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରଶ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନ କରି ଉତ୍ତମ ମାନର ପେଷ୍ଟ ଓ ବ୍ରଶ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରଶ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରଶ, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରଶ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରଶକୁ ଅତିବେଶରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରଶ ମୋଡ଼ି ହୋଇଯାଏ କିମ୍ବା ବ୍ରଶର ଅଗ୍ରଭାଗ ବଙ୍କା ହୋଇଯାଏ ତେବେ ତାକୁ ବଦଳାଇ ନୂଆ ବ୍ରଶ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରଶ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରଶ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଚକେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

0: ଆରମ୍ଭ କରିଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ।
1: ନମସ୍କାର, ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

0: ଆମ ଭିତରେ ଅନେକ ପ୍ରକାର ଲୋକ ଅଛନ୍ତି। ଯଦି ଏଠି ବୟସ କଥା ବିଚାରକୁ ନବା, ପ୍ରଥମେ ଆସିବେ ଆମ ଭିତରେ ଥିବା ବୟୋଜ୍ୟେଷ୍ଠ ମାନେ, କିନ୍ତୁ ସେମାନେ ଦେଶ, ଜାତି, ସମାଜ ଓ ବ୍ୟକ୍ତି ପାଇଁ ମାଇଲ ଖୁଣ୍ଟ ତୁଲ୍ୟ। ଅଭିଜ୍ଞତା ପରିପକ୍ୱତାରେ ଭରା ହୋଇଥାନ୍ତି ସେହି ପ୍ରଣମ୍ୟମାନେ। ଦୁନିଆକୁ ନେଇ ତାଙ୍କର ଥାଏ ଦୀର୍ଘ ଅନୁଭୂତି। ସେମାନେ ଇତିହାସ ଆଉ ବର୍ତ୍ତମାନକୁ ନେଇ ବଞ୍ଚିଥାନ୍ତି। ଆଜି ପ୍ରଭାତରେ ଶୁଣିବା ସେମିତି ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଅନିରୁଦ୍ଧ ମହାନ୍ତିଙ୍କୁ।
1: ଅନେକ ସମୟରେ ମନେ ପଡ଼େ ସେ ସମୟ ଓ ଆଜିର ସମୟ ମଧ୍ୟରେ ପାର୍ଥକ୍ୟ କେତେ। ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଜୀବନଚର୍ଯ୍ୟା କଥା ଚିନ୍ତା କଲେ ମନେ ହୁଏ ଗାଁକୁ ରାସ୍ତା ନଥିଲା। 2-3 କିଲୋମିଟର ଚାଲି ଚାଲି ଆମେ ଭିଡ଼ ଉପରେ ପାଠ ପଢ଼ିବାକୁ ଯାଉଥିଲୁ। କଦମା କେମିତି ଏମ୍ଇ ସ୍କୁଲ ଟି ଥିଲା, ତାହା ପୁଣି 4-5 କିଲୋମିଟର ଦୂରରେ ହାଇସ୍କୁଲ ନଥିଲା। ବର୍ଷା ଦିନେ ଭିଡ଼ ଉପରେ କାଦୁଆ ପଙ୍କରେ ଚାଲି ଚାଲି ଯାଇ ଦୂର ସ୍କୁଲରେ ପାଠ ପଢା କି କଷ୍ଟ ଭୋଗିଛେ ତାହା ଏବେକାର ପିଲାଙ୍କୁ ସ୍ୱପ୍ନବୋଧ ହେବ। ପକ୍କା ଘର ତ ଦୂରର କଥା, ଟାଇଲ ଅବା ଖପର ଘରଟିଏ ମଧ୍ୟ ଗାଁରେ ନଥିଲା। ଗାଁରେ ଶିକ୍ଷିତଙ୍କର ସଂଖ୍ୟା ସେତେବେଳେ ଅତି ନକଲ ନଥିଲା। ଏପରିକି ଆମ ସମୟରେ ସାଇକେଲ ଟିଏ ମଧ୍ୟ ଦୁଷ୍ପ୍ରାପ୍ୟ ଥିଲା ସରକାରଙ୍କ ତରଫରୁ। ଆମ ଗ୍ରାମରେ ଯୁବକ ସଂଘକୁ ଦିନ ଏକ ରେଡିଓ ଆସିଲା। ସେଦିନର ଖୁସି କହିଲେ ନ ସରେ। ଦଳ ଦଳ ହୋଇ ଲୋକେ ଗୀତ ଶୁଣୁଥାନ୍ତି, ସମ୍ବାଦ ଶୁଣନ୍ତି, ଖୁସି ହେଉଥାନ୍ତି। କେହି କେହି ଅତି ବୟସ୍କ ଲୋକ ଉହାକୁ ହେଉଛନ୍ତି, ସେ ରେଡିଓ ଭିତରେ କିଏ ରହି କଥା କହୁଛି କିଛି ଜଣାପଡୁ ନାହିଁ। ଗାଁରେ ଥିଲା ପାନୀୟ ଜଳର ଘୋର ଅଭାବ। ଲୋକେ ନାନା ରୋଗରେ ପଡୁଥିଲେ। ହଇଜା, ବସନ୍ତ, ମିଳିମିଳା ଆଦିକୁ ଠାକୁରାଣୀ କହି ପୂଜା ବୋଲି ଦେଉଥିଲେ। କୁଷ୍ଠ ରୋଗକୁ ଅଭିଶାପ କହି କୁଷ୍ଠ ରୋଗୀକୁ ସାମାଜିକ ବାସନ୍ତ କରୁଥିଲେ। ସେ ଧାରଣା ଆଜି ଆଉ ନାହିଁ, ସେ ଅବସ୍ଥ ବି ଆଜି ଆଉ ନାହିଁ। ଝାଟି ମାଟିର ଘର ପରିବର୍ତ୍ତେ ଅନେକ ପକ୍କା ଘର ଠିଆ ହୋଇଛି। ରନ୍ଧନ ଆଲୁଅ ପରିବର୍ତ୍ତେ ଘରେ ଘରେ ବିଜୁଳି ଆଲୁଅ ଝରି ପଡୁଛି। ପାଠ ପଢିବା ପାଇଁ ହାଇସ୍କୁଲ କଲେଜ ଆଦିର ଅଭାବ ନାହିଁ। ଗାଁକୁ ଗାଁ ସଡକ ସଂଯୁକ୍ତ, ଖବର କାଗଜ, ଟିଭି, ରେଡିଓ ଆଦିର ଅଭାବ ନାହିଁ। ବୈଷୟିକ ଅଭିବୃଦ୍ଧି ଘଟିଛି, ଶିକ୍ଷିତ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ମାତ୍ର ଗାଁର ସରଳ ସାବଲୀଳ ଜୀବନ ଉଭେଇ ଯାଇଛି, ଭାଇଚାରା ଅନ୍ତର୍ହିତ ହୋଇଛି, ପୂଜ୍ୟ ପୂଜାର ବ୍ୟତିକ୍ରମ ଘଟିଛି, ଆଧ୍ୟାତ୍ମିକତାର ମଧୁରତା, ବାତ୍ସଲ୍ୟ ପ୍ରେମର ଅତୁଟ ବନ୍ଧନ, ଗୁରୁ ଗୁରୁଜନଙ୍କ ପ୍ରତି ସମ୍ମାନବୋଧ ଆଜି ଅନ୍ତରରୁ ଅନ୍ତର୍ହିତ ପ୍ରାୟ। ମୋ ମତରେ ବୈଷୟିକ ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଆତ୍ମ ଚେତନାର ବିକାଶ ଘଟିଲେ ସ୍ୱର୍ଗର ଅମୃତ ସୁଖ ମର୍ତ୍ତକୁ ଝରି ପଡ଼ନ୍ତା।
0: ଏଥର ଗାଁର କଥା। ଚାଲ ଗାକୁ ଯିବା ଫେରି। ଅତି ଆପଣାର ଭୂମିଖଣ୍ଡେ ସିଏ ଶାନ୍ତ ଶୀତଳ ପ୍ରକୃତି କୋଳର ଅନୁଭବ ବାତାବରଣର।

ତେବେ ଆଜିର କାର୍ଯ୍ୟକ୍ରମକୁ ନିଜ ଗାଁର କଥା ଲେଖି ପଠାଇଛନ୍ତି ରବୀନ୍ଦ୍ର କୁମାର ସାହୁ ବାରାଖାଇ ଯାଜପୁରରୁ। ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରଣାଗୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରାଖାଇ ଗ୍ରାମଟିର ନାମକରଣରେ ଏକ ଲୋକକଥା ଅଛି। ଅତୀତରେ ଏହା ଏକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଜଙ୍ଗଲରୁ ବାରାହାମାନେ ଆସି କ୍ଷେତରୁ ଧାନ ସବୁ ଖାଇଯାଉଥିଲେ, ସେଥିପାଇଁ ଗ୍ରାମଟିର ନାମ ବାରାଖିଆ ହୋଇଥିଲା। ସମୟକ୍ରମେ ଏହା ଅପଭ୍ରଂଶ ହୋଇ ବାରାଖାଇ ହୋଇଯାଇଛି। ଗାଁଟିକୁ ଦୁଇଟି ୱାର୍ଡରେ ବିଭକ୍ତ କରାଯାଇଛି। ଗ୍ରାମର ଦକ୍ଷିଣ ଦିଗରେ ଗ୍ରାମଦେବତୀ ମା ଖଣ୍ଡୁରାଇ ପୂଜା ପାଆନ୍ତି। ଗ୍ରାମଦେବତୀ ମା ଖଣ୍ଡୁରାଇଙ୍କ ପୀଠ ପାଦ ତଳେ ପଦ୍ମ ପୁଷ୍ପ ମଣ୍ଡିତ ଏକ ସୁନ୍ଦର ପୋଖରୀ ଅଛି। ଭୌଗୋଳିକ ଦୃଷ୍ଟିକୋଣରୁ ପୂର୍ବ ଦିଗରେ ବିସ୍ତୀର୍ଣ୍ଣ ଚାଷଭୂମି ଅବସ୍ଥିତ।

0: ଉତ୍ତର ଦିଗରେ ପ୍ରକୃତି ଭରା ଝରଣାଟିଏ କୁଳୁକୁଳୁ ହୋଇ ବହିଯାଉଛି। ହରିଣମାନଙ୍କ ବାସସ୍ଥଳୀ ଭାବେ ଜଣାଶୁଣା ବିରାଟ ଘଞ୍ଚ ଜଙ୍ଗଲ ଗାଁର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ପଶ୍ଚିମ ଦିଗରେ ଇସ୍ପାତ ରାଜଧାନୀ ରୂପେ ପରିଚିତ ନୀଳାଚଳ ଇସ୍ପାତ ନିଗମ କାରଖାନା ଓ ଟାଟା ଷ୍ଟିଲ୍ କାରଖାନା ଏବଂ ତା ସହିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ରହିଛି। ଗ୍ରାମର ଅଧିକାଂଶ ଲୋକ ଉଚ୍ଚ ଶିକ୍ଷିତ। ଗ୍ରାମର ମୁଖ୍ୟ ଜୀବିକା ଚାଷ। ଗାଁରେ ଏକ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟଟିଏ ମଧ୍ୟ ଅଛି। ଗାଁର କୁନି କୁନି ପିଲାମାନଙ୍କ ପାଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଛି। ଗ୍ରାମରେ 12 ମାସରେ 13 ପର୍ବ ପାଳନ କରାଯାଏ। ସମସ୍ତଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ। ଗାଁର ପ୍ରତ୍ୟେକ ଲୋକ ମିଳିମିଶି ଏହି ପର୍ବଗୁଡ଼ିକୁ ପାଳନ କରିଥାନ୍ତି। ଏଥିସହିତ ଗାଁରେ ଥିବା କ୍ଲବ ମାଧ୍ୟମରେ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟ କରାଯାଇଥାଏ। ବନ୍ଦେ ମାତରମ୍, ମା ତୁମକୁ ପ୍ରଣାମ। ଭାରତର ପ୍ରସିଦ୍ଧ ଔପନ୍ୟାସିକ ତଥା କାଳଜୟୀ କବି ବଙ୍ଗଳାର ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏହି ଶୀର୍ଷକକୁ ଆଧାର କରି ଲେଖିଥିଲେ ଗୋଟିଏ ଗୀତ, ଯାହା ଭାରତୀୟମାନଙ୍କ ପାଇଁ ମନ୍ତ୍ରତୁଲ୍ୟ ହୋଇ ରହିଆସିଛି ଦୀର୍ଘ 150 ବର୍ଷ ଧରି। ଦେଶର ମୁକ୍ତି ପାଇଁ ବନ୍ଦେ ମାତରମ୍ ଧ୍ୱନି କେତେ ଯେ ସାମର୍ଥ୍ୟ ଯୋଗାଇଥିଲା ତାହା ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ଏହି ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ। କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ସଙ୍ଗୀତ ପାଇଁ ନିଜର ଅଭିବ୍ୟକ୍ତି ବାଢ଼ନ୍ତି ଓଡ଼ିଶା ନାଗରିକ ମହାମଞ୍ଚର ସଭାପତି ପ୍ରଦ୍ୟୁମ୍ନ ଶତପଥୀ।
1: 1882 ମସିହାରେ ଯେତେବେଳେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଓଡ଼ିଶାରେ ଉପଜିଲ୍ଲାପାଳ ଥିଲେ, ସେତେବେଳେ ତାଙ୍କର ଯୋଉ ଉପନ୍ୟାସ, ସେ ଉପନ୍ୟାସରେ ଏ ସଙ୍ଗୀତଟି ସଂଯୁକ୍ତ କରିଥିଲେ। ଏବଂ ବିଶେଷ କରି 1896 ଯେତେବେଳେ କଂଗ୍ରେସ ଅଧିବେଶନ କୋଲକାତାରେ ହେଲା, ସେତେବେଳେ କବିଗୁରୁ ରବୀନ୍ଦ୍ର ଟାଗୋର ଗାୟନ କଲେ, ସମସ୍ତଙ୍କ ଭିତରେ ଗୋଟିଏ ଭାବନା ସୃଷ୍ଟି ହେଲା। ଯେତେବେଳେ ଆମେ 1950 ମସିହାରେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲେ, ସେତେବେଳେ ଏ କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ରଗାନ କରିବା ପାଇଁ ନିଷ୍ପତ୍ତି ହେଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଯେତେବେଳେ କୋଲକାତା ବିଶ୍ୱବିଦ୍ୟାଳୟର ସ୍ନାତକ ଛାତ୍ର, ସେହି ସମୟରେ 1857 ପରେ ବ୍ରିଟିଶ ଶାସକମାନେ ଶାସନ ଭାର ଗ୍ରହଣ କରିବା ପରେ ଗଡ୍ ସେଭ୍ ଦି କୁଇନ୍ ଏକୁ ଗୋଟିଏ ରାଷ୍ଟ୍ର ଗୀତ କରିବା ପାଇଁ ସେ ଉଦ୍ୟମ କଲେ ଏବଂ ପ୍ରଚାର ପ୍ରସାର କଲେ। ତାର ବିରୁଦ୍ଧରେ ବିରୋଧ ହେଲା, ସେହି ବିରୋଧର ପ୍ରଭାବ ତାଙ୍କ ଉପରେ ପଡିଥିଲା। ସ୍ୱାଧୀନତା ଆନ୍ଦୋଳନ ବେଳେ ଏହି ବନ୍ଦେ ମାତରମ୍ ଗାନ କରିକି ଅନେକ ଶହୀଦ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଛନ୍ତି। ଏପରିକି ଯେତେବେଳେ ଫିରିଙ୍ଗ ମାନେ ବଙ୍ଗଭଙ୍ଗ ଆନ୍ଦୋଳନ ସମୟରେ ଏ ସଙ୍ଗୀତକୁ ଆବୃତ୍ତି କରି ବିପ୍ଳବୀମାନେ ରାଜରାସ ପ୍ରକମ୍ପିତ କରୁଥିଲେ, ସେତେବେଳେ ତାକୁ ବେଆଇନ ଘୋଷଣା କଲେ। ଏହା କେବଳ ଏତିକି ନଥିଲା, ଯେତେବେଳେ ଲାଲା ଲଜପତ ରାୟ ଲାହୋର ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା ବନ୍ଦେ ମାତରମ୍। ଆଉ ଗୋଟିଏ ଏଠି କଥା ମନେ ପଡ଼େ, ହୀରାଲାଲ ସେନ 1905 ଏକ ରାଜନୈତିକ ଚଳଚ୍ଚିତ୍ରରେ ବନ୍ଦେ ମାତରମ୍କୁ ତାଙ୍କର ପ୍ରାରମ୍ଭିକ ସଙ୍ଗୀତ କରିଥିଲେ। ଏପରିକି 1907 ମସିହାରେ ଯେତେବେଳେ ଭିକାଜୀ କାମା ଡର୍ମାନ୍ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ, ତା ମଝିରେ ଥିଲା ବନ୍ଦେ ମାତରମ୍। ଗୋଟିଏ ପ୍ରଶ୍ନ ହଉଛି, ଭାରତ ମାତା ଭାରତର ଚିରନ୍ତନ ଅବଧାରଣା, ଇଏ ହଉଛି ପ୍ରତିଧ୍ୱନିତ କରେ ବନ୍ଦେ ମାତରମ୍ ଗାନ ସମୟରେ। ଯୋଉ ଉପନିବେଶବାଦୀ ଯୁଗରେ ବନ୍ଦେ ମାତରମ୍ ତାର ଯୋଉ ସଂକଳ୍ପ ଘୋଷଣା, ସେ ସଂକଳ୍ପ ଘୋଷଣା ତାର ଥିଲା ଭାରତ ମାତାର ବନ୍ଧନ ମୁକ୍ତ ହେବ, ଭାରତର ଜନସାଧାରଣ ଭାରତର ଭାଗ୍ୟ ନିର୍ମାତା ହେବେ। ତେଣୁ ସ୍ୱାଧୀନତା ସଂଗ୍ରାମର ସ୍ୱର ଥିଲା ବନ୍ଦେ ମାତରମ୍। ପ୍ରତ୍ୟେକ ବିପ୍ଳବୀଙ୍କ ମୁଖରେ ଏହା ଯେତେବେଳେ ପ୍ରତିଧ୍ୱନିତ ହଉଥିଲା, ସେତେବେଳେ ଅନନ୍ତ ପ୍ରେରଣାର ସ୍ରୋତ, ଆମର ଯୋଉ ଜାତି ପ୍ରେମ ବନ୍ଧି ପ୍ରଜ୍ୱଳିତ ହଉଥିଲା। ତା ଭିତରେ ଆପଣ ଚିନ୍ତା କରିବେ, ବନ୍ଦେ ମାତରମ୍ ର ସାମୂହିକ ଯୋଉ ଗାନ, ତାର ଯୋଉ ଅଭିବ୍ୟକ୍ତିର ସୀମା ବାହାରେ ଏକ ପ୍ରକୃତ ଅନନ୍ୟ ଅଭିଜ୍ଞତା ଭାବରେ ବର୍ଣ୍ଣନା କରି ଯେତେବେଳେ ଆମର ସଂସଦରେ ପ୍ରଧାନମନ୍ତ୍ରୀ ସେତେବେଳେ ସେ ଚିନ୍ତା କରିଥିଲେ, କହିଲେ ଯେ ଭାରତ ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର, ଏ ରାଷ୍ଟ୍ର 140 କୋଟି ଜନସାଧାରଣଙ୍କ ସ୍ୱର ହଉଛି ବନ୍ଦେ ମାତରମ୍।
0: ତେବେ ଶ୍ରୋତାବନ୍ଧୁ, ସମୟ ହୋଇଯାଇଛି ଆପଣଙ୍କଠାରୁ ବିଦାୟ ନେବା ପାଇଁ। କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖୁଛୁ। ନମସ୍କାର।

ସେଶୈଳ ପ୍ରଭାତ ପରିକ୍ରମା ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ଓଡ଼ିଆ ଲିପିର କ୍ରମବିକାଶ କହିଛନ୍ତି ଭାରତୀ ପାଲ୍।

ଦେଶ ଓ ଜାତିର ଇତିହାସ କ୍ଷେତ୍ରରେ ପୁରାଭିଲେଖର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ ଘଟଣାବଳୀର ପୁନରୁଦ୍ଧାର ପାଇଁ ଏ ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ। ଭାରତ ଇତିହାସର ବହୁ ଲୁପ୍ତ ଅଧ୍ୟାୟର ପୁନରୁଦ୍ଧାର ପ୍ରାଚୀନ ଅଭିଲେଖ ସାହାଯ୍ୟରେ ହିଁ ସମ୍ଭବ ହୋଇଅଛି। ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାର ସର୍ବପ୍ରାଚୀନ ଅଭିଲେଖଗୁଡ଼ିକ ପ୍ରାକୃତ ଭାଷାରେ ଉତ୍କୀର୍ଣ୍ଣ। ଓଡ଼ିଆ ଲିପିର ମୌଳିକ ଆକୃତି, ତାହାର ବିକାଶ ଏବଂ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିବାକୁ ହେଲେ ଆମକୁ ପ୍ରାୟ 3000 ବର୍ଷ ତଳେ ଯେଉଁ ଅକ୍ଷର ପ୍ରଚଳିତ ଥିଲା ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାର ମଧ୍ୟ ସର୍ବପ୍ରଥମେ ବ୍ରାହ୍ମୀ ଲିପିର ପ୍ରଚଳନ ହୋଇଥିଲା। ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ମୌର୍ଯ୍ୟବଂଶୀୟ ରାଜା ଅଶୋକ କଳିଙ୍ଗ ଜୟ କରି ଭୁବନେଶ୍ୱର ସ୍ଥିତ ଧଉଳି ଓ ଗଞ୍ଜାମ ଜିଲ୍ଲା ସ୍ଥିତ ଜୌଗଡ଼ଠାରେ ତାଙ୍କର ଧର୍ମ ଅନୁଶାସନ ଶିଳାଗାତ୍ରରେ ଖୋଦନ କରାଇଥିଲେ। ଏହି ଲିପିର ଅଧିକାଂଶ ଅକ୍ଷର କୋଣ ବିଶିଷ୍ଟ ଏବଂ ସରଳ ବା ଗୋଲ ରେଖାରେ ଅଙ୍କିତ ହୋଇଥିଲା। କାଳକ୍ରମେ ସମଗ୍ର ଭାରତବର୍ଷରେ ପ୍ରାଚୀନ ବ୍ରାହ୍ମୀ ଲିପିର ପ୍ରାଦେଶିକ ଭେଦରେ ସାମାନ୍ୟ ପରିବର୍ତ୍ତନ ଘଟିଲା। ଏହି ଲିପିକୁ ପରବର୍ତ୍ତୀ ବ୍ରାହ୍ମୀ ବୋଲି କୁହାଯାଏ। ଓଡ଼ିଶାରେ ସାଧାରଣତଃ ଖାରବେଳଙ୍କ ସମୟରେ ଲିପି ଏହି ପରବର୍ତ୍ତୀ ବ୍ରାହ୍ମୀ ଲିପିର ଅନ୍ତର୍ଗତ ବୋଲି ଧରାଯାଏ। ପରବର୍ତ୍ତୀ ବ୍ରାହ୍ମୀ ଲିପିର ଚୋଳ ଅର୍ଥାତ୍ ଶୀର୍ଷ ଦେଶରେ ଗୋଟିଏ ବିନ୍ଦୁ ସଂଯୁକ୍ତ କରାଯାଇଥାଏ। ଭୁବନେଶ୍ୱର ଉଦୟଗିରି ପାହାଡ଼ରେ ଥିବା ହାତୀଗୁମ୍ପାରେ ଖାରବେଳଙ୍କ ଦୀର୍ଘ ଅନୁଶାସନଟି ଏହି ଲିପିରେ ଖୋଦିତ ହୋଇଅଛି। ସେଥିରେ ଖାରବେଳଙ୍କ ରାଜତ୍ୱର 13 ବର୍ଷର କାର୍ଯ୍ୟାବଳୀ ବିବରଣୀ ବର୍ଣ୍ଣନା କରାଯାଇଅଛି। 3ୟ ଓ 4ର୍ଥ ଶତାବ୍ଦୀରେ ଉତ୍ତର ଭାରତରେ ଗୁପ୍ତ ଯୁଗର ଆରମ୍ଭ। ସେହି ସମୟରେ ଅକ୍ଷରଗୁଡ଼ିକର ବହୁ ପରିବର୍ତ୍ତନ ଦେଖିବାକୁ ମିଳେ। ଏହାକୁ ସାଧାରଣତଃ ଗୁପ୍ତ ଲିପି ନାମରେ ଅଭିହିତ କରାଯାଇଛି। ଏହି ଲିପିଗୁଡ଼ିକ ଗୋଟିଏ ସୁନ୍ଦର ତ୍ରିକୋଣ ବା ଚତୁଷ୍କୋଣ ଆକୃତି ଧାରଣ କରୁଥିଲେ। ଗୁପ୍ତବଂଶର ରାଜାମାନେ ଉତ୍ତର ଭାରତରେ ରାଜୁତି କରୁଥିଲା ବେଳେ ଦକ୍ଷିଣ ଓଡ଼ିଶା ଅର୍ଥାତ୍ କଳିଙ୍ଗରେ ମହେନ୍ଦ୍ର ପର୍ବତର ପାରପାର୍ଶ୍ୱିକ ଅଞ୍ଚଳରେ ମାଠୁରବଂଶୀୟ ରାଜାମାନେ ଶାସନ ବିସ୍ତାର କରିଥିଲେ। ସେମାନଙ୍କର ଆଧିପତ୍ୟ ଖ୍ରୀଷ୍ଟାବ୍ଦ 6ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ସେହି ସମୟରେ ଉତ୍ତର ଗଞ୍ଜାମ ତଥା ପୁରୀ ଜିଲ୍ଲାରୁ 3ଟି ତାମ୍ରଶାସନ ମିଳିଥିଲା। ଏହି 3ଟି ତାମ୍ରଶାସନରେ ଯେଉଁ ଲିପି ବ୍ୟବହୃତ ହୋଇଛି ତାହା ମାଠର ବଂଶର ଲିପିର କ୍ରମିକ ବିକାଶ ବୋଲି ଜଣାପଡ଼େ। ମୌର୍ଯ୍ୟ ଯୁଗରେ କଳିଙ୍ଗର ପ୍ରସାର ସମ୍ଭବତଃ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ଶାସନଗତ ସୁବିଧା ପାଇଁ ଏହା ଦୁଇ ଭାଗରେ ବିଭକ୍ତ ହୋଇଥିଲା, ଯଥା କଳିଙ୍ଗ ଓ ତୋଷାଳୀ। ଖ୍ରୀଷ୍ଟାବ୍ଦ 7ମ ଶତାବ୍ଦୀରେ କଳିଙ୍ଗ ଓ ତୋଷାଳୀ ମଧ୍ୟରେ କଙ୍ଗଦ ନାମକ ଏକ ରାଜ୍ୟ ଗଠିତ ହୋଇଥିଲା। ଏଠାରେ ଶୈଳଦେବ ବଂଶୀୟ ଶାସକମାନେ ଖ୍ରୀଷ୍ଟାବ୍ଦ 7ମ ଶତାବ୍ଦୀଠାରୁ 8ମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରୁଥିଲେ। ଏହି ରାଜାମାନେ ଅଶ୍ୱମେଧ ଓ ବାଜପାୟାଦି ଯଜ୍ଞ ଅନୁଷ୍ଠାନ କରିଥିବାର ପ୍ରମାଣ ମିଳେ। ଏଥିପାଇଁ ସମ୍ଭବତଃ ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କୁ ଅଣାଇ କଙ୍ଗଦରେ ଗ୍ରାମଦାନ କରାଯାଇଥିଲା। ଫଳତ ସେହି ନୂଆ ହୋଇ ଆସିଥିବା ଶିକ୍ଷିତ ବ୍ରାହ୍ମଣ ସମ୍ପ୍ରଦାୟ ଦ୍ୱାରା ଏ ସ୍ଥାନରେ ଭାଷା ଓ ଲିପି ଉତ୍ତର ଭାରତୀୟ ଭାଷା ଓ ଲିପି ସଙ୍ଗେ ସମ୍ବନ୍ଧ ରକ୍ଷା କଲା। ସେହି ସମୟରେ ଉତ୍ତର ଭାରତରେ କୁଟିଳ ବା ସିଦ୍ଧ ମାତୃକା ନାମକ ଏକ ଲିପିର ବହୁଳ ପ୍ରଚାର ଘଟିଥିଲା। ଏହି ଅକ୍ଷର ଗୁଡ଼ିକ ଅପେକ୍ଷାକୃତ ସୁନ୍ଦର ତଥା ଅଳଙ୍କୃତ ଅଟେ। ଏହି କୁଟିଳ ଲିପିର ପ୍ରଭାବ ଶୈଳଦେବ ଏବଂ ଭୌମକରଙ୍କର ତାମ୍ରଶାସନରେ ଦେଖିବାକୁ ମିଳେ। ମଧ୍ୟ ଭାରତ ଅର୍ଥାତ୍ ଦକ୍ଷିଣ କୋଶଳ ଏବଂ କଳିଙ୍ଗର ଖ୍ରୀଷ୍ଟାବ୍ଦ 5ମ ବା 6ଷ୍ଠ ଶତାବ୍ଦୀରେ ପେଟିକା ଶୀର୍ଷକ ଲିପି ପ୍ରବର୍ତ୍ତନ ହୋଇ 8ମ ଶତାବ୍ଦୀରେ ତାହା ଲୁପ୍ତ ହୋଇଥିଲା। ଏହି ବର୍ଣ୍ଣମାଳା ଅନ୍ତର୍ଗତ ପ୍ରତି ଅକ୍ଷରର ଶିରଦେଶକୁ ପେଡ଼ି ପରି ଚାରିକୋଣିଆ କରାଯାଇଥିବାରୁ ଏହାକୁ ପେଟିକା ଶୀର୍ଷକ ଆଖ୍ୟା ଦିଆଯାଇଅଛି। ସର୍ବପ୍ରଥମେ ବାକତୀୟ ବଂଶ ମହାରାଜା ପ୍ରବରସେନଙ୍କ ତାମ୍ରଫଳକରେ ଏହି ଲିପିର ପ୍ରୟୋଗ ଦେଖିବାକୁ ମିଳେ। ପରେ ପରେ ଏହା ସରବପୁରିଆ ରାଜା ମହାସୁଦେବ ରାଜା ଏବଂ ତାଙ୍କ ପରେ ଦକ୍ଷିଣ କୋଶଳର ସିରିପୁରଠାରେ ପାଣ୍ଡୁବଂଶୀୟ ରାଜା ମହାଶିବ ତିବର ଦେବଙ୍କର ତାମ୍ରଶାସନରେ ଏହି ଧରଣର ଲିପି ବ୍ୟବହୃତ ହୋଇଥିବାର ଜଣାଯାଏ। ଏହି ରାଜାମାନଙ୍କର ସମସାମୟିକ କଳିଙ୍ଗର ଗଙ୍ଗବଂଶୀୟ ରାଜା ଇନ୍ଦ୍ରବର୍ମ ସାମନ୍ତବର୍ମ ଏବଂ ହସ୍ତିବର୍ମ ସେମାନଙ୍କର ତାମ୍ରଶାସନରେ ଏହି ପେଟିକା ଶୀର୍ଷକ ଲିପି ପ୍ରବର୍ତ୍ତନ କରିଥିବାର ପ୍ରମାଣ ମିଳେ। ଖ୍ରୀଷ୍ଟାବ୍ଦ 10ମ ବା 11ଶ ଶତାବ୍ଦୀରେ ସୋମବଂଶୀ ଶାସକମାନଙ୍କର ଅଭିଲେଖରେ ପ୍ରତ୍ନନଗରୀର ପ୍ରଭାବ ଦେଖିବାକୁ ମିଳେ। ଏହି ସମୟର ଅକ୍ଷରଗୁଡ଼ିକ ବୃତ୍ତଳ ଏବଂ ପରସ୍ପର ସଂଯୁକ୍ତ ହୋଇଥିବାର ଦେଖିବାକୁ ମିଳେ, କିନ୍ତୁ ପ୍ରାୟ 1300 ଶତାବ୍ଦୀ ବେଳକୁ ଏହାର ପ୍ରଭାବ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲା। ସେହି ସମୟରେ ପ୍ରତ୍ନ ଓଡ଼ିଆ ଏବଂ ଓଡ଼ିଆ ଲିପିର ଅଭ୍ୟୁଦୟ ଘଟିଲା।
ଖ୍ରୀଷ୍ଟାବ୍ଦ 15 ଶତାବ୍ଦୀରେ ସୂର୍ଯ୍ୟବଂଶୀୟ ରାଜାମାନେ ଏହାର ପ୍ରସାର ଘଟାଇଥିଲେ। ଓଡ଼ିଶାର ମହାକବି ଶୂଦ୍ରମଣି ସାରଳା ଦାସ ଏ ସମୟରେ ମହାଭାରତକୁ ଓଡ଼ିଆ ଭାଷା

0: ରଚନା କରିଥିଲେ।
1: କଥିକେରି ଶୁଣିଲି ଓଡ଼ିଆ ଲିପିର କ୍ରମବିକାଶ, କହିଲେ ଭାରତୀ ପାଲ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପଲ୍ଲୀ ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ, ଶୁଣିପାରିବେ ଟିକେ ପରେ। ଆରମ୍ଭ କରୁଛୁ ପଲ୍ଲୀ ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ପ୍ରଯୋଜନା ଅଭୟ କୁମାର ଦାସ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀ ଗୀତ, ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଜେଜା ହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ଦିନେ ଏକ ପାନ୍ଥ ହୋଇ ପଥଶ୍ରାନ୍ତ ଶୋଇ ବରଗଛ ତଳ, ଭାବଇ ବିଧାତା କିବା ଅବିବେକୀ ନାହିଁ ତା ବିଚାର ବଳ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ, ଗୀତ ରଚନା ପଲ୍ଲୀକବି ନନ୍ଦକିଶୋର ବଳ।

ରହ ଆରେ କାଠୁରିଆ ନ ପକାଓ ହାଣି ଶୁଣ କାନ ଡେରି ଥରେ ଏ ଗଛ କାହାଣୀ କାର୍ଯ୍ୟକ୍ରମର ଶେଷ ପଲ୍ଲୀ ଗୀତ ଶିଳ୍ପୀ ଅର୍ଜୁନ ଚରଣ ସାମଲ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ଗୀତ ରଚନା ପଲ୍ଲୀକବି ନନ୍ଦକିଶୋର ବଳ, ପ୍ରଯୋଜନା ଅଭୟ କୁମାର ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଓମ୍ ପ୍ରକାଶ ମହାନ୍ତି, ରବିଶଙ୍କର ପ୍ରଧାନ, ବାବୁଲି ଚରଣ ବେହେରା, କୁମାର ଚନ୍ଦ୍ର ମହାନ୍ତି ଏବଂ ପ୍ରଦୀପ୍ତ ଶେଖର ମହାପାତ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11 ସମୟରେ ଆକାଶବାଣୀର ସବୁକେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏସ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣିଥରେ ସେହି ରବିବାର ରାତି 8 ସମୟରେ ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

0: ଏଥର ଅନ୍ୟ ଏକ ସୂଚନା, ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ଆବେଦନ ନିମନ୍ତେ ଆକାଶବାଣୀ କଟକ କେନ୍ଦ୍ର ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତିଭିତ୍ତିରେ ସାମୟିକ ସମ୍ଭାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ।
1: मेरे प्यारे देशवासियों, आपके परिवार में अनेक प्रकार के वस्त्र होंगे, अनेक प्रकार के फैब्रिक्स होंगे, अनेक कंपनियों के प्रोडक्ट होंगे, क्या उसमें एक खादी का नहीं हो सकता क्या? मैं सिर्फ इतना कहता हूं कि कम से कम एक चीज, भले हैंडकरचीफ हो, भले घर में नहाने का।
0: କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ସାନ୍, ଗୀତ ରଚନା ସନ୍ତୋଷ ମହାପାତ୍ର, ସଙ୍ଗୀତ ମନ୍ତୋଷ ମିତ୍ର।

ଇରା ମହାନ୍ତିଙ୍କ କଣ୍ଠରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଚନା ହରେକୃଷ୍ଣ ସାହୁ, ସଙ୍ଗୀତ ସିଦ୍ଧାର୍ଥ ମିଶ୍ର।

ଶୁଣିଥିଲି ଓଡ଼ିଆ ଆଲବମ୍ରୁ କେତୋଟି ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 63ତମ ଭାଗ ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ସଙ୍ଗୀତ ଅଖିଳ କୁମାର ଲେଙ୍କା

ପଚିଶ ଛାନ୍ଦ ଆରମ୍ଭରେ ବାଜିବା ସ୍ୱର ବାଜିବାରୁ ମାୟା ମାରିଚ ତ୍ରାହି ଲକ୍ଷ୍ମଣ ଶବ୍ଦ ଉଚ୍ଚାରଣ କରିବାରୁ ରାମ ସ୍ତବ୍ଧ ହୋଇଗଲେ। ରାମ ଭାବିଲେ ଚନ୍ଦ୍ର ମୃଗ ମାରିନଥିଲେ ଆପେ ମରି ସେ ଚନ୍ଦ୍ରଙ୍କର କଳଙ୍କ ହେଲା। ମୁଁ ତ ସହଜରେ ରାମଚନ୍ଦ୍ର, ଏ ମୋ କଳଙ୍କ ହେବ ନାହିଁ ତ। ମାୟା ମୃଗ ଦେହରୁ ଜ୍ୟୋତି ବାହାରି ଦୂଷଣ ରିପୁ ଅର୍ଥାତ୍ ଦୂଷଣ ରାକ୍ଷସ ବଧକାରୀ ରାମଙ୍କର ବପୁବା ଦେହରେ ମିଶିଗଲା। ବାଟରେ ଅନୁଜ ଲକ୍ଷ୍ମଣଙ୍କୁ ଭେଟି ପଚାରିଲେ, ସୀତାଙ୍କୁ ଏକତା ବା ଏକାକୀ କରି କିପରି ଆସିଲୁ? ଲକ୍ଷ୍ମଣ କହିଲେ, ତାଙ୍କ ନାମ ସୀତାର ଅର୍ଥ ହେଉଛି ଲଙ୍ଗଳମୁନ, ଏହା ସତ୍ୟ। କଟୁକଥା କହି ମୋ ହୃଦୟ କ୍ଷେତ୍ରକୁ ସେ ବିଦାରଣ କରିଦେଲେ। ତୁମେ ବିଜ୍ଞ ଓ ଯୋଗୀ ମଧ୍ୟ, ସ୍ତ୍ରୀର ଶ୍ରଦ୍ଧା କଥା ନ ଶୁଣିଥିଲେ ଭଲ ହୋଇଥାନ୍ତା। ରାମ କହିଲେ, ଶିବଙ୍କଠାରୁ ବଡ଼ ଯୋଗୀ କେହି ଅଛି କି? ସେ ଅର୍ଦ୍ଧ ଅଙ୍ଗରେ ପାର୍ବତୀଙ୍କ କଥା ରାତିଦିନ ଶୁଣୁଛନ୍ତି। ରାମ ଲକ୍ଷ୍ମଣଙ୍କ ସଂଳାପରେ ସ୍ତ୍ରୀ ବାକ୍ୟ ପ୍ରତି ସମ୍ମାନର ସୂଚନା ଭଞ୍ଜଙ୍କର ଏକାନ୍ତ ନିଜସ୍ୱ। ସୀତା ନ ଆସିବା ଦେଖି ରାମ କହିଲେ, ବିନା ଦୋଷରେ ବିମନା ହେଲୁ କାହିଁକି? କରୁଣା ବୃକ୍ଷରେ ନିରାଶ ଫଳ ଫଳେ ନାହିଁ। ବିକଳ ହୋଇ ରାମ କହିଲେ, ମୁଁ ତତେ ଯେତେବେଳେ ସ୍ୱାଧୀନ ଭର୍ତ୍ତୃକା ନାୟିକା ବୋଲି କହେ, ତୁ ତାର ପ୍ରତିବାଦ କରୁ, କାରଣ ଏ ନାୟିକାର ଅଧୀନ ହେଉଛି ସ୍ୱାମୀ। ତୁ ସଂଶୋଧନ କରି ମୋତେ କହୁ, କୁହ ହେ ଭର୍ତ୍ତା, ମୁଁ ତୁମର ଅଧୀନା। ସେ ନାଗରୀ ଶ୍ରେଷ୍ଠା ସୀତା ବିରହୋତ୍କଣ୍ଠିତା ଅର୍ଥାତ୍ ବିରହରେ ବ୍ୟାକୁଳିତା ନାୟିକାମାନଙ୍କ ମଧ୍ୟରେ ଶ୍ରେଷ୍ଠା। ମୋ ବିରହରେ ତା ମନରେ ନୂଆ ନୂଆ ଭାବ ଉଦୟ ହୋଇଥାଏ। ତାର ପଦେ କଥାରେ ତାର କବରିବା କେଶ ବନ୍ଧନ ପାଇଁ ମୁଁ ମୃଗ ଚଉରି ନେଇ ଫେରିଲି। ମୋ ପାଖରୁ ଗଲାବେଳେ ବାସକ ସଜ୍ଜା ନାୟିକା ହୋଇ ନିଜେ ବେଶ ହୁଏ, ନିଜେ ସଜ୍ଜା ସଜାଡ଼ି ମୋତେ ଅପେକ୍ଷା କରେ। ପୁଷ୍ପବତୀ ହେବା ସମୟରେ ବିପ୍ରଲବ୍ଧା ବା ମାନିନୀ ନାୟିକା ଭଳି ସଙ୍ଗ ତ୍ୟାଗ କରେ। ଆଜି ତ ସେ ଅବସ୍ଥା ନାହିଁ, ସୀତା ତେବେ ଦିଶୁନାହିଁ କାହିଁକି? ଅଭିସାରିକା ନାୟିକା ଭଳି ସୀତା ମୋ ପାଖକୁ ବାରମ୍ବାର ଆସିବାରେ ନିପୁଣା। ପୁରୁଷ ଭୂମିକାରେ ମୋ ସହ ମିଳିତ ହେବାକୁ ଅନୁରୋଧ କରନ୍ତେ ସେ କୃତ୍ରିମ କୋପ କରି କୋପନା ବା ଖଣ୍ଡିତା ନାୟିକା ହୋଇଯାଏ। ଏବେ ବିଧାତା ତାକୁ ପ୍ରୋଷିତ ଭର୍ତ୍ତୃକା ନାୟିକା ଅର୍ଥାତ୍ ପ୍ରବାସୀ ସ୍ୱାମୀ ବିରହରେ ଦୁଃଖିନୀ ସ୍ତ୍ରୀ ଭଳି କରାଇଦେଲା କି? ମୋ ଜୀବନେଶ୍ୱରୀ ସୀତା ଜିଇଁଥିବା ଯାଏ କଳହାନ୍ତରିତା ନାୟିକା ଭଳି କଳହ କରି ମୋଠାରୁ ଦୂର ହେବ ନାହିଁ। ତା ହୃଦୟରେ କପଟ ନାହିଁ, ଏବେ ସେଠି ଛଳନାକୁ ଆଶ୍ରା ଦେଲା କିପରି? ଦୁଆରବନ୍ଧ ପାଖକୁ ଆସି ମୃଗ ଭାର ଥୋଇ

ପ୍ରାଚୀର୍କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 63ତମ ଭାଗ ଏ ଭାଗରେ କଣ୍ଠଦାନ କରିଥିଲେ ରାମହରି ଦାସ, ଭିକାରୀ ଚରଣ ବଳ, ସଙ୍ଗୀତା ଗୋସାଇଁ ଏବଂ ମମତା ସାହୁ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ଅଖିଳ କୁମାର ଲେଙ୍କା। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11:00 ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏସ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣିଥରେ ସେହି ରବିବାର ରାତି 8:00 ସମୟରେ ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା। ଏଥର ଅନେକ ସୂଚନା ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ନିମନ୍ତେ ସୂଚନା ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ ବାଲେଶ୍ୱର ଜଗତସିଂହପୁର ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତିଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସି ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା କିଛି କଥା କିଛି ଗୀତ ସହ ଆପଣଙ୍କ ମୁହଁରେ ଲେଖିଦେବାକୁ ଦୁଇଧାର ମିଠା ହସ ହୃଦୟରେ ଭରିଦେବାକୁ ସନ୍ତୋଷ ଭୁଲି ଭୁଲାଇବାକୁ ବିଗତ ଦିନର ମାନ ଅଭିମାନ ରାଗରୁଷ ଅବିରତ ଗୀତ ଗୀତିକାର ଏହା ହିଁ ତ ପ୍ରୟାସ ତେବେ ଚାଲନ୍ତୁ ନା ପାଦେ ଆଗେଇବା ମନେ ଭରି ସ୍ନେହ କରୁଣା ପ୍ରୀତିର ଆବେଗ ଭରି

ସାଙ୍ଗ ହୋଇ ବାଟ ଚାଲିବା ଭଲ ମନ୍ଦ କଥା ଚିନ୍ତା କରିବା, ହଁ ସୂକ୍ଷ୍ମ ହୃଦୟରେ ଅନେକ ଭଲ ପାଇବା, ସେହି ଭଲ ପାଇବା ସହ ଆମ ପରସ୍ପର ଜୀବନ ଆତ୍ମୀୟତା ପୁଣି ସମ୍ପର୍କର ସେତୁ, ଯେଉଁ ସମ୍ପର୍କକୁ ଆପଣାର କରିବାର ପ୍ରତିଶ୍ରୁତି ସହ ଦିନେ ବାପଘର ଅଗଣାଟି ଆସି ଝିଅଟିଏ ବାଡୁଅରୁ ବୋଲାଏ ବିବାହିତ।

ଠିକଣା ଭରସା ପୁଣି ଆତ୍ମବିଶ୍ୱାସ ନେଇ ଆସେ ଝିଅଟିଏ ଗଢ଼ିବାକୁ ସଂସାର। ମିଳିଥିବା ସଂସ୍କାରର ପେଡ଼ିକୁ ସମ୍ପତ୍ତି ମଣି ଦେଖି ଅଜସ୍ର ସ୍ୱପ୍ନ। ସମୟ ବଦଳୁଛି, ହଁ ସମୟ ବଦଳୁଛି, ବଦଳୁଛି ପାରସ୍ପରିକ ବ୍ୟବହାର, ବ୍ୟବହାରରେ ମିଠାପଣ, ସ୍ୱାର୍ଥନ୍ଦ ମଣିଷ ଭୁଲୁଛି ସହନଶୀଳତା, ସମ୍ବେଦନ ପ୍ରବୃତ୍ତିକୁ। ଦୂରେଇ ଯାଇ ଏଠୁ ଲେଖୁଛି ନିଜ ଜୀବନର କାହାଣୀ। ତ୍ୟାଗ ସେବା ସହଯୋଗରୁ ମୁହଁ ଫେରେଇ ହଜାଇ ବସୁଛି ସେ ସୁନ୍ଦର ଘର ପରିବାରର ସ୍ୱପ୍ନ।

ଯଦି ହଜିଯାଇ ସଂସ୍କାର ଶିକ୍ଷା, କାଲି ନୂଆ କରି ବାପା ମା ବୁଲାଇଥିବା ଦମ୍ପତି କି ଶିକ୍ଷା ଦେବେ ନିଜ ପିଲାକୁ, ଯେଉଁ ବାପା ମା ଆଦର୍ଶର ନିଚ୍ଛକ ଛପି କେମିତି ଶିଖାଇବେ ନିଜ ପିଲାକୁ, କାହାର ଦୁଃଖରେ ଦୁଃଖୀ ହେବ, ଗୋପବନ୍ଧୁ ପରି ସେବା କରିବ, ଗାନ୍ଧୀଙ୍କ ପରି ଅହିଂସାର ମାର୍ଗ ଧରିବ, ପୁଣି ଅସହାୟକୁ ସହାୟ ହେବାର ପାଠ, ଯାହା ଦିନେ ନିଜେ ଶିଖିଥିଲେ ମା, ପୁଣି ଜୀବନର ଆଦର୍ଶ ବାପାଙ୍କଠାରୁ।

ଜୀବନରେ ଛୋଟିଆ ପାଠ କେତେ ସୁଖ ଦିଏ, କେବଳ ନିଜର ନୁହେଁ ସମାଜରେ ମଧ୍ୟ ଆଣେ ଅନେକ ପରିବର୍ତ୍ତନ। ଜୀବନରେ ଧନ ସମ୍ପତ୍ତି ପଦ ପ୍ରତିଷ୍ଠା ଅନେକ କିଛି ମିଳିପାରେ, କିନ୍ତୁ ଅନ୍ୟର ଦୁଃଖକୁ ଅନୁଭବ କରିବାର ବିଶେଷ ଯୋଗ୍ୟତା କ୍ଷମତା ସେ ସମ୍ବେଦନଶୀଳ ମନୋଭାବ ମାନବିକ ଗୁଣ ମନୁଷ୍ୟର ସବୁଠାରୁ ବଡ଼ ଅଳଙ୍କାର। ଗୋଟିଏ ଛୋଟ ହସ ସାନ୍ତ୍ୱନାର କଥା ସହାୟତାର ହାତ କାହା ଜୀବନରେ ନୂଆ ଆଶାର ଆଲୋକ କିରଣ ଆଣିପାରେ। ସମ୍ବେଦନା ହେଉଛି ଏମିତି ଏକ ଗୁଣ ମଣିଷ ମନର ଯାହା ହୃଦୟ ସହିତ ହୃଦୟକୁ ଯୋଡ଼େ। ସେହି ପାଠ ଶ୍ରୋତାବନ୍ଧୁ ମିଳେ ଆରମ୍ଭ ଘରଠୁ, ଯେଉଁ ଘର ଗଢ଼ିଥାଏ ସେହି ଶିଶୁକୁ, ଯେଉଁ ଶିଶୁ ହୋଇଥାଏ ଦେଶର ଭବିଷ୍ୟତ।

ଶ୍ରୋତାବନ୍ଧ, କର୍ମ ଏମିତି ହେବା ଦରକାର ଯେମିତି ଏ ଦୁନିଆରେ ଥାଅ ଅବା ନ ଥାଅ ମନେ ରଖିଥିବେ ସଭିଏଁ। ହଁ, କିନ୍ତୁ ଆଜିର ବ୍ୟସ୍ତ ଜୀବନରେ ଆମେ ପ୍ରାୟତଃ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛୁ ଯେ ଅନ୍ୟର ଯନ୍ତ୍ରଣାକୁ ଅନୁଭବ କରିବାକୁ ମଧ୍ୟ ସମୟ ପାଉନେ। କିନ୍ତୁ ଯେଉଁ ସମାଜରେ ସମ୍ବେଦନା ଥାଏ, ସମ୍ବେଦନଶୀଳତା ଥାଏ, ସେଠାରେ ଥାଏ ଭଲ ପାଇବା, ସହଯୋଗ ଆଉ ବଞ୍ଚି ରହି ମାନବ ପଣିଆ।

କା ଓଠରେ ଟିକିଏ ହସ ଭରିଥିଲି, ଲାଗେ ଜୀବନର ବଞ୍ଚିବା ଏଇଠି ହିଁ ସାର୍ଥକ ହୋଇଛି। ହଁ ଶ୍ରୋତା ବନ୍ଧୁ, ସମାଜ ସାମାଜିକ ଜୀବନ ଶୃଙ୍ଖଳିତ ହେଲେ, ପାରସ୍ପରିକ ସହଯୋଗ ରହିଲେ ହିଁ ସମ୍ଭବ ଏକ ସୁନ୍ଦର ଘର ଆଉ ସମାଜ ବୁଣି ରାଷ୍ଟ୍ର। ରାତି ପାହିଲେ ଅନେକ ସମ୍ବେଦନଶୀଳ ଖବରରେ, ରଙ୍ଗୀନ ସମ୍ବାଦପତ୍ରର ଖବର ଦୁନିଆ, ଟେଲିଭିଜନର ପରଦା, ପୁଣି ହାତ ଧରିଥିବା ମୋବାଇଲ ଫୋନ୍ର ସେ ସାମାଜିକ ଗଣମାଧ୍ୟମରେ ରିଲ୍ସ ଆଉ ଜୀବନ୍ତ ଚିତ୍ରମାନ। ଭାବନ୍ତୁ ତ କିପରି ପ୍ରଭାବ ପକାଉଛି ମନରେ ଛୋଟ ପିଲାଟିର, କାହିଁକିନା ଆଜି ତ ସବୁ ବର୍ଗର ଲୋକଙ୍କ ପାଖରେ ହାତରେ ସେଇ ଫୋନ୍, ଆଉ ସମସ୍ତେ ସେଇ ସାମାଜିକ ଗଣମାଧ୍ୟମରେ ଏତେ ମାତ୍ରାରେ ଜଡ଼ିତ ଯେ ସେଇଠୁ ହିଁ ଚଟାପଟ ଖବର ପାଇଯାଆନ୍ତି କ'ଣ ଘଟୁଛି ଏ ଦେଶ ଦୁନିଆରେ। ଯଦି ତା ମଧ୍ୟରେ ହଜିଯାଉଛି ସେ ସମ୍ବେଦନଶୀଳ ମନୋଭାବ, ତେବେ କୁହନ୍ତୁ ଥରୁଟିଏ ସେଇ ସାମାଜିକ ଗଣମାଧ୍ୟମରେ କୌଣସି ଚିତ୍ର ଥରୁଟିଏ ଛାପିବା ପୂର୍ବରୁ ମନରେ ଥରେ ଭାବନ୍ତୁ ନା, କାହାର ହସରେ ଯଦି ଆମେ ଆମ ଜୀବନର ସାର୍ଥକତା ବୋଲି ଭାବୁଛେ, ତେବେ ଜୀବନକୁ ଏତେ ଅସୁନ୍ଦର କରିବା କାହିଁକି? ଭଗବାନ ସୁନ୍ଦର ଜୀବନଟିଏ ଦେଇଛନ୍ତି ବଞ୍ଚିବା ପାଇଁ, ସମାଜରେ କିଛି ଭଲ କଥା ବାଣ୍ଟିବା ପାଇଁ। ଚାଲନ୍ତୁ ମିଳିମିଶି ସେଇ କଥା ହିଁ କହିବା।

ମଣିଷ ଜୀବନ ଆଜି ପାଇଛି, କିଏ ଜାଣିଛି କାଲି ବା କ'ଣ ହେବ। ତେବେ ନିରୀହ ଜୀବନରେ କଳଙ୍କିତ ଏ କାହାଣୀ ରଚିବାର ଅଧିକାର କାହାର ନାହିଁ। ମଣିଷ ହେଇଛି ମଣିଷ ପରି ବ୍ୟବହାର କରିବା। ତେବେ ଏତେ କୁତ୍ସିତ ବ୍ୟବହାର କାହିଁକି, ଅମାନସିକ କାର୍ଯ୍ୟକଳାପ କାହିଁକି, ସମ୍ବେଦନଶୀଳ ମନୋଭାବକୁ କାହିଁକି ଭୁଲିଯିବା। ଶ୍ରୋତାବନ୍ଧୁ ଚାଲନ୍ତୁ ନା, ମଣିଷ ତ ମଣିଷ, ପଶୁ ପକ୍ଷୀ ବୃକ୍ଷଲତାଙ୍କ ପ୍ରତି ସେଇ ଭଲ ପାଇବାଟି ଦେବା, ତାଙ୍କ ପାଇଁ ମଧ୍ୟ କିଛି ମନରେ ଭାବନା ରଖିବା, ତାଙ୍କୁ ବଞ୍ଚିବା ପାଇଁ ଦେବା।

ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲେ ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ନାଟକ ମହାମିଳନ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ। ନାଟକ ମହାମିଳନ।

0: କିଏ କାନ୍ଦୁଛି? କାହାର ଏ କଣ୍ଠସ୍ୱର? ଇଏ ତମ ପୁତ୍ର ନାଗାର୍ଜୁନ କାନ୍ଦି କାନ୍ଦି ଆସୁଛି, କାହିଁକି ସେ ଏମିତି ବିକଳ ହେଇ କାନ୍ଦୁଛି? କଣ ହେଇଛି ତାର? ନାଗାର୍ଜୁନ କଣ ହେଇଛି ରେ ବାପା, କାହିଁକି କାନ୍ଦୁଛୁ? କହ ଧନ କଣ ହେଇଛି? କାନ୍ଦେନା ରେ ଧନ କାନ୍ଦେନା, ତୋ ଆଖିରେ ଲୁହ ଦେଖିଲେ ଛାତି ମୋର ଫାଟିଯିବ ରେ ବାପା। କହିଲୁ କଣ ହେଇଛି? କହ କହ, ଭାଙ୍ଗିଥିଲେ ଗଢ଼ିଦେବି, ହଜିଥିଲେ ଖୋଜି ଆଣିଦେବି, ହେଲେ ହେଲେ ତୋ ଆଖିରେ ଲୁହ ଦେଖିଲେ ମୁଁ ଧୈର୍ଯ୍ୟ ଧରି ରହିପାରିବି ନାହିଁ। କହିଲୁ କଣ ହେଇଛି? କହ କାହିଁକି କାନ୍ଦୁଛୁ? ବୁଝିଲି ବୁଝିଲି, ଗୁରୁଙ୍କ ପାଖକୁ ପାଠ ପଢ଼ିବାକୁ ଯାଇଥିଲି, ସେ ନିଶ୍ଚୟ ତତେ ଆକଟ କରି ଗାଳିମନ୍ଦ କରିଛନ୍ତି।
1: ନା ମା, ଗୁରୁଦେବ ମୋତେ କିଛି କହିନାହାନ୍ତି, ସେ ମୋତେ ପୁତ୍ର ଭଳି ସ୍ନେହ କରନ୍ତି।
0: ତାହେଲେ କାନ୍ଦୁଛୁ କାହିଁକି? କଣ ତୋର ହେଇଛି?
1: ପାଠ ସାଥିମାନେ ମୋତେ ଅପମାନ ଦେଇଛନ୍ତି।
0: ଅପମାନ ଦେଇଛନ୍ତି?
1: ମୁଁ କାଳେ ଅଣୁବାବୁଆ ଛୁଆ, ମୋର ପାପ ନାହିଁ, ତମେ କଳଙ୍କିନି।
0: ବନ୍ଦ କର ପୁତ୍ର, ବନ୍ଦ କର। ତୁ ମନ ଦୁଃଖ କର ଭାରି ଧନ, ତୁ ମନ ଦୁଃଖ କର ନା, ତୁ କେବେ ହେଲେ ଅଣବାବୁଆ ନୁହଁ କି ମୁଁ ମଧ୍ୟ କଳଙ୍କିନି ନୁହେଁ। ପିତା ଥର ଅଛନ୍ତି, ଖୁବ ଭଲରେ ଅଛନ୍ତି।
1: ଯଦି ଅଛନ୍ତି ତେବେ କୋଉଠି ଅଛନ୍ତି କୁହ ମା, ତାଙ୍କ ନାଁ କଣ, ଘର କେଉଁଠି, ମୋତେ ତାଙ୍କ ପରିଚୟ ଦିଅ ମା, ମୁଁ ଏଇ କ୍ଷଣି ଯାଇ ତାଙ୍କୁ ପଚାରିବି କେଉଁ ଅପରାଧ ଲାଗି ସେ ମୋତେ ଏପର୍ଯ୍ୟନ୍ତ ତାଙ୍କ ସ୍ନେହ ଆଦରରୁ ବଞ୍ଚିତ କରିଛନ୍ତି। କୁହ ମା, କେଉଁଠି ଅଛନ୍ତି ମୋର ପିତା, ମୁଁ ଏଇ କ୍ଷଣି ତାଙ୍କ ପାଖକୁ ଯିବି।
0: ତାଙ୍କ ପାଖକୁ ଯିବା ଏଡ଼େ ସହଜ ନୁହେଁ ରେ ନାଗାର୍ଜୁନ, ଏଠାରୁ ଅନେକ ଯୋଜନା ଦୂର ପଥ। ମର୍ତ୍ତମଣ୍ଡଳର ହସ୍ତିନା ଭବନରେ ସେ ଅଛନ୍ତି, ବଡ଼ ଅଗମ୍ୟ ସେ ପଥ, ନାଗଲୋକ ପାରି ହୋଇଗଲେ ତେବେ ଯାଇ ପଡ଼ିବ ମର୍ତ୍ତମଣ୍ଡଳ।
1: ଆଉ ତାଙ୍କ ପରିଚୟ ନା ତ କହିଲ ନାହିଁ?
0: ତାଙ୍କର ଅନେକ ନାଁ ଅଛି ରେ ପୁତ୍ର, ପାର୍ଥ, ଧନଞ୍ଜୟ, ଗାଣ୍ଡିବି, ଫାଲ୍ଗୁନି, ସବ୍ୟସାଚୀ, ଏମିତି କେତେ ନାଁ। ହେଲେ ତୃତୀୟ ପାଣ୍ଡବ ଅର୍ଜୁନ ନାମରେ ସେ ତ୍ରିପୁର ବିଖ୍ୟାତ, ମାନବଙ୍କ ମଧ୍ୟରେ ସେ ମହାଧନୁର୍ଦ୍ଧାରୀ ବୀର, ତାଙ୍କ ସମକକ୍ଷ ଯୋଦ୍ଧା ତ୍ରିଭୁବନରେ ମଧ୍ୟ କେହି ନାହିଁ।
1: କିନ୍ତୁ ମା, ତୁମେ ତ ହେଲ ନାଗକନ୍ୟା, ପିତା ହେଲେ ମାନବଙ୍କ ମଧ୍ୟରେ ଶ୍ରେଷ୍ଠ ବୀର, ନାଗକନ୍ୟା ହୋଇ ତୁମେ ମାନବକୁ ବିବାହ କଲ କିପରି?
0: ଆଜି ତାର ଉତ୍ତର ଦେଉଛି ଶୁଣ। ପ୍ରାୟ 7 ବର୍ଷ ତଳର କଥା, ତୋ ପିତାଙ୍କର ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିର ଥରେ ତାଙ୍କ ହସ୍ତିନା ରାଜ୍ୟରେ ରାଜସ୍ୱୟ ଯଜ୍ଞର ଆୟୋଜନ କଲେ। ବିଭିନ୍ନ ରାଜ୍ୟର ରାଜାମାନଙ୍କୁ ସେ ଯଜ୍ଞ ଦେଖିଯିବାକୁ ନିମନ୍ତ୍ରଣ ପଠାଇଲେ। ତୋ ଅଜା ନାଗରାଜା ବାସୁକୀଙ୍କୁ ନିମନ୍ତ୍ରଣ କରିବା ଲାଗି ପିତା ତୋର ତୃତୀୟ ପାଣ୍ଡବ ଅର୍ଜୁନ ଆସି ପହଞ୍ଚିଲେ ପାତାଳପୁରୀର ଏ ନାଗରାଜ୍ୟରେ।
2: ଦେଖିଲ ମୁଁ ସାଥିରେ କାହାକୁ ଆଣିଛି, ଚିହ୍ନିଲ ଏ କିଏ?
3: କିଏ ଆସିଛନ୍ତି ରେ ମା, ମନେ ହୁଏ ମର୍ତ୍ତ ଲୋକର କେହି।
2: ହଁ ପଚାରୁନା ତାଙ୍କୁ, ସବୁ କଥା ତାଙ୍କଠାରୁ ଜାଣିପାରିବ।
3: ଅପୂର୍ବ ସୁନ୍ଦର ଯୁବା, ମହା ତେଜୋଦୀପ୍ତ ପୁରୁଷ, ଅଙ୍ଗେ ଅଙ୍ଗେ ଉଦ୍ଭାସିତ ବୀରତ୍ୱର ଠାଣି, ମନେ ହୁଏ ନିଶ୍ଚୟ କେହି ବୀର ମାନବ।
4: ଆପଣଙ୍କର ଅନୁମାନ

0: ସିଦ୍ଧାର୍ଥ ନାଗରାଜ, ମୁଁ ହିଁ ଅଟେ ତୃତୀୟ ପାଣ୍ଡବ ଅର୍ଜୁନ, ଆସିଅଛି ହସ୍ତିନା ରାଜ୍ୟରୁ। ମୋର ବିନମ୍ର ପ୍ରଣାମ ଗ୍ରହଣ କରନ୍ତୁ ନାଗରାଜ ବାସୁକି।
1: ଯଶସ୍ୱୀ ହୁଅ ବୀର ଧନଞ୍ଜୟ, କୁହ ହସ୍ତିନାର ଖବର କ'ଣ? ଧର୍ମରାଜ ଯୁଧିଷ୍ଠିର ସର୍ବକୁଶଳରେ ଅଛନ୍ତି ତ?
0: ହଁ ନାଗରାଜ, ଅଗ୍ରଜ ଏକ ରାଜସୀୟ ଯଜ୍ଞର ଆୟୋଜନ କରିଛନ୍ତି। ଆପଣଙ୍କୁ ସାଦର ନିମନ୍ତ୍ରଣ ଜଣାଇବା ପାଇଁ ସେ ମୋତେ ଏଠାକୁ ପ୍ରେରଣ କରିଛନ୍ତି।
1: ବାସ୍ତବରେ ଏହା ଏକ ଶୁଭ ସମାଚାର। ଯୁଧିଷ୍ଠିରଙ୍କ ନିମନ୍ତ୍ରଣ ଲାଭ କରି ମୁଁ ନିଜକୁ ଧନ୍ୟ ମନେ କରୁଛି। କିନ୍ତୁ ପାର୍ଥ, ପାଣ୍ଡବମାନଙ୍କର ଏ ପବିତ୍ର ଯଜ୍ଞ ଦେଖିବାକୁ ହତଭାଗ୍ୟ ବାସୁକି ପକ୍ଷରେ ସମ୍ଭବ ନୁହେଁ।
0: କାହିଁକି ନାଗରାଜ, ନିଜକୁ ହତଭାଗ୍ୟ କହି ଏଭଳି ନୈରାଶ୍ୟ ଭାବ ପ୍ରକାଶ କରିବାର କାରଣ କ'ଣ?
2: ପିତାଙ୍କ ମସ୍ତକ ଉପରେ ତୁମେ କ'ଣ ଧରଣୀର ଭାର ଦେଖିପାରୁନାହଁ ବୀର ଫାଲ୍ଗୁନି? ସେ ଅନନ୍ତ ନାଗ ବାସୁକି ସୃଷ୍ଟିକର୍ତ୍ତାଙ୍କର ଆଦେଶ କ୍ରମେ ମସ୍ତକରେ ପୃଥିବୀର ଭାର ବହନ କରି ବସିଛନ୍ତି। ତାଙ୍କର ଅଣୁମାତ୍ର ହଲିବାର ଉପାୟ ନାହିଁ, ସେ ସ୍ଥିର।
1: ହଁ ଅର୍ଜୁନ, ଦୈବାତ ଯଦି ସାମାନ୍ୟ ଟିକେ ହଲଚଲ ହେଇଯିବି ତେବେ ପୃଥିବୀ ଦୋହଲି ଯିବ। ମର୍ତ୍ତରେ ନିମିଷକ ମଧ୍ୟରେ ଭୂକମ୍ପ ହୋଇ କେତେ କେତେ ଧନ ଜୀବନ କ୍ଷତି ହୋଇଯିବ ତା କଳ୍ପନା କରିହେବନି। ତେଣୁ ଧର୍ମରାଜଙ୍କ ରାଜସ୍ୱ ଯଜ୍ଞ ଦେଖିଯିବାରୁ ବଞ୍ଚିତ ହୋଇଥିବାରୁ ମୁଁ ନିଜକୁ ହତଭାଗ୍ୟ ମଣିବି ନାହିଁ ତ ଆଉ କ'ଣ ମଣିବି?
0: ନା ସର୍ପରାଜ, ନା, ଅଗ୍ରଜଙ୍କର ଯଜ୍ଞ ଦେଖିଯିବାକୁ ଆପଣ ନିଶ୍ଚୟ ଯିବେ।
1: ନିଶ୍ଚୟ ଯିବି, କିପରି? ମୋ ମସ୍ତକରେ ଏ ପୃଥିବୀର ଭାରକୁ ସମ୍ଭାଳିବ କିଏ?
0: ମୁଁ ସମ୍ଭାଳିବି ନାଗରାଜ ବାସୁକି। ଆପଣ ଯଜ୍ଞ ଦେଖି ଫେରିବା ପର୍ଯ୍ୟନ୍ତ ମୁଁ ବହନ କରିବି ପୃଥିବୀର ଭାର।
1: ତୁମେ ବହନ କରିବ ପୃଥିବୀର ଭାର? ୟା ପରିହାସ ନୁହେଁ ତ ଅର୍ଜୁନ?
0: ନା ନାଗରାଜ, ଆକାଶରେ ଚନ୍ଦ୍ର ସୂର୍ଯ୍ୟର ଉଦୟ ଅସ୍ତ ଭଳି ଏହା ସମ୍ପୂର୍ଣ୍ଣ ସତ୍ୟ। ଅର୍ଜୁନର ସାମର୍ଥ୍ୟ କ'ଣ ଆପଣଙ୍କୁ ଅଜଣା ଅଛି ନାଗରାଜ? ଏଇ ଯେ ଦେଖୁଛନ୍ତି ହସ୍ତରେ ମୋର ଗାଣ୍ଠିବ ଧନ, ଏହାର ସରମୁନରେ କେବଳ ଗୋଟିଏ ପୃଥିବୀକୁ କାହିଁକି, ମୋ ଅକ୍ଲେଶରେ ସପ୍ତ ପୃଥିବୀକୁ ମଧ୍ୟ ଧାରଣ କରିପାରେ। ଆପଣ ନିଶ୍ଚିନ୍ତ ମନରେ ଯଜ୍ଞ ଦେଖିବାକୁ ହସ୍ତିନାପୁରକୁ ଯାତ୍ରା କରନ୍ତୁ ନାଗରାଜ। ଫେରି ଦେଖିବେ ଅର୍ଜୁନ ତା କର୍ତ୍ତବ୍ୟରୁ ତିଳେ ହେଲେ ବିଚ୍ଛିତ ହୋଇନାହିଁ କି ପୃଥିବୀର ସ୍ଥିରତା ତିଳେ ହେଲେ ବାଧାପ୍ରାପ୍ତ ହୋଇନାହିଁ।
1: ତୁମର ଅସୀମ ଶକ୍ତି ଓ ସାମର୍ଥ୍ୟର ପରିଚୟ ଲାଭ କରି ମୁଁ ଆଜି ଧନ୍ୟ ହେଲି ବୀର ଅର୍ଜୁନ। ଆରେ ଦେଖୁଛ, ମୁଁ କେଡ଼େ ସ୍ୱାର୍ଥପର, ଅତିଥିଙ୍କୁ ସେତିକି ବେଳୁ ଠିଆ କରି ବାର୍ତ୍ତାଳାପ କରୁଛି। ମା ନାଗବାଳୀ,
2: ଆଦେଶ କର ପିତା।
1: ଜାମା, ବରେଣ୍ୟ ଅତିଥିଙ୍କୁ ଉଆସ ଭିତରକୁ ପାଛୋଟି ନେଇ ତାଙ୍କର ଯଥାଯୋଗ୍ୟ ସତ୍କାର କରମା।
2: ହେ ପୂଜ୍ୟ ଅତିଥି ବୀର ଫାଲ୍ଗୁନି, ଏଥରକ ମୋ ସାଥିରେ ନାଗବାଳୀର ଅନ୍ତପୁରକୁ ବିଜେ କରନ୍ତୁ।
0: ଚାଲ ନାଗବାଳୀ।
3: ତାପରେ କ'ଣ ହେଲା ମା?
2: ଆମ ଉଆସରେ ମାତ୍ର କେତେ ଦିନର ରହଣି ଭିତରେ ମୁଁ ତାଙ୍କୁ ସ୍ୱାମୀ ରୂପରେ ବରଣ କରି ଗାନ୍ଧର୍ବ ମଧ୍ୟରେ ବିବାହ କଲି। ଇତିମଧ୍ୟରେ ରାଜସ୍ୱ ଯଜ୍ଞ ଶେଷ ହେଲା, ଅଜାତର ହସ୍ତିନାରୁ ଫେରିଆସିଲେ, ଆଉ ତୋ ପିତାଙ୍କର ମର୍ତ୍ତକୁ ବାହୁଡ଼ି ଯିବାର ଦୁଃଖଦ ସମୟ ଆସି ଉପସ୍ଥିତ ହେଲା। ସେ ମୋଠାରୁ ଚିରଦିନ ଲାଗି ଅନ୍ତର ହୋଇଯିବେ ଜାଣି ଆଖିରେ ଲୁହ ମୋର ବାଧା ମାନିଲା ନାହିଁ, ମୁଁ କାନ୍ଦୁଥାଏ। ସେ ମୋତେ ଖୋଜି ଖୋଜି ଆସି ମୋ ଶୟନ କକ୍ଷରେ ମୋତେ ପାଇଲେ।
4: ନାଗବାଳୀ, ନାଗବାଳୀ,
0: ଏ କ'ଣ ପ୍ରିୟ, ଏ ଆନନ୍ଦ ମୁଖର ମଧୁର ସନ୍ଧ୍ୟାରେ ତୁମେ ଅନ୍ଧକାର ଛନ୍ନ ଶୟନ କକ୍ଷରେ ଶୋଇ ରହି ଆଖିରୁ ଲୁହ ଢାଳୁଛ, କ'ଣ ହେଇଛି, କ'ଣ ହେଇଛି ପ୍ରିୟ?
2: କ'ଣ ହେଇଛି ସେ କଥା ତୁମେ କ'ଣ କିଛି ଜାଣିପାରୁନାହ ସ୍ୱାମୀ?
0: ନାଗବାଳୀ, ତୁମ ଅନ୍ତରର ବେଦନା ମୁଁ ବେଶ ଉପଲବ୍ଧି କରିପାରୁଛି ନାଗବାଳୀ, ହେଲେ ମୋ ସାଥିରେ ତୁମେ ମର୍ତ୍ତ୍ୟକୁ ଗଲେ କ'ଣ ସୁଖୀ ହେଇପାରିବ? ତୁମ ଦୁଃଖର ସୀମା ରହିବନି ନାଗବାଳୀ, ତୁମ ଦୁଃଖର ସୀମା ରହିବନି।
2: ସାଥିରେ ନେବାକୁ ପଡ଼ିବ ବୋଲି ତମେ ମୋ ସାଥିରେ ଛଳନା କରୁଛ?
0: ତମର ଅଣପ୍ରିୟ, ସତ କହୁଛି, ଏହା ଛଳନା ନୁହେଁ, ବାସ୍ତବ ସତ୍ୟ। ମୋର ଦୁଇ ପତ୍ନୀ ସୁଭଦ୍ରା ଓ ଦ୍ରୌପଦୀ ସ୍ୱଭାବରେ ମାନବୀ, ତୁମେ ନାଗକନ୍ୟା, ଦନ୍ତରେ ତୁମର ଭରି ରହିଛି କାଳକୁଟ ବିଷ। ତେଣୁ ସପତ୍ନୀଙ୍କ ମେଳରେ ଲାଞ୍ଛିତ ହେବା ଅପେକ୍ଷା ତୁମେ ଏଠି ପିତୃଗୃହରେ ରାଜଜମା ପରି ସୁଖ ଐଶ୍ୱର୍ଯ୍ୟରେ କାଳ କାଟିବା କ'ଣ ମଙ୍ଗଳକର ନୁହେଁ?
2: ମୁଁ ବିବାହିତା ନାରୀ, ଚିରଦିନ ଲାଗି ସ୍ୱାମୀଙ୍କ ବିଚ୍ଛେଦ କେମିତି ସହ୍ୟ କରିବି, ସେ କଥା ଭାବିଲା ବେଳକୁ

0: ଛାତି ମୋର କରତି ହେଇଯାଉଛି। ବୁଝିସାରିଲିଣି ସ୍ୱାମୀ, ମୋ ହାତ ଧନୁର୍ଧାରୀ ବୀର ଅର୍ଜୁନଙ୍କ ପତ୍ନୀ ହେଇ ମୁଁ ଏବେ ସ୍ୱାମୀ ସୁଖରୁ ବଞ୍ଚିତା। ଆଖିରୁ କେବଳ ଲୋତକ ଝରାଇବା ହିଁ ମୋର ସାର ହବ।
1: ମୋ ଅନୁପସ୍ଥିତିରେ ତୁମ ବିରହ ବେଦନା ଉପଶମ କରିବା ନିମନ୍ତେ ମୁଁ ଏକ ଉପାୟ କରିଯାଉଛି। ଏଇ ଦେଖ ପ୍ରିୟ, ଏଇ ସୁତୀକ୍ଷ୍ଣ ସର ଦ୍ୱାରା ମୋର ଜାନକୁ ଛେଦନ କରି ତନ୍ମଧ୍ୟରୁ ଝରୁଥିବା ରକ୍ତ କଣିକାରେ ମୁଁ ସୃଷ୍ଟି କରିଯାଉଛି ତୁମ ଶୟନ କକ୍ଷରେ ଏ ଜୀବନ୍ତ ବୃକ୍ଷଟିକୁ। ହଁ, ଏହାର ନାମ ହେବ ଅର୍ଜୁନ ବୃକ୍ଷ। ଗୁଣ ଓ ପ୍ରକୃତିରେ ଏହା ମୋର ଅବିକଳ ରୂପାନ୍ତର। ଏହାକୁ ତୁମେ ଆଲିଙ୍ଗନ କଲେ ବିରହ ଜ୍ୱଳରୁ ମୁକ୍ତି ପାଇବ। ଯେତେଦିନ ପର୍ଯ୍ୟନ୍ତ ଏ ବୃକ୍ଷଟିକୁ ସତେଜ ଦେଖୁଥିବ ସେତେଦିନ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ବୋଲି ଜାଣିବ ପ୍ରିୟ। ଆଉ ଯେଉଁଦିନ ଦେଖିବ ଏ ବୃକ୍ଷଟି ଝଉଁଳି ଯାଇଛି ତେବେ ଜାଣିବ।
0: ନା ସ୍ୱାମୀ, ନା, ଆଉ ତମେ ଆଗକୁ କିଛି କୁହ ନାହିଁ। ଅଭାଗିନୀକୁ କେବଳ ଟିକିଏ ଆଶୀର୍ବାଦ କରିଯାଅ ପ୍ରଭୁ, ଯେପରିକି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏ ବୃକ୍ଷଟିକୁ ଦେଖୁଥିବି ଚିର ସବୁଜ ସତେଜ ଆଉ ଜୀବନ୍ତ।
1: ମନସ୍କାମନା ତୁମର ପୂର୍ଣ୍ଣ ହେବ ନାଗବାଳୀ। ହଉ, ମତେ ତାହେଲେ ଏଥରକ ହସ୍ତିନାପୁରକୁ ଫେରିଯିବା ଲାଗି ହସି ହସି ବିଦାୟ ଦିଅ ପ୍ରିୟ।
0: ହଁ, ତୁମକୁ ପଣତକାନିରେ ବାନ୍ଧି ରଖିବା ପାଇଁ ମାନବୀ, ସୁଭଦ୍ରା ଆଉ ଦ୍ରୌପଦୀ ଯେତେବେଳେ ଏକଚାଟିଆ ଅଧିକାର ଲାଭ କରିଛନ୍ତି ମୁଁ ତାଙ୍କ ସ୍ୱାର୍ଥରେ ବାଧା ଦେବି କାହିଁକି। କିନ୍ତୁ
1: ପୁଣି କିନ୍ତୁ କ'ଣ ନାଗବାଳୀ, ଆଉ କିଛି କହିବ?
0: କ'ଣ ଆଉ କହିବି, ତୁମ ରକ୍ତର ଯେଉଁ ସ୍ୱାକ୍ଷରଟିକୁ ଅମୂଲ୍ୟ ସମ୍ପଦ ଭଳି ଗର୍ଭରେ ମୋର ସାଇତି ରଖିଛି ତାର ଭବିଷ୍ୟତ କ'ଣ ହେବ ସେ କଥା ତ କହିଲ ନାହିଁ।
1: ଯଦି ଗର୍ଭରୁ ତୁମର ପୁତ୍ର ଜାତ ହୁଏ ସିଏ ହେବ ମୋରି ପରି ମହାଧନୁର୍ଦ୍ଧାରୀ ବୀର ଯୋଦ୍ଧା, ତୁମ ପାଇଁ ସିଏ ହେବ ଗର୍ବ ଓ ଗୌରବ। ମୋ ନାମ ଆଉ ତୁମର ନାମର ଶୁଭ ସଂଯୋଗରେ ସେ ପୁତ୍ର ନାମ ରଖିବ ନାଗାର୍ଜୁନ। ଆମର ସେଇ ପ୍ରଣୟର ସ୍ମାରକୀକୁ ତୁମେ ବାତ୍ସଲ୍ୟ ମମତା ଦେଇ ତା ହସ ହସ ମୁହଁକୁ ଚାହିଁ ଭୁଲିଯିବ ସ୍ୱାମୀର ବିଚ୍ଛେଦ ଆଉ ହୃଦୟର ବେଦନା।
0: ବେଶ, ଯାହା ତୁମର ଇଚ୍ଛା।
1: ମୁଁ ଏଥରକ ତାହେଲେ ବିଦାୟ ଘେନୁଛି ପ୍ରିୟେ। ନାଗାର୍ଜୁନକୁ ପ୍ରାଣଠାରୁ ବଳି ଅଧିକ ଯତ୍ନରେ ରଖିବ। ବିଦାୟ ପ୍ରିୟେ, ବିଦାୟ।

0: ମୁଁ ଏଇକ୍ଷଣି ହସ୍ତିନାପୁରକୁ ଯାତ୍ରା କରିବି।
1: ନା ପୁତ୍ର, ନା। ସେ ଯଦି ତତେ ପୁତ୍ରର ମର୍ଯ୍ୟାଦା ନ ଦିଅନ୍ତି, ଆଉ ଯଦି ସେ ତତେ ପୁତ୍ର ବୋଲି ସ୍ୱୀକାର ନ କରି ପ୍ରତ୍ୟାଖ୍ୟାନ କରନ୍ତି,
0: ତାହେଲେ ମୁଁ ତାଙ୍କ ସହିତ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ମୋର ପ୍ରକୃତ ପରିଚୟ ପ୍ରଦାନ କରି ଆସିବି। ଆଉ ବିଳମ୍ବ ନ କରି ମୋତେ ଅନୁମତି ଦିଅ ମା, ମୁଁ ଏଇକ୍ଷଣି ହସ୍ତିନାପୁରକୁ ଯିବି।
1: ନା ପୁତ୍ର, ନା, ମୁଁ ତତେ ଏଭଳି ଅନୁମତି ଦେଇପାରିବି ନାହିଁ। ଯେଉଁ କୈଳାସପତି ଶିବ ଆଉ ଜନନୀ ପାର୍ବତୀଙ୍କୁ ସେବା କରି ମୁଁ ତତେ ପାଇଛି, ତୁ ସେଇ ଶିବ ପାର୍ବତୀଙ୍କ ଅନୁମତି ମାଗିବୁ ଯା। ସେ ଯଦି ଅନୁମତି ଦେବେ, ତୁ ଯାଇ ପିତାଙ୍କୁ ଦର୍ଶନ କରିବୁ।
0: ବେଶ, ତୁମରି କଥା ମାନି ମୁଁ ଏଇକ୍ଷଣି ଯାଇ ଭବାନୀ ଶଙ୍କରଙ୍କୁ ଅନୁମତି ମାଗିବି। ଯାଉଛି ମା।

0: ଶୁଣୁଛ ଶୁଣୁଛ ପ୍ରଭୁ, ତୁମକୁ କେହି ଧ୍ୟାନ କରୁଥିବାର ଶୁଣାଯାଉଛି।
1: ହଁ, କୌଣସି ଏକ ବାଳକର କଣ୍ଠସ୍ୱର ପରି ଜଣାଯାଉଛି। ଚାଲ ଦେବୀ, ତା ପାଖକୁ ଯାଇ ବୁଝିବା କାହିଁକି ସେ ଶିବଙ୍କୁ ଧ୍ୟାନ କରୁଛି, କଣ ତାର ଦୁଃଖ।
0: ଚାଲନ୍ତୁ ପ୍ରଭୁ।

0: କିଏ ଦେବର୍ଷୀ ନାରଦ? ଆସନ୍ତୁ ଆସନ୍ତୁ ଦେବର୍ଷୀ। ହଠାତ୍ ଏ ଅସମୟରେ ଏ ଜମପୁରୀରେ? କୁହନ୍ତୁ ଦେବର୍ଷୀ, ଆଗମନର କାରଣ କଣ?
1: ନାରାୟଣ ନାରାୟଣ। ନା ଜନ୍ତୁପତି, ଆମ୍ଭ ଆଗମନର କୌଣସି ଉଦ୍ଦେଶ୍ୟ ନାହିଁ। ତୁମ୍ଭ ଆତିଥ୍ୟରେ ଆମ୍ଭେ ଅତ୍ୟନ୍ତ ପ୍ରୀତ। କିନ୍ତୁ
0: କିନ୍ତୁ ପୁଣି କଣ ଦେବର୍ଷୀ?
1: ନାରାୟଣ ନାରାୟଣ, ଆସିଲା ବେଳୁ ମୁଁ ଲକ୍ଷ୍ୟ କରୁଛି ତୁମ ମନରୁ ସରସ୍ତା ଯେପରି ଉଭେଇ ଯାଇଛି। ବିଷନ୍ନ ବଦନ ସାଙ୍ଗକୁ ତୁମ୍ଭେ ଖୁବ୍ ବିଚଳିତ ଥିଲା ପରି ମନେ ହେଉଛ। ବିଧାତା ପ୍ରଦତ୍ତ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବାରେ ତୁମ୍ଭେ କଣ ସନ୍ତୁଷ୍ଟ ନୁହଁ?
0: ମୁଁ ଏଥିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଦେବର୍ଷୀ।
1: ନାରାୟଣ ନାରାୟଣ, ତାହେଲେ କୋଉ ଦୁଃଖ ଲାଗି ତୁମ୍ଭ ମନରେ ଏ ବିଷନ୍ନତା ଜନ୍ତୁପତି?
0: ସେ ଦୁଃଖ ମୋର ଅବର୍ଣ୍ଣନୀୟ ଦେବର୍ଷୀ। ମାତୃ ହିସାବ ଫଳରେ ମୁଁ ଏକ ସାଂଘାତିକ ମହାବ୍ୟାଧିରେ ଆକ୍ରାନ୍ତ।
1: ସାଂଘାତିକ ମହାବ୍ୟାଧି?
0: ହଁ ଦେବର୍ଷୀ, ମାତା ଛାୟାଦେବୀଙ୍କ କୋପ ଜର୍ଜରିତ ଅଭିଶାପ ଫଳରେ ମୋ ବାମ ପାଦ ଗଳିତ କୁଷ୍ଠ ରୋଗରେ ଆକ୍ରାନ୍ତ। ସେଇ ବ୍ୟାଧିଗ୍ରସ୍ତ ପାଦରୁ ଅହରହ ଛୁଟି ଚାଲିଛି ପୂଜ ରକ୍ତର ଧାର ମୋର ଏଇ ସିଂହାସନ ପାଦ ଦେଶ ଦେଇ। ସିଂହାସନ ତଳେ ବିଭିନ୍ନ ପ୍ରବଚ୍ଛ ଉପରେ ଦଣ୍ଡାୟମାନ ପାପୀମାନେ ସେ ପୂଜ ରକ୍ତ ଧାରର ସଂସ୍ପର୍ଶରେ ଆସି ପ୍ରାୟଶ୍ଚିତ କରୁଛନ୍ତି ତାଙ୍କ ଜଘନ୍ୟ ପାପର। ଏଇ ଦେଖନ୍ତୁ ଦେବର୍ଷୀ, ମୋ ସିଂହାସନ ତଳେ ତୃତୀୟ ପାବଚ୍ଛ ଉପରେ ଗୋଟିଏ ପାଦରେ ଦଣ୍ଡାୟମାନ ସେଇ ପାପୀଟିକୁ ଚିହ୍ନି ପାରୁଛନ୍ତି? ତାଙ୍କର ପାପ ଏତେ ଜଘନ୍ୟ ଯେ ଏପର୍ଯ୍ୟନ୍ତ ତାଙ୍କୁ ବସିବା ପାଇଁ ମଧ୍ୟ ଅନୁମତି ମିଳିନାହିଁ।
1: ସେ କିଏ ଜନ୍ତୁପତି?
0: ସେ ହେଉଛନ୍ତି ପାଣ୍ଡବ ମାନଙ୍କର ପୂଜନୀୟ ପିତା ମହାରାଜା ପଣ୍ଡୁ। ବ୍ରହ୍ମହତ୍ୟା ଦୋଷ ଲାଗି ସେ ଏହି ଶାସ୍ତି ଭୋଗ କରୁଛନ୍ତି।
1: ନାରାୟଣ ନାରାୟଣ ନାରାୟଣ, ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରାଣଠୁ ବଳି ପ୍ରିୟ ପଞ୍ଚ ପାଣ୍ଡବଙ୍କ ପିତାଙ୍କର ଆଜି ଏ ଦୁର୍ଦ୍ଦଶା? କଣ ଏ ବ୍ରହ୍ମହତ୍ୟାର କାହାଣୀ ଜନ୍ତୁପତି?
0: ଶୁଣନ୍ତୁ ଦେବର୍ଷୀ, ମହାଜ୍ଞାନୀ ମହାପଣ୍ଡିତ ଅଗ୍ନିକା ଋଷିଙ୍କର ସ୍ୱର୍ଗବାସ ହେବାରୁ ଦେବଲୋକରେ ଦେବତାମାନେ ତାଙ୍କୁ ଆଦର ଅଭ୍ୟର୍ଥନା କଲେ ନାହିଁ କି ପାଖରେ ମଧ୍ୟ ବସାଇ ଦେଲେ ନାହିଁ। ଦେବତାମାନଙ୍କର ଅତି ସମ୍ମାନଜନକ ସୁଧର୍ମ ସଭାରେ ମଧ୍ୟ ତାଙ୍କୁ ବସିବା ପାଇଁ ଆସନଟିଏ ମିଳିଲା ନାହିଁ।
1: କାହିଁକି ଏପରି ଘଟିଲା? କଣ ଥିଲା ଋଷିଙ୍କର ଅପରାଧ?
0: ଅପରାଧ କିଛି ନୁହେଁ, ଋଷି ଥିଲେ କେବଳ ଆଜନ୍ମ ବ୍ରହ୍ମଚାରୀ। ତାଙ୍କ ଜୀବଦ୍ଦଶାରେ ସେ ସଂସାର କରିନଥିବାରୁ ଦେବଲୋକରେ ଆଦର ଓ ସମ୍ମାନ ପାଇପାରିଲେ ନାହିଁ। ଏପରିକି ଦେବତାମାନେ ତାଙ୍କୁ ବିଦ୍ରୁପ ଏବଂ ପରିହାସ କରିବାକୁ ମଧ୍ୟ ପଛାଇଲେ ନାହିଁ।
1: ତାପରେ ତାପରେ କଣ ହେଲା ଧର୍ମରାଜ?
0: ଲଜ୍ଜା ଓ ଅପମାନରେ ଜର୍ଜରିତ ହୋଇ ଋଷି ଅଗ୍ନିକା କୋପ ମୂର୍ତ୍ତି ଧାରଣ କରି ମର୍ତ୍ତ୍ୟୁକୁ ପ୍ରତ୍ୟାବର୍ତ୍ତନ କଲେ। ନିଜକୁ ନିଜେ ଧିକ୍କାର କରି ମର୍ତ୍ତ୍ୟୁର ଏକ ଅରଣ୍ୟରେ ଭ୍ରମୁ ଭ୍ରମୁ ତାଙ୍କର ସଂସାରୀ ହେବାକୁ ଇଚ୍ଛା ପ୍ରବଳ ହୋଇଉଠିଲା। କାମନାରେ ଉନ୍ମାଦ ହୋଇ ସେ ସେହି ମୁହୂର୍ତ୍ତରେ ନିଜର ଅବସ୍ଥିତି ପାପ ପୁଣ୍ୟ ଅନ୍ୟାୟ ଅନ୍ୟାୟକୁ ଜଳାଞ୍ଜଳି ଦେଇ ନିକଟରେ ଘାସ ଚରୁଥିବା ଏକ ମୃଗୁଣୀ ସହିତ ବଳାତ୍କାର କରି ଶୃଙ୍ଗାର ରସରେ ଲିପ୍ତ ହେଲେ। ଋଷିଙ୍କର ଏହି ପଶୁ ପ୍ରବୃତ୍ତିକୁ ସହ୍ୟ କରି ନପାରି ମୃଗୁଣୀଟି ଚିତ୍କାର କରି ତ୍ରାହି ତ୍ରାହି ଡାକ ଛାଡ଼ିଲା। ଦୁର୍ଯୋଗକୁ ଠିକ୍ ସେତିକି ବେଳେ ଅରଣ୍ୟର ଅପର ପାର୍ଶ୍ୱରେ ମହାରାଜା ପଣ୍ଡୁ ମୃଗୟାକୁ ଆସି ଶିକାର ଖୋଜୁଥିଲେ। ମୃଗଳୀର ଶବ୍ଦ ଶୁଣି ରାଜା ତତ୍କ୍ଷଣାତ୍ ଶିକାର ଉଦ୍ଦେଶ୍ୟରେ ନିଜର ଶବ୍ଦ ଭେଦି ସର ପ୍ରୟୋଗ କରନ୍ତେ।

0: ତକ୍ଷୁର ପଲକ ମାତ୍ରକେ ଋଷି ଅଗ୍ନିକା ଓ ମୃଗୁଣୀ ପ୍ରାଣ ତ୍ୟାଗ କଲେ। ବ୍ରାହ୍ମଣକୁ ହତ୍ୟା କରିଥିବାରୁ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ହେଇ ମହାରାଜା ପଣ୍ଡୁ ତାଙ୍କ ମୃତ୍ୟୁ ପରେ ଏହିପରି ଭାବରେ ଯମଦଣ୍ଡ ଭୋଗ କରୁଛନ୍ତି ଦେବର୍ଷି।
1: ନାରାୟଣ ନାରାୟଣ ନାରାୟଣ। ଏହା ମଧ୍ୟରେ ପାଣ୍ଡବମାନେ ଏତେ ବଡ଼ ବିରାଟ ରାଜସୀୟ ଯଜ୍ଞ କରିଥିଲେ ସୁଦ୍ଧା ତାଙ୍କ ପିତା ପଣ୍ଡୁ ତଥାପି ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୋଇପାରିଲେନି।
0: ନା ଦେବର୍ଷି ନା, ପାଣ୍ଡବମାନଙ୍କର ସେପରି ମହାନ ଧର୍ମ କାର୍ଯ୍ୟ ମହାରାଜ ପଣ୍ଡୁଙ୍କୁ ଶାପ ମୁକ୍ତ କରିପାରି ନାହିଁ।
1: ତାହେଲେ ତାହେଲେ ଏଥିପାଇଁ କିଛି କଣ ଉପାୟ ନାହିଁ ଜନ୍ତୁପତି?
0: ଅଛି ଉପାୟ, ଅଛି ଦେବର୍ଷି।
1: କଣ କଣ ସେ ଉପାୟ?
0: ପଣ୍ଡୁଙ୍କର ବ୍ରହ୍ମହତ୍ୟା ଶାପରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି, ପାଣ୍ଡବମାନେ ଯଦି ଗଣ୍ଡା ମାଂସରେ କାମ୍ୟ କର୍ମ କରିବେ ତାହେଲେ ଉକ୍ତ ଶ୍ରାଦ୍ଧରେ ଦେବତା ପିତୃଲୋକ ସନ୍ତୁଷ୍ଟ ହେବେ ଏବଂ ପଣ୍ଡୁଙ୍କର ଏହି ମହାପାତକ ଖଣ୍ଡିତ ହେବ।
1: ନାରାୟଣ ନାରାୟଣ ନାରାୟଣ। ତୁମ୍ଭ ନିକଟରୁ ଏହି ଗୁଢ ରହସ୍ୟ ଶ୍ରବଣ କରି ମୁଁ ଅତ୍ୟନ୍ତ ପ୍ରୀତ ହେଲି ଜନ୍ତୁପତି। କିନ୍ତୁ ତୁମ୍ଭଙ୍କୁ କେଉଁ କାରଣ ଲାଗି ମାତା ଅଭିଶାପ ଦେଲେ ସେ କଥା ତ କହିଲନି, କଣ ଥିଲା ତୁମ୍ଭର ଅପରାଧ?
0: ଦେବର୍ଷି ସେ ଦୁଃଖର କାହାଣୀ ମୁଁ କଣ କହିବି, କହିଲା ବେଳକୁ ଲଜ୍ଜାରେ ମୋର ମଥା ନତ ହେଇଯାଉଛି। ଏକ ସାମାନ୍ୟ କାରଣରୁ ମୁଁ ମହାପାପୀ ଅଧମ, ଦିନେ କ୍ରୋଧାନ୍ୱିତ ହେଇ ହିତାହିତ ଜ୍ଞାନ ଶୂନ୍ୟ ହେଇ ସମସ୍ତ ମର୍ଯ୍ୟାଦାର ସୀମା ଲଙ୍ଘନ କରି ମୋର ଦେବୀ ପ୍ରତିମ ଜନନୀ ଛାୟା ଦେବୀଙ୍କୁ ପଦାଘାତ କଲି। ସେହି ବର୍ବରୋଚିତ ଅପକର୍ମ ଯୋଗୁଁ ସେ ଅପମାନର ଜ୍ୱାଳାରେ ଜର୍ଜରିତ ହେଇ ଅତି ନିର୍ଦ୍ଦୟ ଭାବରେ ମୋତେ ଅଭିଶାପ ଦେଇଥିଲେ, ଯାହାଫଳରେ ମୁଁ ଆଜି ଏହି ଯନ୍ତ୍ରଣାଦାୟକ କୁଷ୍ଠ ବ୍ୟାଧିରେ ଆକ୍ରାନ୍ତ। ଜନନୀଙ୍କ ପାଦ ଧରି ମୋର ସମସ୍ତ ଅପରାଧ ସ୍ୱୀକାର କରି ଅତି ବିନୟ ଭାବରେ ପ୍ରତିକାର ଲୋଡ଼ିଥିଲି, ହେଲେ ମୋର ନିଷ୍ଠୁର ବ୍ୟବହାରରେ ସେ ଏତେ ପରିମାଣରେ ମର୍ମାହତ ହୋଇଥିଲେ ଯେ ମୋ ଆଡ଼କୁ ଥରେ ଚାହିଁଲେ ବି ନାହିଁ।
1: ତାପରେ
0: ଦିବସର ଅବସାନ ପରେ ମୋର ପିତା ସୂର୍ଯ୍ୟଦେବ ଯେତେବେଳେ ଲୋହିତ ବର୍ଣ୍ଣ ଧାରଣ କରି ବାରୁଣୀ ଗଗନରେ ଅବସ୍ଥାନ କଲେ, ସେତିକିବେଳେ ମୁଁ ତାଙ୍କୁ ସମସ୍ତ ଘଟଣା ଅବଗତ କରାଇ ମୋର କୃତକର୍ମ ଲାଗି ଅନୁତାପ କଲି ଏବଂ ପ୍ରତିକାର ଭିକ୍ଷା କଲି। ମୋତେ ସେଦିନ ପିତା ସାନ୍ତ୍ୱନା ଦେଇ କହିଥିଲେ, ଯେଉଁଦିନ ମୁଁ ଏକ ସ୍ଥାନରେ ଏକ ସମୟରେ ଶିବ ଶିବା ହରି ଅର୍ଜୁନଙ୍କର ଦର୍ଶନ ଲାଭ କରିବି, ସେହିଦିନ ସେହିଦିନ ମାତ୍ର ଅଭିଶାପରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ କୁଷ୍ଠ ବ୍ୟାଧରୁ ମଧ୍ୟ ଆରୋଗ୍ୟ ଲାଭ କରିବି। ଦେବର୍ଷି ଦେବର୍ଷି, ସତେ କଣ ମୋ ଭାଗ୍ୟରେ ଏପରି ଏକ ମହାମିଳନ ସଂଗଠିତ ହେବ ଆଉ ମୁଁ ହେବି ମାତୃ ଅଭିଶାପରୁ ମୁକ୍ତ?
1: ନାରାୟଣ ନାରାୟଣ। ଶିବ ଶିବା ହରି ଅର୍ଜୁନଙ୍କର ଏକତ୍ର ମିଳନ ପୁଣି ଗୋଟିଏ ସ୍ଥାନରେ, ଇଏ ତ ବଡ଼ ଦୁରୂହ ବ୍ୟାପାର।
0: ମୋର କିନ୍ତୁ ଦୃଢ଼ ବିଶ୍ୱାସ ଦେବର୍ଷି, ଆପଣଙ୍କ ପାଇଁ ଏହା କଦାପି ଏକ ଦୁରୂହ ବ୍ୟାପାର ନୁହେଁ। ଆପଣ ଇଚ୍ଛା କଲେ ଏ ଦାସନ ଦାସ ଅକିଞ୍ଚନକୁ ମାତ୍ର ଅଭିଶାପରୁ ମୁକ୍ତ କରାଇପାରିବେ। ମୋର ଚରମ ଦୁର୍ଦ୍ଦିନରେ ଆପଣ ହିଁ ଏକମାତ୍ର ଭରସା ଦେବର୍ଷି, ଆପଣ ହିଁ ଏକମାତ୍ର ଭରସା। ଏ ଲଜ୍ଜରୁ ମୋତେ ପାରି କରନ୍ତୁ ଦେବର୍ଷି, ମୋତେ ପାରି କରନ୍ତୁ।
1: ଉଠ ଜନ୍ତୁପତି ଉଠ, ତୁମ୍ଭର ଅପରାଧ ଲାଗି ତୁମ୍ଭେ ଅତ୍ୟନ୍ତ ଅନୁତପ୍ତ ଜାଣି ମୁଁ ଅତ୍ୟନ୍ତ ପ୍ରୀତ ହୋଇଛି। ମୁଁ କଥା ଦେଉଛି, ତୁମ୍ଭଙ୍କୁ ଏ ଅଭିଶାପରୁ ମୁକ୍ତ କରିବା ପାଇଁ ମୁଁ ଏଭଳି ଏକ ଉପାୟର ସୂତ୍ରପାତ କରିବି ଯେଉଁଥିରେ କି ମହାରାଜା ପଣ୍ଡୁ ବ୍ରହ୍ମଶାପରୁ ମୁକ୍ତି ଲାଭ କରିବା ସଙ୍ଗେ ସଙ୍ଗେ ତୁମ୍ଭେ ମଧ୍ୟ ମୁକ୍ତ ହେବ ମାତୃ ଅଭିଶାପରୁ।
0: ଦେବର୍ଷି
1: ହଁ ଶୁଣ ଜନ୍ତୁପତି, ମୁଁ ବର୍ତ୍ତମାନ ଏହିଠାରୁ ହସ୍ତିନାପୁର ଯାତ୍ରା କରି ପାଣ୍ଡବମାନଙ୍କୁ ତାଙ୍କ ପିତାଙ୍କ ଅବସ୍ଥା ସମ୍ବନ୍ଧରେ ସୂଚନା ଦେବି। ଯୋଗକୁ ଆସନ୍ତାକାଲି ପଡ଼ୁଛି ପଣ୍ଡୁଙ୍କର ଶ୍ରାଦ୍ଧ ଦିବସ। ଗଣ୍ଡା ମାଂସରେ କାମ୍ୟକର୍ମ କରି ପିତୃଶ୍ରାଦ୍ଧ ଦେବାକୁ ପାଣ୍ଡବମାନଙ୍କୁ ପରାମର୍ଶ ଦେଲେ ସେମାନେ ନିଶ୍ଚୟ ଗଣ୍ଡାବଧ କରିବାକୁ ଅରଣ୍ୟକୁ ଯିବେ। ତୁମ୍ଭେ ଏହି ସୁଯୋଗରେ ମର୍ତ୍ତ୍ୟକୁ ଯାଇ ହସ୍ତିନା ରାଜ୍ୟ ଅରଣ୍ୟରେ ଯେତେ ଗଣ୍ଡା ଅଛନ୍ତି ସେ ସମସ୍ତଙ୍କୁ ମାୟା ବଳରେ ଲୁଚାଇ ଦିଅ। କିନ୍ତୁ ମନେ ରଖିବ ଜନ୍ତୁପତି, କୈଳାସ ପର୍ବତର ପାଦ ଦେଶରେ ଥିବା ହର ଉଦ୍ୟାନରେ ଦେବୀ ପାର୍ବତୀଙ୍କର ଯେଉଁ ପୋଷା ଗଣ୍ଡାଟି ରହିଛି ତାକୁ ତୁମ୍ଭେ ଲୁଚାଇବ ନାହିଁ।
0: ଲୁଚାଇବି ନାହିଁ କାହିଁକି? କାହିଁକି ଦେବର୍ଷି?
1: ନାରାୟଣ ନାରାୟଣ, ବୁଝିପାରିଲ ନେଇ? ଦେବୀ ପାର୍ବତୀଙ୍କର ସେଇ ଗଣ୍ଡାଟି ହେଉଛି ମୋ କଳି ବୃକ୍ଷର ଅସଲ ମଞ୍ଜି।

ତୁମେ ଦେଖିବ ସେହି ଗଣ୍ଡାକୁ ମାଧ୍ୟମ କରି ମୁଁ କାଲି ଏଭଳି ଏକ କଳିର ସୂତ୍ରପାତ କରିଦେବି ଯେ ଶିବ ଶିବା ହରି ଅର୍ଜୁନଙ୍କୁ ଏକାଠି ହେବାକୁ ତର ସହିବନି। ମୁଁ ବିଦାୟ ନଉଛି ଜନ୍ତୁପତି ନାରାୟଣ।

ଗଣ୍ଡାଟିଏ ନ ନେଇ ଫେରିଗଲେ ଅନ୍ୟ ଭାଇମାନେ ମୋତେ କହିବେ କ'ଣ? ନା, ଯାଏ ଆଉ କିଛି କ୍ଷଣ ଏ ବୃକ୍ଷ ଛାୟା ତଳେ ବିଶ୍ରାମ ନିଏ, କାଳେ କୌଣସି ଗଣ୍ଡାର ସନ୍ଧାନ ମିଳିପାରେ। ଆଶ୍ଚର୍ଯ୍ୟ, ଏ ନିକାଞ୍ଚନ ଅରଣ୍ୟ ମଧ୍ୟରେ ଘଣ୍ଟି ଘାଗୁଡ଼ିର ଶବ୍ଦ ଶୁଣାଗଲା କେଉଁଠାରୁ? ଏହା କୌଣସି ପୈଶାଚିକ ମାୟା ନୁହେଁ ତ? ନା ନା, ଇଏ ତ ବାସ୍ତବରେ ଗଣ୍ଡାଟିଏ। ଗଳାରେ ଏହାର ସୁବର୍ଣ୍ଣ ଘାଗୁଡ଼ି ଆଉ ଦେହରେ ରତ୍ନ ଖଚିତ ପୋଷାକ ଦେଖି ମନେ ହୁଏ ନିଶ୍ଚୟ ଇଏ କାହାରି ପାଳିତ ଗଣ୍ଡା। ଭାଗ୍ୟଦେବୀ ସୁପ୍ରସନ୍ନ, ଆଜି ପିତୃଶ୍ରାଦ୍ଧ ଲାଗି ମୁଁ ଏ ଗଣ୍ଡାଟିକୁ ନିଶ୍ଚୟ ବଧ କରିବି। ଯଦି ଏହାର ରକ୍ଷକ ଆସେ ତେବେ ତାକୁ ଉପଯୁକ୍ତ ମୂଲ୍ୟ ଦେଇ ଗଣ୍ଡା ନେଇଯିବି। ରହ ରହ ରେ ଗଣ୍ଡା, ମୋର ଏଇ ସୁତୀକ୍ଷ୍ଣ ନାରାଚ ତୋର ପ୍ରାଣ ନାଶ କରିବ।

0: ମରିଛି ମରିଛି ଏ ଗଣ୍ଡା। ପିତୃଶ୍ରାଦ୍ଧ ଆଜି ନିଶ୍ଚୟ ସଫଳ ହେବ, ଆଉ ଚିନ୍ତା ନାହିଁ। ହଁ, ଗଣ୍ଡାର ରକ୍ଷକ ଆସିବା ପର୍ଯ୍ୟନ୍ତ ମୁଁ ଏଇଠାରେ ଅପେକ୍ଷା କରିବି।
1: ସବୁଦିନେ ତ ମା ପାର୍ବତୀଙ୍କର ଗଣ୍ଡାଟା ଏଇଠି ଚରୁଥାଏ, ଆଜି ଗଲା କୁଆଡ଼େ? ତା ଘାଗୁଡ଼ି ଶବ୍ଦ ବି ତ ଶୁଭୁ ନାହିଁ କାହିଁକି? ଘରୁ ଆଜି ଟିକେ ଆସୁ ଆସୁ ବିଳମ୍ବ ହେଲା ବୋଲି ଗଣ୍ଡାଟାକୁ କେହି କ'ଣ ଚୋରାଇ ନେଲେ କି? ଆଉ ନା ନା, ଅସମ୍ଭବ। ହର ଉଦ୍ୟାନରେ ପଶି ମା ପାର୍ବତୀଙ୍କର ଗଣ୍ଡା ଚୋରି କରିବାକୁ ସାହସ କରିବ କିଏ?
0: ଆରେ ଏ ବାଳକ, ଶୁଣ ଶୁଣ, ତୋ ଗଣ୍ଡାକୁ କେହି ଚୋରି କରି ନାହିଁ ରେ, ମୁଁ ତାକୁ ବଧ କରିଛି।
1: ଏ କିଏ ରେ ତୁ ସବର? ତୋର

0: ଦେବୀ ପାର୍ବତୀଙ୍କ ପୋଷା ଗଣ୍ଡାକୁ ମାରି ତୁ ଆଜି ବିଷଧର ସର୍ପ ଲାଞ୍ଜରେ ହାତ ମାରିଛୁ ମୂର୍ଖ, ଏବେ ତାର ପରିଣତି ଭୋଗ କରିବୁ।
1: ଥାଉ ରେ ବାଳକ ଥାଉ, ଅଯଥା ତର୍କ କରି ଲାଭ କଣ? ତୁ ଯଦି ଇଚ୍ଛା କରୁ ମୋ ଠାରୁ ଏ ଗଣ୍ଡା ବିନିମୟରେ ଉପଯୁକ୍ତ ମୂଲ୍ୟ ଗ୍ରହଣ କରିପାରୁ।
0: ଚୁପ୍ କର ଅନାର୍ଯ୍ୟ କିରାତ, ତୋର ଏ ଅନଧିକାର କୁକର୍ମ ଲାଗି ବର୍ତ୍ତମାନ ଜମପୁରକୁ ଯିବା ପାଇଁ ଇଷ୍ଟକୁ ସ୍ମରଣ କର।
1: ଇଷ୍ଟକୁ ସ୍ମରଣ କରିବି? ତୋର ଏଭଳି ବାଲ୍ୟ ଚପଳତା ଦେଖି ମତେ ହସ ମାଡ଼ୁଛି ରେ ବାଳକ। ଅକାରଣରେ ତୋର ଏ କୋମଳ ପ୍ରାଣଟି ମୋ ହାତରେ ହରାଇବା ଅପେକ୍ଷା ଗଣ୍ଡାର ଖାଗୁଡ଼ି ଓ ପୋଷାକ ନେଇ ଏଠାରୁ ପଳାଇ ଯିବା ହିଁ ତୋ ପକ୍ଷରେ ଅଧିକ ମଙ୍ଗଳ ହେବ।
0: କାହାର ହେବ ମଙ୍ଗଳ ଆଉ କାହାର ହେବ ଅମଙ୍ଗଳ ତୁ ଏହି କ୍ଷଣି ତାର ପରିଚୟ ପାଇଯିବୁ ମୂର୍ଖ। ବାଳକ ସର୍ପର ବିଷ କେତେ ଉତ୍କଟ ତାର ଜ୍ୱାଳା ବର୍ତ୍ତମାନ ତୁ ଅନୁଭବ କରିବୁ। ଶକ୍ତି ଥିଲେ ମୋ ସହିତ ଯୁଦ୍ଧ ଲାଗି ପ୍ରସ୍ତୁତ ହୁଅ।
1: ଯୁଦ୍ଧ? ଯୁଦ୍ଧ ଏକ ଧୂଳି ଖେଳ ନୁହେଁ ରେ ବାଳକ। ଯା ଯା ବାଳକ, ମା ତୋର ବାଟ ଚାହିଁ ବସିଥିବ, ଅକାରଣରେ ତାକୁ ପୁତ୍ରହୀନା କରି କାହିଁକି ଆଉ କନ୍ଦାଇବୁ? ଯା ଫେରି ଯା ବାଳକ।
0: ଫେରିଯିବି? ତତେ ଜମପୁରକୁ ନ ପଠାଇ ଫେରିଗଲେ ମା ପାର୍ବତୀ ମତେ କହିବେ କଣ? ଯଦି ମରିବାକୁ ଭୟ ନ କରୁ ତେବେ ଉଠା ତୋର ଧନୁର୍ବାଣ, ଯୁଦ୍ଧ କର ମୋ ସାଥିରେ।
1: ବେଶ, ଆୟୁଷ ତୋର ସମ୍ପୂର୍ଣ୍ଣ ନ ହେଉଣୁ ତୁ ଯଦି ପତଙ୍ଗ ପରି ଅନଳରେ ଝାସ ଦେବାକୁ ମନ ବଳାଇଛୁ, ମୋର ଆଉ ଚାରା ବା କଣ? ଜମାଳୟକୁ ଯିବା ପାଇଁ ହୁଅ ତୁ ପ୍ରସ୍ତୁତ, ଉଠ ତୋର ଧନୁର୍ବାଣ, ଲଢ ମୋ ସାଥିରେ।
0: ବେଶ, ପ୍ରସ୍ତୁତ ମୁଁ।
1: ସମ୍ଭାଳ ବାଳକ, ପେଶିଲି ପର୍ବତ ସର, ଚାପି ହେଇ ମରିବୁ ତୁ ନାହିଁ ଦୋଷ ମୋର।
0: ଏଇ ଦେଖରେ କିରାତ, ପ୍ରତିହତ କଲି ତାକୁ ପେଶି ବଜ୍ର ସର।
1: ଏଇ ଚାହା ବାଳକ, ପେଶିଲି ବରୁଣ ସର, ଏଇ କ୍ଷଣି ପଡିବୁ ତୁ ସମୁଦ୍ରରେ ଯାଇ।
0: ଏଇ ଦେଖ ଏଇ ଦେଖ, ବାୟୁ ବାଣେ ପ୍ରତିହତ କଲି ତାକୁ ମୁହିଁ।
1: ରେ ରେ ବାଳକ, ପେଶିଲି ପନ୍ନଗ ସର, ଗିଳି ଦେବ ସର୍ପ।
0: ଗରୁଡ ସରରେ ତାକୁ କଲି ଦେଖ ଖର୍ବ।
1: ଏଇ ସମ୍ବଳ ଅଗ୍ନି ସର, ପଡିଯିବୁ ତୁ।
0: ମେଘ ଅସ୍ତ୍ର ମାରି ତାକୁ ଦେଉଛିଲି ଭାଇ।
2: ଆଶ୍ଚର୍ଯ୍ୟ, ଏ ବାଳକ ଧନୁ ଧରିବା ଠାଣି ଦେଖି ମନେ ହୁଏ ନିଶ୍ଚୟ କୌଣସି କ୍ଷତ୍ରିୟର ସନ୍ତାନ।
0: କଣ ଆଉ ଭାବୁଛୁ ରେ ସବର, ବାଳକ ବୋଲି ମୋତେ ହେ ଅଜ୍ଞାନ କରୁଥିଲୁ ପରା, ଏବେ ପାଇଲୁ ତ ପ୍ରମାଣ। ଦେବୀ ପାର୍ବତୀଙ୍କ ପାଳିତ ଗଣ୍ଡାକୁ ବଧ କରି ତୁ ଆଜି ଯେଉଁ ଜଘନ୍ୟ ପାପ କରିଛୁ ତାର ପ୍ରାୟଶ୍ଚିତ ଲାଗି ମୋର ଏଇ ମହାରୁଦ୍ର ସରରେ ଜମପୁରକୁ ଯିବା ପାଇଁ ଇଷ୍ଟକୁ ସ୍ମରଣ କର ପାପିଷ୍ଟ। ଏଇ ଚା ଏଇ ଚା, ପିସିଲି ମୁଁ ମହାରୁଦ୍ର ସର। ମରିଛି ମରିଛି ପାପିଷ୍ଟ, ପାଇଛି ସେ କୁକର୍ମର ଉପଯୁକ୍ତ ଶାସ୍ତି। ଯାଏ ମୁଁ ମଥାରେ ଏହାର ରକ୍ତର ତିଳକ ଘେନି ନାଗ ଲୋକକୁ ଯାଇ ମାଙ୍କୁ ଆଗେ ଶୁଭ ଖବରଟା ଜଣାଇ ଦେଇ ଆସେ। ଜୟ ମା ପାର୍ବତୀ, ଜୟ ଶିବ ଶମ୍ଭୁ,
3: ଜୟ ମା ପାର୍ବତୀ, ଜୟ ଶିବ ଶମ୍ଭୁ, ଜୟ ମା ପାର୍ବତୀ, ଜୟ ଶିବ ଶମ୍ଭୁ।

ପୁଣି କଣ ହେଲା? ଅର୍ଜୁନ ବୃକ୍ଷଟି ଝାଉଁଳି ଗଲା କାହିଁକି? ବିଦାୟ ବେଳାରେ ସ୍ୱାମୀ ମୋର ଶୟନ କକ୍ଷରେ ରୋପଣ କରିଯାଇଥିବା ଏ ଅର୍ଜୁନ ବୃକ୍ଷଟି ଚାହୁଁ ଚାହୁଁ ଝାଉଁଳି ପଡିଲା କାହିଁକି? ମୋ ହାତରେ ଚାଜୁଲ୍ୟମାନ ସୁବର୍ଣ୍ଣ ଚୁଡ଼ି ସବୁ ମଳିନ ପଡିଗଲା କାହିଁକି? ତେବେ କଣ ସେ କହିଯାଇଥିବା କଥା ସତ୍ୟରେ ପରିଣତ ହୋଇଛି? ନା ନା ନା ନା, ଏହା ହେଇପାରେ ନା। ଶ୍ରୀକୃଷ୍ଣଙ୍କ ପ୍ରାଣର ସଖା ବୀର ଅର୍ଜୁନଙ୍କୁ କୌଣସି ବିପଦ ପଡି ନ ପାରେ। ତାଙ୍କର ଅନିଷ୍ଟ ସମ୍ଭବ ନୁହେଁ।

0: ନାରାୟଣ।
1: ଦେବର୍ଷି ନାରଦ, ଯାହା ହଉ, ଆଜି ଆମର ପରମ ସୌଭାଗ୍ୟ ଆପଣ ଏଇ ଦ୍ୱାରକାପୁରୀରେ ପଦାର୍ପଣ କରି ଯାଦବମାନଙ୍କୁ ଦର୍ଶନ ଦେଇଛନ୍ତି। ବସନ୍ତୁ ମୁନିବର, ବସନ୍ତୁ।
0: ନାରାୟଣ ନାରାୟଣ, ମୁଁ କଣ ଏଠିକି ବସିବା ପାଇଁ ଆସିଛି କି ପ୍ରଭୁ ଚକ୍ରଧର? ତେଣେ ପୁରା ମହାବିଭ୍ରାଟ ଘଟିଗଲାଣି। କଥାଟା କେବଳ ଆପଣଙ୍କ ପ୍ରିୟ ସଖା ଅର୍ଜୁନ ସମ୍ବନ୍ଧରେ ବୋଲି ମୁଁ ଏଠିକି ଧଇଁ ସଇଁ ହେଇ ଜଣେଇବାକୁ ଧାଇଁ ଆସିଲି। ନହେଲେ
1: କଣ ହେଇଛି ଦେବର୍ଷି? ମୋ ପ୍ରିୟ ସଖା ପାର୍ଥର ସମସ୍ତ କୁଶଳ ତ? ଆପଣ ନିରବ କାହିଁକି ବିଦୂଷିତ? ଧନଞ୍ଜୟର କିଛି କଣ ଅମଙ୍ଗଳ ଘଟିଛି?
0: ପ୍ରଭୁ ଦେବକୀ ନନ୍ଦନ, ସେ କାରଣ ଦୁଃସମ୍ବାଦ ପ୍ରକାଶ କରିବାକୁ ମୋର ଜିଭ ଲେଉଟୁ ନାହିଁ। ଆପଣଙ୍କର ଏକ ଆତ୍ମା ଏକ ପ୍ରାଣ ବୀର ସବ୍ୟସାଚୀ ଆଉ ଜୀବନରେ ନାହାନ୍ତି।
1: ଏ କଣ କହିଲେ ଦେବର୍ଷି? ସଖା ମୋର ଅର୍ଜୁନ? ନା ନା ନା, ସତ କୁହନ୍ତୁ, ସତ କୁହନ୍ତୁ, କଣ ହେଇଛି ଦେବର୍ଷି?
0: ମାତ୍ର 7 ବର୍ଷର ଏକ ସାମାନ୍ୟ ବାଳକ ସାଥିରେ ଯୁଦ୍ଧ କରି ତୃତୀୟ ପାଣ୍ଡବ ବୀର ଫାଲ୍ଗୁନୀ ନିହତ ହୋଇଛନ୍ତି।
1: ଧରଣୀର ଅଦ୍ୱିତୀୟ ବୀର ମହାଧନୁର୍ଦ୍ଧାରୀ ଗାଣ୍ଡୀବୀଙ୍କୁ ନିହତ କରିଛି 7 ବର୍ଷର ଏକ ସାମାନ୍ୟ ବାଳକ। କିଏ କିଏ ସେ ବାଳକ? ମୋତେ ତାର ପରିଚୟ ଦିଅନ୍ତୁ ଦେବର୍ଷି, ମୁଁ ଏଇ କ୍ଷଣି ସୁଦର୍ଶନ ଚକ୍ର ପେଶି ତା ଶରୀରରୁ ମସ୍ତକଟାକୁ ଅଲଗା କରିଦେବି। କୁହନ୍ତୁ ଦେବର୍ଷି, କିଏ ସେଇ ବାଳକ?
0: ସେ ବାଳକ ଆଉ କେହି ନୁହେଁ ପ୍ରଭୁ, ସେ ସ୍ୱୟଂ ଅର୍ଜୁନଙ୍କର ପୁତ୍ର ବାସୁକି ତନୟା ନାଗବାଳୀ ତାର ଜନନୀ। ଦେବୀ ପାର୍ବତୀଙ୍କର ଧର୍ମପୁତ୍ର ଭାବରେ ସେ ହର ଉଦ୍ୟାନରେ ରହି ପାର୍ବତୀଙ୍କର ପୋଷା ଗଣ୍ଡାଟିକି ରକ୍ଷଣାବେକ୍ଷଣ କରୁଥିଲା। ପିତୃଶ୍ରାଦ୍ଧ ଉଦ୍ଦେଶ୍ୟରେ ଅର୍ଜୁନ ସେଇ ଗଣ୍ଡାଟିକି ବଧ କରନ୍ତେ ପିତା ପୁତ୍ରଙ୍କ ମଧ୍ୟରେ ମହାସମର ସଂଘଟିତ ହେଲା। ଶେଷକୁ ଶିବ ବଳରେ ବଳିଆ ନାଗାର୍ଜୁନ ହସ୍ତରେ ଅର୍ଜୁନ ପ୍ରାଣ ହରେଇଲେ।
1: ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଁ କଣ କରିବି, କିଛି ସ୍ଥିର କରିପାରୁ ନାହିଁ। ଗୋଟାଏ ପଟରେ ମୋର ପ୍ରାଣ ପ୍ରିୟ ସଖାର ଜୀବନ, ଅନ୍ୟ ପଟରେ ତାର ପତ୍ନୀ ଆଉ ପୁତ୍ର।
0: ନାରାୟଣ ନାରାୟଣ, କଥା କଣ ଏତିକିରେ ଶେଷ ହେଇଛି କି ପ୍ରଭୁ? ଦେବୀ ଭବାନୀଙ୍କର ପ୍ରିୟ ଗଣ୍ଡାକୁ ଅକାରଣରେ ଅର୍ଜୁନ ବଧ କରିଥିବାରୁ ରାଗରେ ପ୍ରଚଣ୍ଡ ହୋଇ ପ୍ରଭୁ ଶଙ୍କର ବିରାଟ ଶିବସେନାକୁ ଧରି ଆସୁଛନ୍ତି ପାଣ୍ଡବମାନଙ୍କୁ ସମୂଳେ ବିନାଶ କରିବାକୁ।
1: ପାଣ୍ଡବମାନେ ବର୍ତ୍ତମାନ କେଉଁଠି ଦେବର୍ଷି?
0: ଅର୍ଜୁନର ମୃତ୍ୟୁ ଖବର ଶୁଣି ସେମାନେ କି ଆଉ ଥୟ ଧରି ବସିଥିବେ ପ୍ରଭୁ? ମୋର ଅନୁମାନ ସେ 4 ଭାଇ ଯାକ ହର ଉଦ୍ୟାନ ଅଭିମୁଖେ ଯାତ୍ରା କରି ସାରିବେଣି।
1: ବେଶ, ମୁଁ ମଧ୍ୟ ଯାଉଛି ଶିବସେନା ବିରୁଦ୍ଧରେ ସଂଗ୍ରାମ କରି ସେ ଶ୍ମଶାନବାସୀ ବିଭୂତି ଭୂଷଣ ଶିବକୁ ଉଚିତ ଶିକ୍ଷା ଦେଇ ଆସିବି। ଦେଖିବି ସେ କିପରି ମୋର ଏକ ଆତ୍ମା ପାଣ୍ଡବ ମାନଙ୍କୁ ବିନାଶ କରିବ। ଭାଇ ହଳଧରଙ୍କୁ ସାଥିରେ ନେଇ ମୁଁ ଯଦି ତାର ସେଇ କୈଳାସ ପର୍ବତଟାକୁ ମୂଳରୁ ଉତ୍ପାଟନ କରି ନ ଦେଇଛି, ତେବେ ମୁଁ ସୁଦର୍ଶନକୁ ଆଉ କେବେ ଧାରଣ କରିବି ନାହିଁ।
0: ନାରାୟଣ ନାରାୟଣ ନାରାୟଣ, ମୁଁ ତେବେ ଆସୁଛି ପ୍ରଭୁ ଯଦୁପତି, ନିଜ ଆଖିରେ ଘଟିଥିବା ଘଟଣା ସମ୍ବନ୍ଧରେ ଖବରଟା ଦେଇ ବୋଲି ବୋଲି ମୋତେ ଯେପରି ଆପଣ ଭୁଲ ନ ବୁଝନ୍ତି। ନାରାୟଣ।

ଭୀମ, ନକୁଳ, ସହଦେବ, ତୁମେମାନେ ନୀରବରେ ଆଉ ବସି ରହିଲେ କାହିଁକି? ପିତୃଶ୍ରାଦ୍ଧ ନିମନ୍ତେ ଅର୍ଜୁନ ଗଣ୍ଡା

0: ବଦ କରିବାକୁ ଅରଣ୍ୟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ, ତାହାକୁ କୌଣସି ବିପଦ ପଡ଼ି ନାହିଁ ତ? ଆଉ ସହଦେବ, ତୁମେ ପରା ଆଗତ ଭବିଷ୍ୟତ ସବୁ ଜାଣ, ଅର୍ଜୁନ ନ ଫେରିବାର କାରଣ କ'ଣ?
1: ନାରାୟଣ ନାରାୟଣ ନାରାୟଣ, ଅର୍ଜୁନ ନ ଫେରିବାର କାରଣ ମୋ ଠାରୁ ଶୁଣ ଧର୍ମସୂତ, ଅର୍ଜୁନକୁ କେନ୍ଦ୍ର କରି ନିମିଷକ ମଧ୍ୟରେ ଏକ ସୃଷ୍ଟିନାଶକାରୀ ମହାସମର ଘଟିବାକୁ ଯାଉଛି।
0: ମହାସମର କାହିଁକି, କଣ ପାଇଁ ଦେବଶ୍ରୀ?
1: ପିତୃଶ୍ରାଦ୍ଧ ନିମନ୍ତେ ଅର୍ଜୁନ ଗଣ୍ଡାବୋଧ କରିବାକୁ ହର ଉଦ୍ୟାନରେ ପ୍ରବେଶ କରି ଦେବୀ ପାର୍ବତୀଙ୍କର ପୋଷା ଗଣ୍ଡାଟିକି ବଧ କରନ୍ତେ। ଗଣ୍ଡାର ରକ୍ଷକ ଏକ 7 ବର୍ଷର ବାଳକ ଅର୍ଜୁନକୁ ହତ୍ୟା କରିଛି।
0: ଦେବଶ୍ରୀ, କିଏ ତ ବଡ଼ ଆଚମ୍ବିତ କଥା ଦେବଶ୍ରୀ, ମହାଧନୁର୍ଦ୍ଧରଧାରୀ ପାର୍ଥ ନିହତ ହେଲା ସାମାନ୍ୟ ଏକ ବାଳକ ହସ୍ତରେ। କିଏ କିଏ ସେ ବାଳକ?
1: ସେ ବାଳକ ହେଉଛି ସର୍ପରାଜ ବାସୁକୀ ତନୟା, ନାଗବାଳୀ ଗର୍ଭଜାତ ଅର୍ଜୁନର ନିଜ ପୁତ୍ର, ଏକାନ୍ତ ଆତ୍ମଜ।
0: ଓ, ଏକଥା ଶୁଣିବା ମାତ୍ରେ ମଥମର ଘୁରି ଯାଉଛି। ମୁଁ ଅବିବେକୀ, ମୂଢ଼, ଅର୍ଜୁନର ମୃତ୍ୟୁ ପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ମୁଁ ଯଦି ତାକୁ ଗଣ୍ଡା ଆଣିବା ନିମନ୍ତେ ଅରଣ୍ୟକୁ ପଠେଇ ନଥାନ୍ତି,
1: ଏବେ ସେଇ ଗଣ୍ଡାକୁ କେନ୍ଦ୍ର କରି କୈଳାସର ପାଦ ଦେଶରେ ଅବସ୍ଥିତ ହର ଉଦ୍ୟାନରେ ଶିବସେନା ଆଉ ଯାଦବ ସେନା ମଧ୍ୟରେ ତୁମୁଳ ଲଢେଇ ଲାଗିଛି। ଏହାର ପରିଣତି କି ଭୟଙ୍କର ହବ, ମୁଁ ତାହା କଳ୍ପନା କରିପାରୁନି। ହଉ, ତୁମେ ଭାଇମାନଙ୍କୁ ସାଥିରେ ନେଇ ହର ଉଦ୍ୟାନକୁ ଆସ, ମୁଁ ଯାଇ ଦେଖେ ତେଣେ ଅବସ୍ଥା କୋଉ ଯାକେ ଗଲା।
2: ନାରାୟଣ ନାରାୟଣ।

0: ଭାବିଲି ଏଭଳି ଏକ ମହାମିଳନର ସୂତ୍ରପାତ କରି ଉଭୟଙ୍କୁ ଯଦି ସାପମୁକ୍ତ କରାଯାଇପାରନ୍ତା।
1: ଓ ସେଇଥିପାଇଁ କଳିଟେ ଲଗେଇଦେଇ ମଜା ଦେଖିଲ। କିନ୍ତୁ ଏ ଯେଉଁ ମହାସମର ଘଟି ସୃଷ୍ଟି ବର୍ତ୍ତମାନ ଧ୍ୱଂସ ହେବାକୁ ଯାଉଥିଲା, ସେ କଥା କ'ଣ କେବେ ଚିନ୍ତା କରିପାରିନଥିଲ?
0: ଅପରାଧ କରିଥିଲେ ମୋତେ କ୍ଷମା କରନ୍ତୁ ପିତା।
2: ନାରଦ ଯେତେବେଳେ ଅପରାଧ ସ୍ୱୀକାର କଲେଣି, ଆପଣ ଦୟାକରି କୃଷ୍ଣ ସଖା ଅର୍ଜୁନ ଏବଂ ଦେବୀ ପାର୍ବତୀଙ୍କର ପ୍ରିୟ ଗଣ୍ଡାଟିକୁ ଜୀବନ୍ୟାସ ଦିଅନ୍ତୁ ପ୍ରଭୁ ବେଦପତି, ଏଥିରେ ସମସ୍ତେ ଆନନ୍ଦିତ ହେବେ।
1: ବେଶ, ଆପଣମାନେ ଯେତେବେଳେ ଚାହୁଁଛନ୍ତି ମୁଁ ବର୍ତ୍ତମାନ ପଣ୍ଡୁପୁତ୍ର ଅର୍ଜୁନ ଏବଂ ଦେବୀ ଉମାଙ୍କର ପାଳିତ ଗଣ୍ଡାକୁ ଜୀବନ୍ୟାସ କରୁଛି।
3: କି ଦୃଶ୍ୟ ମୁଁ ଦେଖୁଛି, ଏଠି ଏ ବିରାଟ ସମାବେଶ କାହିଁକି? ପିତାମହ ବ୍ରହ୍ମା କୈଳାସପତି ଶଙ୍କରଙ୍କ ସାଥିରେ ଦେବୀ ପାର୍ବତୀ, ପ୍ରଭୁ ଶଙ୍କର୍ଷଣଙ୍କ ସହିତ ସଖା ଶ୍ରୀକୃଷ୍ଣ, ଅଗ୍ରଜ ଧର୍ମରାଜଙ୍କ ସହିତ ଭାଇ ଭୀମସେନ, ନକୁଳ, ସହଦେବ, ବସୁକୀ ତନୟା, ନାଗପାଳୀ, ଏ ବାଳକ। ହଁ, ମନେ ପଡ଼ୁଛି, କିଛି କ୍ଷଣ ପୂର୍ବରୁ ଏ ବାଳକ ସହିତ ମୋର ଯୁଦ୍ଧ ହୋଇଥିଲା। ଧନ୍ୟ ଧନ୍ୟ ଏ ବାଳକର ବୀରତ୍ୱ ପରାକ୍ରମ, ଧନ୍ୟ ଏହାର ପିତାମାତା।
0: ନାରାୟଣ ନାରାୟଣ ନାରାୟଣ, ଏହାର ପିତାମାତା ଆଉ କେହି ନୁହନ୍ତି ଅର୍ଜୁନ, ତୁମ୍ଭେ ସ୍ୱୟଂ ଏହାର ପିତା, ଆଉ ନାଗବାଳୀ ଏହାର ମାତା।
4: ହଁ ସଖା ଧନଞ୍ଜୟ, ନାଗାର୍ଜୁନ ବର୍ତ୍ତମାନ ଦେବୀ ପାର୍ବତୀଙ୍କର ଧର୍ମପୁତ୍ର ଭାବରେ ଏହି ଗଣ୍ଡାଟିକୁ ରକ୍ଷଣାବେକ୍ଷଣ କରୁଥିଲା। ଦୈବ ଯୁଗରେ ତୁମେ ପିତୃଶ୍ରାଦ୍ଧ ନିମନ୍ତେ ଗଣ୍ଡା ଅନୁସନ୍ଧାନରେ ଆସି ଦେବୀ ପାର୍ବତୀଙ୍କ ପାଳିତ ଗଣ୍ଡାକୁ ବଦ୍ଧ କରନ୍ତେ।
0: ଲାଗିଗଲା ପିତା ପୁତ୍ରଙ୍କ ମଧ୍ୟରେ ପ୍ରଚଣ୍ଡ ସମର। ନାରାୟଣ ନାରାୟଣ, ଆଉ ଶେଷକୁ ମହାଧନୁର୍ଧାରୀ ଗାଣ୍ଡିବି,
5: ପ୍ରାଣ ହରାଇଲା ତାର ପୁତ୍ରର ହସ୍ତରେ। ଏଇଆ ତ ଦେବର୍ଷି, ପିତାଠାରୁ ପୁତ୍ର ଯଦି ଅଧିକ ଗୌରବର ଅଧିକାରୀ ହୁଏ, ତାହା କ'ଣ ତାର ପିତାମାତାଙ୍କ ପକ୍ଷରେ ତତଧିକ ଗର୍ବର ବିଷୟ ନୁହେଁ ଦେବର୍ଷି? ନାଗାର୍ଜୁନର ଶକ୍ତି ଓ ସାମର୍ଥ୍ୟ ନିକଟରେ ବକ୍ଷ ମୋର ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଯାଉଛି। ଆ ପୁତ୍ର ନାଗାର୍ଜୁନ, ଆ ମୋ କୋଳକୁ ଆ।
6: ପିତା, ମୋର ଅଜ୍ଞାତ ଅପରାଧ ଲାଗି ମୋତେ କ୍ଷମା କରନ୍ତୁ ପିତା।
3: କ୍ଷମା କ'ଣ ପାଇଁ? ନା ରେ ଧନ, ଏଥିରେ ଦୁଃଖ କିମ୍ବା ଲଜ୍ଜା କରିବାର କୌଣସି କାରଣ ନାହିଁ।
5: ଅର୍ଜୁନର ପୁତ୍ର ଭାବରେ ତୁ ଆଜି ଯେଉଁ ବୀରତ୍ୱର ପରିଚୟ ଦେଇଛୁ, ସେଥିଲାଗି ତୋର ସାଫଲ୍ୟରେ ମୁଁ ଅତ୍ୟନ୍ତ ଆନନ୍ଦିତ।
3: ନାଗବାଳୀ,
6: ସ୍ୱାମୀ,
3: ଆସ ଆସ ନାଗବାଳୀ,
6: ସ୍ୱାମୀ,
3: ମୋ ପାଖକୁ ଆସ
6: ସ୍ୱାମୀ।
3: ନାଗବାଳୀ,
0: ବା ବା ବା, ଚମତ୍କାର ଚମତ୍କାର, ଏ ଦୃଶ୍ୟ ଅତି ଚମତ୍କାର। ଶିବ ଶିବା ହରି ଅର୍ଜୁନଙ୍କର ମହାମିଳନ ପରି ଅର୍ଜୁନଙ୍କର ପତ୍ନୀ ଆଉ ପୁତ୍ର ସହିତ ଏ ମିଳନ ଅପୂର୍ବ ଅପୂର୍ବ। ନାରାୟଣ ନାରାୟଣ ନାରାୟଣ,
7: ଜୟ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର,
8: ଜୟ କୈଳାସପତି ଦେବଦେବ ମହାଦେବଙ୍କର,
9: ଜୟ ଦେବକୀ ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣ।

ଶୁଣିଲି ନାଟକ ମହାମିଳନ। ବିଭିନ୍ନ ଚରିତ୍ରରେ ଥିଲେ ଅର୍ଜୁନ, ନାରାୟଣ ମହାନ୍ତି, ଶ୍ରୀକୃଷ୍ଣ ବିରଞ୍ଚୀ ନାରାୟଣ ଶତପଥୀ, ଶିବଚକ୍ରଧର ଦାସ, ବାସୁକୀ କେଶବ ଚନ୍ଦ୍ର ଶତପଥୀ, ଯୁଧିଷ୍ଠିର, ଦୀପେନ ଘୋଷ, ନାରଦ ମାଧବାନନ୍ଦକର, ଯମ ଲକ୍ଷ୍ମୀଧର ତ୍ରିପାଠୀ, ବ୍ରହ୍ମା ରମେଶ ଚନ୍ଦ୍ର ରାଉତ, ନାଗାର୍ଜୁନ, ସୋନାଲି ଦେ, ପାର୍ବତୀ କଳ୍ପନା କୁମାରୀ ଦାସ ଏବଂ ନାଗବାଳୀ ପ୍ଲାବିନୀ ପାଢ଼ୀ। ରଚନା ଶରତଚନ୍ଦ୍ର ମୁଡ଼ିଆ, ପ୍ରଯୋଜନା ଭଗବାନ ମହାନ୍ତି, ସହଯୋଗିତା ନାରାୟଣ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛନ୍ତି ଯେ ବଳରାମ ସାହୁ ପିତା ମହେନ୍ଦ୍ର ସାହୁ ଜୋବ୍ରା ମାଝିସାହି ଥାନା ମାଲଗୁଦାମ ଜିଲ୍ଲା କଟକ, ବୟସ 37 ବର୍ଷ, ଉଚ୍ଚତା 5'5", ମଧ୍ୟମ ସ୍ୱାସ୍ଥ୍ୟ, ରଙ୍ଗ କଳା। ସେ ଚଳିତ 2026 ମସିହା ଜୁନ୍ ମାସ 17 ତାରିଖରୁ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ବଳରାମ ସାହୁଙ୍କର କୌଣସି ସନ୍ଧାନ ପାଆନ୍ତି ତେବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କିମ୍ବା ଆଇଆଇସି ଥାନା ମଙ୍ଗଳାବାଗ କଟକଙ୍କୁ ଜଣାଇବାକୁ ଅନୁରୋଧ।

ଶୁଣୁଥିଲେ କେତୋଟି ଆଧୁନିକ ଗୀତ, ଗାଇଥିଲେ ରୀତା ପଟ୍ଟନାୟକ ଏବଂ ସନ୍ତୋଷୀ ପ୍ରସାଦ ମିଶ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିଛନ୍ତି ଅର୍ଜୁନ ମୁଦୁଲି ଏବଂ ସାଥୀ ଦୁର୍ଯ୍ୟୋଧନ ମୁଦୁଲି, ଗଗନ ମୁଦୁଲି, ହରି ମୁଦୁଲି ଏବଂ ବିଜୟ ମୁଦୁଲି।

0: ରାଧାଙ୍କର ବିରହ ଦଶା ଦେଖି ବୃନ୍ଦା କହୁଛନ୍ତି, ବ୍ରଜବିଳାସିନୀ ରାଧେ ତୁମରି ଲାଗି ଶ୍ୟାମ ବନ୍ଧୁ ଆଜି ସରିଗଲେଣି। ବୃନ୍ଦାଙ୍କର କହିବା ଅନୁସାରେ ରାଧା ଏଠି କହିଲେ, କଣ
1: କହିଲେ,
0: କହିବୁ ଶ୍ୟାମ।

ଗୋଟିଏ ମୂର୍ତ୍ତି ଅଛନ୍ତି ମା ଯଶୋଦାଙ୍କ ନିକଟରେ, ଆଉ ଗୋଟିଏ ମୂର୍ତ୍ତି ବଦ୍ୟ ରୂପକୁ ଧାରଣ କରି ବ୍ରଜପୁରରେ ଆସୁଛନ୍ତି। ଜଣେ ଗୋପୀ ଆସିକରି ମା ଯଶୋବନ୍ତୀକି କହିଦେଲା, ମା ଜଣେ ବଦ୍ୟ ଆମ ବ୍ରଜପୁରକୁ ଆସିଛନ୍ତି ବୋଲି। ମାଙ୍କର ଆଦେଶ ହେଇଗଲା, ଯା ସେ ବଦ୍ୟକୁ ଡାକି ଆଣିବ। ଗୋପୀ ଯେତେବେଳେ ଯଶୋଦାଙ୍କ ନିକଟରୁ ଏ ବାର୍ତ୍ତା ପାଇ ଯାଇକରି ବୈଦ୍ୟରାଜଙ୍କୁ ଡାକି ଆଣିଲେ। ତାପରେ ବୈଦ୍ୟ କଣ କଲେ, ଦକ୍ଷିଣ କର ଧରି ନାଡ଼ି।

ସହସ୍ର ଜଳା କୁମ୍ଭଟି ଆଣିବା, ଯିଏ ସତୀ ନାରୀ ଅଛି ସେ କୁମ୍ଭର ଯଦି ଯମୁନାରୁ ଜଳମନ୍ଦିଏ ନେଇ ଆସିପାରିବ, ତାହେଲେ ସେଇ ଜଳକୁ ଯଦି ଦେଇଦେବା କୃଷ୍ଣଙ୍କ ଶିରରେ, ତାଙ୍କର ରୋଗଟି

ଜଟିଳା ଯେତେବେଳେ କୁମ୍ଭଟି ନେଇ ଜଳ ମଧ୍ୟରେ ବୁଡ଼ାଇ ଦେଇଛି, ତା ଦେହରେ ତ ସହସ୍ର ଜଳା ଅଛି, ତେଣୁ ଜଳ ମଧ୍ୟ ରହିଲା ନାହିଁ, ଶୂନ୍ୟ କୁମ୍ଭ ଧରି ସେ ଫେରି ଆସିଲା। ତାପରେ ଘଟଣାଟି ହେଲା କ'ଣ?

ବୈଦ୍ୟରାଜ କହିଲେ ମା ଯଶୋବନ୍ତୀ ଏବେ ସତୀ ପରୀକ୍ଷା କରିବା। ତାହେଲେ କେମିତି ସତୀ ପରୀକ୍ଷା କରିବା? ଗୋଟିଏ ପଞ୍ଚମ ବର୍ଷର ପିଲାଟିଏ ଡାକି ଆଣ, ତା ହସ୍ତରେ ଖଡ଼ିଟି ଦେଇକରି ପରୀକ୍ଷା କରିବା।

ଖଡ଼ିଟି ଯେତେବେଳେ ରହିଲା ନେଇ କରି ରଉ ଅକ୍ଷର ଉପରେ ସମସ୍ତେ ଯେତେବେଳେ ରୁଣ୍ଡିଭୂତ ଅବସ୍ଥାରେ ଥିଲେ, ଜଣେ କହିଲା ମୋ ନାଁଟି ରସବତୀ ଅଛି, ମୁଁ ମଧ୍ୟ ସତୀ ହେଇପାରିବି। କିଏ କହିଲା ମୁଁ ରମାବତୀ ଅଛି, ମୁଁ ମଧ୍ୟ ସତୀ ହେଇପାରିବି। ବୈଦ୍ୟରାଜ କହିଲେ ତା ନୁହେଁ, ଇଏ ତ ଆକାର ଯୋଗ ଅଛି, ଇଏ ହେଉଛନ୍ତି ରାଧା, ଇଏ କେବଳ ରାଧା ହିଁ ସତୀ ହେବେ, ଆଉ ଅନ୍ୟ କେହି ସତୀ।

ମା ଯଶୋବନ୍ତୀ ଯାଇକରି ଯେତେବେଳେ ରାଧାଙ୍କ ନିକଟରେ ପ୍ରବେଶ ହେଇଯାଇଛନ୍ତି, ମା ଯଶୋବନ୍ତୀ କହିଲେ, ରାଧେ, ଇଏ ସମସ୍ତେ ସିନା ତୋତେ କହୁଥିଲେ କୁଳଟା ବ୍ୟଭିଚାରିଣୀ ବୋଲି, କିନ୍ତୁ ଇଏ ସତୀ ପରୀକ୍ଷା ହେଇଗଲା, ତୁ ସେଥିରେ ଉତ୍ତୀର୍ଣ୍ଣ ହେଇଗଲୁ, ଆଉ ତୁ ଅଭିମାନ କରିବା ଦରକାର ନାହିଁ।

0: ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ଅର୍ଜୁନ ମୁଦୁଲି ଏବଂ ତାଙ୍କ ସାଥୀମାନେ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଳତାଓଁ କି ଅନକହୀ ବିରାସତ କି ଉମ୍ମୀଦେଁ ନଏ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 28 ଜୁନ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋଁ ଅର୍ ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 28 जून सुबह 11 बजे मन की बात।
0: प्रचार करूछु मंजुळ मध्यान्न जेंथिरे आपण माने सुनी परिबे आमो श्रोता माने एसएमएस माध्यम रे अनुरोध करथिबा हिंदी एवं ओडिया कथाचित्र रो गीत। ଆସନ୍ତୁ ଦେଖିବା ପ୍ରଥମ ଏସଏମଏସ କାହାର ଆସିଛି। ଇ ହେଲେ ଆମ ଶ୍ରୋତା ବନ୍ଧୁ ବାମଦେବ ପୃଷ୍ଟି ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର

ଗୀତଟି ଥିଲା ମାଓ ମମତା ଚଳଚ୍ଚିତ୍ରରୁ, ଗାଇଥିଲେ ଅକ୍ଷୟ ମହାନ୍ତି, ଏବଂ ଶୁଣିବା ପାଇଁ ଅନୁରୋଧ କରିଥିଲେ ଦିଆସାହି କାଦୁଆପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, ଅମଡ଼ା ବାଟ ଚଳଚ୍ଚିତ୍ରରୁ, ଯାହାକୁ ଗାଇଛନ୍ତି ନିର୍ମଳା ମିଶ୍ର ଏବଂ ସାଥୀ। ଶୁଣିବାକୁ ଚାହିଁଛନ୍ତି ଝରଣା ବେହେରା ଏବଂ ଅରୁଣ କୁମାର ବେହେରା, ଘାସିବର ଝେନାପୁର ଯାଜପୁରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଗୀତଟିକୁ ଗାଇଛନ୍ତି ଉମା ଦେବୀ ହିନ୍ଦୀ କଥାଚିତ୍ର ଦର୍ଦ୍ଦ ପାଇଁ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଦିଲ୍ବାଲି ଦୁଲ୍ହନିଆ ଲେ ଯାଏଙ୍ଗେ ରହି ଗୀତଟି। ଗୀତଟିକୁ ଗାଇଥିଲେ ଉଦିତ ନାରାୟଣ, ଲତା ମଙ୍ଗେସ୍କର ଏବଂ ସାଥୀ। ଶୁଣିବା ପାଇଁ ଚାହିଁଥିଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା ମାସିଂପୁର ବହୁଗ୍ରାମ କଟକରୁ। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, ଓଡ଼ିଆ କଥାଚିତ୍ର ଶଙ୍ଖା ସିନ୍ଦୁରରୁ, ଯାହାକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ଏବଂ ଶୁଣିବା ପାଇଁ ଆମ ଅନୁରୋଧକାରୀ ଶ୍ରୋତା ହେଲେ ନରେନ୍ଦ୍ର ମହାକୁଡ଼, ବାସୁଦେବପୁର ଭଦ୍ରକରୁ।

ଏଥର ଶୁଣନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର କାର ଏହି ଗୀତଟି ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଯାଜପୁର କବାଟ ବନ୍ଦରୁ ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ।

नाही नाही लाज रोगो कळना चोरा चोरा चाहनी ये भूलना

ପରିବାର ଚଳଚ୍ଚିତ୍ରରେ ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ଏସ୍ ଜାନକୀ। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦେଓକାଳି ଶଙ୍କରଦାସ କଟକରୁ ଆମ ଶ୍ରୋତବନ୍ଧୁ ସୁନୀଲ କାନ୍ତ ମହାନ୍ତି, ସିଲୁ ଏବଂ ଆକୃତି।

ପରଦେଶ ଚଳଚ୍ଚିତ୍ରରେ ଏ ଗୀତଟିକୁ ଗାଇଛନ୍ତି କୁମାର ସାନୁ। ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ କଟକ ସିଡିଏ ସେକ୍ଟର 11ରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର।

କାର୍ଯ୍ୟକ୍ରମର ଶେଷ ଗୀତଟି ସିଟି ଲାଇଟ୍ସ ଚଳଚ୍ଚିତ୍ରରୁ ଗାଇଛନ୍ତି ଅରିଜିତ ସିଂ। ଶୁଣିବା ପାଇଁ ଚାହିଁଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଆମ ଶ୍ରୋତାବନ୍ଧୁ ଚନ୍ଦ୍ରକାନ୍ତ ପୃଷ୍ଟି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ସମର ସଲିମ ସାଇମନ ଏହି କଥାଚିତ୍ରରେ ଗୀତଟିକୁ ଗାଇଛନ୍ତି ଶେଖର ଘୋଷ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଏଥିରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଅଜନବୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସକର।

ଏକତ୍ରିକ ମିଳିତ ଭାବେ ଗାଇଛନ୍ତି ଲତା ମଙ୍ଗେସ୍କର, ମହମ୍ମଦ ରଫି ଏବଂ କିଶୋର କୁମାର। କଥାଚିତ୍ର ଦୁସରା ଆଦମୀ।